0: ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍। ଆରମ୍ଭ କରୁଛୁ କାର୍ଯ୍ୟକ୍ରମ ମୋ ଦେଶ।
1: नफरत

ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଆଜି ସୋମବାର 1948 ଶତାବ୍ଦ ଜ୍ୟେଷ୍ଠ ମାସର ଦିନ 25 ଇଂରେଜୀ 2026 ମସିହା ଜୁନ୍ ମାସର 15 ତାରିଖ ସମୟ ବର୍ତ୍ତମାନ ସକାଳ 5:58 ଶ୍ରୋତାମାନଙ୍କୁ ପ୍ରଭାତୀ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି 100.4 MHz।

ହରି ନାମେ କିରସ ଅଛି, ପାନ କଲା ଲୋକ ସିନା ଜାଣିଛି। ପ୍ରକୃତରେ ସେ ଦିବ୍ୟ ଅମୃତବୋଳା ନାମରେ କଣ ରସ ଅଛି, କଣ ମାଦକତା ଅଛି, କଣ ଆନନ୍ଦ ଅଛି, କଣ ଶାନ୍ତି ଅଛି, ତାକୁ ଯିଏ ରଟନ କରିଛି ବା ଜପ କରିଛି, ମନ ମନେ ଗୁଣୁଗୁଣି ହେଇଛି, ସ୍ମରଣ କରିଛି, ସିଏ ହିଁ ଜାଣିଛି। ସେ ଦିବ୍ୟ ଅମୃତ ନାମକୁ ଥରେ ଉଚ୍ଚାରଣ କଲେ ଜୀବନ ସାରା ଆପଣ ଯେତେ ପାପ କଲେ ସବୁ ନିଅଣ୍ଟ ହବ ବୋଲି ଭାଗବତରେ ବର୍ଣ୍ଣନା କରାଯାଇଛି। ତେବେ ସେ ନାମ କଣ, କେମିତି ଭଜନ କରିବା, କେମିତି ଜପ କରିବା, ଆକୁଳ ଆତ୍ମ ନିବେଦନ ଭାବରେ, ଆତ୍ମସମର୍ପଣ ଭାବରେ ମହାପ୍ରଭୁଙ୍କର ଅଭୟ ପଦାରବିନ୍ଦରେ ନିଜକୁ ସମ୍ପୂର୍ଣ୍ଣ ଭାବରେ ସମର୍ପଣ କରି ସେ ନାମକୁ ସ୍ମରଣ ଯଦି କରାଯାଏ, ଜପ କରାଯାଏ, ତେବେ ସମସ୍ତ ପାପ, ସମସ୍ତ ମାୟା ମୋହ ବନ୍ଧନରୁ ମୁକ୍ତି ମିଳିଥାଏ ବୋଲି ବିଶ୍ୱାସ ରହିଛି। ତେବେ ମହାପ୍ରଭୁଙ୍କର ଅସଂଖ୍ୟ ନାମ, ଅଗଣିତ ନାମ, ସେ ନାମର ତୁଳନା ନାହିଁ କି କଳନା ନାହିଁ। ଭକ୍ତ କହୁଛି, ହେ ମଣିମା, ହେ ମହାପ୍ରଭୁ, ଆପଣଙ୍କୁ କେଉଁ ନାମ ଧରି ମୁଁ ଡାକିବି, କେଉଁ ନାମ ଧରି ଡାକିଲେ ଆପଣ ଖୁସି ହେବେ, ସନ୍ତୋଷ ହେବେ, ଶାନ୍ତି ଲାଭ କରିବେ, ଆନନ୍ଦ ଲାଭ କରିବେ, ଆଉ ମୋତେ କୃପା କଲ୍ୟାଣ କରିବେ। ମୁଁ ଜାଣିପାରୁନି, ସବୁ ନାମ ମୋତେ ଭଲ ଲାଗୁଛି, ଯେଉଁ ନାମ ଧରିଲେ ମୋତେ ଆନନ୍ଦ ଲାଗୁଛି, ତେଣୁ ଆପଣ ହିଁ ବତେଇ ଦିଅନ୍ତୁ କେଉଁ ନାମ ଧରି ଡାକିବି ତୁମକୁ, ତୁମେ ଯେ ସର୍ବନାମ, ତୁମେ ଯେ ସର୍ବନାମ, ତୁମେ ଯେ ସର୍ବନାମ।

ସାଧାରେ ସହସ୍ର ନାମ ଭିତରେ ଅଜସ୍ର ନାମ ଭିତରେ କୋଉ ନାମ କେତେବେଳେ ଯେ ଆମ ପାଟିରେ ପଶିଯାଏ, କୋଉ ନାମ ଧରିଲେ ଆମକୁ ଶାନ୍ତି ମିଳେ, ଆନନ୍ଦ ମିଳେ, ତାହା ଆମେ ବେଳେବେଳେ ଜାଣି ବି ପାରୁନା। ତେଣୁ ଯେ ପ୍ରତ୍ୟହ ପ୍ରତି ମୁହୂର୍ତ୍ତରେ ମହାପ୍ରଭୁଙ୍କର ସେ ଦିବ୍ୟ ଅମୃତ ନାମକୁ ମଝିରେ ମଝିରେ ଟିକେ ଗୁଣୁଗୁଣେଇ ହେଉଥିବେ, ସ୍ମରଣ କରୁଥିବେ, ଆପେ ଆପେ ମହାପ୍ରଭୁଙ୍କର ନାମ ସେ ତୁଣ୍ଡରେ ଉଚ୍ଚାରିତ ହେଉଥିବ, ଆପେ ଆପେ ଏଇ ଶରୀର ଭିତରକୁ, ଏ ପ୍ରାଣ ଭିତରକୁ, ଏ ହୃଦୟ ଭିତରକୁ ସେ ନାମ ଧସେଇ ପଶିବ ବୋଲି ବିଶ୍ୱାସ ରହିଛି। ତେଣୁ ସବୁରେ ମୂଳେ ନାମ, କଳିଯୁଗରେ ନାମ ଶ୍ରେଷ୍ଠ, ନାମ ହିଁ ସାର, କାରଣ ସତ୍ୟ ତ୍ରେତୟା ଦ୍ୱାପର କଳି,

ଏ କଳି ଯୁଗରେ ନାମ ହିଁ ଶ୍ରେଷ୍ଠ। କେବଳ ନାମ ଉଚ୍ଚାରଣ କରି, ନାମ ସ୍ମରଣ କରି, ନାମ ରଟନ କରି, ନାମ ଜପ କରି ଏ କଳି ରୂପକ ସଂସାରରୁ, ଏ ସାଗରରୁ ମୁକ୍ତି ପାଇଯାଇପାରିବା, ଆମେ ଉଦ୍ଧାର ପାଇଯାଇପାରିବା। ମହାପ୍ରଭୁଙ୍କର ସେଇ ନାମକୁ ଧରି ଆମେ ବାଟ ଚାଲିବା, ପୁଣି ତାଙ୍କରି ନାମକୁ ଧରି ଆମେ ଜୀବନର ଶେଷ ଯାତ୍ରା ମଧ୍ୟ କରିବା।

ସେ ପୁଣ୍ୟ ପୁରୁଷ ମୁକୁନ୍ଦ ମୁରାରୀଙ୍କୁ ଡାକି ଡାକି ଭକ୍ତ ଆଜି ଭାବ ବିହୋଳ ହୋଇପଡ଼ିଛି। କହୁଛି, ହେ ମହାପ୍ରଭୁ, ଆପଣଙ୍କ ନାମକୁ ଭଜି ଭଜି ଏ ପିଣ୍ଡର ପ୍ରାଣ ଚାଲିଯାଉ, ଏ ଦେହରୁ ନିଶ୍ୱାସ ଚାଲିଯାଉ, ମୋର ଦୁଃଖ ନାହିଁ। କିନ୍ତୁ ନିଶ୍ୱାସ ଗଲାବେଳେ, ଜୀବ ଗଲାବେଳେ ଆପଣଙ୍କ ନାମ ଟିକେ ଏ ତୁଣ୍ଡରେ ଥାଉ। ଜୀବନ ଥିବା ପର୍ଯ୍ୟନ୍ତ ନାମ ତୁଣ୍ଡରେ ଥାଉ, ଆଉ ଜୀବ ଗଲାବେଳେ ମଧ୍ୟ ଆପଣଙ୍କ ନାମ ଟିକେ ତୁଣ୍ଡରେ ଥାଉ। ମଣିମା, ଆଉ କିଛି ଲୋଡ଼ା ନାହିଁ, ଆଉ କିଛି ବି ଦରକାର ନାହିଁ। ଭଜି ଭଜି ତୋ ନାମ ଚକା ନୟନ, ମୋର ଯାଉ ଜୀବନ, ମୋର ଯାଉ ଜୀବନ।

ସେ ନାମକୁ ଆଧାର କରି ଅନେକ ସାଧୁ ସନ୍ଥ, ଅନେକ ବୈଷ୍ଣବ ଭକତ, ଅନେକ ମୁନି ଋଷି ତରି ଯାଇଛନ୍ତି, ମୁକ୍ତି ପାଇଯାଇଛନ୍ତି। ସେ ନାମର କ'ଣ ଅଛି କି? ସେ ନାମର ଆକର୍ଷଣରେ ସମସ୍ତେ ବିମୋହିତ, ବିଭୋର, ନିଜକୁ ସମ୍ପୂର୍ଣ୍ଣ ଭାବରେ ସମର୍ପିତ କରିଦେଇଥିଲେ ମୀରାବାଈ ସେଦିନ ପ୍ରଭୁଙ୍କର ଦିବ୍ୟ ଅମୃତ ନାମରେ। ମେରେ ତୋ ଗିରିଧର ଗୋପାଲ ଦୁଷରା ନ କୋଇ, କୃଷ୍ଣ କୃଷ୍ଣ କୃଷ୍ଣ କୃଷ୍ଣ ଗିରିଧର ଗୋପାଲ ଭଜନ କରି କରି କରି କରି ଭକ୍ତ ମୀରାବାଈ ମହାପ୍ରଭୁଙ୍କର ଦିବ୍ୟ ଅମୃତ ପଦାରବିନ୍ଦରେ ନିଜକୁ ସମ୍ପୂର୍ଣ୍ଣ ଭାବରେ ସମର୍ପିତ କରିଦେଇଥିଲେ। ବାଳକ ପ୍ରହ୍ଲାଦ ନାରାୟଣ ନାରାୟଣ ନାରାୟଣ ନାରାୟଣ ଶ୍ରୀ ବିଷ୍ଣୁ ଭଜନ କରି କରି କରି କରି ମହାପ୍ରଭୁଙ୍କର ଅତ୍ୟନ୍ତ ପ୍ରିୟ ହୋଇପାରିଥିଲେ। ତାଙ୍କ ପାଇଁ ମହାପ୍ରଭୁ ନିଜର ସ୍ୱରୂପକୁ ମଧ୍ୟ ବଦଳେଇ ଦେଇପାରିଥିଲେ। ଏମିତି ଅନେକ ଉଦାହରଣ ଅଛି। ମହାପ୍ରଭୁ ଶ୍ରୀ ଗୀତଗୋବିନ୍ଦ ଶ୍ରବଣ କରିବାକୁ ଯାଇ ବାଇଗଣ କିଆରିରେ ପଶି ନିଜର ଖଣ୍ଡୁଆ ପାଟକୁ ଚିରି ଆସିଥିଲେ। ଆହୁରି କେତେ କେତେ ଉଦାହରଣ ଅଛି, ଆପଣମାନେ ସମସ୍ତେ ଜାଣିଛନ୍ତି। ତେଣୁ ସେ ନାମର ମହାତ୍ମ୍ୟ ସତରେ ସବୁଠାରୁ ଶ୍ରେଷ୍ଠରେ, ସବୁଠାରୁ ଊର୍ଦ୍ଧ୍ୱରେ, ସବୁଠାରୁ ଉପରେ। ସେ ନାମକୁ ଯିଏ ଭଜନ କରିଛି ସିଏ ହିଁ ଜାଣିଛି ତାର ମହାତ୍ମ୍ୟ, ତାର ଗୁରୁତ୍ୱ ଏବଂ ତାର ଆନନ୍ଦ।

ସେଇ କାଳ ଯମ ବାନ୍ଧି ନେବା ଆଗରୁ ଆମେ ମହାପ୍ରଭୁଙ୍କର ନାମକୁ ଜପ କରିବା। ଯୋଉ ନାମ ଆମ ପାଟିରେ ପଶୁଛି, ଯୋଉ ନାମ ଆମକୁ ଭଲ ଲାଗୁଛି, ଯୋଉ ନାମ ଉଚ୍ଚାରଣ କରୁ କରୁ ଆମକୁ ଆନନ୍ଦ ଲାଗୁଛି, ବାସ୍ ସେଇ ନାମଟିକ ଆମେ ଗଳାମାଳି କରିବା, ସବୁବେଳେ ଭଜନ କରିବା, ଜପ କରିବା, ମନନ କରିବା, ଚିନ୍ତନ କରିବା, ଧ୍ୟାନ କରିବା, ତେବେ ଏ ଭବସାଗରରୁ ଆମେ ନିଶ୍ଚିତ ଭାବରେ ପାରି ହୋଇପାରିବା, ମୁକ୍ତି ପାଇପାରିବା।

ଏଇଠି ଶେଷ କରୁଛ ଭାବଭକ୍ତିର କାର୍ଯ୍ୟକ୍ରମ ଅର୍ଘ୍ୟ ଥାଳି। ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଆରମ୍ଭ କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 67ତମ ଭାଗ। ପ୍ରଯୋଜନା ସୁହାସ ମହାନ୍ତି।

ମହାରାଜ ପରୀକ୍ଷିତଙ୍କୁ ଶୁକଦେବ କହିଲେ ଯେ ଧୃତରାଷ୍ଟ୍ର ନିଜର ପୁଅମାନଙ୍କ ପ୍ରତି ମୋହଗ୍ରସ୍ତ ହୋଇ ପଣ୍ଡୁଙ୍କ ପୁଅମାନଙ୍କୁ ଭଲ ଦୃଷ୍ଟିରେ ଦେଖିଲେ ନାହିଁ। ସେମାନେ ମା କୁନ୍ତୀଙ୍କ ସହିତ ଅତି ଦୁଃଖରେ ଥାନ୍ତି। ଏହି ସମୟରେ ପାଣ୍ଡବମାନଙ୍କୁ ଅଧାରାଜ୍ୟ ଦେଇ ସୁଖରେ ରହିବା ପାଇଁ ବିଦୁର ଧୃତରାଷ୍ଟ୍ରଙ୍କୁ ବୁଝେଇଲେ। ବିଦୁରଙ୍କ ଏ ଉପଦେଶରେ କ୍ରୋଧ ପ୍ରକାଶ କରି ନାନା କଟୁ କଥା କହି ଦୁର୍ଯ୍ୟୋଧନ ତାଙ୍କୁ ରାଜପୁର ଛାଡ଼ିଯିବା ପାଇଁ କହିଲେ। ବିଦୁର ହସ୍ତିନାରୁ ଯାଇ ପ୍ରଭାସ କ୍ଷେତ୍ରରେ ପହଞ୍ଚିଲେ। ସେଠାରେ କୁରୁପାଣ୍ଡବ ଯୁଦ୍ଧର ପରିଣତି, କୁଟୁମ୍ବ ବିନାଶ ଖବର ଆଦି ପାଇଲେ। ତାପରେ ନାନା ତୀର୍ଥ ଦର୍ଶନ କରି ବୃନ୍ଦାବନରେ ପହଞ୍ଚିଲେ। ଉଦ୍ଧବଙ୍କୁ ସାକ୍ଷାତ କରି ଶ୍ରୀକୃଷ୍ଣଙ୍କ ବିଷୟ ଜାଣିବାକୁ ଚାହିଁଲେ।

ଶୁଣିଲେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 67ତମ ଭାଗ। ବେତାର ସମ୍ପାଦନା ଡକ୍ଟର ବୈଷ୍ଣବ ଚରଣ ସାମଲ, ସଙ୍ଗୀତ ପରିଚାଳନା ଓମ୍ ପ୍ରକାଶ ମହାନ୍ତି। ଏ ଅଧ୍ୟାୟର କଣ୍ଠଶିଳ୍ପୀମାନେ ଥିଲେ ମଧୁଲିତା ମହାନ୍ତି, ସାଗରିକା ମହାନ୍ତି, ଅରବିନ୍ଦ ମୁଦୁଲି ଏବଂ ସିଦ୍ଧାର୍ଥ ମିଶ୍ର। ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ।

ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଏବେ ଆସନ୍ତୁ ନଜର ପକାଇ ନେବା ଆଜିର ପାଣିପାଗ ସମ୍ପର୍କରେ। ପାଣିପାଗର ସୂଚନା ଅନୁସାରେ ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର ପାଗ ମୁଖ୍ୟତଃ ମେଘାଚ୍ଛନ୍ନ ରହିବା ସହିତ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା କିମ୍ବା ସ୍ଥାନେ ସ୍ଥାନେ ଘଡ଼ଘଡ଼ି ସହିତ ବର୍ଷା ହେବାର ସମ୍ଭାବନା ରହିଛି। ଏହି ଥିଲା ପାଣିପାଗର ସୂଚନା।

ଆଜି ହେଉଛି ପବିତ୍ର ରଜ ସଂକ୍ରାନ୍ତି। ହଁ, ଏ ରଜ ସଂକ୍ରାନ୍ତି ଅବସରରେ ଆପଣମାନଙ୍କୁ ଶୁଭେଚ୍ଛା, ଶୁଭ ଅଭିନନ୍ଦନ। ସମସ୍ତେ ରଜ ସଂକ୍ରାନ୍ତିଙ୍କୁ ଖୁସିରେ ମନେଇବା। ଏହି ସଂକ୍ରାନ୍ତିର ବାର୍ତ୍ତା ହେଉଛି ସମସ୍ତଙ୍କ ଭିତରେ ସ୍ନେହ, ସମ୍ପ୍ରୀତି ଏବଂ ଭାଇଚାରାର ମନୋବୃତ୍ତି ରଖି ସମସ୍ତେ ଆନନ୍ଦରେ ରଜ ପର୍ବକୁ ପାଳନ କରିବା।

ସୋରିଆସିସ୍ ଏ ବିଷୟରେ ଆଲୋଚନା କରିବେ ଡାକ୍ତର ସ୍ୱପ୍ନାରାଣୀ ବେହେରା। ସକାଳ 7:25 ଶୁଭ ସକାଳ, ମର୍ଣ୍ଣିଂ ମେଲୋଡି 8:30। ଡାଇଲିନ୍ ଲାଇଭ୍ ଚିଟ୍ଚାଟ୍ ସକାଳ 9:00। ଏଥିରେ ନିର୍ଦ୍ଧାରିତ ବିଷୟରେ ଫୋନ୍ କଲ୍ସ ମାଧ୍ୟମରେ ନିଜର ମତ ସେୟାର କରିପାରିବେ। ଦିନ 10:00 ରେନ୍ବୋ ଏସ୍ଏମ୍ଏସ୍ କଳାକାର, ଦିନ 11:00 କେତୋଟି ପୁରୁଣା ହିନ୍ଦୀ କଥାଚିତ୍ରର ଗୀତ ଶୁଣିବେ ଦିନ 11:30। ମଧ୍ୟାହ୍ନ 12:00 କିଛି କଥା କିଛି ଗୀତରେ ଶୁଣିପାରିବେ କେତୋଟି ହିନ୍ଦୀ ଏବଂ ଓଡ଼ିଆ କଥାଚିତ୍ରର ଗୀତ। ଆଜି ଚର୍ଚ୍ଚାରେ ଦିନ 1:10। ଏଥିରେ ନିର୍ଦ୍ଧାରିତ ବିଷୟରେ ମତାମତ ଏସ୍ଏମ୍ଏସ୍ ମାଧ୍ୟମରେ ରଖିପାରିବେ। ଦିନ 2:45 କେତୋଟି ପୁରୁଣା ଓଡ଼ିଆ କଥାଚିତ୍ରର ଗୀତ। ପ୍ରାୟୋଜିତ କାର୍ଯ୍ୟକ୍ରମ ଏନ୍ସିଇଆର୍ଟି ଅପରାହ୍ନ 3:00।

ମୋ ଦେଶ ଅପରାହ୍ନ 3:30 ସୁରିଲା ଆଫ୍ଟରନୁନ୍ ଅପରାହ୍ନ 4 ଡାଲି ଲାଇଭ୍ ଚିଟ୍ଚାଟ୍ ସନ୍ଧ୍ୟା 5 ଏଥିରେ ନିର୍ଦ୍ଧାରିତ ବିଷୟରେ ଫୋନ୍ କଲ୍ସ ମାଧ୍ୟମରେ ନିଜର ମତାମତ ରଖିପାରିବେ। ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 49ତମ ଭାଗ ଶୁଣିବେ ସନ୍ଧ୍ୟା 6:10।

0: ଭକ୍ତିଗୀତର କାର୍ଯ୍ୟକ୍ରମ ଆରାଧନା ସନ୍ଧ୍ୟା 6:30, 7:25 ସନ୍ଧ୍ୟା ଆସର, ଗୀତରେ ମିତରେ 8:02, ରାତି 9:15 ଓଡ଼ିଆ ଏବଂ ହିନ୍ଦୀ କଥାଚିତ୍ରର ଗୀତ ସମ୍ଭଳିତ କାର୍ଯ୍ୟକ୍ରମ ଅଭୁଲା ସ୍କୃତି ଏବଂ ରାତି 10:00 ରେନ୍ବୋ ଏସ୍ଏମ୍ଏସ୍। ଏହି ଥିଲା ଆଜି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଟିକେ ପରେ।
1: ସବୁରି ଭାଷାରେ କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସରିତା ସାହୁ। ପ୍ରଧାନମନ୍ତ୍ରୀ ସହରାଞ୍ଚଳ ଆବାସ ଯୋଜନା ଅଧୀନରେ ଗୃହ ନିର୍ମାଣ କରି ଭଡ଼ାରେ ଯୋଗାଇ ଦେବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ସବୁ ସହରାଞ୍ଚଳରେ ଏହିଭଳି ଘର ତିଆରି କରାଯିବା ନେଇ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି। ଅବ୍ୟବହୃତ ଘରଗୁଡ଼ିକ ଚିହ୍ନଟ କରି ସ୍ୱଳ୍ପ ମୂଲ୍ୟରେ ଲୋକଙ୍କୁ ଭଡ଼ାରେ ଯୋଗାଇ ଦେବା ପାଇଁ ପଦକ୍ଷେପ ଗ୍ରହଣ କରାଯିବ, ଫଳରେ ନିମ୍ନ ଏବଂ ମଧ୍ୟମ ଆୟବର୍ଗର ଲୋକ ଏହାର ସୁଫଳ ପାଇପାରିବେ ବୋଲି ମନ୍ତ୍ରୀ ଶ୍ରୀ ମହାପାତ୍ର କହିଛନ୍ତି। ସୂଚନାଯୋଗ୍ୟ, ବିଭାଗ ପକ୍ଷରୁ ଓଡ଼ିଶା ସହରାଞ୍ଚଳ ଭଡ଼ା ନିୟନ୍ତ୍ରଣ ଅଧିନିୟମ 2026 ଚିଠା ନିୟମାବଳୀ ପ୍ରକାଶ ପାଇଛି। ଏ ସମ୍ପର୍କରେ ଜନସାଧାରଣଙ୍କଠାରୁ ମତାମତ ଲୋଡ଼ାଯାଇଛି।

0: ରାଜ୍ୟରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ପ୍ରକ୍ରିୟା ତ୍ୱରିତ ଗତିରେ ଆଗେଇ ଚାଲିଛି। ଗତକାଲି ସନ୍ଧ୍ୟା ସୁଦ୍ଧା 98.95% ସ୍ୱତନ୍ତ୍ର ସଘନ ସଂଶୋଧନ ଏବଂ 34.54% ଅର୍ଥାତ୍ 1,15,36,537 ଭୋଟରଙ୍କର ଡିଜିଟାଇଜେସନ୍ କରାଯାଇଛି। ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ରିପୋର୍ଟ ଅନୁଯାୟୀ ଗତକାଲି ସନ୍ଧ୍ୟା ସୁଦ୍ଧା 3,30,49,188 ଜଣ ଭୋଟରଙ୍କୁ ପରିଗଣନା ଫର୍ମ ପ୍ରଦାନ କରାଯାଇଛି। ଆସନ୍ତା 28 ତାରିଖ ପୂର୍ବରୁ ପରିଗଣନା ଫର୍ମ ବଣ୍ଟନ ସଂଗ୍ରହ ଏବଂ ଡିଜିଟାଇଜେସନ୍ କାର୍ଯ୍ୟ ସମ୍ପୂର୍ଣ୍ଣ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ଏନ୍ଟିଏ ଦ୍ୱାରା ପରିଚାଳିତ ନିଟ୍ ୟୁଜି ପୁନଃ ପରୀକ୍ଷାର ଆଡ୍ମିଟ୍ କାର୍ଡ ଏନ୍ଟିଏ ୱେବ୍ସାଇଟ୍ରେ ଉପଲବ୍ଧ ରହିଛି। ପରୀକ୍ଷାର୍ଥୀ ଜନ୍ମ ତାରିଖ, ଆବେଦନ ପତ୍ର ନମ୍ଘର କିମ୍ବା ପାସ୍ୱାର୍ଡ ବ୍ୟବହାର କରି nit.nta.nic.in ଆଡ୍ମିଟ୍ କାର୍ଡ ଡାଉନ୍ଲୋଡ୍ କରିପାରିବେ। ଆସନ୍ତା 21 ତାରିଖ ଅପରାହ୍ନ 2:00-5:15 ପର୍ଯ୍ୟନ୍ତ ପରୀକ୍ଷା ଅନୁଷ୍ଠିତ ହେବ। ତିନିଦିନିଆ ରଜ ମହୋତ୍ସବର ଦ୍ୱିତୀୟ ଦିନକୁ ଆଜି ରଜ ସଂକ୍ରାନ୍ତି ଭାବେ ପାଳନ କରାଯାଉଛି। ଏହି ଅବସରରେ ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଛି। ସାମାଜିକ ଅନୁଷ୍ଠାନଗୁଡ଼ିକ ପକ୍ଷରୁ ପିଲାମାନଙ୍କ ମଧ୍ୟରେ ପ୍ରତିଯୋଗିତା ଅନୁଷ୍ଠିତ ହେଉଛି। ଆସନ୍ତାକାଲି ଭୂମି ଦହନ ପାଳନ କରାଯିବ। ଚଳିତ ବର୍ଷ ପ୍ରଥମ କରି କଟକ ମହାନଗର ନିଗମ ପକ୍ଷରୁ ତିନିଦିନିଆ ରଜ ମହୋତ୍ସବ ପାଳନ କରାଯାଉଛି। ବଦଳାଅ ନଜର, ବଦଳାଅ ପ୍ରଥା, ମହିଳା ନୁହେଁ ମହିଳା ସମ୍ମାନର କଥା ବାର୍ତ୍ତା ନେଇ ବାଲିଯାତ୍ରା ତଳପଡ଼ିଆ କଟକ ଇନ୍ କଟକରେ ଏହି ମହୋତ୍ସବ ପାଳନ କରାଯାଉଛି। ବ୍ୟାସକବି ଫକୀରମୋହନ ସେନାପତିଙ୍କର ଆଜି ହେଉଛି ମହାପ୍ରୟାଣ ଦିବସ। 1843 ମକର ସଂକ୍ରାନ୍ତିରେ ଜନ୍ମଗ୍ରହଣ କରିଥିବା ଫକୀରମୋହନ 1918 ରଜ ସଂକ୍ରାନ୍ତିରେ ଇହଲୀଳା ସମ୍ବରଣ କରିଥିଲେ। ଓଡ଼ିଆ ଭାଷାର ସୁରକ୍ଷା ପାଇଁ ସଂଗ୍ରାମ ଏବଂ ଓଡ଼ିଆ ସାହିତ୍ୟକୁ ତାଙ୍କର ଅବଦାନ ପାଇଁ ସେ ଚିରସ୍କରଣୀୟ ହୋଇ ରହିଛନ୍ତି। ଏହି ଅବସରରେ ଆଜି ବିଭିନ୍ନ ସ୍ଥାନରେ ସ୍କୃତିସଭାର ଆୟୋଜନ କରାଯାଉଛି। ଲଣ୍ଡନରେ ଭାରତୀୟ ଉଚ୍ଚାୟୁକ୍ତଙ୍କ ଦ୍ୱାରା ଆୟୋଜିତ ଓଡ଼ିଶା ପରବରେ ନବରଙ୍ଗପୁର ଓର୍ମାସ ଅଂଶଗ୍ରହଣ କରିବ। ଆସନ୍ତା ଜୁଲାଇ ମାସ 8 ତାରିଖରେ ଓଡ଼ିଶା ପରବରେ ନବରଙ୍ଗପୁର ଓର୍ମାସ ଦ୍ୱାରା ଇନ୍ଦ୍ରାବତୀ ପ୍ୟାକେଟ୍ ପ୍ରଦର୍ଶନ ସହ ପ୍ରସ୍ତୁତି ହେଉଥିବା ବିଭିନ୍ନ ଉତ୍ପାଦଗୁଡ଼ିକୁ ପ୍ରଦର୍ଶିତ କରିବା ପାଇଁ ଓର୍ମାସକୁ କୁହାଯାଇଛି। କେନ୍ଦ୍ର ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ଏବଂ ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗର ମିଳିତ ଆନୁକୂଲ୍ୟରେ ଆୟୋଜିତ ସୋମନାଥ ସ୍ୱାଭିମାନ ଯାତ୍ରାରେ ନୟାଗଡ଼ ଜିଲ୍ଲାର 23 ଜଣ ତୀର୍ଥଯାତ୍ରୀ ଯାତ୍ରା ଆରମ୍ଭ କରିଛନ୍ତି। ସେହିପରି ସୁବର୍ଣ୍ଣପୁର ଜିଲ୍ଲାର 35 ଜଣ ତୀର୍ଥଯାତ୍ରୀଙ୍କୁ ନେଇ ଏକ ସ୍ୱତନ୍ତ୍ର ବସ୍ ଭୁବନେଶ୍ୱରଠାରେ ପହଞ୍ଚିଛି। ଏହି ତୀର୍ଥଯାତ୍ରୀମାନେ ଆଜି ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ସୋମନାଥ ମନ୍ଦିର ଦର୍ଶନ ପାଇଁ ବାହାରିବେ। ନବରଙ୍ଗପୁର ଜିଲ୍ଲା ଉମରକୋଟ କୋଣ୍ଡା ଗାଁଠାରେ ସହରାଞ୍ଚଳ ଜନସମ୍ପର୍କ ଓ ନାଗରିକ ଭାଗିଦାରୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ଓ କେନ୍ଦ୍ର ସରକାରଙ୍କର ବିଭିନ୍ନ ଯୋଜନାରେ ନାଗରିକମାନଙ୍କୁ ଦିଆଯାଉଥିବା ବିଭିନ୍ନ ସେବା, ସେମାନଙ୍କର ଅଭିଯୋଗ ଓ ସମ୍ପର୍କରେ ଆଲୋଚନା କରାଯାଇଥିଲା। ରାଜ୍ୟ ସରକାରଙ୍କ 2 ବର୍ଷ ପୂର୍ତ୍ତି ଉପଲକ୍ଷେ ଝାରସୁଗୁଡ଼ା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ଆନୁକୂଲ୍ୟରେ ମିଡିଆ କନେକ୍ଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶାରେ ବିକାଶର ଧାରା, ଓଡ଼ିଶା ସାରା ସ୍ଲୋଗାନ ସହ ଗତକାଲି ଉଦ୍ଯାପନୀ ଦିବସରେ ରାଜ୍ୟ ସରକାରଙ୍କର ବିଭିନ୍ନ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରାଯାଇଥିଲା। ବରଗଡ଼ର ବରପାଲିଠାରେ ପାରମ୍ପରିକ ଶୀତଳଷଷ୍ଠୀ ଯାତ୍ରା ଗତକାଲିଠାରୁ ଆରମ୍ଭ ହୋଇଛି। ଆଜି ସକାଳ 8:46 ପରେ ନଟରାଜ ଶିବଙ୍କର ସଂସ୍ଥାପନ ସହ ବିଭିନ୍ନ ନୀତିକାନ୍ତି ଅନୁଷ୍ଠିତ ହେବ। ଆସନ୍ତାକାଲି ପତରପେଣ୍ଡି, ବୁଧବାର ଦିନ ଭୈରବ ପରିକ୍ରମା, ଗୁରୁବାର ବରାନୁଗମନ ଏବଂ ଶୁକ୍ରବାର ବିବାହ କାର୍ଯ୍ୟ ସହ ଅନ୍ୟାନ୍ୟ ନୀତିକାନ୍ତି ସମ୍ପନ୍ନ କରାଯିବ ବୋଲି ଯାତ୍ରା କମିଟି ପକ୍ଷରୁ କୁହାଯାଇଛି। ପାଣିପାଗ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ରାଜ୍ୟର ଉପକୂଳ ଅଞ୍ଚଳରେ ପ୍ରବେଶ କରିସାରିଥିବାବେଳେ ଅନ୍ୟ ଭାଗକୁ ସ୍ପର୍ଶ କରିବା ନେଇ ପାଗ ଅନୁକୂଳ ରହିଛି ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର କହିଛି। ଆଗାମୀ 20 ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ସମ୍ବାଦ ଆପଣମାନେ ଶୁଣିପାରିବେ ଦିନ 2:32।
1: ଶ୍ରୋତା ବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆମର ସ୍ୱାସ୍ଥ୍ୟରେ ଶୁଣନ୍ତୁ ଚର୍ମର ରୋଗ ସୋରିଆସିସ୍, ଆଲୋଚନା କରିଛନ୍ତି ଡାକ୍ତର ସ୍ୱପ୍ନାରାଣୀ ବେହେରା।
2: ସୋରିଆସିସ୍ ଏକ ଚର୍ମ ରୋଗ ଯାହା ସଂକ୍ରାମକ ନୁହେଁ। ଏହା ଏପରି ଏକ ରୋଗ ଯେଉଁଟାକି ବାରମ୍ବାର ହୁଏ, ଛାଡ଼େ ଏବଂ ଦୀର୍ଘସ୍ଥାୟୀ ମଧ୍ୟ ହୋଇଥାଏ। ଆମ ଶରୀରର ଚର୍ମ କୋଷିକା ବା ସେଲ୍ସ

0: ଭିତରୁ ବାହାରକୁ ଆସିଥାଏ। ଆମ ଶରୀରର ନର୍ମାଲ ସେଲ୍ ଟର୍ଣ୍ଣଓଭର ଟାଇମ 28 ଦିନ। ସୋରିଆସିସ୍ ରୋଗରେ ଏହା କମି 10-15 ଦିନ ହୋଇଯାଏ। ଏହା ଏକ ରୋଗ ଯାହା ଉଭୟ ପୁରୁଷ ଓ ମହିଳାଙ୍କଠାରେ ଦେଖାଯାଏ। ଏହା ଏକ ଅଟୋଇମ୍ୟୁନ୍ ରୋଗ ଯେଉଁଥିରେ କି ନିଜ ଶରୀରର ରୋଗ ପ୍ରତିରୋଧକାରୀ କୋଷିକା ବା ସେଲ୍ ସବୁ ନିଜ ବିରୁଦ୍ଧରେ କାର୍ଯ୍ୟ କରେ। କେତେ କାଂଶରେ ଏହା ବଂଶଗତ, ଯେଉଁଥିରେ ବି ଅଳ୍ପ ବୟସରେ ଏହି ରୋଗ ଆରମ୍ଭ ହୋଇଥାଏ। ଟନ୍ସିଲ୍ ସଂକ୍ରମଣ, କେତେକ ଯନ୍ତ୍ରଣା ନିବାରକ ଔଷଧ, ଉଚ୍ଚ ରକ୍ତଚାପ ପାଇଁ ବ୍ୟବହୃତ ଔଷଧ, ଆଣ୍ଟିଫଙ୍ଗାଲ ଔଷଧ ଏହି ରୋଗକୁ ବଢ଼ାଇ ଦେଇପାରେ। ସିଗାରେଟ୍, ମଦ୍ୟ, ଶାରୀରିକ ଓ ମାନସିକ ଦୁଶ୍ଚିନ୍ତା, ଅତ୍ୟାଧୁନିକ ଜୀବନଶୈଳୀ, ଥଣ୍ଡା ଏହି ରୋଗକୁ ବଢ଼ାଇ ଦେଇପାରେ। ଏହି ରୋଗ ବହୁତ ପ୍ରକାର ରହିଛି। ଦେହରେ ନାଲି ନାଲି ହୋଇ ଫଳିଯାଏ, ସେଥିରୁ ଧଳା ରଙ୍ଗର ଚୋପା ଛାଡ଼େ, କୁଣ୍ଡେଇ ହୁଏ ଏବଂ ପୋଡ଼ାଜଳା କରେ। ଏହା ମୁଖ୍ୟତଃ ମୁଣ୍ଡ, କହୁଣୀ, ଆଣ୍ଠୁ ଓ ପିଠିରେ ହୁଏ। ଏହାକୁ କ୍ରୋନିକ୍ ପ୍ଲାକ୍ ସୋରିଆସିସ୍ କୁହାଯାଏ। ବେଳେବେଳେ ଏହା କେବଳ ହାତ ଓ ପାଦରେ ହୋଇଥାଏ, ଯାହାକୁ ପାମ ପ୍ଲାଣ୍ଟର ସୋରିଆସିସ୍ କୁହାଯାଏ। ପୁଜ ଫୋଟକା କେବଳ ହାତ ପାଦରେ ହୋଇପାରେ କିମ୍ବା ସମ୍ପୂର୍ଣ୍ଣ ଶରୀରରେ ହୋଇପାରେ। ଏହାକୁ ପୁସ୍ଚୁଲାର ସୋରିଆସିସ୍ ବୋଲି କୁହାଯାଏ। ଏହି ସୋରିଆସିସ୍ରେ ରୋଗୀର ଅବସ୍ଥା ବଡ଼ ଜଟିଳ ହୋଇଯାଏ। ଜ୍ୱର ଓ କମ୍ପ ଆସେ, ରୋଗୀକୁ ଡାକ୍ତରଖାନାରେ ଭର୍ତ୍ତି ହେବାକୁ ପଡ଼େ। ପିଲାମାନଙ୍କଠାରେ ଗଟେଟ୍ ସୋରିଆସିସ୍ ହୁଏ, ଯାହାକି ଅଧିକାଂଶ ସମୟରେ ଟନ୍ସିଲ୍ ଇନ୍ଫେକ୍ସନ୍ ପରେ ହୁଏ। ଯଦି ଏହା ଜଙ୍ଘ କାଖସନ୍ଧିରେ ହୁଏ, ଫଙ୍ଗାଲ ଇନ୍ଫେକ୍ସନ୍ ଭାବି ଟ୍ରିଟମେଣ୍ଟ କଲେ କମେ ନାହିଁ। ଏହାକୁ ଆମେ ଇନଭର୍ସ ସୋରିଆସିସ୍ ବୋଲି କହିଥାଉ। ଏହି ରୋଗରେ ନଖ ଗଣ୍ଠି ମଧ୍ୟ ପ୍ରଭାବିତ ହୋଇପାରେ। ଉଭୟ ଛୋଟ ଓ ବଡ଼ ଗଣ୍ଠି ସବୁ ଫୁଲିଯାଏ, ନାଲି ପଡ଼ିଯାଏ, ରୋଗୀକୁ ବହୁତ କଷ୍ଟ ହୁଏ। ମଧୁମେହ, ଉଚ୍ଚ ରକ୍ତଚାପ, ମେଦବହୁଳତା ଏହା ସହ ମଧ୍ୟ ହୋଇପାରେ, ଯାହାକି ହୃଦରୋଗ ହେବାର ସମ୍ଭାବନାକୁ ବଢ଼ାଇଥାଏ। ଏହାକୁ ମେଟାବୋଲିକ୍ ସିଣ୍ଡ୍ରୋମ ବୋଲି କୁହାଯାଏ। ଯଦିଓ ଏହି ରୋଗର ସମ୍ପୂର୍ଣ୍ଣ ନିରାକରଣ ନାହିଁ, ଏହି ରୋଗ ଅଧିକ ନ ବଢ଼ିବା ପାଇଁ ମଦ୍ୟପାନ, ସିଗାରେଟ୍ ପିଇବାରୁ ନିବୃତ ହେବା ଉଚିତ, ମାନସିକ ଶାରୀରିକ ଦୁଶ୍ଚିନ୍ତା ଛାଡ଼ିବା ଉଚିତ। ପ୍ରତିଦିନ ଖରାରେ କିଛି ସମୟ ଚାଲିବା ବହୁତ ଲାଭଦାୟକ। ବଡ଼ ମାଛ, ଚର୍ବିଯୁକ୍ତ ମାଛ, ମାଛ ତେଲ ଯେଉଁଥିରେ କି ଓମେଗା-3 ଫ୍ୟାଟି ଏସିଡ୍ ଥାଏ, ତାହା ସବୁ ଖାଇବା ଉଚିତ। ସବୁଜ ପନିପରିବା ମଧ୍ୟ ଖାଇବା ଦରକାର। ଓଜନକୁ ନିୟନ୍ତ୍ରଣରେ ରଖିବା ଦରକାର। ଚର୍ମକୁ ଶୁଷ୍କତାରୁ ରକ୍ଷା କରିବା ପାଇଁ ନଡ଼ିଆ ତେଲ, ମଶ୍ଚରାଇଜର କ୍ରିମ୍ ବ୍ୟବହାର କରିବା ଉଚିତ। ଶତକଡ଼ା 20% ଚର୍ମ ପ୍ରଭାବିତ ଥିଲେ ଷ୍ଟିରଏଡ୍ ମଲମ, ଭିଟାମିନ୍ ଡି ଆନାଲୋଗ, ଭିଟାମିନ୍ ଏ ଆନାଲୋଗ, କୋଲ୍ଟାର, ସୋରାଲିନ୍ ମଲମ ଲଗାଇ ପ୍ରଭାବିତ ସ୍ଥାନକୁ ଖରାରେ ଦେଖାଇଲେ ଏହାର ଉପଶମ ହୋଇଥାଏ। ମୁଣ୍ଡରେ ସୋରିଆସିସ୍ ହେଲେ ମୁଣ୍ଡକୁ କୋଲ୍ଟାର, ସାଲିସିଲିକ୍ ବା ଷ୍ଟିରଏଡ୍ ସାମ୍ପୋରେ ଧୋଇବା ଦରକାର। ସୋରିଆଟିକ୍ ଆର୍ଥ୍ରୋପାଥିରେ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଯନ୍ତ୍ରଣା ନିବାରକ ଔଷଧ ଯଥା ଇଣ୍ଡୋମେଥାସିନ୍ କିମ୍ବା ମେଥୋଟ୍ରେକ୍ସଟ୍ ନେବା ଉଚିତ। ଶତକଡ଼ା 20%ରୁ ଅଧିକ ପ୍ରଭାବିତ ହୋଇଥିଲେ ଡାକ୍ତରଙ୍କ ପରାମର୍ଶ ଅନୁସାରେ ମେଥୋଟ୍ରେକ୍ସଟ୍, ସାଇକ୍ଲୋସ୍ପୋରିନ୍, ବାୟୋଲୋଜିକାଲ୍ସ ପ୍ରଭୃତି ଔଷଧ ସେବନ ଓ ଇଞ୍ଜେକ୍ସନ୍ ନେଲେ ଏହି ରୋଗରୁ ଉପଶମ ମିଳିଥାଏ।
1: ଆମର ସ୍ୱାସ୍ଥ୍ୟରେ ଶୁଣୁଥିଲେ ଚର୍ମର ରୋଗ ସୋରିଆସିସ୍, ଆଲୋଚନା କରିଥିଲେ ଡାକ୍ତର ସ୍ୱପ୍ନାରାଣୀ ବେହେରା। ଆକାଶବାଣୀ କଟକ ସମୟ ବର୍ତ୍ତମାନ 7:15 ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
2: ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା। ଫ୍ରାନ୍ସର ଏଭିଆନ୍ଠାରେ ଆଜିଠାରୁ ଆରମ୍ଭ ହେବ 3-ଦିନିଆ 52ତମ G7 ରାଜ୍ୟଗୋଷ୍ଠୀ ସମ୍ମିଳନୀ। ଆସନ୍ତାକାଲି ଯୋଗଦେବେ ପ୍ରଧାନମନ୍ତ୍ରୀ। ସ୍ଲୋଭାକ୍ ପ୍ରତିପକ୍ଷଙ୍କ ସହ ଆଜି ପ୍ରଧାନମନ୍ତ୍ରୀ କରିବେ ଦ୍ୱିପାକ୍ଷିକ ଆଲୋଚନା। ନିଟ୍ ୟୁଜି ପୁନଃ ପରୀକ୍ଷା ପାଇଁ ଜାରି ହେଲା ଆଡ୍ମିଟ୍ କାର୍ଡ। ଆଇସିସି ମହିଳା T20 ବିଶ୍ୱକପ୍ ପ୍ରତିଯୋଗିତାରେ ପାକିସ୍ତାନକୁ 64 ରନ୍ରେ ପରାସ୍ତ କଲା ଭାରତ ଏବଂ ଫିଫା ବିଶ୍ୱକପ୍ ପ୍ରତିଯୋଗିତାରେ କୁରାସାଓକୁ ପରାସ୍ତ କଲା ଜର୍ମାନୀ। ବାଉନ୍ତମ G7 ରାଜ୍ୟଗୋଷ୍ଠୀ ସମ୍ମିଳନୀ ଆଜି ଫ୍ରାନ୍ସର ଏଭିଏନ୍ଠାରେ ଆରମ୍ଭ ହେଉଛି। ଏହି 3-ଦିନିଆ କାର୍ଯ୍ୟକ୍ରମରେ G7 ସଦସ୍ୟ କାନାଡ଼ା, ଫ୍ରାନ୍ସ

ଜର୍ମାନୀ ଇଟାଲୀ ଜାପାନ ବ୍ରିଟେନ୍ ଆମେରିକା ଏବଂ ୟୁରୋପୀୟ ସଂଘ ଯୋଗଦେବେ। ଏଥିସହିତ ଫ୍ରାନ୍ସ ପକ୍ଷରୁ ଭାରତ ବ୍ରାଜିଲ୍ ଇଜିପ୍ଟ କେନିଆ ଦକ୍ଷିଣ କୋରିଆ କାତାର ସାଉଦି ଆରବ ସିରିଆ ୟୁକ୍ରେନ୍ ଏବଂ ୟୁନାଇଟେଡ୍ ଆରବ ଏମିରେଟ୍ସକୁ ଭାଗିଦାରୀ ରାଷ୍ଟ୍ର ଭାବେ ନିମନ୍ତ୍ରଣ କରାଯାଇଛି। ଭାରତ ତ୍ରୟୋଦଶ ଥର ଜି7 ରାଜ୍ୟଗୋଷ୍ଠୀ ସମ୍ମିଳନୀର ଭାଗିଦାରୀ ରାଷ୍ଟ୍ର ଭାବେ ଅଂଶଗ୍ରହଣ କରିବାକୁ ଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଅଧିବେଶନରେ ଅଂଶଗ୍ରହଣ କରିବେ। ପ୍ରଧାନମନ୍ତ୍ରୀ ରାଜ୍ୟଗୋଷ୍ଠୀ ସମ୍ମିଳନୀରେ ବିଶ୍ୱର ଭୂ ରାଜନୈତିକ କ୍ଷେତ୍ରରେ ଭାରତର ଭୂମିକା ନେଇ ନିଜର ମତାମତ ପୋଷଣ କରିବେ। ଭାରତ ଏକ ପ୍ରାରମ୍ଭିକ ଅର୍ଥନୈତିକ ଶକ୍ତିକେନ୍ଦ୍ର ଭାବେ ଜି7 ରାଜ୍ୟଗୋଷ୍ଠୀରେ ଗୁରୁତ୍ୱ ରହିଛି। ଏଥିସହିତ ବିଶ୍ୱରେ କୂଟନୈତିକ ସେତୁ ସ୍ଥାପନ ଏବଂ ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ରଣନୀତିକ ମୁଖପାତ୍ର ରୂପେ କାର୍ଯ୍ୟ କରୁଛି। ସମଗ୍ର ବିଶ୍ୱରେ ଭୂ ରାଜନୈତିକ ଉତ୍ତେଜନା ଅର୍ଥନୈତିକ ଅସ୍ଥିରତା ଏବଂ ନୂତନ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଦ୍ରୁତ ପରିବର୍ତ୍ତନ ହେଉଥିବାବେଳେ ଏହି ସମ୍ମିଳନୀର ଗୁରୁତ୍ୱ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସ୍ଲୋଭାକିଆର ରାଜଧାନୀ ବ୍ରାଟିସ୍ଲାଭାଠାରେ ସ୍ଲୋଭାକର ପ୍ରଧାନମନ୍ତ୍ରୀ ରୋବର୍ଟ ଫିକୋଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ। ସେ ମଧ୍ୟ ସ୍ଲୋଭାକର ରାଷ୍ଟ୍ରପତି ପିଟର ପେଲିଗ୍ରିମିଙ୍କୁ ସାକ୍ଷାତ କରିବାର କାର୍ଯ୍ୟସୂଚୀ ରହିଛି। ଫ୍ରାନ୍ସ ଗସ୍ତ ଶେଷ କରି ପ୍ରଧାନମନ୍ତ୍ରୀ ସ୍ଲୋଭାକିଆକୁ ଦୁଇଦିନିଆ ଗସ୍ତରେ ଯାଇ ଗତକାଲି ରାତିରେ ବ୍ରାଟିସ୍ଲାଭାଠାରେ ପହଞ୍ଚିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ତାଙ୍କର ଏହି ଗସ୍ତ ଭାରତ ସ୍ଲୋଭାକିଆ ମଧ୍ୟରେ ସମ୍ପର୍କକୁ ଅଧିକ ଦୃଢ଼ୀଭୂତ କରିବା ନେଇ ସୁଯୋଗ ସୃଷ୍ଟି କରିବ। ଦୁଇ ଦେଶ ମଧ୍ୟରେ ସହଯୋଗକୁ ଅଧିକ ବ୍ୟାପକ କରିବ। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀ ମୋଦି କହିଛନ୍ତି ସ୍ଲୋଭାକିଆର ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା ଫଳପ୍ରଦ ହେବା ନେଇ ସେ ଆଶାବ୍ୟକ୍ତ କରିଛନ୍ତି। 1993 ସ୍ଲୋଭାକିଆ ସ୍ୱାଧୀନତା ହାସଲ କରିବା ପରେ ଭାରତର ପ୍ରଧାନମନ୍ତ୍ରୀଙ୍କର ଏହା ହେଉଛି ସେଠାକୁ ପ୍ରଥମ ଗସ୍ତ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସ୍ଲୋଭାକିଆକୁ 2025 ମସିହା ଏପ୍ରିଲ୍ ମାସରେ ଗସ୍ତ କରିଥିଲେ। ସ୍ଲୋଭାକର ରାଷ୍ଟ୍ରପତି ପିଟର ପେଲିଗ୍ରିମି ଗତ ଫେବୃୟାରୀ ମାସରେ ଏଆଇ ପ୍ରଭାବ ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ଭାରତ ଆସିଥିଲେ। ଭାରତ ଏବଂ ସ୍ଲୋଭାକିଆ ମଧ୍ୟରେ ବାଣିଜ୍ୟ ପୁଞ୍ଜିନିବେଶ ଅଟୋମୋବାଇଲ୍ ଏବଂ ରେଳ ନିର୍ମାଣ ସମ୍ବନ୍ଧୀୟ ଆଦି ବିଭିନ୍ନ ପ୍ରସଙ୍ଗରେ ଦ୍ୱିପାକ୍ଷିକ ସମ୍ପର୍କ ନେଇ ଉଭୟ ପକ୍ଷଙ୍କ ମଧ୍ୟରେ ଆଲୋଚନା ହେବାର ସମ୍ଭାବନା ରହିଛି। ଉତ୍ତରପ୍ରଦେଶର ଗୌତମ ବୁଦ୍ଧ ନଗରର ଜେୱାର୍ସ୍ଥିତ ନୋଏଡା ଆନ୍ତର୍ଜାତିକ ବିମାନ ବନ୍ଦରର ଆଜି ପ୍ରଥମ ବାଣିଜ୍ୟିକ ବିମାନ ସେବା ଆରମ୍ଭ ହେବାକୁ ଯାଉଛି। ଇଣ୍ଡିଗୋ ଏୟାରଲାଇନ୍ସର ଏହି ପ୍ରଥମ ବିମାନ ଲକ୍ଷ୍ନୌରୁ ସକାଳ 7:05 ଛାଡ଼ି ନୋଏଡା ଆନ୍ତର୍ଜାତିକ ବିମାନ ବନ୍ଦରରେ ସକାଳ 8:05 ସମୟରେ ପହଞ୍ଚବାର କାର୍ଯ୍ୟସୂଚୀ ରହିଛି। ଏହାପରେ ପ୍ରଥମ ନିୟମିତ ବାଣିଜ୍ୟିକ ବିମାନ ସେବା ନୋଏଡାରୁ ବାଙ୍ଗାଲୋର ପର୍ଯ୍ୟନ୍ତ ଆରମ୍ଭ ହେବ। ସେହିପରି ଜେୱାର୍ ବିମାନ ବନ୍ଦରରୁ ପ୍ରଥମ ବିମାନ ସକାଳ 8:00 ଛାଡ଼ିବ। ବିମାନ ଲକ୍ଷ୍ନୌ ଯିବ। ଜେୱାର ବିଧାୟକ ଧୀରେନ୍ଦ୍ର ସିଂଙ୍କ ସମେତ 20 ଜଣ ମହିଳା ଏବଂ 172 ଜଣ ଚାଷୀ ଏହି ବିମାନରେ ଯାତ୍ରା କରିବେ। ଲକ୍ଷ୍ନୌରେ କୃଷକମାନେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଭେଟି କୃତଜ୍ଞତା ଜ୍ଞାପନ କରିବେ। ଜେୱାର ବିମାନ ବନ୍ଦର ପ୍ରାୟ 3,300 ଏକର ପରିମିତ ଅଞ୍ଚଳରେ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 2021 ମସିହା ନଭେମ୍ବର 25 ତାରିଖରେ ଏହି ବିମାନ ବନ୍ଦରର ଶିଳାନ୍ୟାସ କରିଥିଲେ। ଗତ 12 ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସବ୍କା ସାଥ୍ ସବ୍କା ବିକାଶ ସବ୍କା ବିଶ୍ୱାସ ଏବଂ ସବ୍କା ପ୍ରୟାସ ମନ୍ତ୍ରକୁ ଆଧାର କରି ଭାରତରେ ଉଲ୍ଲେଖନୀୟ ପରିବର୍ତ୍ତନ ଘଟିଛି। ଏହି ସମୟ ମଧ୍ୟରେ ସରକାର ଗରିବ କୃଷକ ମହିଳା ଓ ଯୁବବର୍ଗଙ୍କ କଲ୍ୟାଣ ଏବଂ ସଶକ୍ତିକରଣ ପାଇଁ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି। ଆଜି ଆସନ୍ତୁ ଶୁଣିବା 2047 ବିକଶିତ ଭାରତ ଗଠନ ପାଇଁ ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା ଅତ୍ୟାଧୁନିକ ଭିତ୍ତିଭୂମି ବ୍ୟବସ୍ଥା ସମ୍ପର୍କରେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାରଙ୍କ ଅମଳରେ ଭିତ୍ତିଭୂମି କ୍ଷେତ୍ରରେ 6 ଗୁଣ ବ୍ୟୟ ବୃଦ୍ଧି କରାଯାଇଛି। 2014-15 ମସିହାରେ ଭିତ୍ତିଭୂମି କ୍ଷେତ୍ର ପାଇଁ 2,00,000 କୋଟି ଟଙ୍କା ଖର୍ଚ୍ଚ କରାଯାଇଥିବାବେଳେ ସମ୍ପ୍ରତି ଏହାକୁ 12.2 ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି। ଗତ 12 ବର୍ଷ ମଧ୍ୟରେ ଦେଶର ସହରାଞ୍ଚଳ ପରିବହନ ବ୍ୟବସ୍ଥାର ପରିବର୍ତ୍ତନ କରାଯାଇଛି। ଭାରତର ମେଟ୍ରୋ ରେଳ ବ୍ୟବସ୍ଥା 5 ଗୁଣରୁ ବୃଦ୍ଧି କରାଯାଇଛି। 248 କିଲୋମିଟରରୁ ଏହା ଆଜି 1100 କିଲୋମିଟରରେ ପହଞ୍ଚପାରିଛି। ଭାରତ ଆଜି ବିଶ୍ୱର ଦ୍ୱିତୀୟ ବୃହତ୍ତମ ସଡ଼କ ନେଟୱର୍କ ବ୍ୟବସ୍ଥାରେ ପହଞ୍ଚପାରିଛି। ଜାତୀୟ ପରୀକ୍ଷଣ ସଂସ୍ଥାନ ଏନ୍ଟିଏ ପକ୍ଷରୁ ନିଟ୍ ୟୁଜି ପୁନଃ ପରୀକ୍ଷା ପାଇଁ ଆଡ୍ମିଟ୍ କାର୍ଡ ଜାରି କରାଯାଇଛି। ପରୀକ୍ଷାର୍ଥୀମାନେ ଏନ୍ଟିଏର ୱେବ୍ସାଇଟ୍ରୁ ଆଡ୍ମିଟ୍ କାର୍ଡ ଡାଉନ୍ଲୋଡ୍ କରିପାରିବେ। ପରୀକ୍ଷା ଆସନ୍ତା 21 ତାରିଖ ଅପରାହ୍ନ 2:00-5:15 ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ପରୀକ୍ଷାର୍ଥୀମାନେ ସେମାନଙ୍କ ଅର୍ଥ ଫେରସ୍ତ ପାଇଁ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ କରିବା ପାଇଁ ଏନ୍ଟିଏ ପକ୍ଷରୁ ପରାମର୍ଶ ଦିଆଯାଇଛି।
ଆମେରିକାରେ ଏକ ବିମାନ ମିସୋରିଠାରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି। ଏଥିରେ ଯାତ୍ରା କରୁଥିବା ସମସ୍ତ 12 ଜଣ ପ୍ରାଣ ହରାଇଥିବା କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ମିସୋରି ହାଇୱେ ପାଟ୍ରୋଲ

ଜଷ୍ଟିନ୍ ୟୁଇ କହିଛନ୍ତି ଏହି ପ୍ଲେନ୍ଟି ସ୍କାଇ ଡାଇଭ୍ କରୁଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇ ସେଥିରେ ନିଆଁ ଲାଗିଯାଇଥିଲା। ଜାତୀୟ ପରିବହନ ସୁରକ୍ଷା ବୋର୍ଡ ପକ୍ଷରୁ ଏହି ଦୁର୍ଘଟଣାର ତଦନ୍ତ କରାଯିବ ବୋଲି କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ୱିକ୍ରେ ଆଜି ରାତି 9:30ରେ ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ଯୋଗର ଉପକାରିତା ଶୀର୍ଷକ ଆଲୋଚନା ପ୍ରଚାର କରାଯିବ। ଯୋଗ ବିଶେଷଜ୍ଞ ଅନିତା କୌଶିକ ଏବଂ କମଲ କିଶୋର ଆଲୋଚନାରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନେ ସେମାନଙ୍କର ପ୍ରଶ୍ନ ପଚାରିପାରିବେ। ଏଥିପାଇଁ ସେମାନଙ୍କୁ 01 2317 117 117 2331 4444 2331 0481 ଏବଂ 2371716 ନମ୍ଘରକୁ ଡାଏଲ କରିବାକୁ ହେବ। ଏହା ବ୍ୟତୀତ ଶ୍ରୋତାମାନେ 9289094044 ନମ୍ଘରକୁ ହ୍ୱାଟ୍ସଆପ୍ ଏବଂ ସାମାଜିକ ଗଣମାଧ୍ୟମ ଏକ୍ସରେ ହାସ୍ଟ୍ୟାଗ୍ ଆସ୍କ ଏଆଇଆର୍ ମାଧ୍ୟମରେ ପ୍ରଶ୍ନ ପଚାରିପାରିବେ। ଏହା ଆକାଶବାଣୀ ଗୋଲ୍ଡ ଚ୍ୟାନେଲ୍ ଓ ଅତିରିକ୍ତ ଫ୍ରିକ୍ୱେନ୍ସିଗୁଡ଼ିକରୁ ଶୁଣାଯାଇପାରିବ। ଏହା ବ୍ୟତୀତ ଆମର ୱେବ୍ସାଇଟ୍ newsonair.gov.in ଏବଂ ୟୁଟ୍ୟୁବ୍ ଚ୍ୟାନେଲ୍ ନ୍ୟୁଜ୍ ଅନ୍ ଏଆଇଆର୍ ଅଫିସିଆଲ୍ରେ ଏହା ଉପଲବ୍ଧ ହେବ। ଆଇସିସି ମହିଳା ଟି20 ବିଶ୍ୱକପ୍ ଗ୍ରୁପ୍ ଏ ପ୍ରତିଯୋଗିତାରେ ଭାରତ ପାକିସ୍ତାନକୁ 64 ରନ୍ରେ ପରାସ୍ତ କରିଛି। ବର୍ମିଂହାମ୍ର ଏଜ୍ବଷ୍ଟନ୍ କ୍ରିକେଟ୍ ଖେଳ ପଡ଼ିଆରେ ଗତକାଲି ଅନୁଷ୍ଠିତ ମ୍ୟାଚ୍ରେ ଭାରତ ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ପାଇଁ 171 ରନ୍ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା। ଏହାର ଜବାବରେ ପାକିସ୍ତାନ 17 ଓଭରରେ ସମସ୍ତ ୱିକେଟ୍ ହରାଇ 106 ରନ୍ କରିଥିଲା। ଭାରତ ନିର୍ଦ୍ଧାରିତ 20 ଓଭରରେ 6 ୱିକେଟ୍ ହରାଇ 170 ରନ୍ ସଂଗ୍ରହ କରିଥିଲା। ଭାରତ ପକ୍ଷରୁ ସ୍କୃତି ମାନ୍ଧାନା 44 ବଲ୍ରେ 68 ରନ୍ ସଂଗ୍ରହ କରିଥିଲେ। ଦୀପ୍ତି ଶର୍ମାଙ୍କୁ ପ୍ଲେୟାର ଅଫ୍ ଦ ମ୍ୟାଚ୍ ଘୋଷଣା କରାଯାଇଛି। ଅନ୍ୟ ଏକ ମ୍ୟାଚ୍ରେ ବାଂଲାଦେଶ ନେଦରଲ୍ୟାଣ୍ଡ ବିପକ୍ଷରେ 6 ୱିକେଟ୍ରେ ବିଜୟ ହାସଲ କରିଛି। ନେଦରଲ୍ୟାଣ୍ଡ ନିର୍ଦ୍ଧାରିତ 20 ଓଭରରେ 8 ୱିକେଟ୍ ହରାଇ 138 ରନ୍ ସଂଗ୍ରହ କରିଥିବାବେଳେ ଏହାର ଜବାବରେ ବାଂଲାଦେଶ 19 ଓଭର ଗୋଟିଏ ବଲ୍ରେ 4 ୱିକେଟ୍ ବିନିମୟରେ 141 ରନ୍ ସଂଗ୍ରହ କରି ବିଜୟ ହାସଲ କରିଥିଲା। ଆସନ୍ତାକାଲି ଆଇସିସି ମହିଳା ଟି20 ବିଶ୍ୱକପ୍ର 2 ଗ୍ରୁପ୍ ମ୍ୟାଚ୍ ହେବ। ପ୍ରଥମ ମ୍ୟାଚ୍ଟି ରାତି 7:00ରେ ନ୍ୟୁଜିଲାଣ୍ଡ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ। ଅନ୍ୟ ମ୍ୟାଚ୍ଟି ରାତି 11:00ରେ ଇଂଲଣ୍ଡ ଏବଂ ଆୟାର୍ଲାଣ୍ଡ ମଧ୍ୟରେ ଅନୁଷ୍ଠିତ ହେବ। ଉଭୟ ମ୍ୟାଚ୍ ସାଉଥାମ୍ପଟନ୍ର ହମ୍ସ୍ପେୟାର ବାଉଲ୍ଠାରେ ଖେଳାଯିବ। ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଗତକାଲି ଅନୁଷ୍ଠିତ ଖେଳରେ ଜର୍ମାନୀ କୁରାସାଓକୁ 7-1ରେ ପରାସ୍ତ କରିଛି। ଜର୍ମାନୀର ମିଡ୍ଫିଲ୍ଡର ଫେଲିସ୍ ମେଜର ପ୍ରଥମ 6 ମିନିଟ୍ରେ ଗୋଲ୍ ଦେଇଥିଲେ। କୁରାସାଓ 21 ମିନିଟ୍ରେ ତା'ର ପ୍ରଥମ ଗୋଲ୍ ଦେଇଥିଲା। ଅନ୍ୟ ଏକ ଗ୍ରୁପ୍ ଏଫ୍ ମ୍ୟାଚ୍ରେ ନେଦରଲ୍ୟାଣ୍ଡ୍ସ ଏବଂ ଜାପାନ ମଧ୍ୟରେ ମ୍ୟାଚ୍ 2-2 ଗୋଲ୍ରେ ଡ୍ର ରହିଛି। ଆଜି ଗ୍ରୁପ୍ ଏଫ୍ ମ୍ୟାଚ୍ ତୁନିସିଆ ଏବଂ ସ୍ୱିଡେନ୍ ମଧ୍ୟରେ ହେବ। ଏହା ମେକ୍ସିକୋର ମଣ୍ଟେରେରୀ ଷ୍ଟାଡିୟମ୍ଠାରେ ଭାରତୀୟ ସମୟ ସକାଳ 7:30ରେ ହେବ। ସେହିପରି ଗ୍ରୁପ୍ ଏଚ୍ ମ୍ୟାଚ୍ ସ୍ୱେନ୍ ଏବଂ କାବୋଡ଼ିଆ ମଧ୍ୟରେ ହେବ। ଏହା ଆମେରିକାର ଆଟ୍ଲାଣ୍ଟା ଷ୍ଟାଡିୟମ୍ଠାରେ ରାତି 9:30 ସମୟରେ ଆରମ୍ଭ ହେବ। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପଶ୍ଚିମବଙ୍ଗ ସିକ୍କିମ୍ ଅରୁଣାଚଳ ପ୍ରଦେଶ ଆସାମ ଏବଂ ମେଘାଳୟରେ ଆସନ୍ତା 6-7 ଦିନ ମଧ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ସୂଚନା ଦିଆଯାଇଛି। ସେହିପରି ଉତ୍ତର ପୂର୍ବ ଭାରତ ଏବଂ ପଶ୍ଚିମବଙ୍ଗରେ ଆଜି ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରାଯାଇଛି। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପାଗ ଅନୁକୂଳ ଥିବାରୁ ମହାରାଷ୍ଟ୍ରର କେତେକ ଅଞ୍ଚଳ କର୍ଣ୍ଣାଟକ ତେଲଙ୍ଗାନା ଆନ୍ଧ୍ରପ୍ରଦେଶ ପଶ୍ଚିମବଙ୍ଗ ଓଡ଼ିଶା ଝାଡ଼ଖଣ୍ଡ ବିହାର ଏବଂ ଦକ୍ଷିଣ ଛତିଶଗଡ଼ ଅଞ୍ଚଳରେ ଆସନ୍ତା 4-5 ଦିନ ମଧ୍ୟରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ ଫ୍ରାନ୍ସର ଏଭିଆନ୍ଠାରେ ଆଜିଠାରୁ ଆରମ୍ଭ ହେବ 3-ଦିନିଆ 52ତମ G7 ରାଜ୍ୟଗୋଷ୍ଠୀ ସମ୍ମିଳନୀ। ଆସନ୍ତାକାଲି ଯୋଗଦେବେ ପ୍ରଧାନମନ୍ତ୍ରୀ। ସ୍ଲୋଭାକ୍ ପ୍ରତିପକ୍ଷଙ୍କ ସହ ଆଜି ପ୍ରଧାନମନ୍ତ୍ରୀ କରିବେ ଦ୍ୱିପାକ୍ଷିକ ଆଲୋଚନା। ନିଟ୍ ୟୁଜି ପୁନଃ ପରୀକ୍ଷା ପାଇଁ ଜାରି ହେଲା ଆଡ୍ମିଟ୍ କାର୍ଡ। ଆଇସିସି ମହିଳା ଟି20 ବିଶ୍ୱକପ୍ ପ୍ରତିଯୋଗିତାରେ ପାକିସ୍ତାନକୁ 64 ରନ୍ରେ ପରାସ୍ତ କଲା ଭାରତ ଏବଂ ଫିଫା ବିଶ୍ୱକପ୍ ପ୍ରତିଯୋଗିତାରେ କୁରାସାଓକୁ ପରାସ୍ତ କଲା ଜର୍ମାନୀ।

ଆମ ସଂସ୍କୃତି ପରମ୍ପରାରେ ବାର ମାସରେ ତେର ପର୍ବ, ତା ଭିତରୁ ଗଣପର୍ବ ଭାବରେ ବେଶ୍ ପରିଚିତ ରଜ ପର୍ବ। ଆନନ୍ଦ ଉଲ୍ଲାସରେ ମୌଜ ମସ୍ତିରେ ସ୍ନେହ ସମ୍ପ୍ରୀତିରେ ପରିପୂର୍ଣ୍ଣ ଏହି ପର୍ବରେ ଆବାଳ ବୃଦ୍ଧ ବନିତା ସାମିଲ ହୁଅନ୍ତି, ଖୁସି ମନାନ୍ତି।

0: ଦେଖନ୍ତୁ ଏଥର ରାସନ କାର୍ଡ ରେ କେତେ ଚାଉଳ ମିଳିଛି।
1: ଆରେ ବୋହୁ, ଏତେ ଚାଉଳ କୋଉଠୁ ଆଣିଲୁ? କିଏ ଦେଲା?
0: କିଏ ଆଉ ଦବ ମା, ଆମ ସରକାର ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ଆରମ୍ଭ ହେଇଛି ପରା, ଏବେ ଆମକୁ ମୁଣ୍ଡ ପିଛା 5 କିଲୋ ନୁହଁ 10 କିଲୋ ଚାଉଳ ସମ୍ପୂର୍ଣ୍ଣ ମାଗଣାରେ ମିଳୁଛି।
1: ଆରେ ବା, ଏଇଟା ତ ଭାରି ଭଲ କଥା, ସରକାର ଆମ ଦୁଃଖ ବୁଝିଛନ୍ତି।
2: ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା, 3 କୋଟିରୁ ଅଧିକ ଓଡ଼ିଶାବାସୀଙ୍କୁ ମିଳୁଛି ଅତିରିକ୍ତ ଖାଦ୍ୟ ସୁରକ୍ଷା। ଓଡ଼ିଶା ସରକାର ଆପଣଙ୍କ ସୁଖ ଦୁଃଖର ସାଥୀ।

0: ଆପଣଙ୍କ ସରକାରଙ୍କ 2 ବର୍ଷର ଗୌରବମୟ ସଫଳତାର ଯାତ୍ରା ଲୋକଙ୍କ ବିଶ୍ୱାସରେ ଲେଖିଛି ଉନ୍ନତିର ନୂଆ ଇତିହାସ।
1: ସଶକ୍ତ ନାରୀ, ସୁରକ୍ଷିତ ଶିଶୁ, ସମୃଦ୍ଧ ଓଡ଼ିଶା। ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନାରେ କିଶୋରୀ, ମା ଓ ଶିଶୁଙ୍କ ପୋଷଣ ସଶକ୍ତିକରଣ। ଆର୍ଥିକ ଦୁର୍ବଳ ପରିବାରର କନ୍ୟାମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା। ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳ ଯୋଜନାରେ ସୁରକ୍ଷା ଓ ସହାୟତାର ସଂକଳ୍ପ।
0: ସମୃଦ୍ଧ ଓଡ଼ିଶାର ଅନ୍ୟତମ ପରିଚୟ, ସବୁଠି କର୍ମସଂସ୍ଥାନ, ସବୁଠି ରୋଜଗାର। ବୁଣାକାର ଓ କାରିଗର ମାନଙ୍କୁ ସଶକ୍ତ କରୁଛି ମୁଖ୍ୟମନ୍ତ୍ରୀ ବରିଷ୍ଠ ବୁଣାକାର ଓ କାରିଗର ସହାୟତା ଯୋଜନା। ସଡ଼କ ଓ ରେଳପଥ ଏବଂ ବନ୍ଦର ଭିତ୍ତିକ ବିକାଶ ଆଣିଛି ରୋଜଗାରର ନୂଆ ସୁଯୋଗ। ଗ୍ରାମୀଣ ରୋଜଗାରକୁ ସଶକ୍ତ କରୁଛି ମୁଖ୍ୟମନ୍ତ୍ରୀ ବସ୍ ସେବା ଯୋଜନା।
1: ବିକାଶର ଧାରା ଓଡ଼ିଶା ସାରା।

ପ୍ରଚଣ୍ଡ ରୌଦ୍ର ତାପରେ ପେଶି ହୋଇ ସମସ୍ତେ ଅଣନିଶ୍ୱାସୀ ହୋଇଥିଲାବେଳେ ତିନି ଦିନ ଧରି ଏହି ରଜ ପର୍ବ ଦେହ ମନକୁ ଶାନ୍ତି ଦେବା ସହ ହସଖୁସିରେ ଭରିଦେଇଥାଏ। କର୍ମମୟ ବ୍ୟସ୍ତବହୁଳ ଜୀବନରୁ ସମସ୍ତେ ବାହାରି ଆସନ୍ତି ବେଶ କିଛି।

କୋଉଠି ନା କୋଉଠି ରଜରେ ବିଭିନ୍ନ ପ୍ରକାରର ପ୍ରତିଯୋଗିତା ଆୟୋଜନ କରାଯାଇ ପୁରସ୍କାର ମଧ୍ୟ ବିତରଣ କରାଯାଏ। ରଜ କୁଇନ୍ କୁହନ୍ତୁ, ରଜ ପିଠା ପଣା ଯାହା ଯାହା ସବୁ ଅଛି ସେଥିରେ ମଧ୍ୟ ପ୍ରତିଯୋଗିତା କରାଯାଏ। ବିଭିନ୍ନ ପ୍ରକାରର ଖେଳ ଖୁବ୍ ଜାକଜମକରେ ପ୍ରତିଯୋଗୀମାନେ ଅଂଶଗ୍ରହଣ କରିଥାନ୍ତି ଆଉ ସେ ଖେଳରେ ବହୁତ ଆତ୍ମୀୟତା ଥାଏ, ଆନନ୍ଦ ଥାଏ ଏବଂ ରଜର ଯେଉଁ ଖେଳ ତାର ଗୋଟିଏ ନିଆରା ସ୍ମୃତି ମଧ୍ୟ ରହିଥାଏ।

ମୁଁ କହୁଥିଲି ରଜ ଖେଳ କଥା। ମାଟି ମାଆର ପର୍ବ ରଜ ପର୍ବ। ପୃଥିବୀ ମାତାଙ୍କୁ କୌଣସି ପ୍ରକାର କର୍ଷଣ କିମ୍ବା ଖନନ ଦ୍ୱାରା କଷ୍ଟ ଦିଆଯାଏ ନାହିଁ ଏ ରଜ ଅବସରରେ। ମୌସୁମୀ ବର୍ଷାର ଆଗମନରେ ପୃଥିବୀ ମାତା ଶସ୍ୟ ଶ୍ୟାମଳା ଏବଂ ସୌନ୍ଦର୍ଯ୍ୟ ଭରା ହୋଇଥାନ୍ତି। ତେଣୁକରି ରଜ ତିନି ଦିନ କୌଣସି ପ୍ରକାର କାମ ଭୂମିରେ କରାଯାଇ ନଥାଏ।

ବିଭିନ୍ନ ପ୍ରକାରର ନୀତି ନିୟମ ମଧ୍ୟରେ କେତେକ ସ୍ଥାନରେ ରଜ ପର୍ବ ପାଳନ କରାଯାଏ। ଝିଅମାନେ ବା ସ୍ତ୍ରୀଲୋକମାନେ କୌଣସି କଷ୍ଟ କାମ କରନ୍ତି ନାହିଁ ଏହି ରଜ ତିନି ଦିନରେ। ନୂଆ ପୋଷାକ, ନୂଆ ଚୁଡ଼ି, ଟିକିଲି, ଅଳତା, ପିଠା, ମିଠା, ରଜପାନ, ରଜଦୋଳି, ବୁଲାବୁଲି, ଖିଆପିଆରେ କେତେବେଳେ ଯେ ରଜ ସରିଯାଏ ଜଣାପଡ଼େନି, ପୁଣି ଅପେକ୍ଷା ରହେ ଆର ବର୍ଷକୁ। ତେବେ ସମସ୍ତେ ମନ ଭିତରୁ ଈର୍ଷା, ହିଂସା

ନୂଆ ପୋଷାକ ନୂଆ ଚୁଡ଼ି ଟିକିଲି ଅଳତା ପିଠା ମିଠା ରଜପାନ ରଜଦୋଳି ବୁଲାବୁଲି ଖିଆପିଆରେ କେତେବେଳେ ଯେ ରଜ ସରିଯାଏ ଜଣାପଡ଼େନି, ପୁଣି ଅପେକ୍ଷା ରହେ ଆର ବର୍ଷକୁ। ତେବେ ସମସ୍ତେ ମନ ଭିତରୁ ଈର୍ଷା ହିଂସା ଦ୍ୱେଷ ଅହଙ୍କାର ତ୍ୟାଗ କରି ସ୍ନେହ ସମ୍ପ୍ରୀତିରେ ରଜ ପର୍ବକୁ ଉତ୍ସବ ମୁଖର କରିବା ଏବଂ ସମସ୍ତେ ଆନନ୍ଦରେ ରହିବା।

ମ୍ୟୁଜିକାଲି ୟର୍ସ ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତେଗରେ ନିଶ୍ଚୟ ଅଛି ଆପଣଙ୍କ ସହିତ ଏହି ସୁନ୍ଦର ସକାଳରେ ସୋ ଷ୍ଟାର୍ଟ କରିବା ମର୍ଣ୍ଣିଂ ମେଲୋଡି ଏ ସକାଳକୁ ଆଉ ଟିକେ ମେଲୋଡିୟସ୍ କରିବା ରଙ୍ଗାରଙ୍ଗ କରିବା ଆଉ ଟିକେ ମନଲେଖି କରିବା ଆଜି ରଜ ସଂକ୍ରାନ୍ତି ଅବସରରେ ସମସ୍ତଙ୍କୁ ପୁଣି ଥରେ ହାର୍ଦ୍ଦିକ ଅଭିନନ୍ଦନ।

ପିଲା ଗଜ ଗାଁଠୁ ସହରେ ରଜ ମଉଜ ରଜ ଦୋଳି ମା ମାନଙ୍କ ହାତ ତିଆରି ପିଠା ପସରା ମିଠା ପାନର ନିଆରା ସ୍ୱାଦ ଏସବୁକୁ ଏଥରର ରଜରେ ସୁଭଦ୍ରା ଶକ୍ତି।

0: କରିଛି ଆହୁରି ସମୃଦ୍ଧ। ଏସ୍ଏଚ୍ଜି ମା ମାନଙ୍କ ହାତ ତିଆରି ଆରିସା କାକରା ମଣ୍ଡା ଚକୁଳି ଓ ଅନ୍ୟାନ୍ୟ ସୁସ୍ୱାଦୁ ପିଠାର ମହକ ରଜରେ ପହଞ୍ଚୁଛି ଆପଣଙ୍କ ନିକଟରେ। ଜୁନ୍ 12-16 ପର୍ଯ୍ୟନ୍ତ ଭୁବନେଶ୍ୱରର ଶହୀଦ ନଗରଠୁ ନେଇ ଏସ୍ ପ୍ଲାନେଟ୍, ଇନ୍ଫୋସିଟି, ନନ୍ଦନକାନନ ଓ ସହରର ପ୍ରମୁଖ ସ୍ଥାନରେ ବୁଲୁଛି ପିଠା ଅନ୍ ହ୍ୱିଲ୍। ଏହା କେବଳ ପିଠାର ସମ୍ଭାର ନୁହେଁ, ଏହା ହେଉଛି ଆମ ପରମ୍ପରା ଓ ନାରୀ ସଶକ୍ତିକରଣର ପରିଚୟ। ଆସନ୍ତୁ ଏହି ରଜରେ ଓଡ଼ିଶାର ଖାଣ୍ଟି ପାରମ୍ପରିକ ପିଠାର ମଜା ନିଅନ୍ତୁ ଏବଂ ସୁଭଦ୍ରା ଶକ୍ତିର ପ୍ରୟାସକୁ ସମର୍ଥନ କରନ୍ତୁ।
1: ମ୍ୟୁଜିକାଲି ୟୋର୍ସ ଆକାଶବାଣୀ ଏଫ୍ଏମ୍ ରେନ୍ବୋ କାଟକ ଦିଲ୍ ସେ ଦିଲ୍ ତକ୍। ପହିଲି ବର୍ଷାର ଆଗମନ, ହଁ ମୌସୁମୀ ବର୍ଷାର ଆଗମନରେ ପୃଥିବୀ ମାତାଙ୍କ ପାଖରୁ ଆରମ୍ଭ କରି ସମସ୍ତେ ଆନନ୍ଦିତ ହୁଅନ୍ତି, ଦେହ ମନ ପୁଲକିତ ହୋଇଯାଏ। ଏ ରଜ ପରେ ପରେ ବା ରଜ ପୂର୍ବରୁ ଯେତେବେଳେ ବି ମୌସୁମୀ ବର୍ଷାର ଶୁଭ ଆଗମନ ହୁଏ, ସେତେବେଳେ ସମସ୍ତଙ୍କ ମନରେ କେମିତି ଗୋଟିଏ ଶାନ୍ତି ଆନନ୍ଦର ଫଲ୍ଗୁ ଖେଳିଯାଏ। ପ୍ରକୃତରେ ବର୍ଷା ସମସ୍ତଙ୍କୁ କ'ଣ ଶାନ୍ତି ଦିଏ, ଆନନ୍ଦ ଦିଏ? ହଁ, ଗ୍ରୀଷ୍ମର ତାଡ଼ନାରେ ଆମେ ଯେତିକି କଷ୍ଟ ପାଇଥାଉ, ପୃଥିବୀ ମାତା ଯେତିକି କଷ୍ଟରେ ଥାନ୍ତି, ପହିଲି ବର୍ଷାର ଆଗମନ ବା ମୌସୁମୀ ବର୍ଷାର ଶୁଭ ଆଗମନରେ ସମସ୍ତେ ଆନନ୍ଦିତ, ପୁଲକିତ ଏବଂ ତରଙ୍ଗାୟିତ ହୋଇଥାନ୍ତି।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ଭିଜା ମାଟିର ବାସ୍ନା ଏଇ ରଜ ସମୟରେ ବା ପହିଲି ବର୍ଷର ଆଗମନରେ ହିଁ ଅନୁଭବ କରିହେଇଥାଏ। ଏତେ ଜୋରେ ତାତି ପରେ ଯେତେବେଳେ ପହିଲି ବର୍ଷା ଆସେ, ଯେତେବେଳେ ମୌସୁମୀ ବର୍ଷାର ପ୍ରାକ୍ ସୂଚନା ମିଳେ, ସେତେବେଳେ ମଧ୍ୟ ଆମକୁ ଆନନ୍ଦ ଲାଗେ। ଆଉ ମୌସୁମୀ ବର୍ଷା ବୋଧହୁଏ କାଲିଠାରୁ ଆରମ୍ଭ ହୋଇଯାଇଛି। ଆଉ ସେ ବର୍ଷା କେତେ ସୁନ୍ଦର ଦେଖାଯାଉଛି ଆକାଶରେ। ଭସା ଭସା ବାଦଲ, ମେଘମାଳା ଆକାଶରେ ଭର୍ତ୍ତି, ଆଉ ପାଗ ବି ଟିକେ ଥଣ୍ଡା ରହିଛି। ଏ ଭିଜା ମାଟିର ବାସ୍ନାରେ ବିଭୋର ଆମେ ସମସ୍ତେ। ମାଟିର ବାସ୍ନା ଗୋଟେ ଅଲଗା ପ୍ରକାର, ଆଉ ସେ ବାସ୍ନା ଏତେ ପ୍ରାକୃତିକ, ଏତେ ଆପଣାର, ଏତେ ନିଆରା। ତାର ବାସ୍ନା ସହିତ କୌଣସି ବାସ୍ନାକୁ ତୁଳନା କରାଯାଇ ନପାରେ।

ବରଷ ଆଣିଛି ଖୁସିର ଲହରୀ, ବରଷ ଆଣିଛି ମାଟିର ବାସ୍ନା, ପୁଣି ବରଷ ଆଣିଛି କେତେ କେତେ ଫୁଲର ସମ୍ଭାର। କାହିଁକି କହିଲେ, ବର୍ଷା ହେଲେ ମାଟି ଯେତେବେଳେ ଭିଜିଯାଏ ସେତେବେଳେ ମାଟିରୁ ବିଭିନ୍ନ ପ୍ରକାର ଗଛ, ଯେଉଁ ମଞ୍ଜି ପଡ଼ିଥାଏ ଖରାଦିନରେ ସେ ଗଛ ଆପେ ଆପେ ଉଠିଥାଏ। ସେ ଗଛକୁ କେହି ବି ଯେତେ ପାଣି ଢାଳନ୍ତୁ ଯାହା କରନ୍ତୁ ଉଠିନଥାଏ, କିନ୍ତୁ ମୌସୁମୀ ବର୍ଷାର ଆଗମନରେ, ବର୍ଷାର ପହିଲି ଛିଟାରେ ସେ ଗଛ ଆପେ ଆପେ ଉଠିଥାଏ। ସେଥିପାଇଁ ବର୍ଷା ଦିନେ ପୃଥିବୀ ଶସ୍ୟ ଶ୍ୟାମଳା ଏବଂ ସବୁ ଜିମାରେ ଭରି ଯାଇଥାଏ।

ୱେଲକମ୍ ବ୍ୟାକ୍ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କାଟେକ୍ ଦିଲ୍ ସେ ଦିଲ୍ ତକ୍ ଡାଇଲିନ୍ ଲାଇଭ୍ ଚିଟ୍ଚାଟ୍ ଶୋ ଆରମ୍ଭ କରିବାର ସମୟ ତ ହୋଇଗଲାଣି, ଆପଣମାନେ ଶୁଣୁଛନ୍ତି ନିଶିକୁ। ତେବେ ଆଜି ଟପିକ୍ ରହିଛି ରଜରେ ଇନ୍ଡୋର୍ ଗେମ୍ ଆଉ ଆଉଟ୍ଡୋର୍ ଗେମ୍, ତା ଭିତରୁ କୋଉ ଖେଳରେ ଆପଣଙ୍କର ରୁଚି ରହିଛି। ରଜ ଅବସରରେ ଖେଳର ମଜା ଭାରି ନିଆରା, ସମସ୍ତେ କିଛି ନା କିଛି ଖେଳ ଖେଳିବା ପାଇଁ ମନ ବଳାନ୍ତି, ଭଲ ପାଆନ୍ତି। ତେବେ ଆପଣଙ୍କର କୋଉ ଖେଳରେ ରୁଚି ରହିଛି, ଇନ୍ଡୋର୍ ବା ଆଉଟ୍ଡୋର୍ ଗେମ୍, ଯୋଉ ଖେଳ ଆପଣଙ୍କୁ ଭଲ ଲାଗେ, ସେ ଖେଳ ସମ୍ପର୍କରେ ଆଜି ଦୁଇପଦ ଆମକୁ ସିଧାସଳଖ ଭାବରେ ଜଣାଇପାରିବେ ଡାଇଲି ଲାଇଭ୍ ଚିଟ୍ଚାଟ୍ ଶୋରେ। ଆମ ନମ୍ବରଟି ହେଉଛି 0671230315।

0: ଆଜିର ଏହି ପବିତ୍ର ରଜ ସଂକ୍ରାନ୍ତି ଅବସରରେ ପୁଣି ଥରେ ସମସ୍ତଙ୍କୁ ଶୁଭେଚ୍ଛା ଏବଂ ଅଭିନନ୍ଦନ। ତେବେ ଇଣ୍ଡୋର ଆଉ ଆଉଟଡୋର ଗେମ୍ ଏହି ରଜ ପର୍ବ ଅବସରରେ ଆପଣଙ୍କୁ କୋଉ ଖେଳ ଖେଳିବା ପାଇଁ ଭଲ ଲାଗେ ବା କୋଉ ଖେଳରେ ଆପଣଙ୍କର ରୁଚି ରହିଛି ଆମକୁ ସିଧାସଳଖ ଜଣାଇପାରିବେ। ଏବେ ଦେଖିବା ଜଣେ କଲର ଆମ ସହିତ କନେକ୍ଟ ହେଲେଣି, ସେ କିଏ କୋଉଠୁ କହୁଛନ୍ତି? ହ୍ୟାଲୋ, ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ। ହ୍ୟାଲୋ
1: ହ୍ୟାଲୋ,
0: କିଏ କହୁଛନ୍ତି?
1: ଆପଣଙ୍କ
0: କଲ୍ ଯେମିତି ହେଲେ ବି ଲାଗିଯାଉଛି। ଚେଷ୍ଟା କରୁ କରୁ ଲାଗିଗଲା। ତେବେ କୋଉ ଖେଳରେ ଆପଣଙ୍କ ରୁଚି ରହିଛି?
1: ଏବେ ତ ମତେ କ୍ୟାରମ ଖେଳିବାକୁ ଭଲ ଲାଗେ ଇଣ୍ଡୋରରେ, ଆଉ ନହେଲେ ତା ଆଗରୁ ବି ତାସ୍ ଖେଳିବାକୁ ଭଲ ଲାଗେ। ବଲ୍ ବ୍ରେ ବ୍ରିଜ ଆଉ ବ୍ରେ ଏଗୁଡା ଟିକେ ଖେଳିବାକୁ ଭାରି ଇଣ୍ଟରେଷ୍ଟ ଥିଲା, କିନ୍ତୁ ଏଗୁଡା ସବୁ 15 ବର୍ଷ ହେଲାଣି ଆଉ ଭୁଲି ଗଲିଣି।
0: ଆଚ୍ଛା, ଏବେ କୋଉ ଖେଳରେ ରୁଚି ରହିଛି?
1: ଏବେ ଆଉ କିଛି ଖେଳ ନାହିଁ, ଖାଲି ଯଦି କ୍ୟାରମ ଟୁର୍ଣ୍ଣାମେଣ୍ଟ ଥିଲା ଆମର ଗୋଟେ 2 ବର୍ଷ ତଳେ ଗୋଟେ ଥିଲା, ଯୋଉ ଓଡ଼ିଶା ଷ୍ଟେଟ କ୍ୟାରମ ପ୍ରତିଯୋଗିତା ଗୋଟେ ଥିଲା, ସେଥିରେ ମୁଁ ଭାଗ ନେଇଥିଲି, ସେଇଟା ହେଇଗଲାଣି 2 ବର୍ଷ ହେଇଗଲାଣି। ଆଉ ସେତିକିବେଳେ ଯାହା ସେଇଟା 2ଟା ରାଉଣ୍ଡରେ କଟିଗଲି।
0: ଆଚ୍ଛା, ଏବେ ଯଦି ଆପଣଙ୍କୁ କ୍ୟାରମ ଖେଳରେ ସାମିଲ କରାଯିବ ଆପଣଙ୍କର
1: ସମୟ ବାହାରିବନି?
0: ଆଚ୍ଛା, ଏବେ ଅଲଗା କାମରେ ଆପଣ ବିଜି ହେଇଗଲେଣି, ତଥାପି କ୍ୟାରମ ଖେଳରେ ଆପଣଙ୍କର ରୁଚି ଥିଲା। ଓକେ, ଆମ ସହିତ ସାମିଲ ହେଲେ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
1: ନମସ୍କାର।
0: ନମସ୍କାର। ତେବେ ଆପଣ କ'ଣ କହିବେ, ରଜ ଅବସରରେ ଆପଣ କୋଉ ଖେଳ ଖେଳୁଛନ୍ତି, ଘରେ ହଉ ବା ବାହାରେ ହଉ, କୋଉ ଖେଳରେ ଆପଣଙ୍କର ରୁଚି ରହିଛି ଫଟାଫଟ କହିଦିଅନ୍ତୁ ଆଜି ଟେଲିଫୋନ ମାଧ୍ୟମରେ ସିଧାସଳଖ। ଏବେ ଦେଖିବା ଆଉ ଜଣେ କଲରଙ୍କୁ। ହ୍ୟାଲୋ, ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ।
2: ଦିଦି ନମସ୍କାର।
0: ସାଇ କାଲି କଥା ହେଇଥିଲେ, ଆଜି ବି ସାଇଙ୍କ ନମ୍ବର ଲାଗିଯାଇଛି। କିନ୍ତୁ କାଲି ଲାଗିଥିଲା, ଆଜି ବି ଲାଗିଛି। କଣ ଖେଳ ଖେଳ
2: ଲାଗୁଛି? ରଜ ବୋଲି ସେଇଥିପାଇଁ ବୋଧେ ଲାଗିଯାଉଛି।
0: ହେଇଥିବ, ରଜରେ ସାଇ ଏତିକି ଖୁସି ଅଛନ୍ତି ସେଥିପାଇଁ ଲାଗିଯାଉଛି। କଣ ଖେଳ ଖେଳିବା ପାଇଁ ଭଲ ଲାଗେ ରଜରେ?
2: ମତେ ତ ଆଉଟଡୋର ଗେମ୍ କଥା କହିବି କବାଡି ଭଲ ଲାଗେ, ଆଉ ଇଣ୍ଡୋର ଗେମ୍ କଥା କହିବି ତ ମତେ ଲୁଡୁ ଆଉ କ୍ୟାରମ ଭଲ ଲାଗେ। ଆଉ ଏବେ ଯଦି ମତେ ଟାଇମ ମିଳେ ମୁଁ ଏଇଟା ଖେଳେ, କେବେ ବି ମାନେ ମିସ୍ କରେ ନା।
0: ଆଚ୍ଛା, ଏଇ କାଲିଠୁ ତ ଆରମ୍ଭ ହେଇଛି ରଜ ପର୍ବ, ରଜରେ କଣ ସବୁ ଖେଳ ଖେଳ ହଉଛି?
2: ଏପର୍ଯ୍ୟନ୍ତ ତ ମାନେ ସାଙ୍ଗମାନଙ୍କ ସହିତ ଆଜି ଖେଳିବାର ଅଛି କବାଡି, ଆଉ ଆଗରୁ ତ କିଛି ଖେଳ ହେଇନି। ଆଉ ଘରେ ଯଦି ଟାଇମ ମିଳିବ ତାହେଲେ ମୁଁ ମୋ ଘର ଲୋକଙ୍କ ସହିତ ଲୁଡୁ ନହେଲେ କ୍ୟାରମ ଖେଳିବି।
0: ବାଃ ବଢିଆ, ଏମିତି ହସ ଖୁସିରେ ରଜ ପର୍ବ ଚାଲିଯାଉ। ଆଜି ସୁନ୍ଦର କଥା କହିଲେ, ସାଇଙ୍କୁ ବହୁତ ବହୁତ ଧନ୍ୟବାଦ।
2: ଧନ୍ୟବାଦ ଦିଦି, ରହିଲି। ନମସ୍କାର।
0: ନମସ୍କାର। କିଏ କହୁଛନ୍ତି ମୁଁ 300 ଥର ଟ୍ରାଏ କଲିଣି ଲାଗୁନି ଫୋନ? କିଏ କହୁଛନ୍ତି ମୁଁ 60 ଥର ଟ୍ରାଏ କଲିଣି ଲାଗିନି ଫୋନ? କିଏ କହୁଛନ୍ତି ମୁଁ ଟ୍ରାଏ କରୁ କରୁ ଲାଗିଗଲା? ଆଉ କିଏ କହୁଛନ୍ତି ଦେଖିବା କଣ ହଉଛି, ଲଗଉ ଲଗଉ ଲାଗିଲା। ଆରେ ବାଃ, ଇଏ କଣ ମାନେ ଚମତ୍କାର ନା ମ୍ୟାଜିକ, ମୁଁ ତ କିଛି ଜାଣିପାରୁନି, ଆପଣମାନେ ହୁଏତ ଅନୁଭବ କରିପାରୁଥିବେ। ତେବେ ଦେଖିବା ଆଉ ଜଣେ କଲରଙ୍କୁ। ହ୍ୟାଲୋ, ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ।
3: ଜୟ ଜଗନ୍ନାଥ।
0: ଜୟ ଜଗନ୍ନାଥ।
3: ନମସ୍କାର। ଜୟ ଜଗନ୍ନାଥ।
0: କିଏ କହୁଛନ୍ତି? ଆଜ୍ଞା,
3: ବିଜୟ କୁମାର ଦାସ, ସୌରିହାଟ।
0: ଆପଣଙ୍କୁ କୋଉ ଖେଳ ଖେଳିବା ପାଇଁ ଭଲ ଲାଗେ ରଜ ଅବସରରେ?
3: କବାଡି ଖେଳ ହୁଏ ଆଉ, ଗାଁରେ କବାଡି ଖେଳ ହୁଏ, ଘରେ ବସିଲେ ଲୁଡୁ ଖେଳିବୁ ଆଉ।
0: ଓକେ, ତେବେ ରଜ

0: ରଜଦେଶରୁ ଫିକା ପଡିଗଲାଣି।
1: ହଁ ହଁ ହଁ।
0: ଆଉ ଗାଁରେ ଯାହା ଅଛି ସହରରେ ତା ନାହିଁ।
1: ଆପଣ କୋଉଠି ରହୁଛନ୍ତି?
0: ଆଜ୍ଞା
1: ଆପଣ କୋଉଠି ରହୁଛନ୍ତି?
0: ମୁଁ ତ ଗାଁରେ ରହୁଛି, କିନ୍ତୁ ଗାଁରେ ଯେମିତି ପାଳନ କରାଯାଉଛି ସେଟା ସହରରେ ନାହିଁ
1: ନାହିଁ
0: ଲୋପ ପାଇଗଲାଣି।
1: ହଁ ହଁ। କିନ୍ତୁ ଆପଣ ପାଳନ କରୁଛନ୍ତି ରଜ ପର୍ବକୁ?
0: ହଁ ହଁ ହଁ, ନିଶ୍ଚୟ ନିଶ୍ଚୟ। ସେଟା ତ ଅଛି ପରମ୍ପରା ଆଉ।
1: ଆଚ୍ଛା, ସେଇ ପରମ୍ପରା
0: ଗ୍ରାମ ନାହିଁ ସେଠି ହବ ରଜ ମହୋତ୍ସବ ଚାରିଟା ହଉଛି ଆଉ।
1: ହଁ ହଁ ହଁ। ଯାହା ହଉ, ସେ ପରମ୍ପରାକୁ ଆପଣ ପାଳନ କରି ଆସୁଛନ୍ତି, ରଜ ପର୍ବକୁ ଖୁବ୍ ଆନନ୍ଦରେ ଆପଣ ପାଳନ କରୁଛନ୍ତି, ଖେଳ ଖେଳୁଛନ୍ତି, ଆମକୁ ଆଜି କହିଲେ। ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
0: ଜୟ ଜଗନ୍ନାଥ।
1: ଜୟ ଜଗନ୍ନାଥ।

ସତୀ ବଜାରରେ ଏସଏଚଜି ମା ମାନଙ୍କ ହାତ ତିଆରି ହସ୍ତତନ୍ତ ଓ ହସ୍ତକଳା ସାମଗ୍ରୀ ସହିତ ମିଲେଟ୍ରୁ ପ୍ରସ୍ତୁତ ବିଭିନ୍ନ ଜୈବିକ ସାମଗ୍ରୀର ସମ୍ଭାର। ହସ୍ତତନ୍ତ ଓ ହସ୍ତକଳା ସାମଗ୍ରୀ ବେଶ ଆକର୍ଷଣୀୟ ଏବଂ ପ୍ରତିଟି ମିଲେଟ୍ ସାମଗ୍ରୀ ଶୁଦ୍ଧ ଓ ସ୍ୱାସ୍ଥ୍ୟପ୍ରଦ। ଜୁନ୍ 12ରୁ 16 ତାରିଖ ପର୍ଯ୍ୟନ୍ତ ଏଥରର ରଜ ମଉଜକୁ ଆହୁରି ଉଲ୍ଲାସରେ ଭରିବାକୁ ଯାଉଛି ସୁଭଦ୍ରା ଶକ୍ତି ବଜାରର ସ୍ୱତନ୍ତ୍ର ରିହାତି। ଏଥର ରଜରେ ସ୍ୱତନ୍ତ୍ର ମଜା। ସୁଭଦ୍ରା ଶକ୍ତି ବଜାର, ଷ୍ଟୁଆର୍ଟ ସ୍କୁଲ ପାଖ, ୟୁନିଟ୍ 8, SIRD ପରିସର, ଭୁବନେଶ୍ୱର।

0: ସତ କଥା, ରଜରେ ଟିକେ ବୁଲାବୁଲି ନ କଲେ, ନ ଖେଳିଲେ, ରଜ ପାନ, ରଜ ଦୋଳି ଏସବୁ ନ ହେଲେ ରଜଟା କଣ ଜମେ? କିଛି ବି ଭଲ ଲାଗେନି। ରଜ ପୋଡ଼ପିଠାର ଯୋଉ ସ୍ୱାଦ ଥାଏ, ଅନ୍ୟ ଦିନେ ପୋଡ଼ପିଠା ତ ଆମେ ଏମିତିରେ ଯୋଉଦିନ ଚାହିଁବା ସେଦିନ କରି ଖାଇପାରିବା। ସ୍ପେଶାଲି ରଜରେ ପୋଡ଼ପିଠା ବିଭିନ୍ନ ପ୍ରକାରର ଆରିସା, କାକରା, ମଣ୍ଡା, ଚକୁଳି, ପୋଡ଼ପିଠା ଏସବୁ କରିବାର ଗୋଟେ ସ୍ୱତନ୍ତ୍ର ବାସ୍ନା ରହିଛି, ଗୋଟେ ସ୍ୱତନ୍ତ୍ର ଭାବନା ରହିଛି, ଯୋଉ ଭାବନାରେ ଆମେ ସମସ୍ତେ ଏକମତ ଏକତ୍ରିତ। ତେବେ ରଜ ଅବସରରେ ଆପଣଙ୍କୁ କେଉଁ ଖେଳ ଖେଳିବା ପାଇଁ ଭଲ ଲାଗେ, ଇନ୍ଡୋର ହେଉ ବା ଆଉଟଡୋର ହେଉ, ଆଜି ଆମକୁ ଆପଣମାନେ ସିଧାସଳଖ ଭାବରେ କହିପାରିବେ। ଆଉ ଜଣେ କଲରଙ୍କୁ ଦେଖିବା। ହ୍ୟାଲୋ
1: ହ୍ୟାଲୋ
0: ହ୍ୟାଲୋ
1: ମ୍ୟାଡମ୍, ନମସ୍କାର।
0: ନମସ୍କାର, କିଏ କହୁଛନ୍ତି?
1: ସବିତା କହୁଥିଲି ଜଗତସିଂହପୁରରୁ।
0: ହ୍ୟାଲୋ
1: ହ୍ୟାଲୋ
0: ହଁ କୁହନ୍ତୁ, ଆପଣଙ୍କୁ ସ୍ୱାଗତ ଜଣାଉଛି।

0: ନମସ୍କାର, ମୁଁ ସବିତା କହୁଥିଲି ଜଗତସିଂହପୁର।
1: ହଁ ହଁ, ଆପଣଙ୍କୁ ସ୍ୱାଗତ କରୁଛି। କଣ କହିବେ, ରଜ ପର୍ବରେ କଣ ସବୁ ଚାଲିଛି, କୋଉ ଖେଳ ଚାଲିଛି?
0: ମ୍ୟାଡାମ, ଆଉ ତ ମାନେ ସେମିତି ଦେଖିବାକୁ ଗଲେ ଇନ୍ଡୋର ଗେମ୍ ଟା ଭଲ ଲାଗେ, ତାସ୍ ଖେଳିବାକୁ ଭଲ ଲାଗେ ସମସ୍ତେ ବସିକିରି। ହଁ, ଇନ୍ଡୋର ଗେମ୍ ଖେଳୁ, ଆଉ ଆଗରୁ ସବୁ ଯେମିତି ଥିଲା, ଏବେ ତ ଆଉ ସେମିତି ରଜ ନାହିଁ, ଅଛି ଯଦିଓ ସେତେ ନାହିଁ ଆଉ, ତଥାପି ଆମେ ଏବେ କାଲି ମୁଁ ବି ସେଇଆ ରେଡିଓ ଲଗେଇ ଦେଇକିରି ତାସ୍ ଖେଳିଲୁ।
1: ଆଚ୍ଛା, ବଢିଆ।
0: ହଁ ମ୍ୟାଡାମ, ଏବେ ସବୁ ଯୋଉ ଲାଇଭ ଟେଲିକାଷ୍ଟ ଚାଲିଛି, ଆଉ ଡାଇଲିଂ ପ୍ରୋଗ୍ରାମ ଚାଲିଛି, ସେଗୁଡା ସବୁ ଲଗେଇଦେଉ ଶୁଣୁ। ଆଉ ଚାସ୍ ଖେଳ ଟିକେ ହୁଏ, କାଲି ଟିକେ ବେଶୀ ଖେଳିପାରିନଥିଲୁ, ଆଜି ଏବେ ଆସିକି ମତେ କହିଗଲା ତୁ ଆଜି ଉଠିକିରି ଯିବୁନି, ଆଜି ଖେଳିବୁ ମାନେ ଆମର ଯେତେବେଳେ ଖେଳ ସରିବ ତୁ ଉଠିକିରି ଯିବୁ। ମାନେ ହଁ ଠିକ ଅଛି,
1: ଠିକ
0: ଆଜି ଖେଳିବି ଆଉ।
1: ତେଣୁ ସକାଳୁ ସକାଳୁ ଆପଣଙ୍କୁ ନିମନ୍ତ୍ରଣ ମିଳିଗଲାଣି ତାସ୍ ଖେଳ ପାଇଁ?
0: ହଁ ମ୍ୟାଡାମ, ଆମେ ବସୁ ସେଠି ଜଣେ ଦେଖେଇ ଅଛନ୍ତି, ଆଉ ସେ ଭାଉଜ ମାନେ ବସୁଛନ୍ତି, ନାନି, ସମସ୍ତେ ମିଶିକି ସବୁ ଏକାଠି ଖେଳୁ।
1: ବଢିଆ, ଭାଉଜ, ନାନି, ଦେଠେଇ, ଆଉ କିଏ ସବୁ ଅଛନ୍ତି, ଖୁଡି, ଆଉ କିଏ, ମାଇ, ଶାଶୁ, ନିହାତି ଭାବରେ। ରଜ ଗୋଟେ ଆନନ୍ଦ ଉଲ୍ଲାସର ପର୍ବ, ସ୍ନେହ ସମ୍ପ୍ରୀତି ଭାଇଚାରାର ପର୍ବ, ତେଣୁ ସେଥିରୁ ଆମେ କେମିତି ବାଦ ପଡିବା। ଓକେ, ସକାଳୁ ସକାଳୁ ଆମ ସହିତ ଆପଣ ସାମିଲ ହେଲେ, ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
0: ରଖୁଛି ମ୍ୟାଡାମ, ନମସ୍କାର।
1: ନମସ୍କାର।

0: ରଜ ଆସିଛି, ଗଣପର୍ବ ରଜ, ସମସ୍ତଙ୍କ ମନରେ ଖୁସିର ଫଲ୍ଗୁ। ତେବେ ରଜ ଅବସରରେ ଆମେ କିଛି ନା କିଛି ଖେଳ ଖେଳିବା ପାଇଁ ମନ ବଳୁ, ଭଲ ଲାଗେ, ସମୟ ମଧ୍ୟ ମିଳିଥାଏ। କାରଣ ସମସ୍ତଙ୍କ ପାଖରେ ବର୍ତ୍ତମାନ କିଛି ଦାୟିତ୍ୱ କାମ ପ୍ରେସର ନଥାଏ, ସେଇଥିପାଇଁ ତ ରଜ ଆନନ୍ଦ, ଉଲ୍ଲାସ, ଶାନ୍ତି, ମୈତ୍ରୀ, ପ୍ରେମ ଏବଂ ଭାଇଚାରାର ପର୍ବ। ତେବେ ରଜରେ କୋଉ ଖେଳ ଆପଣଙ୍କୁ ଭଲ ଲାଗେ? ଇନ୍ଡୋର ଆଉ ଆଉଟଡୋର ଗେମ୍ ଭିତରୁ ଆପଣଙ୍କର କୋଉ ଖେଳରେ ରୁଚି ରହିଛି ଆଜି ଆମକୁ ସିଧାସଳଖ ଜଣାଇ ପାରିବେ। ଏବେ ଦେଖିବା ଆଉ ଜଣେ କଲର ଆମ ସହିତ ଯୋଡ଼ି ହେଲେଣି। ହ୍ୟାଲୋ, ହ୍ୟାଲୋ, ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ। ହ୍ୟାଲୋ, ନମସ୍କାର, କିଏ କହୁଛନ୍ତି? ମଠ ସାହିରୁ ସନ୍ଧ୍ୟାରାଣୀ ଆଜି ଆମ ସହିତ ଯୋଡ଼ି ହେଇଛନ୍ତି, ଆପଣଙ୍କୁ ଆମେ ସ୍ୱାଗତ ଜଣାଉଛୁ। କଣ କହିବେ, ରଜ ରଜ ପର୍ବ କେମିତି ଚାଲିଛି ଆପଣଙ୍କ ଆଡ଼େ? ପୋଖରୀ ପାଖରେ ଆପଣ ବସିଛନ୍ତି, ରଜରେ ସମସ୍ତେ ଆନନ୍ଦରେ ଖେଳୁଛନ୍ତି, କେତେ ସୁନ୍ଦର ହେଇଥିବ ସେ ପ୍ରାକୃତିକ ପରିବେଶ, ମୁଁ କେବଳ ଅନୁଭବ କରୁଛି।
1: ପିଲାମାନେ ସବୁ ଆସିଛନ୍ତି ବାଡି ଭିତରକୁ ଦୋଳି ଲାଗିଛି ବୋଲି। ଆମର ଝିଅ ଦିଟା ଅଛନ୍ତି, ସାନ ଭାଇ ତ ଆଉ ମୋ ପୁଅ, ମୋ ପୁଅ ଟିକେ ବଡ ହେଇଗଲାଣି, ଭାବିଙ୍କ ସାଙ୍ଗରେ ଖେଳେ ଚେସ୍ ଆଉ କ୍ୟାରମ।
0: ବା ବହୁତ ବଢିଆ, ଆପଣ କଣ ଖେଳ ଖେଳନ୍ତି?
1: ମୁଁ ଏଇ ପୁଅ ସାଙ୍ଗରେ ଟିକେ କ୍ୟାରମ ଖେଳେ।

0: କେତେବେଳେ ଲୁଡୁ ଟିକେ
1: ଖେଳେ
0: ବାହାରି ଭିତରେ ପିଲାଙ୍କର ଗୋଟେ ନୂଆ ସାଇକେଲ କିଣା ହେଇଛି ବଡମାମା ଆଗେ ତମେ ଆଗେ ସାଇକେଲ ଚଲେଇଲ ଆମ ସାଙ୍ଗରେ ସାଇକେଲ ଦୁଇ ଥର ଖଣ୍ଡ ଘୁରେଇ
1: ବହୁତ ବଢିଆ ବହୁତ ବଢିଆ। ରଜରେ ସେମିତି ଆପଣ ଟିକେ ହସ ଖୁସିରେ କିଛି ସମୟ କଟେଇବା ପାଇଁ ଚେଷ୍ଟା କରନ୍ତୁ, କାରଣ ଏ ରଜ ହଉଛି ଆନନ୍ଦ ଉଲ୍ଲାସର ପର୍ବ।
0: ଗତକାଲି ଆଉ କରିପାରିଲିନି, କାଲି ହଜବେଣ୍ଡଙ୍କର ଥିଲା ବାର୍ଥଡେ ଆଉ କରିପାରିଲିନି। ମ୍ୟାଡମ ଆସିଛନ୍ତି ଆଜି ଟିକେ କଲ୍ କରିଛନ୍ତି ଆଉ ଟାଇମ ହେଲାନି, ମନ୍ଦିର କାମ ଥିଲା। ହଁ କହିଲେ ଆଜି ଦେଖିଲା ବେଳକୁ ଆସିଛନ୍ତି, ମୁଁ କହିଲି ଆଜି ଟିକେ କଲ୍ କରିଦେ ଆଉ
1: ଆଜି ଲାଗିଗଲା। ବହୁତ ବଢିଆ ସୁନ୍ଦର, ବହୁତ ଭଲ ଲାଗିଲା ଆପଣଙ୍କ ସହିତ କଥା ହେଇ। ନମସ୍କାର।

0: ମହାଦ୍ରା ଲକ୍ଷପତି ଦିଦି ଏବଂ ସ୍ୱୟଂ ସହାୟକ ଗୋଷ୍ଠୀ ବଳରେ ଆଜି ଓଡ଼ିଶାର ପ୍ରତିଟି ମହିଳା ସଶକ୍ତ ମା'ମାନଙ୍କ ପାଇଁ ସମ୍ମାନ ଓ ଆର୍ଥିକ ସ୍ୱାବଲମ୍ବନ ଆଣିଛନ୍ତି ଲୋକଙ୍କ ସରକାର।
1: ସମୃଦ୍ଧ ଜନ୍ମଭୂମି, ସଶକ୍ତ ନାରୀ, ସୁରକ୍ଷିତ ଶିଶୁ, ସମୃଦ୍ଧ ଓଡ଼ିଶା।
0: ସୁଭଦ୍ରା ଯୋଜନା ଓଡ଼ିଶାର ମହିଳାଙ୍କୁ କରିଛି ଆର୍ଥିକ ସ୍ୱାବଲମ୍ବୀ ଓ ସଶକ୍ତ।
1: ଅନ୍ୟାନ୍ୟ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ରାଜ୍ୟ ସରକାର ଯୋଗାଇଛନ୍ତି ନୂତନ ଜୀବିକା। ମହିଳାଙ୍କ ଆୟ ବୃଦ୍ଧି ଓ ଆତ୍ମନିର୍ଭରଶୀଳତାର ପରିଚୟ ପାଲଟିଛି ଲକ୍ଷପତି ଦିଦି।
0: ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନାରେ କିଶୋରୀ ମା ଓ ଶିଶୁଙ୍କ ପୋଷଣ, ଆର୍ଥିକ ଦୁର୍ବଳ ପରିବାରର କନ୍ୟାମାନଙ୍କ ବିବାହ ପାଇଁ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଓ ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳ ଯୋଜନାରେ ସୁରକ୍ଷା ଓ ସହାୟତାର ସଂକଳ୍ପ ସହିତ ରାଜ୍ୟର ମହିଳା ଏବେ ସଶକ୍ତିକରଣ ଦିଗରେ ଅଗ୍ରସର।
1: ବିକାଶର ଧାରା ଓଡ଼ିଶା ସାରା।

0: ମ୍ୟୁଜିକାଲି ୟର୍ସ ଆକାଶବାଣୀ ଏଫ୍ଏମ୍ ରେନ୍ବୋ କାଟକ ଦିଲ୍ ସେ ଦିଲ୍ ତକରେ ନିଶ୍ଚୟ ଅଛି ଆପଣଙ୍କ ସହିତ। ତେବେ ସିଧାସଳଖ ଭାବରେ ଆପଣମାନେ ଆମ ସହିତ ଯୋଡ଼ି ହେଉଛନ୍ତି। ଏବେ ଦେଖିବା ଆଉ ଜଣେ କଲର୍ଙ୍କୁ। ହ୍ୟାଲୋ
1: ଅଶୋକ ମୁଣ୍ଡା ମଧୁପାଟଣା କଟକ।
0: ହ୍ୟାଲୋ हेलो
2: हेलो मैडम नमस्कार
0: आकाशवाणी एफएम रेनबो काटे की कहो छंती
2: मधुसूदन दास कहो छी भुवनेश्वर
0: आपनको स्वागत चलो छी
2: आपनको पहिले सॉरी रजर अनेक अनेक शुभेच्छा अभिनंदन
0: आपनको मध्य रज संक्रांति अवसर रे बहुत बहुत शुभेच्छा कोन कहिबे इंडोर ना आउटडोर गेम का ई भितर आपनको को गेम सबडु भल लागे खेलबा को
2: सत कथा कह मत आउटडोर गेम बहुत भल लगे
0: अच्छा
2: स्पेशली मत सत कथा कह रज जो बहुत प्रसिद्ध आम दोली खेल से मोर बहुत पसंद
0: अच्छा
2: मोर मान मोर सान भौणी आ बड़ भौणी आम मैंने जितने भी घर था समस्ते मिसिक सब दोली खेल
0: सब मैंने रज छड़ा अन्य दिन भी आप दोली खेल ଦୋଳିରେ ବସି ଝୁଲିଗଲେ ମାନେ ସ୍ୱର୍ଗଟା ଦି ଆଙ୍ଗୁଳି ଦିଶେ
2: ନିହାତି ନିହାତି ଆମର କଣ୍ଡିସନ ଥାଏ କଣ କହିଲେ ମାନେ ଦୋଳି ଖେଳୁଥିବୁ ଅଧଘଣ୍ଟା ମୁଁ ତାକୁ ପେଲିବି ସିଏ ମାନେ ସେ ବସିଲେ ମୁଁ ତାକୁ ପେଲିବି ସିଏ ଖେଳିବ ତାପରେ ମୁଁ ଅଧଘଣ୍ଟା ବସିବି ସିଏ ମତେ ପେଲିବ ଏମିତି କରି କରି ଦିନଟା ବି ତାକୁ ମତେ ବେଶୀ ଭଲ ଲାଗେ ମତେ ଯିଏ ଯେତେ ଜୋରରେ ପେଲିପାରେ ମୁଁ ମତେ ବଢିଆ ଲାଗେ କଥାବାର୍ତ୍ତା
0: ଜୋରରେ ଦୋଳିରେ ଝୁଲିବା ପାଇଁ ଆପଣଙ୍କୁ ଭଲ ଲାଗେ ରଜରେ ସବୁ ଖାନା ପିନା କଣ ଚାଲିଛି
2: ଆମର ରଜରେ ଆମର ତ ହେଇଛି ଆମର ଏଠି ଚକୁଳି ପିଠା ହେଇଛି ଇଟିଲି ପିଠା ହେଇଛି ପୋଡ଼ ପିଠା ବି ହେଇଛି ଆଉ ଖାଇବାକୁ ବହୁତ ମଜା ଲାଗୁଛି ସତ କଥା ମାନେ ଆମ ବୋଉ ହାତର ଯେ ପୋଡ଼ ପିଠା ନାହିଁ କଣ କହିବି ସତ କଥା ମାନେ ମୁଁ ସବୁବେଳେ ଅପେକ୍ଷା କରିଥାଏ କେବେ ରଜ ଆସିବ ଏଇଟା ମୁଁ ଖାଇବି ସତ କଥା
0: ମା ହାତ ରନ୍ଧା ଜିନିଷ ଠାରୁ ଆଉ ସୁଆଦିଆ କିଛି ବି ନାହିଁ ଦୁନିଆରେ
2: ହଁ କିନ୍ତୁ ଗୋଟିଏ କଥା ଯେ କିନ୍ତୁ ଏ ବର୍ଷ ମତେ ରଜ ପାନ କିଏ ଗୋଟେ ଦେଇନାହାନ୍ତି ଏଇଟା ମୋର ମନ ଦୁଃଖ
0: ନାହିଁ ଦେବେ ଦେବେ ଦେବେ ଆପଣ ଅପେକ୍ଷା କରନ୍ତୁ ଆଉ ଦୁଇ ଦିନ ରଜ ରହିଲାଣି ନା ଆଜି ସଂକ୍ରାନ୍ତି କାଲି ଶେଷ ରଜ ଏଇ ଗୋଟେ କଥା ଅଭିମାନ କରୁଛନ୍ତି ରଜରେ ରଜ ପାନ ଆପଣଙ୍କୁ ନିଶ୍ଚିତ ଭାବରେ ମିଳିବ ମନ ଖରାପ କରନ୍ତୁ ନାହିଁ ଏକଦମ ଆନନ୍ଦରେ ରୁହନ୍ତୁ ଆଜି ଆମ ସହିତ ସାମିଲ ହେଲେ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ
2: ଆଜ୍ଞା ବହୁତ ବହୁତ ଧନ୍ୟବାଦ ରହୁଛି ନମସ୍କାର
0: ନମସ୍କାର ମୁଁ କିନ୍ତୁ କାଲି ରଜପାନ ଖାଇଛି ଜାମୁକୋଳି ଖାଇଛି ପିଠା ଖାଇଛି ବିଶେଷ କରି ଏଇ ଟାଇମ୍ରେ ଜାମୁକୋଳି ପାଚିଥାଏ ଭାରି ସୁସ୍ୱାଦୁ ଲାଗେ ଭାରି ଭଲ ଲାଗେ ଖାଲି ସେତିକି ନୁହେଁ ଜାମୁକୋଳି ଆମର ସୁଗାର ଲେବଲକୁ ମଧ୍ୟ କଣ୍ଟ୍ରୋଲ କରେ ଆଉ ଆଉ ଗୋଟେ ତାର ସବୁଠୁ ଭଲ ଗୁଣ ହେଉଛି ଆମ ସ୍କିନ୍ର ମଧ୍ୟ ସେ କେୟାର କରେ ମାନେ ସ୍କିନ୍କୁ ଉଜ୍ଜଳ ଦେଖିବା ଦିଶିବାରେ ମଧ୍ୟ ସାହାଯ୍ୟ କରେ ଜାମୁକୋଳି ରଜ ପାନର ଗୋଟେ ନିଆରା ପରମ୍ପରା ରହିଛି ନିଆରା ସ୍ୱାଦ ରହିଛି ନିଆରା ବାସ୍ନା ରହିଛି ରଜ ପର୍ବ ଅବସରରେ ଆପଣମାନେ ରଜପାନ ଖାଇଥିବେ ଓଠ ନାଲି କରିଥିବେ ଜିଭ ନାଲି କରିଥିବେ ଭାରି ଭଲ ଲାଗେ ଦେଖିବାକୁ ମିରର୍ରେ ତେବେ ଆଜି ପଡିଛି ଖେଳର କଥା ଆପଣ କୋଉ ଖେଳ ଖେଳିବା ପାଇଁ ଭଲ ପାଆନ୍ତି ଆମକୁ ନିହାତି ଭାବରେ ଜଣେଇଦେବେ ହ୍ୟାଲୋ ହ୍ୟାଲୋ ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ
3: ନମସ୍କାର ମୁଁ ସୁନୀଲ କାନ୍ତ ମହାନ୍ତି ଦେଓକାଲି
0: ଆପଣଙ୍କୁ ସ୍ୱାଗତ ଜଣାଉଛି କଣ କହିବେ ରଜ କେମିତି ଚାଲିଛି ରଜରେ କୋଉ ଖେଳ ଖେଳିବା ପାଇଁ ଆପଣଙ୍କୁ ଭଲ ଲାଗେ
3: ଆଜ୍ଞା ବାପା ରଜରେ ତ ବହୁତ ଖେଳ ଖେଳିବା ଭଲ ଲାଗେ କିନ୍ତୁ ଏ ବର୍ଷ ଆମ ପାଇଁ ଟିକେ ଦୁଃଖ ଆସିଛି କଣ ବହୁତ ଛଅ ସାତ ମାସ ହେଲା
0: ଆଚ୍ଛା ଏ ବର୍ଷ ରଜ ପାଳନ

0: କେତେ କେତେ କଲର୍ରେ ଆମ ସହିତ ଆଜି ଯୋଡ଼ି ହେଉଛନ୍ତି। ସକାଳୁ ସକାଳୁ ସମସ୍ତେ ଭାରି ଖୁସି ଅଛନ୍ତି। ଏଇଟା ହେଉଛି ସବୁଠାରୁ ବଡ଼ କଥା, କାରଣ ଆମେ ଯାହା ଯାହା ବି କରୁଛୁ ଏତେ ଆମେ ୱାର୍କ ପ୍ରେସରରେ ରହିଥାଉ, ଏତେ ଟେନସନ୍ ଭିତରେ ରହିଥାଉ। ଟିକେ ହସ ଦେଖିବା ଆଜିକାଲି ସ୍ୱପ୍ନ ହୋଇଗଲାଣି, କିନ୍ତୁ ରଜ ଆସିଲେ ସମସ୍ତଙ୍କ ମୁହଁରେ ହସ ଫୁଟିଥାଏ। ସମସ୍ତେ ଆନନ୍ଦରେ କିଏ ଖେଳନ୍ତି, କିଏ ବୁଲାବୁଲି କରନ୍ତି, କିଏ କେତେ ପ୍ରକାର ଖୁସି ଆନନ୍ଦରେ ସାମିଲ ହୁଅନ୍ତି। ଏବେ ଦେଖିବା ଆଉ ଜଣେ କଲରଙ୍କୁ। ହ୍ୟାଲୋ, ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ।
1: ହ୍ୟାଲୋ ଅପା, ନମସ୍କାର।
0: କିଏ କହୁଛନ୍ତି?
1: ଶହୀଦନଗର ସୁଚିତ୍ରା ସେନାପତି କହୁଛନ୍ତି।
0: ଆପଣଙ୍କୁ ସ୍ୱାଗତ ଜଣାଉଛି, କଣ କହିବେ କୁହନ୍ତୁ ଆଜିର ଟପିକ ସମ୍ପର୍କରେ।
1: ଆଜି ଟପିକ ରଜରେ ଖେଳିବ ତ ମୋତେ ମୋର ପ୍ରିୟ ହେଲା, ମୁଁ ଲୁଡୁ ଖେଳେ ଆଉ ତାସ୍ ଖେଳେ।
0: ଆଚ୍ଛା,
1: ସେଇଟା ମୋର ପ୍ରିୟ। ଯଦି ଯାଏ ବାହାରକୁ କୋଉଠି ଦୋଳି ଖେଳିବାକୁ, ଦୋଳି ଖେଳେ ଏବେ ଏପର୍ଯ୍ୟନ୍ତ ଖେଳେ ମୁଁ ଦୋଳି ଖେଳେ
0: ଏପର୍ଯ୍ୟନ୍ତ। କାହିଁକି ସବୁବେଳେ ଆପଣ ଖେଳିପାରିବେ ଏପର୍ଯ୍ୟନ୍ତ? କଣ ଆପଣ
1: ରଜରେ ଖେଳି, ରଜରେ ଦୋଳି ଖେଳେ।
0: ବାହ, ବଢିଆ। ତେବେ ଲୁଡୁ ଯୋଉ ଆପଣ ଖେଳନ୍ତି, ଅଧିକ ଦାନ ଗୋଳେଇକିରି କେବେ ଚଲେଇ ଦିଅନ୍ତିନି? ମାନେ ଦାନ ପାଚିବା ପୂର୍ବରୁ ପୁଣି ବୁଲେଇକିରି ଆପଣ ଖେଳନ୍ତି?
1: ପୁଣି ବୁଲେଇକି ମାରୁଥିବ, ସରିବନି କାହାକୁ ଜିତେଇ ଦବନି କାମ
0: ଚଲା। ହଁ, ଠିକ କଥା। ମଝିରେ ମଝିରେ ଗୋଳେଇବାକୁ ଇଚ୍ଛା ହୁଏନି ଟିକେ ଘର ଅଧିକ କରି ରଖିଦବା?
1: ଗୋଳେ ହବନି, ଯେ ଚାହିଁଥିବ ଗୋଳେ ହବନି, ଚାରି ଜଣିଆ ଖେଳୁଥିବ ଗୋଳେ ଜମା ପାରିବନି।
0: ଆଚ୍ଛା, ଓକେ। ରଜରେ ଖେଳ ଆରମ୍ଭ ହେଲାଣି ନା କାଲି ହେଇନି ଖେଳ?
1: ନାଇଁ ନାଇଁ, କିଛି ଖେଳ ହେଇନି ଏପର୍ଯ୍ୟନ୍ତ। ଆମେ ଯାଏ, ମୁଁ ଯାଏ ଏଠି, ଆମ ଅଛି ଗରିବ, ଗାଁକୁ ଯାଇପାରିନି, ମୁଁ ଦେହ ଭଲ ନାହିଁ ତ ମୁଁ ଗାଁକୁ ଯାଇପାରିନି ଏଥର। ଆଉ ଏଠି ରଜ ରୂପାଟା ଆମର ହେଇଛି ତ ମୁଁ ସେଥିଲାଗି ଯାଏ, ସେଠି ଦୋଳି ଖେଳିବାକୁ ଯାଏ, କାଲି ଆଡକୁ ଯିବି।
0: ବଢିଆ, କାଲି ଆଡକୁ ଯିବେ ବୋଲି ପ୍ଲାନ କରିଛନ୍ତି ରଜରେ, ଆଉ ଡେରି କରିବେନି କାରଣ କାଲି ହଉଛି ଶେଷ ରଜ।
1: ହଁ, ଆପଣଙ୍କୁ ରଜ ସଂକ୍ରାନ୍ତି ବହୁତ ଶୁଭେଚ୍ଛା।
0: ଆପଣଙ୍କୁ ମଧ୍ୟ ଶୁଭେଚ୍ଛା। ଏମିତି ହସ ଖୁସିରେ
1: ଫୁଲ ଲାଗିଲା, ମୁଁ ଆପଣଙ୍କ ସହିତ କଥା ହେଲି, ଲଗେଇ ଲଗେଇ ବହୁତ ଥର ଲଗେଇ କଥା ହେଇନି, ଯାହା ଏତେ ଦିନ ପରେ।
0: ଏତେ ଦିନ ପରେ ଆପଣ ଆଜି ମୋ ସହିତ କଥା ହେଲେ ମତେ ବି ବହୁତ ଆନନ୍ଦ ଲାଗୁଛି, ରଜରେ ଆମେ କଥା ହେଇଗଲେ। ଓକେ, ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
1: ଥ୍ୟାଙ୍କ ୟୁ ବାପା।

0: మ్యూజికల్ ఇయర్స్ ఆకాశవాణి ఎఫ్ఎం రెయిన్బో కటక్ దిల్ సే దిల్ తక్రే చలిచి డైలిన్ లైవ్ చిట్చాట్ షో ଆପଣ ମାନେ ସିଧାସଳଖ ଆମ ସହିତ ସାମିଲ ହେଉଛନ୍ତି ଏବେ ଦେଖିବା ଲାଷ୍ଟ କଲର କିଏ ଆଉ ସେ କୋଉଠୁ କହୁଛନ୍ତି କଣ କେମିତି ଚାଲିଛି ତାଙ୍କର ରଜ ସେଲିବ୍ରେସନ ହ୍ୟାଲୋ ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ
1: ହ୍ୟାଲୋ ମ୍ୟାମ୍ ନମସ୍କାର ଜୟ ଜଗନ୍ନାଥ
0: ନମସ୍କାର ଜୟ ଜଗନ୍ନାଥ କିଏ କହୁଛନ୍ତି
1: ମ୍ୟାମ୍ ମୁଁ ପ୍ରଫୁଲ୍ଲ ପ୍ରଧାନ କହୁଛି କୁମାରପାଳ ମାଣିଆ ବନ୍ଧରୁ
0: ଆପଣଙ୍କୁ ସ୍ୱାଗତ ଜଣାଉଛି ରଜ ସଂକ୍ରାନ୍ତି ଅବସରରେ
1: ଧନ୍ୟବାଦ ମ୍ୟାମ୍ ଆପଣଙ୍କୁ ମଧ୍ୟ ରଜରେ ହାର୍ଦ୍ଦିକ ଶୁଭେଚ୍ଛା ଅଭିନନ୍ଦନ
0: ଓକେ କଣ କହିବେ ରଜରେ କୋଉ ଖେଳ ଆପଣଙ୍କୁ ଖେଳିବାକୁ ଭଲ ଲାଗୁଛି ଆଉ ରଜ କେମିତି ପାଳନ କରୁଛନ୍ତି ଆପଣ

0: ବର୍ତ୍ତମାନ ତ ହେମିତି ପାଳନ ହଉଛି ଆଉ ଆଗ ପରମ୍ପରା ଅପେକ୍ଷା ବର୍ତ୍ତମାନ ତ ବହୁତ କମ ଅଛି। ସେତେବେଳେ ତ ଆମ ପିଲାଦିନେ ଆଉ ଆମେ ତ ଦୋଳି ପ୍ରାୟ ଆମ ଏଠି 50 ରୁ 100 ଦୋଳି ଆମେ କରୁ, ଚକ୍ର ଦୋଳିରୁ ଧରିକି ପାହାଳ ଦୋଳି। ଆଉ ବର୍ତ୍ତମାନ ତ ଦୋଳି ପ୍ରାୟ ନାହିଁ। ଆମର ଏଠି ଗୋଟିଏ ଆମ ପିଲା ଆମ ବାହାରେ ଗୋଟେ ଦୌଡ଼ି କରିକି ଦୋଳି ଲଗେଇଛନ୍ତି। ଆମ ଏଠି ପଡ଼ିଶାରେ ଗୋଟିଏ ପିଲା ଗୋଟେ ଦୌଡ଼ି ଲଗେଇଛି, ଯୋଡ଼ି ଦୋଳି ଆମ ଏରିଆରେ ମୁଁ ଦେଖିଲି। ଆଉ ଯୋଉମାନେ ଆମେ ଶହ ଶହ ଦୋଳି କରୁଥିଲୁ ଖେଳୁଥିଲୁ, କେହି ଦୋଳି କରିନାହାନ୍ତି। ସବୁ ତ ବର୍ତ୍ତମାନ ବିଜି, ବର୍ତ୍ତମାନ ମୋବାଇଲ ସବୁଦିନ ରାତି ବିଜି, ଆଉ ଦୋଳି କଥା କିଏ ପଚାରୁଛି?
1: ମୋବାଇଲରେ ଦୋଳି ଖେଳିଦେଲେ ହବନି,
0: ମନକୁ ଏତେ କ୍ରୋଡ ଆସିବ ଯୋଉ ସେ ପେଲା ପେଲି ସେ ଦୋଳିକି କେତେ ଉଚ୍ଚା ଉଠେଇଲା। ଆମ ଗାଁରେ ଗୋଟେ ଝିଅଟେ ଥିଲା, ସେ ତାକୁ ବୋଲେ ଆମେ ଠିଆ ହେଇଦେଲୁ, 4-5 ଛୋଟ ଛୋଟ ଛୁଆ, ସେ ଦୋଳିଟାକୁ ଲେଉଟେ ଦେଲା, ଖସି ପଇଲା, ଏଇଦିନ ଦୋଳି ବନ୍ଦ
1: ବାହାରିଛି।
0: ବର୍ତ୍ତମାନ ଆଠଗଡ଼ ପିଲା ଚାଲେଣି ବୋଲେ ଆମେ ଏମିତି ଖେଳୁ ଦୋଳି, ହବ କମ୍ପିଟିସନ ଆମର ଦୋଳି ଚାଲେ ତ କମ୍ପିଟିସନ। ସେ ଝିଅଟା କଣ କଲା ବୋଲେ ରାଗିଗଲା, ତ ଟିକେ ରାଗି ଦୋଳିଟାକୁ ଓଲଟେଇ ଦେଲା, ଓଲଟେଇ ଦେଲା

0: ଆଉ ଯୋଉମାନେ ଆମେ ଶହ ଶହ ଦୋଳି କରୁଥିଲୁ ଖେଳୁଥିଲୁ, କେହି ଦୋଳି କରିନାହାନ୍ତି, ସବୁ ତ ବର୍ତ୍ତମାନ ବିଜି, ବର୍ତ୍ତମାନ ମୋବାଇଲ ସବୁ ଦିନ ରାତି ବିଜି, ଆଉ ଦୋଳି କଥା କିଏ ପଚାରୁଛି?
1: ମୋବାଇଲରେ ଦୋଳି ଖେଳିଦେଲେ ହବନି?
0: ଆମ ଗାଁରେ ଗୋଟେ ଝିଅଟେ ଥିଲା, ସେ ତାକୁ ବୋଲେ ଆମେ ଠିଆ ହେଇଦେଲୁ, ଚାରି ପାଞ୍ଚଟା ଛୋଟ ଛୋଟ ଛୁଆ, ସେ ଦୋଳିଟାକୁ ଲେଉଟେ ଗଲା, ଖସି ପଡିଲା, ଏଇଦିନ ଦୋଳି ବନ୍ଦ
1: ଗଡ଼
0: ପିଲା ଚାଲେନି ବୋଲେ ଆମେ ଏମିତି ଖେଳୁ ଦୋଳି, ହବ କମ୍ପିଟିସନ ଆମର ଦୋଳି ଚାଲେ, କମ୍ପିଟିସନ ସେ ଝିଅଟା କଣ କଲା ବୋଲେ ରାଗିଗଲା, ତ ଟିକେ ରାଗି ଦୋଳିଟାକୁ ଓଲଟେଇ ଦେଲା, ଓଲଟେଇ ଦେଲା ଯେତେବେଳେ ତଳକୁ ଗଲା ଆମେ ଖସି ପଡିଲା, ଫୋପାଡ଼ିକି ପଡିଲା, ଏଇଦିନ ଆମର ଦୋଳି ଖେଳ ବନ୍ଦ,
1: ନହେଲେ
0: ଦୋଳି ପ୍ରାୟ କମ୍ପିଟିସନ ଦୋଳି।
1: ଆଚ୍ଛା, ସେଟା କୋଉ କୋଉ ଦୋଳି ଥିଲା? ସେଟା କୋଉ ଦୋଳି ଥିଲା? ବାଉଁଶ ଦୋଳି?
0: ବାଉଁଶ ଦୋଳି ମାମ, ଚାରିଟା ଖୁଣ୍ଟ ପୋତା ହବ, ମଝିରେ ଗୋଟେ ପାଣି ପଡିବ, କାଳେ ଦୋଳି ଖୁଣ୍ଟ ପଡିବ ବୋଲି ଚାରିଟା ଖୁଣ୍ଟ ଏମିତି ଛନ୍ଦ ହେଇକି ପଡିଦବ, ମୋଟା ପାଣି ପଡିଦବ, ତାର ଉଇଥି ଯୋଉ ସୂତା ପେଟି ଡୋର ଯୋଉ ପ୍ଲାଷ୍ଟିକ ଡୋର ବନ୍ଧା ହେଇଥିବ, ତାର ବନ୍ଧା ହେଇଥିବ, ପ୍ଲାଷ୍ଟିକ ଡୋର ବନ୍ଧା ହେଇଥିବ, ପୁରା ବାଉଁଶ ଲାଗିଥିବ, ଦଶ ଫୁଟିଆ ବାଉଁଶ ଲାଗିଥିବ, ତଳେ ପଟା ଦିଆ ହେଇଥିବ, ଡବଲ ବାଉଁଶ ଲାଗିଥିବ, ଦିଜଣ ଲେଖାଏଁ ରହିବେ, କିନ୍ତୁ ସିଏ ଝିଅ କହିଲା ମୁଁ ଏକୁଟିଆ ଖେଳିବି, ଏକୁଟିଆ ଖେଳିବି, ଦୋଳିକି ଲେଉଟେଇ ଦେବି, ଲେଉଟେଇ ଦେଲା, ଲେଉଟେଇ ଦେଲା, କିନ୍ତୁ ପହିଲା ଏଦିନ ଖେଳଲା ଆଉ ଭାରି କଷ୍ଟ ହେଲା ଆଉ, ବହୁତ ଖେଳ ଖେଳ ବହୁତ ଖେଳ, ତାପରେ ତ କବାଡ଼ି ଖେଳ ପ୍ରବଳ ହୁଏ, ଆଉ ଚୋଦ ଖେଳ ପ୍ରବଳ ହୁଏ, ବର୍ତ୍ତମାନ ଯଦି ଆମର ତ ଆମର ଗୋଟେ ଗ୍ରୁପ ଅଛି, ଆମେ ଆମ ସନ୍ତ୍ରାଳୟ ଜଣେ, ଅଭୟନପୁର ଜଣେ, କୁଆଁରପାଳର ଦି ଜଣ, ଆମେ ଏମିତି ପାଞ୍ଚ ଜଣ ଆମେ ସବୁଦିନ ଏକାଠି ହବୁ, ଯୋଉଦିନ କାମ ତ ହବ, ନହେଲେ ସବୁଦିନ ଚାଷ ବାରଟାରୁ ଆରମ୍ଭ ହେଇଯିବ ତିନିଟା ଯାଏ, ନିଶ୍ଚିତ ଚାଷ ଖେଳ ହବ।
1: ଆଚ୍ଛା,
0: ମୋର ଗୋଟେ ପୁତ୍ର ଅଛି ବଜତେନି, ତା ନା, ଆମେ ସାଙ୍ଗ ହେଇକି ଖେଳିବୁ ବାଘବଦାରୀ, ନିଶ୍ଚିତ
1: ଯାହା ହେଇଯାଉ ଖେଳ ବାଜି ଦିବାଜି ହବ ନାଇଁ କଣ?
0: ନିଶ୍ଚିତ ନିଶ୍ଚିତ ମ୍ୟାମ, ଯଦି କଣ କାହାର ଅସୁବିଧା ହେଲା ଯାଇକି ତା ଘରୁ ଡାକିକି ଆଣିବୁ, ଆମର ଏମିତି ଗୋଟେ ପିଲା ଅଛି ବଇଁଶୀ ବୋଲି, ତାଙ୍କ ଘରେ ତା ବୋଉକୁ ତା ସ୍ତ୍ରୀ ମନା କରିଦେବେ, ଆମେ ଯିବୁ ଜବରଦସ୍ତ ବାଇକ୍ ହେଇକି ତାକୁ ଉଠେଇକି ଆଣିକି ଆସିବୁ, କେହି କିଛି ପାର୍ଟି ବିଜେଇନି, ଆମେ ଦି ଜଣ ଅଛୁ ନିର୍ଦ୍ଧାରିତ ପାଇଁ, ମୁଁ ଯଦି ଯିବୁ ଜାଗା ଟିକେ ଘରେ କେହି ପାର୍ଟି ବିଜେଇନି, କାରଣ ସେ ଜାଣିଛନ୍ତି ଆମେ ଦି ଜଣଙ୍କ ପ୍ରକୃତି କଣ, ଆମେ କେମିତି ଖେଳୁଛୁ କଣ ହଉଛି, ତେଣୁକରି ସେମାନେ କେହି ମନା କରିବେ, ଯାହା ଘରକୁ ଯିବୁ ଉଠେଇକି ଆଜି ଆଣିବୁ, ସେ ଆସିବା ତ ସତ, ଏଠି ଜଣେ ମହେଶ୍ୱର ଜେନା ଅଛି, ତାଙ୍କ ଘରେ ସେ ଲୁଚିବ, ଆମେ ଦି ଜଣଙ୍କୁ ଦେଖିଲେ ଆମେ କଣ କରିବୁ, ସେ ଭାତ ହାଣି ସବୁ ଲୁଚିଦବ, ଆମେ ଯାଇକି ଭିଡ଼ିକି ଆଣିକି ଆସିବୁ, ଫେରିବ ଯିବ କୁଆଡେ, ତମେ
1: ଜବରଦସ୍ତି ଖେଳଟା ହବ,
0: ଖେଳ ନିଶ୍ଚିତ ହବ, ଭାତ ଖେଳୁ ମ୍ୟାମ, ଭାତ ଖାଉଥିବେ ଅଧା, ତଥାପି ତାଙ୍କୁ ଉଠେଇକି ଆଣିବୁ, ଖାଇବ ଆଇଲେ ଖେଳ ସହିଲେ ଖାଇବ, ଆମେ ଏଠି ବଇଥିବୁ ତମେ କଣ ଖେଳିବ, ଏମିତି କୋଡିଏ ତିରିଶ ଆସିବି ଆମକୁ ଖେଳ ବୋଲେ ବ୍ୟସ୍ତ କରିଦେବେ, ସେ ଏଇଟା ପକା ହେଇଟା ପକା ହେଲା ନ ହେଲା ତେରଟା, ଏମିତି ଯୋଉ ଖେଳ ଆମ ପାଖରେ ବସିକି ସବୁ ଆମକୁ ଉଠେଇବା,
1: ସତ କଥା, ଗୋଟେ ନିଆରା ଖେଳ ସମ୍ପର୍କରେ ଆପଣ ଆଜି ଆମ ସହିତ ଆଲୋଚନା କଲେ, ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
0: ଧନ୍ୟବାଦ ମ୍ୟାମ, ରହିଲି, ନମସ୍କାର, କିନ୍ତୁ ଆଜିର ମୁଁ ମର୍ଣ୍ଣିଂ ମେଲୋଡି ଶୁଣିପାରିଲିନି, ସକାଳୁ ଶୁଣୁଛି ଶୁଭ ସକାଳ, ଯୋଉ ଆମର ଅଯଥାଳି ମତେ ବହୁତ ଭଲ ଲାଗେ, କିନ୍ତୁ ମାର୍କେଟିଂ ଗଲି ଏଇ ଟିକେ ଆଉ ଶୁଣିପାରିଲିନି, ତାପରେ ଆସିକି ଲଗଉଛି ସାତ ଥର
1: ଶେଷ କଲର ଭାବରେ ଆମ ସହିତ ଯୋଡ଼ି ହେଲେ, ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
0: ଧନ୍ୟବାଦ ମ୍ୟାମ, ରହିଲି, ନମସ୍କାର
1: ନମସ୍କାର।

ରେନ୍ବୋ ଏସ୍ଏମ୍ଏସ୍ରେ ପରବର୍ତ୍ତୀ ମେସେଜ୍ଟି କରିଛନ୍ତି ପ୍ରଦୀପ କୁମାର ସାମନ୍ତ ସିଂହର ସେକ୍ଟର 12 ସିଡି କଟକରୁ ଶୁଣିବା ପାଇଁ ଚାହିଁଛନ୍ତି ଦିଲୱାଲେ ମୁଭିର କୁମାର ସାନୁ ଏବଂ ଆଲକା ୟାଗ୍ନିକଙ୍କ ଆବାସରେ ଗୋଟିଏ ସୁନ୍ଦର ଗୀତ ପହଞ୍ଚି ଦେଉଛି ଆପଣଙ୍କ ପସନ୍ଦର ଗୀତ

ପରେ ମେସେଜଟି କରିଛନ୍ତି ଜିଗରଣ ପଟାମୁଣ୍ଡେଇରୁ ସୋମନାଥ ସାହୁ। ଫୁଲଚନ୍ଦନ ମୁଭିର ଗୋଟିଏ ସୁନ୍ଦର ଗୀତ ଶୁଣି ଦେଉଛି ଆପଣଙ୍କ ମନପସନ୍ଦର ଗୀତ।

ପରେ ମିସେସ୍ ଟି କରିଛନ୍ତି ସମୀର ସଙ୍ଗୀତା ପଣ୍ଡା ତେଲଙ୍ଗା ପେଣ୍ଠ କଟକରୁ ଶୁଣିବା ପାଇଁ ଚାହିଁଛନ୍ତି ହ୍ୟାପି ନ୍ୟୁ ଇୟର ଫିଲ୍ମର ଗୋଟେ ବଢ଼ିଆ ଗୀତଟେ। ଏଥିପାଇଁ ଯେ ଗତକାଲି ବର୍ମିଂହାମ୍ରେ T20 ବିଶ୍ୱକପ୍ କ୍ରିକେଟ୍ର ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ରେ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ପରାସ୍ତ କରିଛି ଭାରତ। ଏ ଖୁସିରେ ହମ୍ ଇଣ୍ଡିଆ ୱାଲେ ଗୀତଟି ଶୁଣିଦେଲେ ଆମେ ଫୁଲ୍ ଭଲ୍ୟୁମ୍ ଦେଇ ଶୁଣିବୁ। ଓକେ, ରଜ ସଂକ୍ରାନ୍ତିରେ ପୁରା ଫୁଲ୍ ଭଲ୍ୟୁମ୍ ଦେଇକି।

ନଣ୍ଟୁନି ବାଙ୍କିରୁ ଶୁଣିବା ପାଇଁ ଚାହିଁଛନ୍ତି ବାଟରେ ବର୍ଷା ହେଲା ଗୀତଟି ପୋଖରୀ ଭିତରେ କହି ଆଲବମ୍ରୁ ଶରତ ନାୟକଙ୍କ କଣ୍ଠରେ ଶୁଣିବା ପାଇଁ ଚାହିଁଛନ୍ତି ଏ ଗୀତଟି।

ପରବର୍ତ୍ତୀ ମେସେଜଟି କରିଛନ୍ତି ସୁମନ୍ତ କୁମାର ରାଉତ କାହ୍ନା ଓସ୍ତିଆ ବାଙ୍କି କଟକରୁ ଶୁଣିବା ପାଇଁ ଚାହିଁଛନ୍ତି ପଞ୍ଚମ ଦ୍ୱାର ଖୋଲିଦେ କାଳିଆ ଏ ଗୀତଟି ଶୁଣିଦେଉଛି ଆପଣଙ୍କୁ ଆପଣଙ୍କ ମନ ପସନ୍ଦ।

ପରବର୍ତ୍ତୀ ମେସେଜ୍ଟି କରିଛନ୍ତି ରାଜେନ୍ଦ୍ର ନନା ନୂଆ ଗାଁରୁ। ଖୁବ୍ ସୁନ୍ଦର କଥା ଲେଖିଛନ୍ତି। ତେବେ ଦେବଦେବ ମହାଦେବଙ୍କ ଉଦ୍ଦେଶ୍ୟରେ ଏ ଗୀତଟି ମୁଁ ପ୍ଲେ କରୁଛି।

ପରବର୍ତ୍ତୀ ମେସେଜ କରିଛନ୍ତି କିଶୋର ଆଣ୍ଡ ଫ୍ୟାମିଲି ନୀଳାଦ୍ରି ବିହାରରୁ ରଜ ପର୍ବର ଶୁଭେଚ୍ଛା ମଧ୍ୟ ସେ ଜଣାଇଛନ୍ତି। ବେବି ନମ୍ବର ୱାନ୍ ଫିଲ୍ମର ଗୋଟେ ବଢ଼ିଆ ଗୀତ ଶୁଣି ଦେଉଛି ଆପଣଙ୍କ ପସନ୍ଦର ଗୀତ।

ପରବର୍ତ୍ତୀ ମେସେଜଟି କରିଛନ୍ତି ମୁନି ରାନୀ ସୋନା ଚନ୍ଦନ ସଞ୍ଜୁ ସନ୍ତୋଷ ନିର୍ମଳ ମାମାଲି ଏମାନେ କନ୍ତୋଡ ଆଠଗଡ଼ରୁ ମେସେଜଟି କରିଛନ୍ତି ଭକ୍ତ ସାଲବେଗ ଫିଲ୍ମର ତାରିବା ସକତି ଅଛି ବୋଲି ଶୁଣି ଦେଉଛି ଆପଣଙ୍କୁ ଆପଣଙ୍କ ମନପସନ୍ଦର ଗୀତ।

ପରେ ପରେ ବାବନ ଚନ୍ଦ୍ର ପାଲ, ମମତା ପାଲ କିଶୋରନଗର କଟକରୁ ମେସେଜଟି କରିଛନ୍ତି, ଶୁଣିବା ପାଇଁ ଚାହିଁଛନ୍ତି ପୁନର୍ମିଳନ ମୁଭିର ଗୋଟିଏ ଗୀତ। ରଜ ପର୍ବ ପାଇଁ, ରଜ ସଂକ୍ରାନ୍ତି ପାଇଁ ସେ ବିଶେଷ କରି ଗୀତ ଶୁଣିବା ପାଇଁ ଚାହିଁଛନ୍ତି। ଶୁଣି ଦେଉଛି ଆପଣଙ୍କୁ, ଆପଣଙ୍କ ପସନ୍ଦ।

ଗୀତ ପରେ ପରେ ଏସ୍ଏମ୍ଏସ୍ କାର୍ଯ୍ୟକ୍ରମର ଲାଷ୍ଟ ମେସେଜ୍ଟି କରିଛନ୍ତି ହୀରାମଣି ବର୍ମା, ପାରସ୍ମଣି ବର୍ମା, ପୁଷ୍ପେନ୍ଦ୍ର ମଣି ବର୍ମା ଏବଂ ନୁଖିଲ ଲାଲ ବର୍ମା ଛତିଶଗଡ଼ରୁ ମେସେଜ୍ କରିଛନ୍ତି। ଶୁଣିବା ପାଇଁ ଚାହିଁଛନ୍ତି ମୁସ୍କାନ ଫିଲ୍ମର ଗୋଟେ ଗୀତ। ଏହି ଗୀତ ପରେ ପରେ ଆପଣମାନେ ନିଜ ମନ ପସନ୍ଦର ଗୀତ ଶୁଣିପାରିବେ।

ಟ್ಯೂನ್ ಕುಚಿನ ಮ್ಯೂಸಿಕಲ್ ಹಂಡ್ರೆಡ್ ಪಾಇಂಟ್ ಫೋರ್ ಆಗಸ್ವಾಣಿ ଏଫ୍ଏମ୍ ନେନ୍ ବୋଗାଟିକ ଦାୟିତ୍ୱ ତକରେ ରେଡିଓ ହଂସବର ସାଗର ଆସି ପହଞ୍ଚିଯାଇଛି ଆପଣଙ୍କ ପାଖରେ ଷ୍ଟୁଡିଓ ଗୋଟିରେ ସମୟ 11:50 ଆରମ୍ଭ କରୁଛୁ ପ୍ରୋଗ୍ରାମ କଳାକାର ଫ୍ରେଣ୍ଡସ୍ କଳାକାରରେ ଆଜି ଆମେ କଥା ହେବା ଏମିତି ଜଣେ ଗାୟକଙ୍କ ବିଷୟରେ ଯାହାଙ୍କ ସ୍ୱର ଶୁଣିଲେ ହୃଦୟରେ ପ୍ରେମର ଏକ ମିଠା ଅନୁଭୂତି ଜାଗ୍ରତ ହୁଏ ଯାହାଙ୍କ ଗୀତ ସହ ଯୋଡ଼ି ହୋଇ ରହିଛି ଲକ୍ଷ ଲକ୍ଷଙ୍କ ପ୍ରେମ କାହାଣୀ ଅନେକ ଅଭୁଲା ସ୍ମୃତି ସେ ହେଲେ ବଲିଉଡ୍ର ମେଲୋଡି କୁଇନ୍ କୁମାର ସାନୁ ହଁ ଫ୍ରେଣ୍ଡସ୍ ଆଜି ଯଦି ପଚରାଯାଏ 90 ଦଶକରେ ସଙ୍ଗୀତର ପରିଚୟ କ'ଣ ଅନେକ ଗୋଟିଏ ନାମ ନିଶ୍ଚୟ କହିବେ ସେ ହେଉଛନ୍ତି କୁମାର ସାନୁ ତାଙ୍କ ସ୍ୱରରେ ଥିଲା ଏମିତି ଏକ ମାୟା ଯାହା ସିଧାସଳଖ ହୃଦୟକୁ ଛୁଇଁ ଯାଉଥିଲା କଳାକାରରେ ଆଜି ଆମେ ତାଙ୍କ ବିଷୟରେ ଚର୍ଚ୍ଚା ଜାରି ରଖିବା କିନ୍ତୁ ଏହି ମ୍ୟୁଜିକାଲ୍ ବ୍ରେକ୍ ପରେ ଷ୍ଟେ ଟ୍ୟୁନ୍ଡ

0: ଲୋକଙ୍କ ସରକାରଙ୍କ 2 ବର୍ଷର ଗୌରବମୟ ସଫଳତାର ଯାତ୍ରା ଲୋକଙ୍କ ବିଶ୍ୱାସରେ ଲେଖିଛି ଉନ୍ନତିର ନୂଆ ଇତିହାସ।
1: ସଶକ୍ତ ନାରୀ, ସୁରକ୍ଷିତ ଶିଶୁ, ସମୃଦ୍ଧ ଓଡ଼ିଶା। ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନାରେ କିଶୋରୀ, ମା ଓ ଶିଶୁଙ୍କ ପୋଷଣ ସଶକ୍ତିକରଣ। ଆର୍ଥିକ ଦୁର୍ବଳ ପରିବାରର କନ୍ୟାମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା। ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳ ଯୋଜନାରେ ସୁରକ୍ଷା ଓ ସହାୟତାର ସଂକଳ୍ପ।
0: ସମୃଦ୍ଧ ଓଡ଼ିଶାର ଅନ୍ୟତମ ପରିଚୟ, ସବୁଠି କର୍ମସଂସ୍ଥାନ, ସବୁଠି ରୋଜଗାର। ବୁଣାକାର ଓ କାରିଗର ମାନଙ୍କୁ ସଶକ୍ତ କରୁଛି ମୁଖ୍ୟମନ୍ତ୍ରୀ ବରିଷ୍ଠ ବୁଣାକାର ଓ କାରିଗର ସହାୟତା ଯୋଜନା। ସଡ଼କ ଓ ରେଳପଥ ଏବଂ ବନ୍ଦର ଭିତ୍ତିକ ବିକାଶ ଆଣିଛି ରୋଜଗାରର ନୂଆ ସୁଯୋଗ। ଗ୍ରାମୀଣ ରୋଜଗାରକୁ ସଶକ୍ତ କରୁଛି ମୁଖ୍ୟମନ୍ତ୍ରୀ ବସ୍ ସେବା ଯୋଜନା।
1: ବିକାଶର ଧାରା ଓଡ଼ିଶା ସାରା।

ମନସ୍ତେ ଡାକିଲା ଗଜ ଗାଁଠୁ ସହରେ ରଜ ମଉଜ ରଜ ଦୋଳି ମା ମାନଙ୍କ ହାତ ତିଆରି ପିଠା ପସରା ମିଠା ପାନର ନିଆରା ସ୍ୱାଦ ଏସବୁକୁ ଏଥରର ରଜରେ ସୁଭଦ୍ରା ଶକ୍ତି କରିଛି ଆହୁରି ସମୃଦ୍ଧ ଏସିଛି ମା ମାନଙ୍କ ହାତ ତିଆରି ଆରିସା କାକରା ମଣ୍ଡା ଚକୁଳି ଓ ଅନ୍ୟାନ୍ୟ ସୁସ୍ୱାଦୁ ପିଠାର ମହକ ରଜରେ ପହଞ୍ଚୁଛି ଆପଣଙ୍କ ନିକଟରେ ଜୁନ୍ 12-16 ପର୍ଯ୍ୟନ୍ତ ଭୁବନେଶ୍ୱରର ଶହୀଦ ନଗରଠୁ ନେଇ ଏସ୍ ପ୍ଲାନେଟ୍ ଇନ୍ଫୋସିଟି ନନ୍ଦନକାନନ ଓ ସହରର ପ୍ରମୁଖ ସ୍ଥାନରେ ବୁଲୁଛି ପିଠା ଅନ୍ ହ୍ୱିଲ୍ ଏହା କେବଳ ପିଠାର ସମ୍ଭାର ନୁହେଁ ଏହା ହେଉଛି ଆମ ପରମ୍ପରା ଓ ନାରୀ ସଶକ୍ତିକରଣର ପରିଚୟ ଆସନ୍ତୁ ଏହି ରଜରେ ଓଡ଼ିଶାର ଖାଣ୍ଟି ପାରମ୍ପରିକ ପିଠାର ମଜା ନିଅନ୍ତୁ ଏବଂ ସୁଭଦ୍ରା ଶକ୍ତିର ପ୍ରୟାସକୁ ସମର୍ଥନ କରନ୍ତୁ।

ట్యూన్కి వచ్చింది మ్యూజికల్ యూర్ 100.4 ఆకాశవాణి ఎఫ్ఎం రెయిన్బో కడక దేశ దళితక రేడియో హంస పర్ సాగర్ వచ్చి ఆపణ సహిత స్టూడియో గుడ్ మధ్యాహ్నం 12:24 ଆରମ୍ଭ କରୁଛୁ ପ୍ରୋଗ୍ରାମ କିଛି କଥା କିଛି ଗୀତ ଫ୍ରେଣ୍ଡସ୍ ରଜ ଆସିଲେ ମନରେ ଖେଳିଯାଏ ଅନେକ ରଙ୍ଗ ସେହି ଦୋଳିର ଝୁଲା ନୂଆ ଜାମାର ଖୁସି ପୋଡ଼ପିଠାର ସୁଗନ୍ଧ ଆଉ ସାଙ୍ଗସାଥୀଙ୍କ ସହ କଟୁଥିବା ସୁନ୍ଦର ମୁହୂର୍ତ୍ତ ସମୟ ବଦଳିଛି ଜୀବନର ଗତି ମଧ୍ୟ ବଦଳୁଛି କିନ୍ତୁ ରଜର ସେହି ମିଠା ସ୍ମୃତି ଆଜି ବି ହୃଦୟରେ କୋଣ ଅନୁକୂଳନ ହୋଇ ରହିଛି ଛୋଟବେଳେ ରଜ ଆସିବାର ଅପେକ୍ଷା ଥିଲା ଗୋଟିଏ ନିଆରା ପ୍ରକାରର ରଜରେ କିଛି ଦିନ ପୂର୍ବରୁ ନୂଆ ଜାମା କିଣିବା ଘର ଆଗରେ ଦୋଳି ବାନ୍ଧିବା ଆଉ ସାଙ୍ଗମାନଙ୍କ ସହ ଯୋଜନା କରିବା ସବୁକିଛି ଥିଲା ଖୁସିର ଅନ୍ୟ ଗୋଟିଏ ନାମ ତ ଫ୍ରେଣ୍ଡସ୍ କିଛି କଥା କିଛି କଥାରେ ଆଜି ଆମେ କଥା ହେବା ରଜର ରଙ୍ଗୀନ ସ୍ମୃତି ସେ ସମ୍ପର୍କରେ

वेलकम बैक ट्यून कुछ म्यूजिकली हो 100.4 आकाशवाणी एफएम रेनबो कटक दिल से दिल तक रेडियो हम सबर सागर अच्छे आप सहित सो चलची किछि कथा किछि गीता प्रिंस राजा एई दुई अक्षरे शब्दटी भितर केते आनंद केते उत्साह आउ केते अपूर्व अनुभूति लुचि रहिछि ता केवल जणे उड़िया ही अनुभव करिपारिब रज आसिले मन हुए प्रकृति मध्य ନୂଆ ଶାଢ଼ୀ ପିନ୍ଧି ସଜେଇ ହୋଇଛି ଗଛପତ୍ର ଧୋଇ ହୋଇ ସବୁଜ ହୋଇ ଉଠେ ଆକାଶରେ ଭାସି ଉସେ କଳା ମେଘ ଆଉ ମାଟିରୁ ଭାସି ଉସେ ଭିଜା ମାଟିର ମହକ ଛୋଟବେଳେ ରଜ ଆସିବା ମାନେ ଥିଲା ଖୁସିରେ ଗୋଟିଏ ଲମ୍ବା ଛୁଟି ପାଠପଢ଼ାର ଚିନ୍ତା ନାହିଁ ସ୍କୁଲ ବ୍ୟାଗ୍ର ଭାର ନାହିଁ ସକାଳୁ ଉଠି ସାଙ୍ଗମାନଙ୍କ ସହ ଦୋଳି ପାଖକୁ ଦୌଡ଼ିଯିବା କିଏ ଅଧିକ ଉଚ୍ଚକୁ ଖେଳିବ ସେଥିପାଇଁ ଚାଲୁଥିଲା ନୀରବ ପ୍ରତିଯୋଗିତା ଦୋଳିର ପ୍ରତ୍ୟେକ ଝୁଲା ସହ ମନ ମଧ୍ୟ ଉଡ଼ି ଯାଉଥିଲା ଅଜଣା ସ୍ୱପ୍ନର ଆକାଶକୁ ମନେପଡ଼େ ରଜର ପୂର୍ବ ଦିନ ନୂଆ ଜାମା ଆସୁଥିଲା ସେହି ଜାମାକୁ ବାରମ୍ବାର ବାହାର କରି ଦେଖିବା ଆଇନା ସାମ୍ନାରେ ପିନ୍ଧି କେମିତି ଲାଗିବା କେମିତି ଲାଗୁଛି ଭାବିବା ସେହି ଛୋଟ ଛୋଟ ଖୁସିଗୁଡ଼ିକ ଆଜି ବି ହୃଦୟରେ ସେମିତି ଜୀବନ୍ତ ହୋଇ ରହିଛି

ଜିଏସ୍ଟି କାଉନସିଲ୍ କମର୍ସିଆଲ ବିଜନେସ୍ରେ ଟ୍ୟାକ୍ସକୁ ଆହୁରି ସରଳ କରିଦିଆଯାଇଛି। ବସ୍, ଟ୍ରକ୍ ଏବଂ ଆମ୍ବୁଲାନ୍ସ ଗୁଡ଼ିକ ଉପରେ ଏବେ ଏକ ପ୍ରକାର 18% ଟ୍ୟାକ୍ସ କରିଦିଆଯାଇଛି, ଯାହା ପୂର୍ବରୁ 28% ଥିଲା। ଏଚ୍ଏସ୍ କୋଡ୍ କ୍ଲାସିଫିକେସନକୁ ଖାତିର ନ କରି ଅଟୋ ପାର୍ଟସ୍ ଉପରେ ଏବେ କେବଳ ଗୋଟିଏ ଟ୍ୟାକ୍ସ ମାନେ 18% ଟ୍ୟାକ୍ସ କରିଦିଆଗଲା। ଏହି ପଦକ୍ଷେପ ଦ୍ୱାରା ମାନୁଫ୍ୟାକ୍ଚରର୍ସ ଏବଂ ପାର୍ଟସ୍ ସପ୍ଲାୟର୍ଙ୍କ ସମସ୍ୟା କମ୍ ହୋଇଯିବ ତଥା ସପ୍ଲାଇ ଚେନ୍ ସହଜ ହେବାର ସମ୍ଭାବନା ରହିଛି। ଖୁସିର କଥା ଏହିକି ଯେ ଇଲେକ୍ଟ୍ରିକ୍ ଯାନ କ୍ଷେତ୍ରରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ। ସମସ୍ତ ଇଲେକ୍ଟ୍ରିକ୍ ଭେହିକିଲ୍, ଇଲେକ୍ଟ୍ରିକ୍ ଟୁ ହ୍ୱିଲର ଏବଂ ଇଲେକ୍ଟ୍ରିକ୍ ଥ୍ରୀ ହ୍ୱିଲର ଉପରେ 5% ରିହାତି ଜିଏସ୍ଟି ଦରର ଲାଭ ଉଠାଇ ପାରିବେ, ଯାହାଦ୍ୱାରା ଏହି ଯାନଗୁଡ଼ିକ ସବୁଠାରୁ କମ୍ ଟ୍ୟାକ୍ସ ଯୁକ୍ତ ଯାନବାହନ ମଧ୍ୟରେ ରହିଯିବ।

0: ପରିବର୍ତ୍ତନ ହୋଇଯାଇଛି। ନିହାତି ଭାବରେ ବଢ଼ିଆ ଅନୁଭୂତିରେ ସେୟାର କରିଛନ୍ତି ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ ଆପଣଙ୍କର ବ୍ୟୁଟିଫୁଲ୍ ମେସେଜ୍ ପାଇଁ ଆଉ ମତାମତ ପାଇଁ। ତ ଫ୍ରେଣ୍ଡସ୍, ଏଇଠି ଶେଷ କରୁଛୁ ଆଜି ଚର୍ଚ୍ଚାର ପ୍ରୋଗ୍ରାମ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ ଏବଂ ପରେ ପରେ ଇଂରାଜୀରେ ଏବଂ ହିନ୍ଦୀରେ ସମ୍ବାଦ ଲେଖିରେ ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।
1: ଆକାଶବାଣୀ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ଆମେରିକା ଓ ଇରାନ ମଧ୍ୟରେ ଯୁଦ୍ଧ ସମାପ୍ତି ନେଇ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ବୁଝାମଣା। ଆସନ୍ତା ଶୁକ୍ରବାର ଜେନେଭାଠାରେ ସ୍ୱାକ୍ଷରିତ ହେବ ଚୁକ୍ତି। ବୁଝାମଣାକୁ ସ୍ୱାଗତ କଲେ ପ୍ରଧାନମନ୍ତ୍ରୀଙ୍କ ସମେତ ଜାତିସଂଘ ମହାସଚିବ ଏବଂ ବିଶ୍ୱ ନେତୃମଣ୍ଡଳୀ। ଫ୍ରାନ୍ସର ଏଭିଏନ୍ଠାରେ ଆଜିଠାରୁ ଆରମ୍ଭ ହେଉଛି 52ତମ G7 ଶିଖର ସମ୍ମିଳନୀ। ଆସନ୍ତାକାଲି ଯୋଗଦେବେ ପ୍ରଧାନମନ୍ତ୍ରୀ। କୋଲକାତାଠାରେ ଅନୁଷ୍ଠିତ ହେବ ଆନ୍ତର୍ଜାତିକ ଯୋଗ ଦିବସର ମୁଖ୍ୟ ଜାତୀୟ କାର୍ଯ୍ୟକ୍ରମ। ଜେୱାରସ୍ଥିତ ନଏଡା ଆନ୍ତର୍ଜାତିକ ବିମାନ ବନ୍ଦରରେ ଆରମ୍ଭ ହେଲା ବାଣିଜ୍ୟିକ ବିମାନ ଚଳାଚଳ। ଏବଂ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଟ୍ୟୁନିସିଆକୁ 5-1 ପରାସ୍ତ କଲା ସ୍ୱିଡେନ୍। ଆମେରିକା ଓ ଇରାନ ମଧ୍ୟରେ ଯୁଦ୍ଧ ସମାପ୍ତି ନେଇ ଚୁକ୍ତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଟ୍ରୁଥ୍ ସାମାଜିକ ଗଣମାଧ୍ୟମରେ ଏ ସମ୍ପର୍କରେ ସୂଚନା ଦେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ କହିଛନ୍ତି, ଆସନ୍ତା 19 ସ୍ୱିଜରଲାଣ୍ଡର ଜେନେଭାଠାରେ ଉଭୟ ଦେଶ ମଧ୍ୟରେ ଶାନ୍ତି ଚୁକ୍ତି ସ୍ୱାକ୍ଷରିତ ହେବ। ଇରାନ ବନ୍ଦରଗୁଡ଼ିକ ଉପରେ ଆମେରିକା ନୌସେନା କରିଥିବା ଅବରୋଧକୁ ପ୍ରତ୍ୟାହାର କରି ନିଆଯିବ ବୋଲି ରାଷ୍ଟ୍ରପତି ଟ୍ରମ୍ପ୍ ସୂଚନା ଦେଇଛନ୍ତି। ଆନୁଷ୍ଠାନିକ ଭାବେ ଚୁକ୍ତି ସ୍ୱାକ୍ଷରିତ ହେବା ପରେ ହର୍ମୁଜ୍ ପ୍ରଣାଳୀ ସାର୍ବଜନୀନ କ୍ଷେତ୍ର ପାଇଁ ଉନ୍କକ୍ତ ହେବ। ଉଭୟ ଦେଶ ମଧ୍ୟରେ ସ୍ୱାକ୍ଷରିତ ହେବାକୁ ଥିବା ଏହି ଚୁକ୍ତି ସେଠାରେ ଶାନ୍ତି ଏବଂ ସୁରକ୍ଷାକୁ ସୁନିଶ୍ଚିତ କରିବ। ଇରାନର ପରମାଣୁ କାର୍ଯ୍ୟକ୍ରମ ଏବଂ ସେଠାରୁ ଇରାନୀୟକୁ ପ୍ରତ୍ୟାହାର କରିବା ନେଇ ଉଭୟ ଦେଶ ମଧ୍ୟରେ 60 ଭିତରେ ଆଲୋଚନା ହେବ ବୋଲି ଶ୍ରୀ ଟ୍ରମ୍ପ୍ କହିଛନ୍ତି। ଅନ୍ୟପକ୍ଷରେ ଇରାନର ସର୍ବୋଚ୍ଚ ଜାତୀୟ ସୁରକ୍ଷା ପରିଷଦ କହିଛି, ଲେବାନନ ସମେତ ଅନ୍ୟାନ୍ୟ ଅଞ୍ଚଳଗୁଡ଼ିକରେ ଆଜି ରାତିରେ ସ୍ଥାୟୀ ଭାବେ ଯୁଦ୍ଧ ତଥା ଅନ୍ୟାନ୍ୟ ସାମରିକ ଅଭିଯାନ ବନ୍ଦ ରଖାଯିବ। ଦୁଇ ଦେଶ ମଧ୍ୟରେ ଶାନ୍ତି ଚୁକ୍ତି ନେଇ ସୂଚନା ମିଳିବା ପରେ ଆନ୍ତର୍ଜାତିକ କ୍ଷେତ୍ରରେ ଅଶୋଧିତ ତୈଳ ଦର ହ୍ରାସ ପାଇଛି। ଜାତିସଂଘ ମହାସଚିବ ଆଣ୍ଟ୍ରୋନିଓ ଗୁଟେରସ୍ ଉଭୟ ଦେଶ ମଧ୍ୟରେ ହେବାକୁ ଥିବା ଶାନ୍ତି ଚୁକ୍ତିନାମାକୁ ସ୍ୱାଗତ କରିଛନ୍ତି। ଶ୍ରୀ ଗୁଟେରସ୍ଙ୍କ ମୁଖପାତ୍ର ଷ୍ଟିଫେନ୍ ଡୁଜାରିକ୍ କହିଛନ୍ତି, ସଂଘର୍ଷର ଶାନ୍ତିପୂର୍ଣ୍ଣ ସମାଧାନ, ହର୍ମୁଜ୍ ପ୍ରଣାଳୀ ଉନ୍କକ୍ତ ହେବା ଆଦି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ପାଇଁ ଏହି ଶାନ୍ତି ଚୁକ୍ତିନାମା ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ। ବିଶ୍ୱର ବିଭିନ୍ନ ରାଷ୍ଟ୍ରର ଶୀର୍ଷ ନେତୃମଣ୍ଡଳୀ ଆମେରିକା ଓ ଇରାନ ମଧ୍ୟରେ ହେବାକୁ ଥିବା ଶାନ୍ତି ଚୁକ୍ତିକୁ ସ୍ୱାଗତ କରିଛନ୍ତି। ଏହି ପଦକ୍ଷେପ ଏକ ପ୍ରମୁଖ କୂଟନୈତିକ ସଫଳତା ବୋଲି ବର୍ଣ୍ଣନା କରି ସେମାନେ କହିଛନ୍ତି, ପଶ୍ଚିମ ଏସିଆ ଅଞ୍ଚଳରେ ସ୍ଥିରତା ଫେରାଇ ଆଣିବାରେ ଏହା ଉଲ୍ଲେଖନୀୟ ସାବ୍ୟସ୍ତ ହେବ। ଭାରତ ଏହି ଚୁକ୍ତିନାମାକୁ ସ୍ୱାଗତ କରିଛି। ପଶ୍ଚିମ ଏସିଆ ସଂଘର୍ଷର ଅବସାନ କ୍ଷେତ୍ରରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ଏହି ବୁଝାମଣା ନୌଚାଳନା ଏବଂ ବାଣିଜ୍ୟ ସ୍ୱାଧୀନତାକୁ ସୁନିଶ୍ଚିତ କରିବ ବୋଲି ଆଶା କରାଯାଉଛି। ଉଭୟ ଦେଶ ମଧ୍ୟରେ ଏକ ସ୍ଥାୟୀ ତଥା ଚୂଡ଼ାନ୍ତ ଚୁକ୍ତିନାମାରେ ପହଞ୍ଚିବା ପାଇଁ ବାକି ରହିଥିବା ପ୍ରସଙ୍ଗଗୁଡ଼ିକ ଉପରେ ବିଚାର ବିମର୍ଶ କରିବାକୁ ଭାରତ ଇଚ୍ଛା ପ୍ରକାଶ କରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଫ୍ରାନ୍ସର ଏଭିଏନ୍ଠାରେ ଆଜି 52ତମ G7 ଶିଖର ସମ୍ମିଳନୀ ଆରମ୍ଭ ହେବାକୁ ଯାଉଛି। ଏହି ତିନିଦିନିଆ କାର୍ଯ୍ୟକ୍ରମରେ G7 ସଦସ୍ୟ ରାଷ୍ଟ୍ର କାନାଡ଼ା, ଫ୍ରାନ୍ସ, ଜର୍ମାନୀ, ଇଟାଲୀ, ଜାପାନ, ବ୍ରିଟେନ୍, ଆମେରିକା ଏବଂ ୟୁରୋପୀୟ ସଂଘ ଯୋଗ ଦେଉଛନ୍ତି। ଏଥିସହିତ ଭାରତ, ବ୍ରାଜିଲ, ଇଜିପ୍ଟ, କେନିଆ, ଦକ୍ଷିଣ କୋରିଆ, କାତାର, ସାଉଦି ଆରବ, ସିରିଆ, ୟୁକ୍ରେନ୍ ଏବଂ ୟୁନାଇଟେଡ୍ ଆରବ ଏମିରେଟ୍ ସମ୍ମିଳନୀରେ ଯୋଗଦେବା ପାଇଁ ଫ୍ରାନ୍ସ ପକ୍ଷରୁ ସ୍ୱତନ୍ତ୍ର ଭାବେ ନିମନ୍ତ୍ରିତ ହୋଇଛନ୍ତି। ଭାରତ ତ୍ରୟୋଦଶ ଥର ପାଇଁ G7 ଶିଖର ଗୋଷ୍ଠୀ ସମ୍ମିଳନୀରେ ସହଯୋଗୀ ରାଷ୍ଟ୍ର ଭାବେ ଅଂଶଗ୍ରହଣ କରିବାକୁ ଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଅଧିବେଶନରେ ଅଂଶଗ୍ରହଣ କରିବେ। ପ୍ରଧାନମନ୍ତ୍ରୀ ଏହି ସମ୍ମିଳନୀରେ ବିଶ୍ୱର ଭୂ ରାଜନୈତିକ କ୍ଷେତ୍ରରେ ଭାରତର ଭୂମିକା ନେଇ ନିଜର ମତ ପୋଷଣ କରିବେ। ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ତଥା ଏକ ଦୃଢ଼ ଅର୍ଥନୀତି ସମ୍ପନ୍ନ ଏବଂ ବିକାଶଶୀଳ ରାଷ୍ଟ୍ର ଭାବେ G7 ସମ୍ମିଳନୀରେ ଭାରତର ଯୋଗଦାନ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଦକ୍ଷିଣ ବିଶ୍ୱର ରାଷ୍ଟ୍ରଗୁଡ଼ିକୁ ସମର୍ଥନ ପ୍ରଦାନ ତଥା ପ୍ରଯୁକ୍ତିବିଦ୍ୟା କ୍ଷେତ୍ରକୁ ଅଧିକ ବିକଶିତ କରିବା ଓ ରଣନୈତିକ ସହଭାଗିତାକୁ ମଜବୁତ କରିବା ନେଇ ପ୍ରଧାନମନ୍ତ୍ରୀ ସମ୍ମିଳନୀରେ ଭାରତର ଭୂମିକା ଉପରେ ଆଲୋକପାତ କରିବେ। ଆସନ୍ତା 21 ପାଳନ ହେବାକୁ ଥିବା ଆନ୍ତର୍ଜାତିକ ଯୋଗ ଦିବସର ମୁଖ୍ୟ ଜାତୀୟ କାର୍ଯ୍ୟକ୍ରମ କୋଲକାତାଠାରେ ଅନୁଷ୍ଠିତ ହେବ ବୋଲି ଆୟୁଷ ମନ୍ତ୍ରୀ

ପ୍ରତାପ ରାଓ ଯାଦବ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ନୂଆଦିଲ୍ଲୀଠାରେ ଗଣମାଧ୍ୟମକୁ ସମ୍ବୋଧନ କରି ଶ୍ରୀ ଯାଦବ କହିଛନ୍ତି ଚଳିତ ବର୍ଷ ଯୋଗ ଦିବସର ବିଷୟବସ୍ତୁ ରହିଛି ସ୍ୱାସ୍ଥ୍ୟବାନ ବୟସ୍କଙ୍କ ପାଇଁ ଯୋଗ। ଶ୍ରୀ ଯାଦବ କହିଛନ୍ତି ବୟସ ବଢ଼ିବା ସହିତ ଲୋକଙ୍କୁ ସୁସ୍ଥ ସକ୍ରିୟ ସ୍ୱାବଲମ୍ବୀ ଏବଂ ମାନସିକ ଭାବରେ ସ୍ଥିର ରଖିବାରେ ଯୋଗ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟିପୂର୍ଣ୍ଣ ନେତୃତ୍ୱ ଆଧାରରେ ବିଶ୍ୱବ୍ୟାପୀ ଯୋଗ ଏକ ଜନ ଆନ୍ଦୋଳନରେ ପରିଣତ ହୋଇଛି। ବିଶ୍ୱବ୍ୟାପୀ ଭାରତୀୟ ମିଶନ ଦ୍ୱାରା ପ୍ରାୟ 2500 ସ୍ଥାନରେ ଯୋଗ ଦିବସ ଆୟୋଜନ ନେଇ ପ୍ରସ୍ତୁତି ଜାରି ରହିଛି ବୋଲି ମନ୍ତ୍ରୀ ଶ୍ରୀ ଯାଦବ କହିଛନ୍ତି। ଉତ୍ତରପ୍ରଦେଶର ଗୌତମ ବୁଦ୍ଧ ନଗରର ଜେୱାରସ୍ଥିତ ନଏଡା ଆନ୍ତର୍ଜାତିକ ବିମାନ ବନ୍ଦରରେ ଆଜି ପ୍ରଥମ ବାଣିଜ୍ୟିକ ବିମାନ ଚଳାଚଳ ଆରମ୍ଭ ହୋଇଛି। ଦେଶର ବେସାମରିକ ବିମାନ ଚଳାଚଳ କ୍ଷେତ୍ରରେ ଏହା ଉଲ୍ଲେଖନୀୟ ସାବ୍ୟସ୍ତ ହୋଇଛି। ଉଦ୍ଘାଟନୀ ସମାରୋହରେ ଉଦ୍ବୋଧନ ଦେଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କିଞ୍ଜରାପୁ ରାମମୋହନ ନାଇଡୁ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଷ୍ଟିକୋଣ ଆଧାରିତ ସୁଦୃଢ଼ ଯୋଗାଯୋଗ ବ୍ୟବସ୍ଥା ଏବଂ ଦେଶବ୍ୟାପୀ ବିଶ୍ୱସ୍ତରୀୟ ବିମାନ ଚଳାଚଳ ଭିଭିଭୂମି ବିକାଶ କ୍ଷେତ୍ରକୁ ଏହି ବିମାନ ଚଳାଚଳ ପ୍ରତିଫଳନ କରିବ। ଏହି ବିମାନ ବନ୍ଦର ପ୍ରତିଷ୍ଠା ପାଇଁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସ୍ଥାନୀୟ କୃଷକ ଏବଂ ରାଜ୍ୟବାସୀଙ୍କୁ ଜମିଦାନ ମାଧ୍ୟମରେ ସହଯୋଗ ପ୍ରଦାନ କରିଥିବାରୁ ମନ୍ତ୍ରୀ ଶ୍ରୀ ନାଇଡୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ଦେଶରେ ବିମାନ ବନ୍ଦର ସଂଖ୍ୟା ଏବେ ବୃଦ୍ଧି ପାଇ 165 ପହଞ୍ଚିଛି। ଗତ ଦଶନ୍ଧି ମଧ୍ୟରେ ବିମାନ ବନ୍ଦର ଭିଭିଭୂମି କ୍ଷେତ୍ର ପାଇଁ 1,40,000 କୋଟିରୁ ଅଧିକ ନିବେଶ କରାଯାଇଥିବା ମନ୍ତ୍ରୀ ଶ୍ରୀ ନାଇଡୁ ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଦେଶର ମଧ୍ୟବିତ୍ତ ବର୍ଗ ରାଷ୍ଟ୍ର ନିର୍ମାଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛନ୍ତି। ଏନ୍ଡିଏ ସରକାର ସେମାନଙ୍କର ଆଶା ଆକାଂକ୍ଷା ପୂରଣ କରିବା ପାଇଁ କାର୍ଯ୍ୟ କରୁଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି ଗତ ଦଶନ୍ଧି ଧରି ସରକାର ସାଧାରଣ ନାଗରିକଙ୍କ ଜୀବନଧାରଣ ମାନରେ ଉନ୍ନତି ଆଣିବା ପାଇଁ କ୍ରମାଗତ ଭାବେ ପ୍ରୟାସ ଜାରି ରଖିଛନ୍ତି। ଭିଭିଭୂମି ବିକାଶ, ସାର୍ବଜନୀନ ସେବାରେ ଉନ୍ନତି, ସୁଲଭ ତଥା ଗୁଣାତ୍ମକ ସ୍ୱାସ୍ଥ୍ୟସେବା, ଶିକ୍ଷା, ସ୍ୱଚ୍ଛ ପରିବେଶ ଏବଂ ଦୈନନ୍ଦିନ ଜୀବନରେ ଖର୍ଚ୍ଚ ହ୍ରାସ କରିବା ନେଇ ସରକାର ପ୍ରାଥମିକତା ଦେଇ କାର୍ଯ୍ୟ କରୁଛନ୍ତି। ବିଜେପି ରାଷ୍ଟ୍ରୀୟ ସଭାପତି ନୀତିନ ନବୀନ କହିଛନ୍ତି ସରକାର ଗତ 12 ମଧ୍ୟରେ ମଧ୍ୟବିତ୍ତ ବର୍ଗଙ୍କ ଆର୍ଥିକ ସୁରକ୍ଷା ଏବଂ ଜୀବନଧାରଣ ମାନରେ ଉନ୍ନତି ଏବଂ ନୂତନ ସୁଯୋଗ ସୃଷ୍ଟି କରିବା ଲକ୍ଷ୍ୟ ନେଇ ବିଭିନ୍ନ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ନବୀନ କହିଛନ୍ତି ଆୟକର ଏବଂ ଜିଏସ୍ଟି ସଂସ୍କାର, ଉଜ୍ଜଳା ଯୋଜନା, ଜଳଜୀବନ ମିଶନ, ସ୍ୱଚ୍ଛ ଭାରତ, ଆୟୁଷ୍ମାନ ଭାରତ ଆଦି ବିଭିନ୍ନ ପଦକ୍ଷେପ ନାଗରିକଙ୍କ ଦୈନନ୍ଦିନ ଜୀବନକୁ ଅଧିକ ସହଜ ତଥା ସଶକ୍ତ କରିପାରିଛି। ଦେଶରେ ପର୍ଯ୍ୟାପ୍ତ ପରିମାଣର ଖାଦ୍ୟଶସ୍ୟ ରହିଛି ଏବଂ ଏଲ୍ ନିନୋ ପରିସ୍ଥିତି ସତ୍ତ୍ୱେ ଖାଦ୍ୟର ଅଭାବ ରହିବ ନାହିଁ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି। ନୂଆଦିଲ୍ଲୀଠାରେ ଆଜି ମାଇଣ୍ଡ ମାଇନ୍ ସମ୍ମିଳନୀକୁ ସମ୍ବୋଧନ କରି ଅର୍ଥମନ୍ତ୍ରୀ କହିଛନ୍ତି ଚଳିତ ବର୍ଷ ସ୍ୱାଭାବିକଠାରୁ କମ୍ ପରିମାଣର ମୌସୁମୀ ବର୍ଷା ହେବା ନେଇ ଆଶା କରାଯାଉଛି। ତେବେ ଖରିଫ୍ ଋତୁ ଫସଲ ପାଇଁ ଦେଶରେ ପର୍ଯ୍ୟାପ୍ତ ପରିମାଣର ସାର ଉପଲବ୍ଧ ରହିଛି ବୋଲି ସେ କହିଛନ୍ତି। ଆଗାମୀ ରବି ଋତୁ ପାଇଁ ଆସନ୍ତା ନଭେମ୍ବର ମାସରୁ ସାର ଯୋଗାଣ ଆରମ୍ଭ ହେବ ବୋଲି ଅର୍ଥମନ୍ତ୍ରୀ ସୀତାରମଣ ସୂଚନା ଦେଇଛନ୍ତି। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ୱିକ୍ରେ ଆଜି ରାତି 9:30 ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ଯୋଗର ଉପକାରିତା ଶୀର୍ଷକ ଆଲୋଚନାର ପ୍ରଚାର କରାଯିବ। ଯୋଗ ବିଶେଷଜ୍ଞ ଅନିତା କୌଶିକ ଏବଂ କମଲ କିଶୋର ଆଲୋଚନାରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନେ ସେମାନଙ୍କର ପ୍ରଶ୍ନ ପଚାରିପାରିବେ। ଏଥିପାଇଁ ସେମାନଙ୍କୁ 01123717117, 23311444, 23311481 ଏବଂ 23717106 ନମ୍ଘରକୁ ଡାଏଲ୍ କରିବାକୁ ପଡ଼ିବ। ଏହା ବ୍ୟତୀତ ଶ୍ରୋତାମାନେ 9289094044 ନମ୍ଘରକୁ ହ୍ୱାଟ୍ସଆପ୍ ଏବଂ ସାମାଜିକ ଗଣମାଧ୍ୟମ ଏକ୍ସରେ ହାସ୍ଟାଗ୍ ଆସ୍କ ଏଆଇଆର୍ ମାଧ୍ୟମରେ ପ୍ରଶ୍ନ ପଚାରିପାରିବେ। ଫିଫା ଫୁଟବଲ ବିଶ୍ୱକପ୍ ପ୍ରତିଯୋଗିତାରେ ଆଜି ଖେଳାଯାଇଥିବା ଗ୍ରୁପ୍ ଏଫ୍ ପର୍ଯ୍ୟାୟ ମ୍ୟାଚ୍ରେ ସ୍ୱିଡେନ୍ ବିଜୟୀ ହୋଇଛି। ମେକ୍ସିକୋର ମୋଣ୍ଟେ ଷ୍ଟାଡିୟମ୍ଠାରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ସ୍ୱିଡେନ୍ ଟ୍ୟୁନିସିଆକୁ 5-1 ପରାସ୍ତ କରିଛି। ପୂର୍ବରୁ ଗତକାଲିର ମ୍ୟାଚ୍ରେ ଜର୍ମାନୀ କୁରାସାଓକୁ 7-1 ପରାସ୍ତ କରିଛି। ନେଦରଲ୍ୟାଣ୍ଡ୍ସ ଏବଂ ଜାପାନ ମଧ୍ୟରେ ମ୍ୟାଚ୍ 2-2 ଅମୀମାଂସିତ ଭାବେ ଶେଷ ହୋଇଛି। ଆଜି ଗ୍ରୁପ୍ ଏଚ୍ ପର୍ଯ୍ୟାୟ ମ୍ୟାଚ୍ରେ ସ୍ୱେନ୍ ଏବଂ କାବୋଭର୍ଦ୍ଦେ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଭାରତୀୟ ପାଣିପାଗ ବିଭାଗ କହିଛି ଓଡ଼ିଶା ସମେତ ଝାଡ଼ଖଣ୍ଡ, ବିହାର, କର୍ଣ୍ଣାଟକ, ତେଲଙ୍ଗାନା, ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗର ବିଭିନ୍ନ ଅଞ୍ଚଳ ଏବଂ ଛତିଶଗଡ଼ର ଦକ୍ଷିଣାଞ୍ଚଳ ଓ ମହାରାଷ୍ଟ୍ରର ବହୁ ଅଞ୍ଚଳରେ ଆସନ୍ତା 5 ମଧ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରବେଶ କରିବ। ଏଥିପାଇଁ ପାଗ ଅନୁକୂଳ ରହିଥିବା ବିଭାଗ କହିଛି।
ଆମେରିକା ଓ ଇରାନ୍ ମଧ୍ୟରେ ଯୁଦ୍ଧ ସମାପ୍ତି ନେଇ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ବୁଝାମଣା। ଆସନ୍ତା ଶୁକ୍ରବାର ଜେନେଭାଠାରେ ସ୍ୱାକ୍ଷରିତ ହେବ ବୁଝାମଣାକୁ ସ୍ୱାଗତ।

0: କଲେ ପ୍ରଧାନମନ୍ତ୍ରୀଙ୍କ ସମେତ ଜାତିସଂଘ ମହାସଚିବ ଏବଂ ବିଶ୍ୱ ନେତୃମଣ୍ଡଳୀ। ଫ୍ରାନ୍ସର ଆଭିଏଣ୍ଟରେ ଆଜିଠାରୁ ଆରମ୍ଭ ହେଉଛି 52ତମ G7 ଶିଖର ସମ୍ମିଳନୀ। ଆସନ୍ତାକାଲି ଯୋଗଦେବେ ପ୍ରଧାନମନ୍ତ୍ରୀ। କୋଲକାତାଠାରେ ଅନୁଷ୍ଠିତ ହେବ ଆନ୍ତର୍ଜାତିକ ଯୋଗ ଦିବସର ମୁଖ୍ୟ ଜାତୀୟ କାର୍ଯ୍ୟକ୍ରମ ଏବଂ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଟ୍ୟୁନିସିଆକୁ 5 ଗୋଲ୍ରେ ପରାସ୍ତ କଲା ସ୍ୱିଡେନ୍। ସମ୍ବାଦ ଶେଷ ହେଲା।
1: Good afternoon. This is Akashvani and I am Valsa Williams with the midday news. The headlines. Prime Minister Narendra Modi holds talks with his Slovak counterpart Robert Fico in Bratislava today. 52nd G7 summit set to begin in French city of Evian this evening. Prime Minister Modi to participate in outreach sessions tomorrow. India welcomes peace deal between Iran and the United States.

ଫକୀରମୋହନ ସେନାପତିଙ୍କୁ ଆଧୁନିକ ଓଡ଼ିଆ କଥା ସାହିତ୍ୟର ଜନକ କୁହାଯାଏ। ସାଧାରଣ ଲୋକଙ୍କ ଭାଷାରେ ଲେଖି ଓଡ଼ିଆକୁ ଏକ ସ୍ୱତନ୍ତ୍ର ପରିଚୟ ଫକୀରମୋହନ ଦେଇଥିଲେ। ଛମାଣ ଆଠଗୁଣ୍ଠ ତାଙ୍କର ସବୁଠାରୁ ଲୋକପ୍ରିୟ ଉପନ୍ୟାସ। ଫକୀରମୋହନ ତାଙ୍କର ଲେଖା, ସାମ୍ବାଦିକତା ଓ ସାମାଜିକ କାର୍ଯ୍ୟକଳାପ ମାଧ୍ୟମରେ ଓଡ଼ିଆ ଭାଷାର ମର୍ଯ୍ୟାଦା ଏବଂ ସ୍ୱାଧୀନତାକୁ ଦୃଢ଼ କରିଥିଲେ। ଏହି ଅବସରରେ ଆଜି ବିଭିନ୍ନ ସ୍ଥାନରେ ସ୍କୃତି ସଭାର ଆୟୋଜନ କରାଯାଉଛି। ତିନିଦିନିଆ ରଜ ମହୋତ୍ସବର ତୃତୀୟ ଦିନକୁ ଆଜି ରଜ ସଂକ୍ରାନ୍ତି ଭାବେ ପାଳନ କରାଯାଉଛି। ଏହି ଅବସରରେ ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଛି। ସାମାଜିକ ଅନୁଷ୍ଠାନଗୁଡ଼ିକ ପକ୍ଷରୁ ପିଲାମାନଙ୍କ ମଧ୍ୟରେ ପ୍ରତିଯୋଗିତା ଅନୁଷ୍ଠିତ ହେଉଛି। ଧରିତ୍ରୀ ଓ ପ୍ରକୃତିର ବନ୍ଦନାର ଏହି ମହାନ ପର୍ବ ସମସ୍ତଙ୍କ ଜୀବନକୁ ସୁଖ, ଶାନ୍ତି ଓ ପ୍ରଗତିରେ ଆଲୋକିତ କରୁ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରଜ ସଂକ୍ରାନ୍ତି ଅବସରରେ ରାଜ୍ୟବାସୀଙ୍କୁ ଶୁଭକାମନା ଜଣାଇ କହିଛନ୍ତି। ଆସନ୍ତାକାଲି ଭୂମିଦହନ ପାଳନ କରାଯିବ। ଚଳିତବର୍ଷ ପ୍ରଥମ ଥର ପାଇଁ କଟକ ମହାନଗର ନିଗମ ପକ୍ଷରୁ ତିନିଦିନିଆ ରଜ ମହୋତ୍ସବ ପାଳନ କରାଯାଉଛି। ବଦଳାଅ ନଜର, ବଦଳାଅ ପ୍ରଥା, ମହିଳା ନୁହେଁ ମହିଳା ସମ୍ମାନର କଥା ବାର୍ତ୍ତା ନେଇ ବାଲିଯାତ୍ରା ତଳପଡ଼ିଆ କଟକ ଇନ୍ କଟକରେ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଖୋର୍ଦ୍ଧା ଜିଲ୍ଲାର ବରୁଣେଇ ଓ ଭୂଷଣ୍ଡପୁରର ମା' ଉଗ୍ରତାରାଙ୍କ ପୀଠରେ ରଜ ଉତ୍ସବ ମହା ଆଡମ୍ବର ସହକାରେ ପାଳିତ ହେଉଛି। ତିନିଦିନ ଧରି ଚାଲିବାକୁ ଥିବା ଏହି ଉତ୍ସବରେ ରାଜ୍ୟ ତଥା ରାଜ୍ୟ ବାହାରୁ ଶ୍ରଦ୍ଧାଳୁଙ୍କର ସମାଗମ ହେଉଛି। ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ ରଞ୍ଜଗୋଳ ଗ୍ରାମ ଓ ଢେଙ୍କାନାଳ ସହର ବନମାଳୀ ପ୍ରସାଦଠାରେ ରଜ ମହୋତ୍ସବ ଆନନ୍ଦ ଉଲ୍ଲାସ ମଧ୍ୟରେ ପାଳିତ ହେଉଛି। ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ମଧ୍ୟ ଆଧ୍ୟାତ୍ମିକ ପ୍ରଦର୍ଶନୀର ଆୟୋଜନ କରାଯାଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ବରିଷ୍ଠ ନାଗରିକଙ୍କ ବିରୋଧରେ ନିର୍ଯାତନା ଏବଂ ଅବହେଳାକୁ ପ୍ରତିହତ କରିବା ଲକ୍ଷ୍ୟ ନେଇ ଆଜି ବିଶ୍ୱ ବରିଷ୍ଠ ନାଗରିକ ନିର୍ଯାତନା ନିରୋଧ ସଚେତନତା ଦିବସ ପାଳନ କରାଯାଉଛି। ସମାଜରେ କ୍ରମବର୍ଦ୍ଧିଷ୍ଣୁ ବରିଷ୍ଠମାନେ ନିଃସଙ୍ଗ, ଉପେକ୍ଷିତ ଓ ନିର୍ଯାତିତ ହେଉଥିବା ପରିପ୍ରେକ୍ଷୀରେ ଲୋକମାନଙ୍କୁ ସଚେତନ କରାଇବା ଏବଂ ସେମାନଙ୍କର ସର୍ବାଙ୍ଗୀନ ଉନ୍ନତି ପାଇଁ 2011 ଆଜିର ଦିନକୁ ଏହି ଦିବସ ଭାବେ ପାଳନ କରାଯାଇଆସୁଛି। ଚଳିତବର୍ଷ ଏହି ଦିବସର ବାର୍ତ୍ତା ରହିଛି ସମସ୍ୟାର ସରଳ ସ୍ୱୀକୃତିକୁ ଅତିକ୍ରମ କରିବା ଏବଂ କାର୍ଯ୍ୟକ୍ଷମ ପଦ୍ଧତିଗତ ସମାଧାନ ପାଇଁ ଗୁରୁତ୍ୱ ପ୍ରଦାନ କରିବା। ବରିଷ୍ଠମାନଙ୍କୁ ଶାରୀରିକ, ମାନସିକ, ଭାବନାତ୍ମକ ଓ ମନସ୍ତାତ୍ତ୍ୱିକ କ୍ଷେତ୍ରରେ ଦିଆଯାଉଥିବା ନିର୍ଯାତନାକୁ ପ୍ରତିହତ କରି ସେମାନଙ୍କର ପରିବାର, ଜ୍ଞାତି କୁଟୁମ୍ବ ଓ ସାମାଜିକ ମୂଲ୍ୟବୋଧରେ ବଞ୍ଚବା ପାଇଁ ସରକାରୀ ଏବଂ ବେସରକାରୀ ସ୍ତରରେ ପ୍ରୟାସ କରାଯାଉଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଏହି ଅବସରରେ ବିଭିନ୍ନ ସଚେତନତାମୂଳକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଗଞ୍ଜାମ ଜିଲ୍ଲା ଛତ୍ରପୁର ତାଲୁକା ଆଇନସେବା କମିଟି ପକ୍ଷରୁ ବରିଷ୍ଠ ନାଗରିକମାନଙ୍କୁ ସମ୍ମାନ ଜଣାଇବା ଏବଂ ନ୍ୟାୟ ପ୍ରଦାନ କରିବା ଉଦ୍ଦେଶ୍ୟରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଚାରପତି ବିଷ୍ଣୁପ୍ରିୟା ସାମନ୍ତରାୟ କାର୍ଯ୍ୟକ୍ରମରେ ଯୋଗଦେଇ ବୃଦ୍ଧାବସ୍ଥାରେ ବରିଷ୍ଠ ନାଗରିକଙ୍କୁ ପରିବାର ଓ ସମାଜରେ ସମ୍ମାନ ଓ ନ୍ୟାୟ ପ୍ରଦାନ ସମ୍ପର୍କରେ ଆଲୋଚନା କରିଥିଲେ। ସେମାନଙ୍କ ପ୍ରତି ହେଉଥିବା ଅବହେଳା, ଶାରୀରିକ ଓ ମାନସିକ ନିର୍ଯାତନା ବିରୁଦ୍ଧରେ ସଚେତନ କରିବା ଏବଂ ବରିଷ୍ଠ ନାଗରିକଙ୍କ ସୁରକ୍ଷା ସୁନିଶ୍ଚିତ କରିବା ସମ୍ପର୍କରେ ବକ୍ତାମାନେ ଆଲୋଚନା କରିଥିଲେ। ନୂଆପଡ଼ା ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ବିଶ୍ୱ ବୟସ୍କ ନାଗରିକ ଦୁର୍ବ୍ୟବହାର ସଚେତନତା ଦିବସ କୋମନାଠାରେ ପାଳିତ ହୋଇଯାଇଛି। ଜିଲ୍ଲା ଆଇନସେବା ପ୍ରାଧିକରଣ ସଚିବ ନବନୀତ ଦାସ ଏଥିରେ ଯୋଗଦେଇ ବରିଷ୍ଠ ନାଗରିକ ସମାଜର ଜଣେ ବିଜ୍ଞ ଏବଂ ସମ୍ମାନସ୍ପଦ ବ୍ୟକ୍ତି ବୋଲି କହିଛନ୍ତି। ସେମାନଙ୍କୁ ସ୍ୱାଭିମାନ ସହ ବଞ୍ଚବାର ଅଧିକାର ଆଇନରେ ରହିଛି ଏବଂ ଏହାକୁ ପାଳନ କରିବା ଆମ ସମସ୍ତଙ୍କର କର୍ତ୍ତବ୍ୟ ବୋଲି କହିଛନ୍ତି। ରାଜ୍ୟ ସରକାର ଆଗାମୀ ଦିନରେ ବିଦ୍ୟୁତ୍ ଚାଳିତ ବ୍ୟାଟେରୀ ଯାନ କ୍ରୟ କରିବେ ବୋଲି ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନା କହିଛନ୍ତି। ଇନ୍ଧନ ସଞ୍ଚୟ ଏବଂ ପରିବେଶ ଅନୁକୂଳ ପରିବହନ ବ୍ୟବସ୍ଥାକୁ ପ୍ରୋହାହନ କରିବା ଲାଗି ସରକାର ପେଟ୍ରୋଲ ଓ ଡିଜେଲ ଚାଳିତ ନୂଆ ଗାଡ଼ି କିଣିବେ ନାହିଁ ବୋଲି ଶ୍ରୀ ଜେନା କହିଛନ୍ତି। ନବରଙ୍ଗପୁର ଜିଲ୍ଲା ଝରିଗାଁ ମଣ୍ଡଳ ଅଧୀନସ୍ଥ ବିଭିନ୍ନ ପଞ୍ଚାୟତରେ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ବିଧାୟକ ନରସିଂହ ଭତ୍ରା ଯୋଗଦେଇ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କର ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ଲୋକଙ୍କୁ ସଚେତନ କରାଇଥିଲେ। ଏହି ଅବସରରେ କମ୍ୟୁନିଟି ହଲ୍, ଭୋଗ ମଣ୍ଡପ, କ୍ଲବ୍ ଘର ଓ ଅତିରିକ୍ତ ଶ୍ରେଣୀଗୃହ ଆଦିର ଉଦ୍ଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା। ଗଜପତି ଜିଲ୍ଲା କାଶୀନଗର ବ୍ଲକ କାର୍ଯ୍ୟାଳୟଠାରେ ରାଜ୍ୟ ସରକାରଙ୍କର ଦୁଇବର୍ଷ ପୂର୍ତ୍ତି ଅବସରରେ ବିକାଶ ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମ ସମ୍ପର୍କିତ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବ୍ଲକ ଉନ୍ନୟନ ଅଧିକାରୀ ଡମ୍ବରୁଧର ମଲ୍ଲିକ ଏଥିରେ ଯୋଗଦେଇ ରାଜ୍ୟ ସରକାରଙ୍କର ଜନକଲ୍ୟାଣକାରୀ ଯୋଜନା ଓ ଗ୍ରାମୀଣ ବିକାଶ କାର୍ଯ୍ୟକ୍ରମକୁ ସାଧାରଣ ଲୋକଙ୍କ ନିକଟରେ ପହଞ୍ଚାଇବା ଏବଂ ସେ ସମ୍ପର୍କରେ ସଚେତନତା ସୃଷ୍ଟି ନେଇ ଆଲୋଚନା କରିଥିଲେ। ଆସନ୍ତା 18-24 ତାରିଖ ପର୍ଯ୍ୟନ୍ତ ବ୍ଲକ ଏବଂ ବିଭିନ୍ନ ପଞ୍ଚାୟତରେ ଏହି ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯିବ।
ବଲାଙ୍ଗୀର ବନଖଣ୍ଡ ପକ୍ଷରୁ ଖୁଜେନପାଲିଠାରେ ଏକ ପେଡ୍ ମା' କେ ନାମ 3.0

କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପଞ୍ଚାୟତିରାଜ ତଥା ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାରାୟଣ ନାୟକ କାର୍ଯ୍ୟକ୍ରମରେ ଯୋଗଦେଇ ପରିବେଶକୁ ସନ୍ତୁଳିତ ରଖିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ପ୍ରୟାସକୁ ପ୍ରଶଂସା କରିଥିଲେ। ଏନ୍ଟିଏ ଦ୍ୱାରା ପରିଚାଳିତ ନିଟ୍ ୟୁଜି ପୁନଃ ପରୀକ୍ଷାର ଆଡ୍ମିଟ୍ କାର୍ଡ ଏନ୍ଟିଏ ୱେବ୍ସାଇଟ୍ରେ ଉପଲବ୍ଧ ରହିଛି। ପରୀକ୍ଷାର୍ଥୀ ଜନ୍ମ ତାରିଖ, ଆବେଦନପତ୍ର ନମ୍ଘର କିମ୍ବା ପାସ୍ୱାର୍ଡ ବ୍ୟବହାର କରି nit.nta.nic.in ଆଡ୍ମିଟ୍ କାର୍ଡ ଡାଉନ୍ଲୋଡ୍ କରିପାରିବେ। ଆସନ୍ତା 21 ତାରିଖ ଅପରାହ୍ନ 2:00-5:15 ପର୍ଯ୍ୟନ୍ତ ପରୀକ୍ଷା ଅନୁଷ୍ଠିତ ହେବ। ପାଣିପାଗ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ବାଲେଶ୍ୱର, ମୟୂରଭଞ୍ଜ, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାକୁ ସ୍ପର୍ଶ କରିଛି। ଆସନ୍ତା 4-5 ଦିନ ମଧ୍ୟରେ ଅନ୍ୟ ଜିଲ୍ଲାଗୁଡ଼ିକୁ ମୌସୁମୀ ବାୟୁ ଅଗ୍ରସର ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି। ଅନ୍ୟପକ୍ଷରେ ଚଳିତ ସପ୍ତାହ ଶେଷ ପର୍ଯ୍ୟନ୍ତ କାଳବୈଶାଖୀର ପ୍ରଭାବ ରହିବ। ବାଲେଶ୍ୱର, ରାୟଗଡ଼ା, କେନ୍ଦୁଝର, ମୟୂରଭଞ୍ଜ, କୋରାପୁଟ, ଗଜପତି ଜିଲ୍ଲାରେ ଆଜି ବିଜୁଳି ଘଡ଼ଘଡ଼ି ସହିତ ବର୍ଷାର ସମ୍ଭାବନା ରହିଛି। ସୋମନାଥ ସ୍ୱାଭିମାନ ପର୍ବ ପାଳନ ଅବସରରେ 1100 ଉର୍ଦ୍ଧ୍ୱ ଶ୍ରଦ୍ଧାଳୁଙ୍କ ଜ୍ୟୋତିର୍ଲିଙ୍ଗ ଦର୍ଶନ ରେଳଯାତ୍ରାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ। ବ୍ୟାସକବି ଫକୀରମୋହନ ସେନାପତିଙ୍କ 108ତମ ମହାପ୍ରୟାଣ ଦିବସରେ ରାଜ୍ୟବାସୀ ଦେଲେ ଶ୍ରଦ୍ଧାଞ୍ଜଳି। ବରିଷ୍ଠ ନାଗରିକମାନଙ୍କ ସମସ୍ୟା ଏବଂ ସମାଧାନକୁ ଗୁରୁତ୍ୱ ଦେଇ ଆଜି ପାଳନ କରାଯାଉଛି ବିଶ୍ୱ ବରିଷ୍ଠ ନାଗରିକ ନିର୍ଯାତନା ନିରୋଧ ସଚେତନତା ଦିବସ ଏବଂ ବାଲେଶ୍ୱର, ରାୟଗଡ଼ା, କେନ୍ଦୁଝର, ମୟୂରଭଞ୍ଜ, କୋରାପୁଟ ଓ ଗଜପତି ଜିଲ୍ଲାରେ କାଳବୈଶାଖୀର ପ୍ରଭାବ ନେଇ ପାଣିପାଗ ବିଭାଗର ସୂଚନା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ସମ୍ବାଦ ଆପଣମାନେ ଶୁଣିପାରିବେ ସନ୍ଧ୍ୟା 6:45।

ସାଗର ଅଛି ଆପଣଙ୍କ ସହିତ ଷ୍ଟୁଡିଓ ଘଡ଼ିରେ ସମୟ 2:45:30 ସମୟ ହେଉଛି ଶୁଣିବା କେତୋଟି ପୁରୁଣା ଓଡ଼ିଆ କଥାଚିତ୍ରର ଗୀତ କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଉଦଣ୍ଡି ସୀତା ଚଳଚ୍ଚିତ୍ରରୁ ଟି ସୌରୀ ଏବଂ ଗୀତା ଦାସଙ୍କ କଣ୍ଠରେ ଆଜି କାହିଁକି ତୁମେ ଭାରି ସୁନ୍ଦର ଦିଶୁଛ

ଫ୍ରେଣ୍ଡସ୍, ଆଜି ରଜର ଏହି ଖୁସି ଭରା ଅବସରରେ ଆସନ୍ତୁ କଥା ହେବା ରଜ ଓ ଭାରତୀୟ ସଂସ୍କୃତି ବିଷୟରେ। ହଁ, ଭାରତ ହେଉଛି ପର୍ବପର୍ବାଣୀର ଦେଶ। ଏଠାରେ ପ୍ରତ୍ୟେକ ପର୍ବ କେବଳ ଉତ୍ସବ ନୁହେଁ, ବରଂ ଜୀବନକୁ ବୁଝିବାର ଗୋଟିଏ ମାଧ୍ୟମ। ଓଡ଼ିଶାର ଗଣପର୍ବ ରଜ ମଧ୍ୟ ସେହିଭଳି ଗୋଟିଏ ଅନନ୍ୟ ପର୍ବ, ଯାହା ଆମ ଭାରତୀୟ ସଂସ୍କୃତିର ଗଭୀର ମୂଲ୍ୟବୋଧକୁ ପ୍ରତିଫଳିତ କରେ। ଫ୍ରେଣ୍ଡସ୍, ରଜ ଆସିଲେ ମନେପଡ଼େ ଦୋଳି, ପୋଡ଼ପିଠା, ରଜଗୀତ ଓ ଗାଁ ଦାଣ୍ଡର ସେହି ହସଖୁସିର ପରିବେଶ। କିନ୍ତୁ ଏହାର ପଛରେ ରହିଛି ଗୋଟିଏ ସୁନ୍ଦର ଦର୍ଶନ। ଆମ ସଂସ୍କୃତି ଧରିତ୍ରୀକୁ ମା ବୋଲି ଆମେ ମାନୁ। ରଜ ସମୟରେ ଧରିତ୍ରୀ ମାଙ୍କୁ ରୀତିମତୀ କଳ୍ପନା କରାଯାଏ ଏବଂ ତାଙ୍କୁ ବିଶ୍ରାମ ଦିଆଯାଏ।

ଏହି ଭାବନା କେବଳ ଓଡ଼ିଶା ନୁହେଁ ସମଗ୍ର ଭାରତୀୟ ସଂସ୍କୃତିର ପ୍ରକୃତି ପ୍ରତି ଥିବା ସମ୍ମାନର ପ୍ରତୀକ। ରଜକୁ ଆମେ ଆଉ ଏକ ବଡ଼ ଶିକ୍ଷା ଦେଉ, ଯାହା ନାରୀ ସମ୍ମାନ। ଭାରତୀୟ ସଂସ୍କୃତିର ନାରୀକୁ ଶକ୍ତି, ସୃଷ୍ଟି ଓ ମମତାର ପ୍ରତୀକ ଭାବେ ମଧ୍ୟ ଦେଖାଯାଏ। ରଜ ସେହି ନାରୀତ୍ୱର ଏକ ସୁନ୍ଦର ଉତ୍ସବ। ଆଗକୁ ଏ ବିଷୟରେ କଥା ହେବା, କିନ୍ତୁ ଏ ମ୍ୟୁଜିକାଲ ବ୍ରେକ୍ ପରେ। ଷ୍ଟେ ଟ୍ୟୁନ୍ଡ।

0: ଶୁଣନ୍ତୁ, କଣ ଆପଣ ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା ବିଷୟରେ ଶୁଣିଛନ୍ତି?
1: ଭାରତ ସରକାର କା ଲକ୍ଷ ସୋଲର ପାୱର ସେ ବିଜୁଳି ବିଲ୍ ଜିରୋ କରନେ କା ଭି ହେ।
0: ଏଥିରେ ଆପଣଙ୍କ ଘର ସୂର୍ଯ୍ୟ ଘର ହେଇଯିବ, ମାନେ ବିଜୁଳି ବିଲ୍ ଜିରୋ। ଆଉ ଅଧିକ ବିଜୁଳି ଉତ୍ପାଦନ ହେଲେ ବିଜୁଳି ଗ୍ରିଡ୍ କୁ ବିକି ପଇସା ରୋଜଗାର କରିପାରିବେ। ତେବେ ବସିଛନ୍ତି କଣ ପାଇଁ? ଏବେ ହିଁ ଭିଜିଟ୍ କରନ୍ତୁ pmsuryaghar.gov.in।

வெல்கம் பேக் டூன் கிச்சன் மியூசிக்கல் யூர் 100.4 ஆகாஷவாணி எஃப்எம் ரெயின்போ கடக் தல்சலில் தக்க ரேடியோ ஹம்சபர் சாகர் அச்சு ஆப்ணங்க சைத சோ சல்சி மோ தேச ଫ୍ରେଣ୍ଡସ୍, ବଦଳୁଥିବା ସମୟ ସହିତ ରଜ ପାଳିବାର ଶୈଳୀ ମଧ୍ୟ ବଦଳିଛି, କିନ୍ତୁ ଏହାର ଆତ୍ମା ଆଜି ବି ସମାନ ରହିଛି। ସହରର ବ୍ୟସ୍ତ ଜୀବନରେ ମଧ୍ୟ ଲୋକ ରଜକୁ ଅପେକ୍ଷା କରି ରହିଥାନ୍ତି, କାରଣ ଏହି ପର୍ବ ଆମକୁ ନିଜ ମାଟି, ନିଜ ସଂସ୍କୃତି ଓ ନିଜ ମୂଳ ସହ ଯୋଡ଼ି ରଖେ। ଆଜି ଯେତେବେଳେ ବିଶ୍ୱ ଆଧୁନିକ ଦିଗରେ ଦ୍ରୁତଗତିରେ ଆଗେଇ ବଢ଼ୁଛି, ସେତେବେଳେ ରଜ ପରି ପର୍ବ ଆମକୁ ମନେ ପକାଏ ଯେ ଉନ୍ନତି ସହିତ ପରମ୍ପରାର ସୁରକ୍ଷା ମଧ୍ୟ ସମାନ ଗୁରୁତ୍ୱପୂର୍ଣ୍ଣ। ଯେଉଁ ଦେଶ ନିଜ ସଂସ୍କୃତିକୁ ସମ୍ମାନ ଦିଏ, ସେହି ଦେଶ ପ୍ରକୃତ ଅର୍ଥରେ ସମୃଦ୍ଧି ହୋଇଥାଏ। ତେଣୁ ରଜ କେବଳ ଗୋଟିଏ ପର୍ବ ନୁହେଁ, ଏହା ଆମ ଭାରତୀୟ ସଂସ୍କୃତିର ଏକ ଜୀବନ୍ତ ପରିଚୟ, ଯାହା ଆମକୁ ପ୍ରକୃତି ପ୍ରେମ, ନାରୀ ସମ୍ମାନ, ପାରିବାରିକ ସମ୍ପର୍କ ଓ ସାମାଜିକ ଏକତାର ବାର୍ତ୍ତା ଦେଇଥାଏ।

afternoon, good afternoon, and good afternoon. Tune koi chanti 100.4 Akashwani FM Rainbow Katak Dil Se Dil Tak. Amaro, apanankaro, amo samastankaro priyo parba. Pratek Odisha basinga priyo parba. Amo Odisha ra nijara parba. Rajara dher sara subhichha ebang shubhakamana janauchi apanko apanankaro Rainbow sathi Subhashri. ଘଣ୍ଟାରେ ସମୟ ଅପରାହ୍ନ 4:00 ବାଜି ସାରିଲାଣି ଆଉ ରେନ୍ବୋ ଅଗଣାରେ ମୁଁ ଆସି ପହଞ୍ଚି ସାରିଛି ଆଉ ମୁଁ ପହଞ୍ଚି ସାରିଲିଣି ମାନେ ଆପଣଙ୍କର ଆଫ୍ଟରନୁନ୍ଟା ହବ ଆଉ ଟିକେ ଫ୍ରେଶ୍ ଆଉ ଟିକେ ତାଜା କାରଣ ଏହି ରଜରେ ରେନ୍ବୋ ସହିତ ମିଶି ଆମେ ସମସ୍ତେ କରିବା ଟିକେ ଅଧିକ ମଜା

ଶକ୍ତି ବଜାରରେ SHG ମା ମାନଙ୍କ ହାତ ତିଆରି ହସ୍ତତନ୍ତ ଓ ହସ୍ତକଳା ସାମଗ୍ରୀ ସହିତ ମିଲେଟ୍ର ପ୍ରସ୍ତୁତ ବିଭିନ୍ନ ଜୈବିକ ସାମଗ୍ରୀର ସମ୍ଭାର। ହସ୍ତତନ୍ତ ଓ ହସ୍ତକଳା ସାମଗ୍ରୀ ବେଶ ଆକର୍ଷଣୀୟ ଏବଂ ପ୍ରତିଟି ମିଲେଟ୍ ସାମଗ୍ରୀ ଶୁଦ୍ଧ ଓ ସ୍ୱାସ୍ଥ୍ୟପ୍ରଦ। June 12-16 ପର୍ଯ୍ୟନ୍ତ ଏଥରର ରଜ ମଉଜକୁ ଆହୁରି ଉଲ୍ଲାସରେ ଭରିବାକୁ ଯାଉଛି ସୁଭଦ୍ରା ଶକ୍ତି ବଜାରର ସ୍ୱତନ୍ତ୍ର ରିହାତି। ଏଥର ରଜରେ ସ୍ୱତନ୍ତ୍ର ମଜା। ସୁଭଦ୍ରା ଶକୀ ବଜାର, ଷ୍ଟୋର ସ୍କୁଲ ପାଖ, ୟୁନିଟ୍ 8, SIRD ପରିସର, ଭୁବନେଶ୍ୱର।

ୱେଲକମ୍ ବ୍ୟାକ୍ ସାଥୀ, ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍। ବର୍ତ୍ତମାନ ଶୋ ଚାଲିଛି ସୁରିଲା ଆଫ୍ଟରନୁନ୍। ଆଉ ସୁରିଲା ଆଫ୍ଟରନୁନ୍ ଶୋ ନେଇ ମୁଁ ଅଛି ଆପଣଙ୍କ ରେନ୍ବୋ ସାଥୀ ଶୁଭଶ୍ରୀ। ଆଜି ଆପଣଙ୍କ ସାଥିରେ

ରଜ। ଏଇ ରଜନାଟି ଓଡ଼ିଶାବାସୀଙ୍କ କାନରେ ପଡ଼ିଲେ ମାନେ ମନେ ପଡ଼ି ସେଇ ରଜ ଦୋଳି, ବାଡ଼ି ଜାମୁକୋଳି ଆଉ ସେଇ ବୋ ହାତ ରନ୍ଧା ଗୁଆ ଘିଅ ଦିଆ ପୋଡ଼ପିଠା କଥା। ସେଇ ଗୁଆ ଘିଅ ଦିଆ ସେଇ ପୋଡ଼ପିଠାର ବାସ୍ନା ସାଙ୍ଗେ ସାଙ୍ଗେ ଯେମିତି ପାଖ ପରିବେଶରେ ଖେଳି ହେଇଯାଏ, କୁଆଡ଼ୁ କେଜାଣି ପଳେଇ ଆସେ ସେ ବାସ୍ନା ଆପେ ଆପେ ମନକୁ ମନ। ଚୁଲିରେ ପୋଡ଼ା ହେଇଥିବା ସେଇ ପୋଡ଼ପିଠା ବର୍ଷକୁ ଏଇ ତ ମାତ୍ର ଥରେ ହିଁ ହୁଏ, ଆଉ ସେଇ ସ୍ୱାଦ କିନ୍ତୁ ବର୍ଷ ବର୍ଷ ଯାଏ ପାଟିରେ ଆଉ ଆମ ମନରେ ସାଇତା ହେଇ ରହିଯାଇଥାଏ। ରଜ ଖାଲି ଗୋଟେ ପର୍ବ ନୁହେଁ ତ, ସେଇଟା ଆମ ଇମୋସନ, କାହିଁକି ନା ଏଇ ପର୍ବ ସହିତ ଯୋଡ଼ି ହେଇଥାଏ ଆମର କେତେ କେତେ ଦିନର ସ୍ମୃତି ସବୁ।

ରଜ ଆସିଲେ ମାନେ ଝିଅଙ୍କ ଖୁସି କହିଲେ ନ ସରେ, ରଜ ମୌକା ଦେଇଥାଏ ସଜ ହେବାକୁ। ଅଳତା, ମେହେନ୍ଦି, ଟିକିଲି, କୁଙ୍କୁମ ସବୁ ଲଗେଇ ନୂଆ ଡ୍ରେସ୍ ପିନ୍ଧି ସଜ ହୋଇ ସାଙ୍ଗମାନଙ୍କ ଘର ଘର ବୁଲି ଦୋଳି ଖେଳିବାର ମଜା ସତେ କେତେ ନିଆରା କହିଲେ। ଆଉ ସମସ୍ତଙ୍କ ଘରେ କେତେ କେତେ ଭେରାଇଟିର ପିଠାପଣା ବି ହୋଇଥାଏ। ସମସ୍ତଙ୍କ ଘରେ ଟିକେ ଟିକେ ପିଠା ଖାଉ ଖାଉ ପେଟ ଯେ କେତେବେଳେ ଫୁଲ୍ ହୋଇଯାଏ ଜଣା ହିଁ ପଡ଼େନି। ଆଉ ତାପରେ ବି ସ୍କୁଲ କଲେଜ ସବୁ ଛୁଟି ଥାଏ ଏଇ ସମୟରେ, ଆଉ ପାଠପଢ଼ାରୁ ବି ଛୁଟି ମିଳିଯାଇଥାଏ, ତ କେହି ବାରଣ କରିବାକୁ ବି ଯାଆନ୍ତିନି। ବାସ୍, ଆଉ କ'ଣ ହିଁ ଦରକାର ଥାଏ ସେତେବେଳେ ଯେ।

ଶୁଣୁଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ତେଲସି ତେଲତାକ ବର୍ତ୍ତମାନ ଶୋ ଚାଲିଛି ସୁରିଲା ଆଫ୍ଟରନୁନ୍ ନା ମୁଁ ଅଛି ଆପଣଙ୍କ ରେନ୍ବୋ ସାଥୀ ଶୁଭଶ୍ରୀ ଆଜି ଆପଣଙ୍କ ସହିତ

ଆଜି ବି ରଜ ଆସୁଛି ପ୍ରତ୍ୟେକ ବର୍ଷ ଭଳି, କିନ୍ତୁ ଆଜି ଦିନର ରଜର ମଜା ଆଗ ଭଳି ଆଉ ନାହିଁ। ଆଉ ଏଇଟା ବସି ନିଜ ରୁମ୍ରେ ଭାବୁଥିଲା ବୈଶାଖୀ। ଆଗରୁ ରଜ ପାଞ୍ଚ ଦିନ ହଉଥିଲା, ତାର ରଜରେ ତିନି ତିନିଟା ନୂଆ ଡ୍ରେସ୍ ଆସୁଥିଲା ଆଉ ତାକୁ ପିନ୍ଧି ଅଳତା କୁଙ୍କୁମ ଲଗେଇ ପାଉଁଜି ପିନ୍ଧି ପାଉଁଜିର ସେ ରୁମ୍ଝୁମ୍ ଶବ୍ଦ କରି ଘରୁ ସେ ବାହାରି ଯାଉଥିଲା ତା ସାଙ୍ଗମାନଙ୍କ ସହିତ ଗାଁ ମୁଣ୍ଡ ଆମ୍ବ ତଟରେ ଦୋଳି ଖେଳିବାକୁ। ସେଠି ସେ ସାଙ୍ଗମାନଙ୍କ ସହିତ ମିଶି ମନ ଭରି ଦୋଳି ଖେଳୁଥିଲା। ସାଙ୍ଗମାନଙ୍କ ସହିତ ଦୋଳି ଖେଳୁ ଖେଳୁ ତାକୁ ଟାଇମ୍ର ଜଣା ବି ପଡ଼େନି ଆଉ ଘରୁ ଆସନ୍ତି ତାକୁ ଖାଇବାକୁ ଡାକିବାକୁ। ଆଉ ଘରକୁ ଯାଇ ଦେଖେ ତ କେତେ ପ୍ରକାରର ପିଠା ଆଉ ମିଠା, ତାକୁ ଖାଇଦେଇ ପୁଣି ସେ ପଳେ ଦୋଳି ଖେଳିବାକୁ। ଆଉ ଦୋଳି ଖେଳି ଖେଳି ସନ୍ଧ୍ୟାରେ ମନ ଯେତେବେଳେ ଭରିଯାଏ ସେତେବେଳେ ସେ ଘରକୁ ଆସେ ଆଉ ସେତେବେଳେ ତା ମାଙ୍କର ସପ୍ତ ବାରଣ, ବିଲୁଆ ଡାକିବା ଆଗରୁ ଖାଇନବୁ ଯେମିତି। ଆଉ ମାଙ୍କ କଥାରେ ମୁଣ୍ଡ ଟୁଙ୍ଗାରି ଛଟପଟ ଖାଇନି ସେ।

ରଜରେ ଝିଅମାନଙ୍କୁ କିଛି ବି କାମ କରିବାକୁ ମନା। ସତରେ କେତେ ମଜା କହିଲେ, କେହି କିଛି ବାରଣ କରିବାକୁ ନଥାନ୍ତି, ଖାଲି ମନ ଇଚ୍ଛା ଭଲ ଭଲ ଖାଇକି ଦୋଳି ଖେଳିକି ଗାଁଟା ଯାକ ଖାଲି ବୁଲାବୁଲି କର। ଆଉ ତା ସହିତ ପିଠା ନେଇକି ପଡ଼ିଶା ଘରକୁ ଯାଅ, ଆଉ ପ୍ରତିବଦଳରେ ପଡ଼ିଶା ଘରୁ ବି ଆସେ ଭଳି ଭଳିକି ପିଠା। ସତରେ ଏଇ ରଜ ତିନି ଦିନ କେତେ ମଜା।

ଦିନସାରା ଖାଲି ପିଠା ହିଁ ପିଠା ଖାଉଥାଉ। ଛୋଟବେଳେ କେତେ ଖୁସି ଲାଗେ ରଜ ଆସିଲେ। କିଛି ପରମ୍ପରା ଆଉ କିଛି ବିଜ୍ଞାନକୁ ନେଇ ଏଇସବୁ ଆମ ପର୍ବପର୍ବାଣୀ, ଆଉ ଏଇ ପର୍ବପର୍ବାଣୀ ଯୋଡ଼ି ରଖିଥାଏ ଆମ ସମସ୍ତଙ୍କୁ। କିନ୍ତୁ ବୈଶାଖୀ ଆଜିକୁ 4 ବର୍ଷ ହେଲାଣି ନିଜ ଘର ନିଜ ଗାଁଠୁ ଦୂରରେ ଏକ ଅଜଣା ସହରରେ। ସେଇଟା ତା କର୍ମସ୍ଥଳୀ। ରଜ ଆସିଲେ ତାର ମନେ ପଡ଼େ ସେଇ ଦିନର ସେଇ ପୁରୁଣା ରଜ କଥା ସବୁ। ଘରେ ସିନା ତ ବୋଉ ପିଠା ବନେଇ ଦଉଥିଲେ, କିନ୍ତୁ ଏଠି ଏଠି କିଏ ବନେଇ ଦବ? ନିଜେ ନିଜେ ରୋଷେଇ ଟିକେ କରିବାକୁ ବି ମ୍ୟାକ୍ସିମମ୍ ଟାଇମ୍ ତାକୁ ଟାଇମ୍ ନଥାଏ। ସିଫ୍ଟ ଡ୍ୟୁଟି ତାର, କେତେବେଳେ ନାଇଟ୍ ସିଫ୍ଟ ତ ପୁଣି କେତେବେଳେ ମର୍ଣ୍ଣିଂ। କାମ କରି କରି ଏତେ ଥକି ପଡ଼ି ଯେ ଖାଇବାକୁ ବି ସେ କେବେ କେବେ ଭୁଲିଯାଏ, ଆଉ କାମରୁ ଥକି ଆସି ସେ ଶୋଇପଡ଼େ।

ବର୍ତ୍ତମାନ ଶୋ ଚାଲିଛି ସୋରିଲା ଆଫ୍ଟରନୁନ୍। ଆଉ ସୋରିଲା ଆଫ୍ଟରନୁନ୍ ଶୋ ନେଇ ମୁଁ ଅଛି ଆପଣଙ୍କ ରେନ୍ବୋ ସାଥୀ ଶୁଭଶ୍ରୀ। ଆଜି ଆପଣଙ୍କ ସାଥିରେ ରଜ ଆସିଲେ ବୈଶାଖୀର ମନେ ପଡ଼େ ତା ବୋଉଙ୍କ କଥା। ବୋଉଙ୍କୁ ଫୋନ୍ କରେ। ବୋଉ ପଚାରନ୍ତି, ଆଲୋ ମା, ନୂଆ ଡ୍ରେସ୍ କରିଛୁ? ସବୁ ଜାଣି ନ ଜାଣିଲା ଭଳି ପଚାରେ ସେ, ନୂଆ ଡ୍ରେସ୍ କୋଉ ଖୁସିରେ କରିବି ଯେ ବୋଉ? ମୋର କ'ଣ ଆଜି ଜନ୍ମଦିନ କି? ବୋଉ କୁହନ୍ତି, ଆଲୋ, ଆଜି ପରା ପହିଲି ରଜଟା, ତୋର କ'ଣ ମନେ ନାହିଁ? ବୋଉଙ୍କ କଥାକୁ ଏଡ଼େଇ ଭୁଲେଇ ବୈଶାଖୀ କୁହେ, ଏଠି ଓଡ଼ିଶା ବାହାରେ ବୋଉ କିଏ ରଜ ଯେ? ଆମ ଓଡ଼ିଶାରେ ଯାହା ରଜ ନା, ଏଠି ତ ରଜକୁ ରଜ ବୋଲି ବି କେହି କେହି କହିପାରନ୍ତିନି। ସମସ୍ତେ ରଜ ରଜ ବୋଲି କୁହନ୍ତି।

ସତରେ ଓଡ଼ିଶା ବାହାରେ ରଜଟା କଣ ଯେ ରଜରେ ଛୁଟି ନଥାଏ, ଆଉ ନୂଆ ଡ୍ରେସ୍ ବି କଣ ହବ। ଯଦିଓ ଏଠି ଏବେ ଧୀରେ ଧୀରେ ପୋଡ଼ପିଠା କେହି କେହି ବନେଇ ବିକ୍ରି କଲେଣି, କିନ୍ତୁ ସେଥିରେ ସେଇ ନିଜ ମା ହାତର ସ୍ୱାଦ ନାହିଁ। କି ଏଠି ନାହିଁ ସେଇ ଆମ୍ବ ଗଛରେ ଝୁଲୁଥିବା ଦୋଳି। ସମସ୍ତେ ରଜ ଆସିଲେ ଘରକୁ ଫେରନ୍ତି, କିନ୍ତୁ ବୈଶାଖୀ କାହିଁକି ଆସେନି? ଏଇଟା ଆପଣ ବି ଭାବୁଥିବେ, ଆଉ ଏଇଟା ତା ଘରେ ବି ତାକୁ ପ୍ରାୟ ସମୟ ପଚାରନ୍ତି, କିନ୍ତୁ ସେ କିଛି କହିପାରେ ନା। କଣ ବି କରିବ, ସବୁ ଖେଳପା ସେଇ ଟଙ୍କାର। ଜୁନ୍ରେ ଆପ୍ରେଜର୍ ମିଳିବାର ଥାଏ, ସେ ପାଇଁ ଛୁଟି ନେବାଟା ତା ପାଇଁ ପସିବଲ ହୁଏନି ବୋଧହୁଏ। ଆଉ ଯେବେ ରଜ ଆସେ ସେ ଭାରି ମିସ୍ କରେ ତାର ନିଜ ଲୋକମାନଙ୍କୁ, ମିସ୍ କରେ ସେ ସେଇ ପୁରୁଣା ଦିନର ସେଇ ପୁରୁଣା ରଜକୁ, ମିସ୍ କରେ ସେ ତା ନିଜ ଓଡ଼ିଶାକୁ, ଆଉ ତା ସହିତ ମିସ୍ କରେ ସେ ତା ନିଜ ଗାଁ ନିଜ ମାଟିକୁ।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ତୁଲସୀ ତିଲତାକ ଷୋଳ ଘଣ୍ଟାରେ ସମୟ ବର୍ତ୍ତମାନ ଅପରାହ୍ନ 5:04 ଆଉ ଏହା ସହିତ ଆରମ୍ଭ ହୋଇଛି ଆପଣଙ୍କର ପ୍ରିୟର କାର୍ଯ୍ୟକ୍ରମ ଡାଏଲ୍ ଇନ୍ ଲାଇଭ୍ ଚିଟ୍ଚାଟ୍। ଆଉ ଆଜିର ଡାଏଲ୍ ଇନ୍ ଲାଇଭ୍ ଚିଟ୍ଚାଟ୍ ନେଇ ମୁଁ ଅଛି ଆପଣଙ୍କ ରେନ୍ବୋ ସାଥୀ ଶୁଭଶ୍ରୀ ଆଜି ଆପଣଙ୍କ ସହିତ। ଓଡ଼ିଶାର ଗଣପର୍ବ ରଜର ଢେର ସାରା ଶୁଭେଚ୍ଛା। ଆଉ ଆଜି ହେଉଛି ରଜ ପର୍ବର ଦ୍ୱିତୀୟ ଦିନ, ମାନେ ଆଜି ହେଉଛି ରଜ ସଂକ୍ରାନ୍ତି। ଆଉ ସେଇ ରଜ ସଂକ୍ରାନ୍ତିର ଆପଣମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଆଉ ଶୁଭକାମନା ସାଥୀ। ଆପଣମାନେ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଆଉ ଆମ ସହିତ କହୁଛନ୍ତି ଦିଲସି ତିଲତାକ। ଆପଣମାନେ ତ ରଜ ପର୍ବକୁ ମନ ଭରି ଉପଭୋଗ କରୁଥିବେ, ନିଶ୍ଚୟ ରଜପାନ ବି ଖାଇଥିବେ, କିନ୍ତୁ ପିଠାକୁ ଆମେ କେମିତି ଭୁଲିଯିବା କହିଲେ। ରଜର ଅନ୍ୟତମ ମୁଖ୍ୟ ଆକର୍ଷଣ ତ ଏଇ ଆମର ରଜ ପିଠା। ତେବେ ଆପଣଙ୍କ ଘରେ ରଜରେ କୋଉ ସବୁ ପିଠା ହେଇଛି ଆଉ ହେଇଥାଏ ବି ସବୁବେଳେ କହିପାରିବେ ଆମକୁ କଲ୍ କରି। ଆଉ ଆପଣଙ୍କୁ ସେଇ ପିଠା ଭିତରୁ କୋଉ ପିଠା ଖାଇବାକୁ ବେଶୀ ପସନ୍ଦ ଆସେ ସେଇଟା ବି ଆମ ସହିତ ସେୟାର କରିପାରିବେ। ସେୟାର କରିବା ପାଇଁ ଡାଏଲ୍ କରନ୍ତୁ, ନମ୍ବର ହେଉଛି 0671230315। ନମ୍ବରଟି ଆଉ ଥରେ କହି ରଖୁଛି ସାଥୀ, ଡାଏଲ୍ କରନ୍ତୁ, ଆମ ନମ୍ବର ହେଉଛି 0671230315। ଏବଂ ଆଜିର ଡାଏଲ୍ ଇନ୍ର ଟପିକ୍ ରହିଛି ଯେ ରଜରେ ଆପଣଙ୍କ ଘରେ କୋଉ କୋଉ ସବୁ ପିଠା ତିଆରି ହୁଏ ଆଉ ସେଇ ପିଠା ମଧ୍ୟରୁ ଆପଣଙ୍କୁ କୋଉ ପିଠା ଖାଇବାକୁ ବେଶୀ ଭଲ ଲାଗେ।

0: କଥା ବହୁତ ବଢିଆ ଲାଗେ।
1: ଆଚ୍ଛା, ତା ସାଙ୍ଗରେ ଘୁଗୁନି ଯଦି ଥିବ ଆଉ ଟିକେ ପାଗଟା ଜମିଯାଏ। ଆଜ୍ଞା, ତେବେ ଏଥର କଣ ହେଇଛି ରଜରେ, କୋଉ କୋଉ ପିଠା ସବୁ ତିଆରି ହେଇଛି?
0: ନାଇଁ, ମୁଁ ତ ବର୍ତ୍ତମାନ କଟକରେ ଅଛି, ଏଠି ସକାଳେ ଇଟିଲି ଖାଇଥିଲି ଦୋକାନରୁ।
1: ଆଜ୍ଞା, ଠିକ ଅଛି। ରଜକୁ ଏମିତି ମନ ଭରି ଏନ୍ଜୟ କରୁଥାନ୍ତୁ, ତା ସହିତ ଆମ ସହିତ ବି ଏମିତି କନେକ୍ଟ ହେଇ ରହିଥାନ୍ତୁ। ଭଲ ଲାଗିଲା ଆପଣଙ୍କ ସହିତ କଥା ହେଇ, ରହିଲି, ନମସ୍କାର।
0: ନମସ୍କାର।
1: ସାଥୀ, ଆପଣ ବି ଜଣେଇ ପାରିବେ ଯେ ରଜରେ ଆପଣଙ୍କ ଘରେ କୋଉ କୋଉ ସବୁ ପିଠା ହୁଏ, ଆଉ ସେଇ ପିଠା ମଧ୍ୟରୁ ଆପଣଙ୍କୁ କୋଉ ପିଠା ଖାଇବାକୁ ବେଶୀ ଭଲ ଲାଗେ। ନମ୍ବର ହେଉଛି 0671230353। ଆମକୁ କଲ୍ କରି କହିପାରିବେ ଆଜିର ଟପିକ ବିଷୟରେ ଆପଣଙ୍କର କଣ ରହିଛି ମତାମତ। ତେବେ ଦେଖିନବା ନେକ୍ସଟ କଲର୍ କିଏ ଆମକୁ କଲ୍ କରିଛନ୍ତି ଆଉ କୋଉଠୁ ଯୋଡ଼ି ହେଇଛନ୍ତି। ହ୍ୟାଲୋ
2: ହ୍ୟାଲୋ
1: ନମସ୍କାର, କିଏ କହୁଥିଲେ, କୋଉଠୁ କଲ୍ କରିଥିଲେ?
2: ହ୍ୟାଲୋ ଦିଦି
1: ନମସ୍କାର, କିଏ କହୁଥିଲେ?
2: ଦିଦି ନମସ୍ତେ, ଜୟ ଜଗନ୍ନାଥ, ମୁଁ ସନ୍ତୋଷ ବେହେରା କନ୍ତୁଲ ଆଠଗଡ଼ରୁ କହୁଥିଲି।
1: ଆଜ୍ଞା ନମସ୍କାର, ସ୍ୱାଗତ କରୁଛି ଆଜିର ଡାଇନିଂ ଲାଇଭ ଚିଟ୍ଚାଟ୍କୁ।
2: ଆପଣଙ୍କୁ ମଧ୍ୟ ରଜ ସଂକ୍ରାନ୍ତିର ଶୁଭେଚ୍ଛା ଶୁଭକାମନା, ଆଉ ସବୁ ଭାଇମାନଙ୍କୁ, ଶ୍ରୋତା ଭାଇ ଭଉଣୀ ମାନଙ୍କୁ ଶୁଭକାମନା, ଆଉ ସବୁ ଆର୍ଯ୍ୟ ମାନଙ୍କୁ ମଧ୍ୟ, ଆପଣଙ୍କୁ ଟିକେ ଅଧିକ।
1: ଧନ୍ୟବାଦ, ଆପଣଙ୍କୁ ମଧ୍ୟ ରଜ ସଂକ୍ରାନ୍ତିର ଢେର ସାରା ଶୁଭେଚ୍ଛା। ତେବେ କୁହନ୍ତୁ ଆଜିର ଟପିକରେ କଣ କହିବେ, ଆଜି ଘରେ ଆପଣଙ୍କର ଏଥର ରଜରେ କଣ କଣ ସବୁ ପିଠା ତିଆରି ହେଇଛି?
2: ଏଥର ଆମର ଦୁଇ ପ୍ରକାର ପୋଡ଼ ହେଇଛି, ଗୋଟେ ଯୋଉ ଚାଉଳ ଚୁନାରେ ପୋଡ଼।
1: ଆଜ୍ଞା।
2: ଆଉ ବିରିରେ, ଆଉ ବିରି ଚାଉଳରେ ଆଉ ଗୋଟେ।
1: ଆଜ୍ଞା।
2: ଆଗରୁ ବହୁତ ଥିଲା ଯେ ସେତେବେଳେ ଚୁଲି ଥିଲା, ନିଆଁରେ କରା ହେଉଥିଲା, ତାର ସ୍ୱାଦ ଟିକେ ଅଲଗା ଥିଲା। ଏବେ ତ ସବୁ ପ୍ରେସର କୁକର, ଆଉ ନହେଲେ ଏ ଯୋଉ କଡେଇ, ଏଇଥିରେ ତିଆରି କରୁଛନ୍ତି। ଆଉ ଦୁଇ ପ୍ରକାର ପୋଡ଼ ବରା ଆମର ସବୁ ଫିକ୍ସ ହେଇଯାଇଛି, କୋଉଦିନ କଣ ହବ। ଆଉ ଆଜି ହେଇଛି ରାତି ପାଇଁ ବରା ଗୁଗୁନି, ଆଉ ଦିନରେ ହେଇଥିଲା ଚକୁଳି, ଚକୁଳି ସେ ଗୁଗୁନି ତ ଅଛି। ଆଉ ଆଜି ପରେ ଭାତ ହେଇଥିଲା, ଆଜି ସଂକ୍ରାନ୍ତ ଅରୁଆ ଭାତ, ଡାଲମା, ଶାଗ ଏସବୁ ଟିକେ ହେଇଥିଲା।
1: ଆଉ ଆସନ୍ତାକାଲି କୋଉ ପିଠା ହବ?
2: ଆସନ୍ତାକାଲି କଣ ଯୋଉ ସବୁ ପୁର ଦେଇକି କଣ କରିବେ କହିଛନ୍ତି।
1: ଆଜ୍ଞା, ସେ ବିଷୟରେ ତ ଘରଣୀ ମାନଙ୍କୁ ଟିକେ ବେଶୀ ନଲେଜ ଥିବ ନିହାତି। ତେବେ କୁହନ୍ତୁ, ଯେମିତି ଆଜି ଆମର ଟପିକ ରହିଛି ଯେ ସବୁ ବର୍ଷ ଏଇ ରଜରେ ଆପଣଙ୍କର ଘରେ ତ ବିଭିନ୍ନ ପ୍ରକାର ପିଠା ତିଆରି ହୁଏ, ଆଉ ସେଇ ପିଠା ଭିତରୁ ଆପଣଙ୍କୁ କୋଉ ପିଠାଟି ଖାଇବାକୁ ବେଶୀ ଭଲ ଲାଗେ?
2: ମତେ ଦିଦି ଯୋଉ ପୋଡ଼ ପିଠା ତ ଆଗରୁ ଟିକେ ଭଲ ଲାଗେନି, ଏବେ କିନ୍ତୁ ମାନେ ଭଲ ଲାଗୁଛି, ତ ଭଲ ଲାଗୁଛି ପୋଡ଼ ପିଠା। ଆଉ ଯୋଉ ଚକୁଳିରେ ଯୋଉ ଉତ୍ତପମ କହନ୍ତି ସବୁ ମିଶେଇକି ପଡିଥାଏ, ସେଇଟା ବଢିଆ ଲାଗେ।
1: ନହେଲେ
2: ଚକୁଳି ଗୁଗୁନି ଏଇଟା ପ୍ଲେନ୍ ଟା, ଆଉ ଉତ୍ତପମ ଯୋଉ ପଡି ସବୁ ଗାଜର, ବିଟ୍, ଆଉ କ୍ୟାପ୍ସିକମ୍ ଏମିତି ପଡିକି ହେଇଥାଏ, ସିଏ ତା ଟେଷ୍ଟ ଟିକେ ଅଲଗା ଲାଗେ, ଚଟଣି ଟିକେ ହେଇଥାଏ, ଲଗେ ଲଗେ ଖାଇବା।
1: ଆଜ୍ଞା, ଯାହା ହଉ ଏମିତି ଖାଇବା ଏନ୍ଜୟ କରୁଥାନ୍ତୁ, ରଜକୁ ଏମିତି ମନ ଭରିକି ଉପଭୋଗ କରୁଥାନ୍ତୁ, ଖାଇବା ପିଇବା ଭଲ କରୁଥାନ୍ତୁ, ରଜକୁ ଏମିତି ଆମ ସହିତ ସେଲିବ୍ରେଟ କରୁଥାନ୍ତୁ। ରହିଲି, ନମସ୍କାର।
2: ହଁ ଦିଦି ରହିଲି, ନମସ୍ତେ, ଜୟ ଜଗନ୍ନାଥ।
1: ଜୟ ଜଗନ୍ନାଥ। ହଁ ସାଥୀ, ଏଇ ଆମର ନିଜର ପର୍ବ ଏଇ ରଜ ପର୍ବ, ଆଉ ଏଇ ରଜ ପର୍ବ ଅଧୁରା ଥାଏ ଟିକେ ଭଲ ଯଦି ଖାଇବା ପିଇବା ନ ହୁଏ। ନିଶା, ଆପଣଙ୍କ ଘରେ ବି ରଜରେ କିଛି ନା କିଛି ୟୁନିକ୍ ଡିଶ୍ ହଉଥିବ, କିଛି ନା କିଛି ପିଠା ନିହାତି ବନୁଥିବ, ତେବେ ସେଇ ପିଠା ଭିତରୁ ଆପଣଙ୍କୁ କୋଉ ପିଠା ଖାଇବାକୁ ବେଶୀ ଭଲ ଲାଗେ, ଆଉ ରଜରେ ଆପଣଙ୍କ ଘରେ କୋଉ କୋଉ ପିଠା ସବୁ ତିଆରି ହୁଏ ଆମ ସହିତ ଶେୟାର କରିପାରିବେ। ଶେୟାର କରିବା ପାଇଁ ନମ୍ବର ହେଉଛି 0671230353। ହ୍ୟାଲୋ
3: ହ୍ୟାଲୋ ଅପା ନମସ୍କାର।
1: ନମସ୍କାର, ଶୁଭ ସନ୍ଧ୍ୟା, କିଏ କହୁଥିଲେ, କୋଉଠୁ କଲ୍ କରିଥିଲେ?
3: ରଜ ଉପରେ ନମସ୍କାର, ଭଲ ଭଲ ଅପା ଥାନ୍ତୁ।
1: ନିହାତି, ବହୁତ ବହୁତ ଧନ୍ୟବାଦ, ମୁଁ ଭଲ ଅଛି, ଆଉ ଆଶା କରୁଛି ଆପଣ ମାନେ ବି ସମସ୍ତେ ଭଲରେ ଥିବେ, ରଜକୁ ମନ ଭରି ଏନ୍ଜୟ କରୁଥିବେ। ତେବେ ପରିଚୟ ଟିକେ ଦେଇ ଦିଅନ୍ତୁ।
3: ଆମର ଜିଲ୍ଲା ହେଉଛି କେନ୍ଦ୍ରାପଡ଼ା, ଚାଉଳିଆ ଆମର ବଳରାମ ସୂତାର କହୁଛି।
1: ଆଜ୍ଞା।
3: ଆଉ ସାରଦା ଭାଇ, ସାରଦା ଭାଇ ନମ୍ବର ଦେଲେ।
1: ଆଜ୍ଞା।
3: ଆଉ ବିକାଶ ଗ୍ରହ ଚାର୍ଯ୍ୟ ଅକ୍ଷୟ ମହାନ୍ତି, ଆଉ।

0: ରଜ ରେ ତ ଭଲ ଭଲ ମୁଆ ପିଠା କରନ୍ତି, ଛେନା ପକେଇ, ନଡିଆ ଆଉ ବାଦାମ ହାଣ୍ଡ ପକେଇକି, ଗୁଜୁରାତି ପକେଇକି ଏଇ ପିଠା କରନ୍ତି। ମୁଆ ପିଠାଟା ବହୁତ ଟେଷ୍ଟ ଲାଗେ ସମସ୍ତଙ୍କ।
1: ଆଜ୍ଞା, ଆପଣଙ୍କୁ ତାହେଲେ ମୁଆ ପିଠାଟି ବେଶୀ ଭଲ ଲାଗେ?
0: ବହୁତ ବହୁତ ବହୁତ, ଆମ ଏପଟେ ମୁଆ ପିଠା ବହୁତ ଫେମସ ପୁରା।
1: ଆଜ୍ଞା, ତେବେ ରଜ ତିନି ଦିନ ପର୍ଯ୍ୟନ୍ତ ଆପଣ ସେଇ ମୁଆ ପିଠା ହିଁ କେବଳ ଖାଉଥାନ୍ତି?
0: ନା ନା, ମୁଆ ପିଠାଟା ଥରେ କରନ୍ତି।
1: ଆଜ୍ଞା,
0: ଥରେ କରିଦେବେ, ଦି ଦିନ ଖାଇବେ ଆଉ। ୟୁଟ୍ୟୁବ ଛାଞ୍ଚାରେ ବସେଇ ଦିଅନ୍ତି ଆଉ।
1: ଆଜ୍ଞା,
0: ଆଗେ ସିନା ଅଥର ଥିଲା କରୁଥିଲେ, ଏଇଦିନ ଅଥର ପତ୍ର କିଛି ନାହିଁ।
1: ଆଜ୍ଞା,
0: ଆଉ କଦଳୀ ପତ୍ର ଦେଇକି କରୁଥିଲେ, ଆଉ ତ ସେ କଦଳୀ ପତ୍ର ଦଉନାହାନ୍ତି, ଡାଇରେକ୍ଟ ଏଥର ଇଟିଲି ଛାଞ୍ଚରେ କରିଦଉଛନ୍ତି।
1: ଆଜ୍ଞା, ତାର ବି ଟେଷ୍ଟ ଅଲଗା।
0: ଆଜ୍ଞା,
1: ମୁଁ କହିଲି ତାର ବି ଇଟିଲି ଛାଞ୍ଚରେ ସେ ଯୋଉ ପିଠା ତିଆରି ହୁଏ ତାର ବି ଟେଷ୍ଟ ଅଲଗା।
0: ହଁ ହଁ, ବହୁତ ଟେଷ୍ଟ ହେବ, ପୁରା ନରମ, ପୁରା ଯାହାର ଦାନ୍ତ ନଦେବି ବି ଅପା ସେ ଖାଇଦେବେ।
1: ଆଜ୍ଞା, ବହୁତ ହିଁ ଭଲ ଲାଗିଲା ଆପଣଙ୍କ ସହିତ କଥା ହେଇ, ରହିଲି, ନମସ୍କାର।
0: ଆଜ୍ଞା।
1: ହଁ ସାଥୀ, ଦେଖନ୍ତୁ ନା, ଆଧୁନିକତାର ଛାପ ପଡିଛି ସତ ଏଇ ରଜ ଉପରେ, କିନ୍ତୁ ଆମେ ନିଜର ପର୍ବକୁ ପାଳିବା ଭୁଲିପାରିନି। ସେଇ ଆଜି ବି ବନା ହଉଛି ଆମ ଘରେ ରଜ ପିଠା। ଆପଣଙ୍କ ଘରେ ବି ନିହାତି ବନା ହେଇଥିବ ରଜରେ ବିଭିନ୍ନ ପ୍ରକାର ପିଠା। ତେବେ ଏଥର ରଜରେ ଆପଣଙ୍କ ଘରେ କଣ ସବୁ ପିଠା ବନା ହେଇଛି, ଆଉ ସେଇ ଯୋଉ ପିଠା ବନା ହୁଏ ତା ଭିତରୁ ଆପଣଙ୍କୁ କୋଉ ସବୁ ପିଠା ଖାଇବାକୁ ବେଶୀ ପସନ୍ଦ ଆସେ, ଆମ ସହିତ ସେୟାର କରିପାରିବେ। ସେୟାର କରିବା ପାଇଁ ଡାଏଲ କରନ୍ତୁ, ନମ୍ବର ହେଉଛି 0671-2303-153। ଚାଲନ୍ତୁ ଦେଖିନେବା ନେକ୍ସଟ କଲର କିଏ ଆମ ସହିତ କୋଉଠୁ ଯୋଡି ହେଇଛନ୍ତି। ହ୍ୟାଲୋ
2: ହ୍ୟାଲୋ,
1: ନମସ୍କାର, କିଏ କହୁଥିଲେ, କୋଉଠୁ କଲ କରିଥିଲେ?
2: ହ୍ୟାଲୋ
1: ହ୍ୟାଲୋ, ନମସ୍କାର।
2: ହ୍ୟାଲୋ
3: ହ୍ୟାଲୋ
1: ହ୍ୟାଲୋ, ଶୁଣିପାରୁଛନ୍ତି?
2: ନମସ୍କାର
1: ନମସ୍କାର, ଶୁଭ ସନ୍ଧ୍ୟା, କିଏ କହୁଥିଲେ?
3: ହ୍ୟାଲୋ
2: ନମସ୍କାର, ମୁଁ କ୍ରିତିକା ତରାଇ, ଭୁବନେଶ୍ୱର ଖୋର୍ଦ୍ଧାରୁ।
1: ଆଜ୍ଞା, ସ୍ୱାଗତ କରୁଛି ଆଜିର ଡାଇଲିନ ଲାଇଭ ଚିଟ୍ ଚାଟ୍ କୁ।
2: ଆପଣଙ୍କୁ ହାପି ରଜ।
1: ସେମ୍ ଟୁ ୟୁ।
3: ହ୍ୟାଲୋ ହ୍ୟାଲୋ
1: ହ୍ୟାଲୋ
3: ମ୍ୟାଡମ ନମସ୍କାର।
1: ନମସ୍କାର, ଶୁଭ ସନ୍ଧ୍ୟା, କିଏ କହୁଥିଲେ?
3: ମୁଁ ଝିଅ କଥା କହୁଥିଲି, ଆକ୍ଚୁଲି ରଜ ପାଇଁ ହାର୍ଦ୍ଦିକ ଶୁଭେଚ୍ଛା ଅଭିନନ୍ଦନ।
1: ଆକ୍ଚୁଲି
3: ଭୁବନେଶ୍ୱରରୁ ଯାଉଛୁ ଏବେ ଗାଁକୁ।
1: ଆଜ୍ଞା,
3: ତ ଆପଣଙ୍କ କାର୍ଯ୍ୟକ୍ରମ ଆମେ ରେଡିଓରେ ଶୁଣିଲୁ, ଭଲ ଲାଗିଲା, ଆମେ କହିଲୁ ନାଇଁ ଆମେ ବି କଥା ହବା।
1: ନିହାତି,
3: ମୁଁ ଝିଅଙ୍କୁ କହିଲେ ଆମେ କଥା ହବା ପାଇଁ।
1: ଆଜ୍ଞା, ତେବେ କୁହନ୍ତୁ ଆଜିର ଟପିକ ଉପରେ କଣ କହିବେ ଆଉ ଆପଣଙ୍କର ପରିଚୟ ଦିଅନ୍ତୁ।
3: ପିଠା ଉପରେ ଯୋଉ ଥିଲା ପିଠା, ଆମେ ଆଜି ବି ରଜରେ ଆମେ ସକାଳେ ପିଠା ଖାଇଥିଲୁ, ଆଉ ଚକୁଳି ପିଠା ହେଇଥିଲା, ଘୁଗୁନି ହେଇଥିଲା, ଏବଂ ତା ସହିତ ଆମର ପୋଡ଼ ପିଠା ବି ହେଇଥିଲା।
1: ଆଜ୍ଞା,
3: ଆଉ ପୋଡ଼ ସେ ଦେଇର ଯୋଉଟା ବି ସେଟା ଭଲ ଲାଗେ ସେଟା ବି ଆଜି କରିଥିଲେ, ସେଟା ବି ଖାଇଥିଲୁ।
1: ଆଜ୍ଞା,
3: ଆଉ ସବୁ ଖାଇଥିଲୁ, ଖାଇଲା ପରେ ତାପରେ ଆମେ ଖରାବେଳେ ଯେହେତୁ ସଂକ୍ରାନ୍ତି ଥିଲା ତ ଆମେ ଅରୁଆ ଆଉ ଡାଲମା ଖଟା ସେସବୁ ଯାହା ଘରେ ହେଇଥିଲା ତାକୁ ଖାଇଥିଲୁ, ଏବଂ ଏବେ ଯାଉଛୁ ଗାଁକୁ, ଗାଁର ପରିବେଶରେ ଟିକେ ଆମ ଦୋଳି ସବୁ ପିଲାମାନେ ଖେଳିବେ।
1: ଆଜ୍ଞା,
3: ଆଉ ଗାଁ ପିଲାଙ୍କ ସହିତ ମିଶିବେ, ସେଥିପାଇଁ ଆମେ ଯାଉଛୁ।
1: ଆଜ୍ଞା,
3: ଝିଅ କଥା କଥା।
1: ଆଜ୍ଞା, ନିହାତି। ହ୍ୟାଲୋ
3: ହ୍ୟାଲୋ

0: ଆଜ୍ଞା, ଆଜିର ଟପିକ ଉପରେ କଣ କହିବେ? ଏଥର ରଜରେ ଆପଣଙ୍କ ଘରେ କଣ କଣ ସବୁ ପିଠା ବନା ହେଇଛି, ଆଉ ଆପଣଙ୍କ ଘରେ ଯୋଉ ଯୋଉ ସବୁ ପିଠା ବନା ହୁଏ ତା ଭିତରୁ ଆପଣଙ୍କୁ ସବୁଠୁ ଅଧିକ ପସନ୍ଦ କୋଉ ପିଠାଟି ଲାଗେ?
1: ପୋଡ଼ପିଠା ତ ନିଶ୍ଚିନ୍ତ ଭାବେ ହୁଏ, ପୋଡ଼ପିଠା ସାଙ୍ଗରେ ଚକୁଳି ପିଠା ହୁଏ, ମୋର ପ୍ରିୟ ହଉଛି ଚକୁଳି ପିଠା।
0: ଆଜ୍ଞା,
1: ଚକୁଳି ପିଠା ଆଉ ଗୋଟେ ବାଡିଆ ଡାଲମା ହେଇଥବ।
0: ଆଜ୍ଞା,
1: ଚକୁଳି ପିଠା ଆଉ ଡାଲମାଟା ମୋର ବହୁତ ପ୍ରିୟ।
0: ଆଜି ହେଇଛି ବାଡିଆ ଡାଲମା?
1: ଆଜ୍ଞା,
0: ଆଜି ବାଡିଆ ଡାଲମା ହେଇଛି।
1: ଆଜ୍ଞା, ସକାଳେ ଚକୁଳି ପିଠା ଆଉ ଘୁଗୁନି ତରକାରୀ ହେଇଥିଲା, ଆଉ ରାତିକି ବାଡିଆ ଡାଲମା ଆଉ ଚକୁଳି ପିଠା ପୁଣି ହବ।
0: ଆଜ୍ଞା, ତାହେଲେ ମତେ ଗୋଟେ,
1: ଆଜି ସଂକ୍ରାନ୍ତି ଥିଲା ବୋଲିକି ଦିନରେ ଅରୁଆ ଭାତ ହେଇଥିଲା।
0: ଆଜ୍ଞା, ତାହେଲେ ମତେ ଗୋଟେ କଥା କୁହନ୍ତୁ ଭାଇନା, ଯୋଉ କହିଲେ ଆପଣଙ୍କ ଘରେ ପୋଡ ପିଠାଟି ହୁଏ, ସେ ପୋଡ ପିଠାଟି କାଠ ଚୁଲିରେ ତିଆରି ହୁଏ ନା ଯୋଉ ଗ୍ୟାସରେ ପ୍ରେସର କୁକର କି କଡେଇରେ ତିଆରି ହୁଏ?
1: ଆଜ୍ଞା, ଗ୍ୟାସ ରେ ହୁଏ, ଆଉ କଣ କାଠ ଚୁଲି ଅଛି କଟକ ସହରରେ? ଆଉ କାଠ ଚୁଲି ନାହିଁ ଆଜ୍ଞା, ଗ୍ୟାସ
0: ନାହିଁ। କିଛି ଜଣଙ୍କ ଘରେ ନିହାତି କାଠ ଚୁଲି ରଖିଥିବେ,
1: କେମିତି କଣ ତିଆରି କରନ୍ତି ମୁଁ ସେଗୁଡାକ ଜାଣିନି।
0: ଆମେ ଖାଲି ଖାଇବା କଥା ହିଁ ଚିନ୍ତା କରିପାରିବା,
1: ପେଟ ପୂଜା କରିବା କଥା।
0: ଆଜ୍ଞା,
1: ସିଏ କେମିତି କଣ ତିଆରି କରିକି ଦିଅନ୍ତି? ମୋର ପ୍ରିୟ ହଉଛି ଚକୁଳି ପିଠା, ଚକୁଳି ପିଠା ମାନେ ସରୁ ଚକୁଳି।
0: ଆଜ୍ଞା,
1: ସରୁ ଚକୁଳି ସାଙ୍ଗରେ ଗୋଟେ ଡାଲମା ହେଇଥିବ, ସବୁ ପରିବା ପଡିକି ବଢିଆ କି ଡାଲମା ହେଇଥିବ, ସେଇଟା ହଉଛି ମୋର ସବୁଠାରୁ ପ୍ରିୟ।
0: ନିହାତି ନିହାତି, ବହୁତ ସୁନ୍ଦର। ଯାହା ହଉ, ଖାଇବାକୁ ଏମିତି ଆପଣ ଏନ୍ଜୟ କରୁଥାନ୍ତୁ, ଆଉ ଓଡ଼ିଶାବାସୀ ମାନେ ଏମିତି ହିଁ ଗୋଟେ ଗୋଟେ ନୂଆ ନୂଆ ଡିସେସ ଉଦ୍ଭାବନ କରୁଥାନ୍ତୁ ଏମିତି ସବୁ, ଆଉ ତାକୁ ଏମିତି ମନ ଭରିକି ଉପଭୋଗ ଆମେ ସବୁ କରୁଥାଉ।
1: ରଜ ପର୍ବ ତ ହଉଛି ଭଲ ଭଲ ଖାଇବା, ବୁଲିବା, ମୌଜ ମଜଲିସ କରିବା, ଏଇ ତ ହଉଛି ରଜ ପର୍ବ। ଦୋଳି ଖେଳିବା, ତାସ୍ ଖେଳିବା, କବାଡି ଖେଳିବା, ଲୁଡୁ ଖେଳିବା, ଚେସ୍ ଖେଳିବା।
0: ଆଜ୍ଞା,
1: ଆମେ ତ ଗାଁ ପରିବେଶରେ ରଜର ମଜା ନିଆରା।
0: ନିହାତି,
1: କିନ୍ତୁ ଆମେ ତ ଗାଁକୁ ଏ ବର୍ଷ ଯାଇପାରିଲିନି, ମୋ ଗାଁଟା ଏଇ ପାଖରେ, ମୁଁ ଯାଇପାରିଲିନି, ସହରରେ ରହିଯାଇଛି ଏ ବର୍ଷ, ଗରମ ଗୁଳୁଗୁଳି ପାଇଁ କୁଆଡେ ଯିବାକୁ ଇଚ୍ଛା ହେଲାନି, ତେଣୁ ଭଲ ଭଲ ଖାଦ୍ୟ ଖାଇକି ଆପଣଙ୍କର ଏଫ୍ଏମ୍ ରେନ୍ବୋ ଶୁଣୁଛି ଆଉ।
0: ନିହାତି, ଏମିତି ଆମ ସହିତ ରଜକୁ ସେଲିବ୍ରେଟ କରୁଥାନ୍ତୁ, ଆମ ସହିତ ଏମିତି ହିଁ ଯୋଡ଼ି ହେଇ ରହୁଥାନ୍ତୁ। ରଖିଲି, ରହିଲି, ନମସ୍କାର,
1: ଧନ୍ୟବାଦ।

ଆପଣଙ୍କ ସହିତ କଥାବାର୍ତ୍ତା ଏମିତି ଜାରି ରହିଥିବ, କିନ୍ତୁ ନେଇଯିବା ଗୋଟେ ଛୋଟ ମ୍ୟୁଜିକାଲ ବ୍ରେକ୍, ଆଉ ମ୍ୟୁଜିକାଲ ବ୍ରେକ୍ ପରେ ଫେରି ପୁଣି ଆପଣଙ୍କ ସହିତ କଥା ହେବା।

0: ଧନ୍ୟବାଦ।
1: ତାହେଲେ ଆଜିର ଟପିକ ଉପରେ କଣ କହିବେ, ଘରେ ରଜରେ କୋଉ କୋଉ ସବୁ ପିଠା ତିଆରି ହୁଏ?
0: ଆମର ତ ସେମିତି ମାନେ ଆଗରୁ ପୁରା ଆରିସା ପିଠାଟା ହେଇଯାଇଥାଏ, ରଜ ପୂର୍ବ ଦିନ ପୋଡ ପିଠା ବି ରାତିରେ ହୁଏ, ଆଉ ସକାଳକୁ ଯିଏ ଯାହା ଖାଇବ ଇଟିଲି ଯିଏ ଖାଇବ ସେ ଇଟିଲି ହବ, ଆଉ ଯିଏ ଚକୁଳି ଖାଇବ ସେ ଚକୁଳି ଖାଇବେ। ମତେ ବେଶୀ ଭଲ ଲାଗେ ଚକୁଳି ସାଙ୍ଗରେ ମଟର ତରକାରୀ, ଏଇଟା ହେଇଗଲେ ମାନେ ମତେ ଦିନକୁ ତିନି ଥର ଚାରି ଥର ଦେଇଦେଲେ ବି ମୁଁ ଖାଇଦେବି, ଏଇଟା ମତେ ବହୁତ ଭଲ ଲାଗେ। ଆଉ ପୋଡ ପିଠା ହଉଛି ମୋର ଫେଭରେଟ, ଯେତେବେଳେ ପୋଡ ପିଠା ହେଇଥାଏ ଆଉ ସବୁ ପିଠା ଭୁଲିଯାଏ।
1: ଆଚ୍ଛା, ସେ ପୋଡ ପିଠାଟା କାଠ ଚୁଲିରେ ତିଆରି ହେଇଥାଏ ନା ଗ୍ୟାସରେ?
0: ଆମେ ଯେହେତୁ ଗାଁରେ ରହୁଛୁ ତ ଆମର ଏଠି ଚୁଲିରେ ହୁଏ, କାହିଁକିନା ଆମ ଘରେ ମୋ ଜେଜେ ଜେଜେମା ସେମାନେ ଏଇଟାକୁ ବହୁତ ଭଲ କରନ୍ତି ମୋ ମାମାଙ୍କ ଠାରୁ,
1: ତ
0: ସିଏ ଜେଜେମା ଯୋଉଟା କରନ୍ତି ବହୁତ ବଢିଆ କରନ୍ତି, ଆଉ ସେ ଚୁଲିରେ କଲେ ତା ଟେଷ୍ଟଟା ଟିକେ ଅଲଗା ଲାଗେ, ଆଉ ଗ୍ୟାସରେ କଲେ ସେଇଟା ଟିକେ ଅଲଗା ଲାଗେ। ପୋଡା ହୁଏ ସେଇଟା ଗ୍ୟାସରେ କଲେ ସିଝା ହୁଏ ନା,
1: ଆଉ ସେ ପୋଡ ପିଠାଟା ଯେତେବେଳେ କାଠ ଚୁଲିରେ ତିଆରି ହୁଏ ତାର ସେ ଯୋଉ ବାସ୍ନା ତାର ଯୋଉ ମହକ ସେଇଟା ଭୋକଟାକୁ ଟିକେ ବେଶୀ ବଢେଇ ଦିଏ।
0: ମୁଁ ବି କେମିତି ତିଆରି ହବ ସେଇଟା ଦେଖିବି ବୋଲି ମୁଁ ତ ସବୁଥର ଖାଲି ଖାଏ, କୋଉଥର ଦେଖିନଥିଲି, ହେଲେ ଏଥରକ ମୁଁ ଦେଖିଛି ମାନେ ତଳେ ଏମିତି ନିଆଁ ଜଳୁଥିବ ଉପରେ ବି ତାର ମାନେ ସେ ପିଠାକୁ ନଦିକିରି ତା ଉପରେ ବି ନିଆଁ ରଖନ୍ତି, ଭଲସେ ଦି ସାଇଡଟା ପୋଡି ହବ ବୋଲି।
1: ନିହାତି ନିହାତି, ଯା ହଉ ଆପଣ ବହୁତ ଲକି ଯେ କାଠ ଚୁଲିରେ ତିଆରି ହେଇଥିବା ପୋଡ ପିଠା ଏଥର ଖାଇଛନ୍ତି ରଜରେ, ଆଉ ଆମ ସହିତ ସେୟାର କରିଲେ ନିଜର ଅନୁଭବ ଅନୁଭୂତି, ସେଥିପାଇଁ ବହୁତ ବହୁତ ଧନ୍ୟବାଦ। ରହିଲି ନମସ୍କାର।
0: ଧନ୍ୟବାଦ ଦିଦି, ରହିଲି ନମସ୍କାର।

0: ଦେଖିନୁ ଭାଇ ଏଥର ନେକ୍ସଟ କଲର କିଏ ଆମ ସହିତ ଯୋଡ଼ି ହେଇଛନ୍ତି। ହ୍ୟାଲୋ
1: ହ୍ୟାଲୋ
0: ହ୍ୟାଲୋ ନମସ୍କାର, ଶୁଭ ସନ୍ଧ୍ୟା।
1: ଶୁଭ ସନ୍ଧ୍ୟା, ଶୁଭ ସଂକ୍ରାନ୍ତି, ଜର ସଂକ୍ରାନ୍ତି, ସେଥିପାଇଁ ଆପଣଙ୍କୁ ଶୁଭେଚ୍ଛା ଦେବା ସହ ମା ଶାରଳାଙ୍କ ପାଖରେ ପ୍ରାର୍ଥନା କରୁଛି। ମା ଶାରଳା ଶୁଭଶ୍ରୀ ଭଉଣୀଙ୍କୁ ଭଲରେ ଖୁସିରେ ରଖନ୍ତୁ।
0: ନିହାତି ନିହାତି, ମୁଁ ତ ଜାଣିଗଲି ଆପଣଙ୍କର, ଆଜ୍ଞା ମୁଁ ତ ଆପଣଙ୍କର ପରିଚୟ ନିହାତି ଜାଣିପାରିଥିଲି। ତେବେ ଆପଣଙ୍କୁ ଟୁନା ଭାଇନା ବହୁତ ବହୁତ ସ୍ୱାଗତ କରୁଛି ଆମ କାର୍ଯ୍ୟକ୍ରମକୁ। ତା ସହିତ ରଜ ସଂକ୍ରାନ୍ତିର ଢେର ସାରା ଶୁଭେଚ୍ଛା ଆଉ ଶୁଭକାମନା ବି ଆପଣଙ୍କୁ ଜଣାଇଛି।
1: ରେନ୍ବୋର ସବୁ ସଦସ୍ୟ ମାନଙ୍କୁ ଏବଂ ଯେତିକି ଶୁଣୁଥିବା ରେନ୍ବୋର ସଦସ୍ୟ ଭାଇ ଭଉଣୀ ମାନଙ୍କୁ ଶୁଭେଚ୍ଛା ଦଉଛି ରଜ ସଂକ୍ରାନ୍ତି ଉପରେ ଏବଂ ମା ଶାରଳାଙ୍କ ପାଖରେ ପ୍ରାର୍ଥନା କରୁଛି ସମସ୍ତଙ୍କୁ ଭଲରେ ଖୁସିରେ ରଖ।
0: ନିହାତି ନିହାତି, ସମସ୍ତେ ହିଁ ଆମେ ଭଲରେ ରହିବା ବୋଲି ପ୍ରାର୍ଥନା କରିବା ସମସ୍ତଙ୍କ ପାଇଁ। ତେବେ କୁହନ୍ତୁ ଆଜିର ଟପିକ ଉପରେ ଆପଣ କଣ କହିବେ, ରଜରେ ଆପଣଙ୍କ ଘରେ କୋଉ କୋଉ ସବୁ ପିଠା ତିଆରି ହୁଏ ଆଉ ତା ଭିତରୁ ଆପଣଙ୍କର ପସନ୍ଦର, ବେଶୀ ପସନ୍ଦର କହିପାରିବା ସେ ପିଠା?
1: ଦେଖନ୍ତୁ ସତ କଥା କହିଲେ, ପିଠା କଥା କହିଲେ ମୁଁ ଯେତେବେଳେ ଗାଁରେ ଥିଲି, ଦୀର୍ଘ 20 ବର୍ଷ ହେଲାଣି ଗାଁରେ ଥିଲି, 20 ବର୍ଷ ତଳେ, ସେତେବେଳେ ପୋଡ଼ ପିଠାଟା ବହୁତ ଭଲ ଲାଗେ, ଚିତଉ ପିଠାଟା ଭଲ ଲାଗେ, ସରୁ ଚକୁଡି ପିଠା ହୁଏ, ବୋଉ ଖୁଡି ସାନ ଖୁଡି ସବୁ ମିଶିକି ଆମ ଜଏଣ୍ଟ ଫ୍ୟାମିଲି ସବୁ ଏକାଠି କରୁଥିଲୁ। ତାପରେ ଯେତେବେଳେ ଟାଉନ ଆସିକିରି ରହିଲି, ଘର କ୍ୱାର୍ଟର ମିଳିଲା, ଏଠି ରହିଲି, ଏଠି ମଧ୍ୟ ବନ୍ଧୁ ବାନ୍ଧବ ଏବଂ ଛୋଟ ଭାଇ ଭଉଣୀ ମାନେ ବି ଆଣିକି ପୋଡ଼ ପିଠା ଦଉଥିଲେ, ଚିତଉ ପିଠା ଦଉଥିଲେ, ତାକୁ ମଧ୍ୟ ଖାଇକି ଉପଭୋଗ କରିଥିଲି, କିନ୍ତୁ ଘରେ କରିପାରିନଥିଲି। ଘରେ କରନ୍ତି ଯେତେବେଳେ ସୁବିଧା ଦେଖିକି ଘରେ କରନ୍ତି, କିନ୍ତୁ ଚିତଉ ପିଠା ପୋଡ଼ ପିଠା କରିପାରନ୍ତିନି। ମୁଁ ମିଶେ ମୋଟରୁ
0: ସେମିତି କିଛି ନାହିଁ, ସମସ୍ତଙ୍କୁ ସବୁ ଜିନିଷ ଆସେନି ନିହାତି,
1: ସରୁ ଚକୁଡି କରିପାରିବ, ପେପର ଭଳିଆ ଦୋସା ଭଳିଆ ଚକୁଡି କରିକି ଦେଇପାରିବ, କିଛି ଅଳ୍ପ ଥାଏ, କିନ୍ତୁ ପିଠା ସେ ମୁଠୁ କରିପାରେ ନାହିଁ। ଅନ୍ୟାନ୍ୟ କଥା କହିଲେ ସେ କରିଦବ, ମଟନ କହିଲେ ରୋଷେଇ କରିଦବ, ମଟନ ଚିକେନ ଏଇଟା ବଢିଆ ସେ, କିନ୍ତୁ ପିଠା ସେ ପାରେନି। 20 ବର୍ଷ ହେଲାଣି ଆମର, ଆଜି ମଧ୍ୟ ଆମ ଗାଁରୁ କାଲି ଆସୁଥିଲା କଖେଇ ଖୁଡି ପଠେଇଥିଲେ, ମୁଁ ଏକା ଅଛି, ମୁଁ ମିସେସ୍ ନାହିଁ ଭୁବନେଶ୍ୱର ଅଛନ୍ତି, ଆଉ ପଠେଇଥିଲେ ମୋ ପାଇଁ ପୋଡ଼ ପିଠା, ଯାହା ରଜରେ ପାଟିରେ ଟିକେ ଲାଗିଲା।
0: ଆପଣ ରଜକୁ ପୋଡ଼ ପିଠା ଖାଇ ସେଲିବ୍ରେଟ କରିଛନ୍ତି ନିଶ୍ଚୟ, ଯାହା ଆପଣଙ୍କ ରଜ ଏମିତି ଭଲରେ କଟୁ, ଆପଣ ଏମିତି ଏନ୍ଜୟ କରୁଥାନ୍ତୁ ରଜକୁ। ବହୁତ ଭଲ ଲାଗିଲା ଆପଣଙ୍କ ସହିତ କଥା ହେଇ, ରହିଲି ନମସ୍କାର।
1: ବିଭାଗରେ ଆଉଥରେ ମା ଶାରଳାଙ୍କ ପାଖରେ ପ୍ରାର୍ଥନା କରୁଛି, ମା ଶାରଳା ଶୁଭଶ୍ରୀ ଭଉଣୀଙ୍କୁ ଭଲରେ ଖୁସିରେ ରଖନ୍ତୁ, ଏତିକି।

0: ୱେଲକମ୍ ବ୍ୟାକ୍ ସାଥୀ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ଲୀ ତେଲତାକ ବର୍ତ୍ତମାନ ଶୋ ଚାଲିଛି ଡାଲିନ୍ ଲାଇଭ୍ ଚିଟ୍ ଚାଟ୍ ଆଉ ମୁଁ ଅଛି ଆପଣଙ୍କ ରେନ୍ବୋ ସାଥୀ ଶୁଭଶ୍ରୀ ଆଜି ଆପଣଙ୍କ ସହିତ ଆଉ ଆଜିର ଡାଲିନ୍ ଲାଇଭ୍ରେ ଆପଣଙ୍କ ପାଇଁ ପ୍ରଶ୍ନ ରହିଛି ଯେ ରଜରେ ଆପଣଙ୍କ ଘରେ ପ୍ରାୟ କେତେ ପ୍ରକାରର ପିଠା ହୁଏ କ'ଣ କ'ଣ ପିଠା ହୁଏ ଆଉ ସେଇ ପିଠା ଭିତରୁ ଆପଣଙ୍କ ସବୁଠୁ ପସନ୍ଦର ପିଠା କୋଉଟା ଆମ ସହିତ ନିଜର ଏକ୍ସପିରିଏନ୍ସ ସେୟାର କରିପାରିବେ ଡାଏଲ କରିପାରିବେ ନମ୍ବର ହେଉଛି 06712303153 ଚାଲନ୍ତୁ ଦେଖିନବା ନେକ୍ସଟ କଲର ଆମ ସହିତ କିଏ ଯୋଡ଼ି ହେବା ପାଇଁ ଚେଷ୍ଟା କରୁଛନ୍ତି
1: ହ୍ୟାଲୋ ଗଡ଼ି ଗଡ଼ି ଯାଏ

0: जय माँ शारदा। नमस्कार शुभ त्रिभुवन।
1: नमस्कार शुभ संध्या। स्वागत करुछि आपनको आजर डायल इन लाइफ चिट चैट को। तबे निजरो परिचय देबे।
0: मु शारदा भाई कहुछि माँ शारदा को पीठ रु कंटापड़ा।
1: ଆଜ୍ଞା, ବହୁତ ବହୁତ ଧନ୍ୟବାଦ ଆପଣଙ୍କର ପରିଚୟ ପାଇଁ। ତେବେ ଆଜିର ଟପିକରେ କଣ କହିବେ ତା ପୂର୍ବରୁ ଆପଣଙ୍କୁ ରଜ ସଂକ୍ରାନ୍ତିର ଢେର ସାରା ଶୁଭେଚ୍ଛା ଓ ଶୁଭକାମନା
0: ଆପଣଙ୍କୁ ମଧ୍ୟ ଏବଂ ଓଡ଼ିଶାର ସବୁ ଶ୍ରୋତା ଭାଇ ଭଉଣୀମାନଙ୍କୁ ରଜ ସଂକ୍ରାନ୍ତି ଉପଲକ୍ଷେ ଶୁଭେଚ୍ଛା ଶୁଭକାମନା। ସମସ୍ତେ ସୁସ୍ଥ ରହନ୍ତୁ, ଭଲରେ ରହନ୍ତୁ, ଶାନ୍ତିରେ ରହନ୍ତୁ।
1: ଆଜିର ଟପିକରେ କଣ କହିବେ ଆପଣଙ୍କ ଘରେ ରଜରେ କୋଉ କୋଉ ସବୁ ପିଠା ତିଆରି ହୁଏ ଆଉ ତା ଭିତରୁ ଆପଣଙ୍କର ପସନ୍ଦର ପିଠା କୋଉଟା?
0: ଆଜ୍ଞା, ମେନ୍ ତ ଆମର ତ ଓଡ଼ିଆ ଘର ମାନେ ମେନ୍ ହଉଛି ଭଉଣୀ ପୋଡ଼ ପିଠା।
1: ଆଜ୍ଞା,
0: ତା ସାଙ୍ଗରେ ଚକୁଳି ଆଉ ଛୁଞ୍ଚି ପତ୍ର ଗୋଟାଏ ଆପଣ ଜାଣିଥିବେ ଛୁଞ୍ଚି ପତ୍ର।
1: ଆଜ୍ଞା,
0: ସେ ସରୁ ଚକୁଳି ହେଇକି ତା ଦେହରେ ପୁର ଟିକେ ପଶିକିରି ସେଟା ଭଙ୍ଗା ହବ।
1: ଆଜ୍ଞା,
0: ଭଙ୍ଗା ହେଇ ସେଟା ଛୁଞ୍ଚି ପତ୍ର କୁହାଯାଏ।
1: ଚାଉଳରେ ତିଆରି ହେଇଥାଏ?
0: ହଁ, ଯୋଉଟା ଚକୁଳି ଗୋଟା ପୁରା ସେମ୍।
1: ଆଜ୍ଞା,
0: କାଲି ପୁର ମଝିରେ ଦିଆହେଇକିରି ଭଙ୍ଗା ହେଇଯିବ,
1: ସେଟା ଛିଞ୍ଚା ହେଇକି ସେ ପିଠାଟି ତିଆରି ହୁଏ।
0: ଆଜ୍ଞା ଆଜ୍ଞା ଆଜ୍ଞା,
1: ନିହାତି। ତାହେଲେ ଆପଣଙ୍କୁ କୋଉ କୋଉ ପିଠା ବେଶୀ ପସନ୍ଦ ଆସେ?
0: ହଁ, ପୋଡ଼ ପିଠା, ତାପରେ ସରୁ ଚକୁଳି, ଆଉ ତୁ ଛୁଞ୍ଚି ପତ୍ର କହିଲି, ତାପରେ ଇଟିଲି ହଏ, ତା ସାଙ୍ଗରେ ଘୁଗୁନି କିମ୍ବା ଆଳୁଦମ କିମ୍ବା ଡାଲମା।
1: ଏଥର ରଜରେ କଣ କଣ ସବୁ ପିଠା ହେଇଛି?
0: ଏଥର କହିଛି ଭଉଣୀ ଖାଲି ଚକୁଳି।

0: ଆମେ
1: ତ ଭଉଣୀ ଗାଁରେ ଅଛୁ ଆଉ କିଛି କାଠର ଅସୁବିଧା ନାହିଁ।
0: ନିହାତି ନିହାତି ସହରରେ ତ କାଠର ଅସୁବିଧା ସେଥିପାଇଁ
1: ମୋ ଭଉଣୀ ଘର ହଉଛି କେଦାରସନ ସାମ୍ନା ଦୋଳ ମୁଣ୍ଡେଇ।
0: ଆଜ୍ଞା
1: ମୋ ଭିଣେଇ ଉପରେ ଗୋଟେ ଯୋଉ ଗ୍ୟାସ୍ ର ଯୋଉ ପ୍ରୋବ୍ଲେମ ହେଲା ଚୁଲା ଯୋଉ ଉଠା ଚୁଲି ଗୋଟେ ଆଣିକିରି ଉପରେ ତାଙ୍କ ତ ହୋଟେଲ ଅଛି କେଦାରସନ ସାମ୍ନା।
0: ନିହାତି ନିହାତି ଯା ହଉ ବହୁତ ସୁନ୍ଦର ଏତେ ସବୁ ପିଠା ଆପଣ ଏଥରକ ଏଞ୍ଜୟ କରିଛନ୍ତି ରଜରେ।
1: ଆପଣ କଣ ଖାଇଛନ୍ତି ଭଉଣୀ?
0: ମୁଁ ଏଥର ଗ୍ୟାସ୍ରେ ତିଆରି ପୋଡ଼ ପିଠା ଖାଇଛି ନିହାତି, ତା ସାଙ୍ଗରେ ଚକୁଳି ଆଉ ଇଟିଲି ପିଠା ଆମର ହେଇଥିଲା ମୁଁ ଖାଇଛି। ତେବେ ଯା ହଉ ଆପଣ ରଜକୁ ଏମିତି ହିଁ ମନ ଭରି ଉପଭୋଗ କରିଥାନ୍ତୁ।
1: ଆପଣ ଆଜି ଏତେ ରଜର ସଂକ୍ରାନ୍ତି ବି ଆପଣ ପ୍ରୋଗ୍ରାମ କରିଛନ୍ତି ସେଥିପାଇଁ ବି ଆପଣଙ୍କୁ ଧନ୍ୟବାଦ।
0: ଆଜ୍ଞା ରହିଲି, ନମସ୍କାର।
1: ରହିଲି, ଜୟ ମା ଶାରଳା ଭଉଣୀ, ନମସ୍କାର।
0: ସାଥି ଏଇ ପର୍ବପର୍ବାଣୀ ଆସିଲେ ସତରେ ଏମିତି କେତେ ଖୁସି ନେଇକି ଆସେ, କେତେ ପିଠାପଣା ଘରେ ତିଆରି ହୁଏ, ତା ସହିତ ଆମେ ଘର ଲୋକଙ୍କ ସହିତ ମିଶି କିଛି ସମୟ ଟିକେ ବିତେଇ ପାରୁ, ଏଞ୍ଜୟ କରିପାରୁ, ଏଇ ଛୁଟିକୁ ଉପଭୋଗ କରିପାରୁ, ତା ସହିତ ଏଇ ଭଲ ଭଲ ଖାଇବାକୁ ବି ଆମେ ଟିକେ ବେଶୀ ଉପଭୋଗ କରିଖାଉ ନୁହେଁ। ଆପଣଙ୍କ ଘରେ ରଜରେ କଣ କଣ ସବୁ ପିଠା ତିଆରି ହୁଏ ଆଉ ସେଇ ପିଠା ଭିତରୁ ଆପଣଙ୍କର ପସନ୍ଦର ପିଠା କୋଉଟା ଆମ ସହିତ କନେକ୍ଟ ହେଇ ଶେୟାର କରିପାରିବେ, ଶେୟାର କରିବା ପାଇଁ ଡାଏଲ କରନ୍ତୁ, ନମ୍ବର ହେଉଛି 0671230315। ହ୍ୟାଲୋ
2: ହ୍ୟାଲୋ ମ୍ୟାମ୍, ନମସ୍କାର। ଜୟ ଜଗନ୍ନାଥ।
0: ନମସ୍କାର, ଜୟ ଜଗନ୍ନାଥ। ଶୁଭ ସନ୍ଧ୍ୟା, ରଜ ସଂକ୍ରାନ୍ତିର ଢେର ସାରା ଶୁଭେଚ୍ଛା ଆପଣଙ୍କୁ ଭାଇନା। କିଏ କହୁଥିଲେ, ନିଜର ପରିଚୟ ଦେଇ ଦିଅନ୍ତୁ।
2: ମ୍ୟାମ୍ ଆପଣଙ୍କୁ ମଧ୍ୟ ରଜ ସଂକ୍ରାନ୍ତି ଆଉ ମିଥୁନ ସଂକ୍ରାନ୍ତି ପାଇଁ ଅନେକ ଅନେକ ଧନ୍ୟବାଦ ମ୍ୟାମ୍।
0: ଆଜ୍ଞା, କିଏ କହୁଥିଲେ ମୁଁ ତ ଜାଣି ସାରିଲିଣି, କିନ୍ତୁ ଆମ ଶ୍ରୋତା ବନ୍ଧୁଙ୍କୁ ଆପଣଙ୍କର ପରିଚୟ ଟିକେ ଦେଇ ଦିଅନ୍ତୁ।
2: ନା, ମୁଁ ହେଲି ପ୍ରଫୁଲ୍ଲ ପ୍ରଧାନ, କୁଆଁରପାଳ, ମାଣିଆବନ୍ଧୁରୁ କହୁଛି।
0: ଆଜ୍ଞା, ସ୍ୱାଗତ କରୁଛି ଆଜିର ଡାଇଲିନ ଲାଇଭ ଚିଟ୍‌ଚାଟ୍‌କୁ।
2: ଧନ୍ୟବାଦ ମ୍ୟାମ୍।
0: ଆଜିର ଟପିକ ରେ କଣ କହିବେ କୁହନ୍ତୁ।
2: ନା, କାଲି ତ ଆମର ଗଲା ରଜ, ପ୍ରଥମ ରଜ, କାଲି ତ ଆମର ହେଇଥିଲା ତା ପୂର୍ବ ଦିନଠୁ ଆରିସା ପିଠା, ପୋଡ଼ ପିଠା ଆଉ ବରା, ଆଉ ଚିକେନ, ମାଛ, ଭାତ ଆଉ ବିଭିନ୍ନ ପ୍ରକାର ଆଇଟମ ଯାହା ହେଇଥିଲା। ଆଜି ହଉଛି ଆମର ଚକୁଳି ପିଠା, ବର୍ତ୍ତମାନ ବି ତିଆରି ଚାଲିଛି। ଆଉ ଯୋଉ ସକାଳୁ ହେଇଥିଲା ଛଣା ପିଠା, ଅରୁଆ ଭାତ, ଆଉ ଏଇଟା କାନିକା, ଖେଚୁଡ଼ି, ଟିକେ ଖଟାକୁ ତରକାରୀ।
0: ଆଚ୍ଛା ଆଚ୍ଛା, ଆଜି ତାହେଲେ ସଂକ୍ରାନ୍ତି ପାଇଁ ସବୁ ଯାକ ସାତ୍ୱିକ ଭୋଜନ ନୁହେଁ?
2: ହଁ, ଆଜି ସଂକ୍ରାନ୍ତି ପ୍ରାୟ ଆମର ସବୁ ସଂକ୍ରାନ୍ତିରେ ଅରୁଆ ଭୋଜନ ନିଶ୍ଚିତ ହବ ଆମ।
0: ଆଜ୍ଞା,
2: ଆଉ ଆସନ୍ତାକାଲି ପାଇଁ ହେଇଛି ମ୍ୟାମ ଆମର ରହିଲା କଣ, ଯୋଉ ଅଥଳା ପିଠା ଗୋଟେ, ଯୋଉ ବିରି ଅଥଳା ପିଠା ଗୋଟେ ରହିଲା, ଆଉ ଗୋଟେ ଭଜା ମଣ୍ଡା ଯୋଉ କୁହାଯିବ, ଆଉ ମୋର ବିଶେଷ କରି ଗୋଟେ ପାଣିରେ ଛଣା ହବ ଗୋଟେ ଗୋଟା ପିଠା, ବୋଲେ ଖାଲି ଚୁନା ସିଝା ହେଇଛି ତାକୁ ପାଣିରେ ଛଡା ହବ ଗୋଟା ଗୋଟା ପିଠା ହେଇଛି।
0: ଆଜ୍ଞା,
2: ନା ନାଇଁ ସିଝା ପିଠା ତ ଅଲଗା ମ୍ୟାମ, ସିଝା ପିଠା ଅଲଗା, ହେଟା କଣ ହବ ନା ଛୋଟ ଛୋଟ ହବ, ଗୁଲୁଗୁଲା ଟାଇପ୍ ର, ଗୁଲୁଗୁଲାଟା ଗୋଲ ଗୋଲ, ହେଟା ଲମ୍ବା, ସେଟା ପୁରା ପାଣି ପାଣି ଗରମ ହବ, ସେଇଠି ସିଝା ହେଇଥିବ ପାଣିରେ ଛଣା ହବ।
0: ଆଚ୍ଛା,
2: ଆଉ କିଛି ନାହିଁ, ପାଣିରେ ଛଣା ହବ, ଯୋଉଟା କି ମୋର ସେଇଟା ହେଲା, ଆଉ ଟିକେ ତରକାରୀ ବୋଲେ ଡାଲମା କିମ୍ବା ସନ୍ତଳା ହେଲେ ମୁଁ ସେଥିରୁ ଖାଇବି। ଆଉ ମଣ୍ଡା ପିଠା ତ ଏଇଟା ନୁହେଁ, କିନ୍ତୁ ମଣ୍ଡା ପିଠା ଅଲଗା, କିନ୍ତୁ ମୋର ବେଶୀ ପ୍ରିୟ ହେଲା ପାଣି ଛଣା ପିଠା, ଟା ବେଶୀ ଭଲ, ଯୋଉଟା କି ଗଇଁଠା ପିଠା କହନ୍ତି।
0: ଆଜ୍ଞା ଆଜ୍ଞା,
2: ଆଉ ଏଣ୍ଡୁଡ଼ି ପିଠା ତ ପର୍ଯ୍ୟାୟ କ୍ରମେ ଯୋଉଟା ଯୋଉ ତୀର୍ଥ ଅଛି ଆମର ପର୍ବ ଅନୁସାରେ ଆମ ପିଠା ହଉଛି, ସବୁ ପିଠା ଖାଉଛୁ ଆଉ କଣ ଅଛି।
0: ନିହାତି ନିହାତି, ଯା ହଉ ଆପଣଙ୍କୁ ତାହେଲେ ଗଇଁଠା ପିଠାଟା ଏତେ ଭଲ ଲାଗେ।
2: ମ୍ୟାମ ନିଶ୍ଚିତ, ମୋର କାହିଁ ସେଟା ନିରୋଗୀ ଜିନିଷ ଗୋଟେ, ସେଥିରେ କିଛି ମସଲା ପଡ଼ିନି, ଅଲଗା କିଛି ପଡ଼ିନି, ଟିକେ ନଡ଼ିଆଟା କୁରା ହେଇକି ପତଳା ହେଇକି ପଡିବ, ସିଝା ହେଇକି ପାଣି ଦିଆହେଇକି ସିଝା ହବ, ଦନ୍ତା ବି ହବ, ତାକୁ ପାଣିରେ ପୁରା ଗରମ ପାଣି ହବ, ପାଣି ଫୁଟ ସେଇଥିରେ ଛଣା ହବ, ଏଟା ସବୁଠୁ ବେଷ୍ଟ ମୋର ସ୍ୱତନ୍ତ୍ର। ଅଲଗା ଲାଷ୍ଟ ରଜ ଦିନ ଆମର ହବ, ଆଉ ଯୋଉ ହଉଛି ଆମର ପୌରାଷ୍ଟମୀ ସେଥିରେ କରା ହଉଛି, ଆଉ ଗୋଟେ ଦଶହରା, ମୋ ପାଇଁ ଏଇ ତିନିଟା ନିଶ୍ଚିତ, ସେ ଚାରିଟା ଏଇ ଲାଷ୍ଟ କୁ କରିବି, ସେ
0: କୌଣସି
2: ପୁଣ୍ୟ ପର୍ବ ସରିବ ସେଦିନ ସେ ମତ କରିକି ଦେବାଟା ନିଶ୍ଚିତ।
0: ତାମାନେ ପର୍ବପର୍ବାଣୀରେ ଆପଣ ଖାଆନ୍ତିନି, ପର୍ବପର୍ବାଣୀ ସରି ଆସିଲା ବେଳକୁ ଆପଣ ସେମିତି ନିଜ ମନ ପସନ୍ଦର ଗଇଁଠା ପିଠା ଖାଇକି

0: ପର୍ବପର୍ବାଣୀକୁ ଭଲ ଯେ ଉପଭୋଗ କରନ୍ତି।
1: ସବୁ ପିଠା ମୁଁ ଖାଏ କିନ୍ତୁ ସେଇଟା ହଉଛି ମୋର ପ୍ରିୟ ପିଠା। ବୋଲେ ସେ ପିଠା ସେ ଜାଣିଛନ୍ତି ନିଶ୍ଚିତ ପର୍ବ ଲାଷ୍ଟ ଦିନ ସେ ମତେ କରିକି ଦେବେ। ସେ ପିଠାଟା ମୁଁ ଖାଇବି ମାନେ ଶୁଖିଗଲା ଭଳିଆ ରହିବ, ଚାରି ଦିନ ଯାଏ ରହିବ, ଆଠ ଦିନ ଯାଏ ବି ରହିବ ବୋଲେ ରଖିଲେ ବାଗେଇକି।
0: ତେଣୁ
1: ମୁଁ କଣ କରିବି, ଆମର ତ ଘର କନ୍ତ କାମ, ଆମେ କନ୍ତ କନ୍ତ ସାରି ପାରି ବୁଣୁଛୁ। ମୁଁ ଦୁଇ ଦିନ କଣ କରିବି ନା, ଦୁଇ ଦିନ ଚାରିଟା ବେଳକୁ ଉଠିଲେ ଚାରିଟି ପାଞ୍ଚଟି ଖାଇବି କି ତରକାରୀ ଆଣିକି ଖାଏ ଆଉ
0: ଶୀଘ୍ର ସବୁଠୁ ଆଉ। ବହୁତ ହି ସୁନ୍ଦର, ବହୁତ ହି ଭଲ ଲାଗିଲା। ଏତେ ୟୁନିକ୍ ୟୁନିକ୍ ପିଠା ସବୁ ଆପଣଙ୍କ ଘରଣୀ ତିଆରି କରିକି ଆପଣଙ୍କୁ ଖୁଆଉଛନ୍ତି। ଯାହା ହଉ ଏମିତି ରଜକୁ ସେଲିବ୍ରେଟ କରୁଥାନ୍ତୁ ପିଠା ମିଠା ଖାଇକି, ଆଉ ଆମ ସହିତ ବି ଏମିତି କନେକ୍ଟ ହେଇ ରହିଥାନ୍ତୁ। ବହୁତ ହି ଭଲ ଲାଗିଲା ଆପଣଙ୍କ ସହିତ କଥା ହେଇ, ରହିଲି, ନମସ୍କାର।
1: ନମସ୍କାର ମ୍ୟାମ୍, ଧନ୍ୟବାଦ।

0: ହ୍ୟାଲୋ,
1: ନମସ୍କାର।
0: ନମସ୍କାର, ଶୁଭ ସନ୍ଧ୍ୟା। କିଏ କହୁଥିଲେ, କୋଉଠୁ କଲ୍ କରିଥିଲେ?
1: ବୁଲୁ ପଟ୍ଟନାୟକ ଘସିପୁରା ଆନନ୍ଦପୁର କେନ୍ଦୁଝରରୁ କହୁଥିଲି।
0: ସ୍ୱାଗତ କରୁଛି ଆଜିର ଡାଇଲିନ ଲାଇଭ ଚିଟ୍ଚାଟ୍ କୁ ବୁଲୁ ଭାଇନା। ଆଉ ଆପଣଙ୍କୁ ରଜ ସଂକ୍ରାନ୍ତିର ଢେର ସାରା ଶୁଭେଚ୍ଛା ଓ ଶୁଭକାମନା।
1: ରଜ ସଂକ୍ରାନ୍ତି ଉପଲକ୍ଷେ ରଜ ଅଭିନନ୍ଦନ ଜଣାଉଛି।
0: ଆଜ୍ଞା, ଆପଣଙ୍କୁ ମଧ୍ୟ ଢେର ସାରା ଶୁଭେଚ୍ଛା ଓ ଶୁଭ ଅଭିନନ୍ଦନ।
1: ଆଜ୍ଞା, ଧନ୍ୟବାଦ। ଆଜ୍ଞା
0: ବୁଲୁ ଭାଇ, ଆଜି ଯେମିତି ଆମର ଟପିକ ରହିଛି ଯେ ରଜରେ ଆପଣଙ୍କ ଘରେ କୋଉ କୋଉ ସବୁ ପିଠା ହୁଏ, ଆଉ ସେଇ ପିଠା ଭିତରୁ ଆପଣଙ୍କର ପସନ୍ଦର ପିଠା କୋଉଟା, କଣ କହିବେ ସେ ବିଷୟରେ?
1: ପ୍ରଥମେ ଆମର ଯୋଉ ରଜ ଚାରି ଦିନ ପାଳନ କରାଯାଏ, ସେ ଚାରି ଦିନ ରଜରେ ଆମ ଘରେ ପାରମ୍ପରିକ ଭାବରେ ଯୋଉ ପିଠାପଣ ହେଇଥାଏ ସେଇ ଭାବରେ ହୁଏ, ସ୍ୱାଭାବିକ ଭାବରେ ହୁଏ। ପୋଡ଼ ପିଠା ଆଉ ଚକୁଳି ପିଠା ଏବଂ ଆଉ ଗୋଟେ କାକରା, ଆଉ ଗୋଟେ ଟାଇପ୍ ର ଗୋଟେ ଛୋଟ କାକରା, ଏଇସବୁ ହୁଏ। କିନ୍ତୁ ଯୋଉଟା ଛୋଟ କାକରା ସେଇ କାକରାକୁ ପସନ୍ଦ କରେ, ଆଉ ସେଇ କାକରାକୁ ହିଁ ଖାଇଥାଏ। ଯେତେ ପୋଡ଼ ପିଠା ହଉ, ଚକୁଳି ପିଠା ହଉ, ବିଭିନ୍ନ ପ୍ରକାର ପିଠା ଭିତରେ ଛୋଟ କାକରାଟା ମତେ ଭଲ ଲାଗେ, ମୁଁ ସେଇ କାକରାକୁ ହିଁ ମନ ପସନ୍ଦ କରି ଖାଇଥାଏ।
0: ଆଜ୍ଞା, ଆଉ କଣ କଣ ଏଥର କଣ କଣ ହେଇଛି ରଜରେ ପିଠା ସବୁ ତିଆରି ହେଇଛି?
1: ଏଥର କେବଳ ଚକୁଳି କିନ୍ତୁ ପିଠା ହେଇନି କି ପୋଡ଼ ପିଠା ହେଇନି, ଖାଲି ଚକୁଳି ପିଠା ହେଇଛି। ସେଇ ଚକୁଳି ପିଠା ଦି ଦିନ ହେଲା ମୁଁ ଖାଉଛି।
0: ଆଜ୍ଞା, ଆଉ କାଲି ବି ସେଇ ଚକୁଳି ହିଁ ତିଆରି ହବ ନା କିଛି ଅଲଗା ପିଠା ହବାର ବି ପ୍ଲାନିଂ ଅଛି?
1: ଏ ଆସନ୍ତା କାଲି କଣ ହବ ମୁଁ ଜାଣିନାହିଁ।
0: ଆଜ୍ଞା,
1: ସେଟା ଆମ ପାଇଁ ଭଲ ହବ, ତାକୁ ଆମେ ଆପଣେଇବାକୁ ପଡିବ ଆଉ ଖାଇବୁ ଆଉ।
0: ନିହାତି ନିହାତି, ଆମର ଓଡ଼ିଆ ସଂସ୍କୃତିରେ ଯୋଉ ସବୁ ପିଠାପଣା ରହିଛି ସେ ଆମର ଖରାପ ପାଇଁ ତ କେବେ ବି ନୁହଁ, ଆମ ଭଲ ହିଁ କରେ ସେ ପିଠାପଣା ସବୁ। ଆଉ ପର୍ବପର୍ବାଣୀରେ ସେଇ ସବୁ ପିଠା ପଣା ଖାଇଲେ ଆମେ ବି ନିହାତି ସୁସ୍ଥ ହେଇକି ରହିବା।
1: ମ୍ୟାଡାମ, ଆଉ ଗୋଟେ ପିଠା ହୁଏ, ଚାଉଳକୁ ଓଦା କରିକି ବାଟିକି ଚାଉଳରେ ଗୋଟେ ପିଠା ତିଆରି କରାଯାଏ।
0: ଆଜ୍ଞା,
1: ସେ ପିଠା ମଧ୍ୟ ହୁଏ।
0: ସେ ପିଠାର ନାଁ କଣ କହିଲେ?
1: ଚାଉଳକୁ ଓଦା କରାଯିବ।
0: ଆଜ୍ଞା,
1: ଆଉ ଚାଉଳକୁ ଓଦା କରିକି ଚାଉଳକୁ ବାଟି ଦିଆଯିବ, ବାଟିକି ତାପରେ ତିଆରି ହବ। ସେଟା ଗୋଟେ ଟାଇପ୍ ର ଚକୁଳି ପିଠା, ଚାଉଳ ପିଠା।
0: ଆଜ୍ଞା
1: ଆଜ୍ଞା,
0: ନିହାତି। ଯା ହଉ, ଏମିତି ହିଁ ଆପଣ ପିଠାପଣା ଖାଇକି ରଜକୁ ସେଲିବ୍ରେଟ କରୁଥାନ୍ତୁ। ବହୁତ ବହୁତ ଧନ୍ୟବାଦ
1: ଆପଣଙ୍କର ଚମତ୍କାର ଉପସ୍ଥାପନା ପାଇଁ। ମୁଁ ଆପଣଙ୍କୁ ଆଉ ଥରେ ଧନ୍ୟବାଦ, ନମସ୍କାର, ଶୁଭ ଅଭିନନ୍ଦନ ଜଣାଉଛି।
0: ବହୁତ ବହୁତ ଧନ୍ୟବାଦ, ରହିଲି, ନମସ୍କାର।
1: ନମସ୍କାର।

0: ସାଥି ନେଇଯିବା ନେକ୍ସଟ କଲ୍ଟି ଦେଖିବା ନେକ୍ସଟ କଲର୍ ଆମ ସହିତ କିଏ ଯୋଡ଼ି ହେଇଛନ୍ତି କୋଉଠି ଯୋଡ଼ି ହେଇଛନ୍ତି ହ୍ୟାଲୋ
1: ବନସ୍ତେ ଡାକିଲା ଗଜ ବନସ୍ତେ ଡାକିଲା ଗଜ ଆସିଛି ପହିଲି ରଜ ଆସିଛି ପହିଲି ରଜ ଆମ୍ବ ସପୁରୀ ପରସ ଆମ୍ବ ସପୁରୀ ପଣସ ଲିଚୁରେ ପୁରୀ ଯାଏ ମନ ଉଦର ପୋଡ଼ପିଠା ପାନ ସାଥେ ପୋଡ଼ପିଠା ପାନ ସାଥେ ମନ ମତାଣିଆ ରଜ ଦୋଳି ଗୀତ ଲାଗେ କେତେ ମଧୁର ପୁଚି ଖେଳ ସାଥେ ବାଗୁଡ଼ି ରସର ଲୁଡ଼ୁ ସାଥେ ତାସ୍ ପଲାର ସମ୍ଭାର ଖଟି ଆସରକୁ କରେ ଆହୁରି ମଜାଦାର କୋଇଲିର କୁଉତାନ ସାଥେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଗାଁ ପରିବେଶକୁ କରେ ଉତ୍ସବ ମୁଖର ସରସ ସୁନ୍ଦର ଚକୁଳି ପିଠା ସାଥେ।

ସାଥୀ ସଥରେ ଏଇ ରଜ ହଉ କିମ୍ବା ଆଉ ବି କିଛି ଆମର ପର୍ବପର୍ବାଣି ଆସୁ, ସେଥିରେ ଏଇ ପିଠାପଣା ତିଆରି କରି ଯେତେବେଳେ ଆମେ ପୁରା ପରିବାର ସହିତ ମିଶିକି ଖାଇଥାଉ, ଏଇ ପର୍ବପର୍ବାଣିକୁ ଆମେ ଏନ୍ଜୟ କରିଥାଉ, ସେତେବେଳେ ସବୁ କିଛି ମନର ସେଇ ଯୋଉ ଦୁଃଖ କଷ୍ଟକୁ କିଛି ସମୟ ପାଇଁ ବି ହଉ ଆମେ ଭୁଲି ଯାଇଥାଉ। ସୋ ଆପଣ ବି ରଜକୁ ଏମିତି ନିଜ ଲୋକମାନଙ୍କ ସହିତ ସେଲିବ୍ରେଟ କରୁଥାନ୍ତୁ, ତା ସହିତ ଆମକୁ ବି ମଧ୍ୟ ଟ୍ୟୁନ୍ କରିଥାନ୍ତୁ। ଟ୍ୟୁନ୍ କରିଥାନ୍ତୁ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକକୁ, ଆଉ ଆମ ସହିତ କହୁଥାନ୍ତୁ ଦିଲ୍ ସି ଦିଲ୍ ତକ୍। ଏଇଠି ଶେଷ କରିବା ଆଜିର ଡାଇଲ୍ ଇନ୍ ଲାଇଭ୍ ଚିଟ୍ଚାଟ୍କୁ। ତେବେ ଆମ ସହିତ ଯେଉଁ ସାଥୀମାନେ ଯୋଡ଼ି ହେଇଥିଲେ, ଯେଉଁ ବନ୍ଧୁମାନେ ଯୋଡ଼ି ହେଇଥିଲେ, ଆପଣମାନଙ୍କୁ ଢେର ସାରା ଶୁଭେଚ୍ଛା, ତା ସହିତ ଧନ୍ୟବାଦ ମଧ୍ୟ।

ନମସ୍କାର ଶ୍ରୋତା ବନ୍ଧୁ, ସନ୍ଧ୍ୟା 6ଟା ମୁଖ୍ୟ ସମ୍ବାଦ ସହିତ ମୁଁ ଆଦିତ୍ୟ ନାରାୟଣ ଦାସ ଆପଣମାନଙ୍କୁ ସ୍ୱାଗତ କରୁଛି। ସୋମନାଥ ସ୍ୱାଭିମାନ ପର୍ବ ପାଳନ ଅବସରରେ 1100ରୁ ଉର୍ଦ୍ଧ୍ୱ ଶ୍ରଦ୍ଧାଳୁଙ୍କ ଜ୍ୟୋତିର୍ଲିଙ୍ଗ ଦର୍ଶନ ରେଳଯାତ୍ରାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ। ବ୍ୟାସକବି ଫକୀରମୋହନ ସେନାପତିଙ୍କ 108ତମ ମହାପ୍ରାଣ ଦିବସରେ ରାଜ୍ୟବାସୀ ଦେଲେ ଶ୍ରଦ୍ଧାଞ୍ଜଳି। ବରିଷ୍ଠ ନାଗରିକମାନଙ୍କ ସମସ୍ୟା ଏବଂ ସମାଧାନକୁ ଗୁରୁତ୍ୱ ଦେଇ ଆଜି ପାଳନ କରାଯାଉଛି ବିଶ୍ୱ ବରିଷ୍ଠ ନାଗରିକ ନିର୍ଯାତନା ନିରୋଧ ସଚେତନତା ଦିବସ। ରାଜ୍ୟ ସରକାର ଆଗାମୀ ଦିନରେ ବିଦ୍ୟୁତ୍ ଚାଳିତ ବ୍ୟାଟେରୀ ଯାନ କିଣିବେ ବୋଲି ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନାଙ୍କ ସୂଚନା। ଏନ୍ଟିଏ ଦ୍ୱାରା ପରିଚାଳିତ ନିଟ୍ ୟୁଜି ପୁନଃ ପରୀକ୍ଷାର ଆଡ୍ମିଟ୍ କାର୍ଡ ଏନ୍ଟିଏ ୱେବ୍ସାଇଟ୍ରେ ଉପଲବ୍ଧ ରହିଛି। ଗଜପତି ଜିଲ୍ଲାର କାଶୀନଗର ବ୍ଲକ କାର୍ଯ୍ୟାଳୟଠାରେ ରାଜ୍ୟ ସରକାରଙ୍କର 2 ବର୍ଷ ପୂର୍ତ୍ତି ଅବସରରେ ବିକାଶଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମ ସମ୍ପର୍କିତ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ତିନିଦିନିଆ ରଜ ମହୋତ୍ସବର ଦ୍ୱିତୀୟ ଦିନକୁ ଆଜି ରଜ ସଂକ୍ରାନ୍ତି ଭାବେ ପାଳନ କରାଯାଉଛି। ଆମେରିକା ଓ ଇରାନ ମଧ୍ୟରେ ଯୁଦ୍ଧ ଶେଷ ନେଇ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ବୁଝାମଣା। ଆସନ୍ତା ଶୁକ୍ରବାର ଜେନେଭାଠାରେ ସ୍ୱାକ୍ଷରିତ ହେବ ଚୁକ୍ତି। ବୁଝାମଣାକୁ ସ୍ୱାଗତ କଲେ ପ୍ରଧାନମନ୍ତ୍ରୀଙ୍କ ସମେତ ଜାତିସଂଘ ମହାସଚିବ ଏବଂ ବିଶ୍ୱ ନେତୃମଣ୍ଡଳୀ। ଫ୍ରାନ୍ସର ଏଭି

ଠାରେ ଆଜିଠାରୁ ଆରମ୍ଭ ହେଉଛି 52ତମ ଜି7 ଶିଖର ସମ୍ମିଳନୀ। ଆସନ୍ତାକାଲି ଯୋଗଦେବେ ପ୍ରଧାନମନ୍ତ୍ରୀ। କୋଲକାତାଠାରେ ଅନୁଷ୍ଠିତ ହେବ ଆନ୍ତର୍ଜାତିକ ଯୋଗ ଦିବସର ମୁଖ୍ୟ ଜାତୀୟ କାର୍ଯ୍ୟକ୍ରମ। ଜେୱାରସ୍ଥିତ ନଏଡା ଆନ୍ତର୍ଜାତିକ ବିମାନ ବନ୍ଦରରେ ଆରମ୍ଭ ହେଲା ବାଣିଜ୍ୟିକ ବିମାନ ଚଳାଚଳ ଏବଂ ବାଲେଶ୍ୱର, ରାୟଗଡ଼ା, କେନ୍ଦୁଝର, ମୟୂରଭଞ୍ଜ, କୋରାପୁଟ ଓ ଗଜପତି ଜିଲ୍ଲାରେ କାଳବୈଶାଖୀର ପ୍ରଭାବ ନେଇ ପାଣିପାଗ ବିଭାଗର ସୂଚନା। ଶ୍ରୋତାବନ୍ଧୁ, ବର୍ତ୍ତମାନ ପାଇଁ ମୁଖ୍ୟ ସମ୍ଭାଦର ପ୍ରସାରଣ ଏତିକିରେ ଶେଷ ହେଲା। ପରବର୍ତ୍ତୀ ମୁଖ୍ୟ ସମ୍ଭାଦ ଆପଣମାନେ ଶୁଣିପାରିବେ ରାତି 7ଟା ସମୟରେ। ନମସ୍କାର।

0: ମର୍ଣ୍ଣିଂ ମେଲୋଡି ମେଲୋଡି ଶୁଣିପାରିବେ ସକାଳ 8:30 ଡେଲି ଲାଇଭ୍ ଚିଟ୍ଚାଟ୍ ପ୍ରଚାର କରିବୁ ସକାଳ 10 ଏବଂ ଅପରାହ୍ନ 5:02। ଏଥିରେ ନିର୍ଦ୍ଧାରିତ ବିଷୟରେ ନିଜର ମତାମତ ଆପଣ ଫୋନ୍ କଲ୍ ମାଧ୍ୟମରେ ରଖିପାରିବେ। ଦିନ 10 ଏବଂ ରାତି 10 ଶୁଣିପାରିବେ ଆପଣଙ୍କର ପ୍ରିୟର କାର୍ଯ୍ୟକ୍ରମ ରେନ୍ବୋ ଏସ୍ଏମ୍ଏସ୍। ଏଥିରେ ନିଜ ମନପସନ୍ଦର ଗୀତ ଶୁଣିବା ପାଇଁ ଆପଣ ଏସ୍ଏମ୍ଏସ୍ ମାଧ୍ୟମରେ ଅନୁରୋଧ କରିପାରିବେ। ଦିନ 11 ଶୁଣିପାରିବେ କାର୍ଯ୍ୟକ୍ରମ କଳାକାର। କେତୋଟି ହିନ୍ଦୀ କଥାଚିତ୍ରର ଗୀତ ଶୁଣିପାରିବେ ଦିନ 11:30। ଦିନ 12 ପ୍ରଚାର କରିବ କାର୍ଯ୍ୟକ୍ରମ କିଛି କଥା କିଛି ଗୀତ। ଦିନ 1:10 ଶୁଣିବେ ଆଜି ଚର୍ଚ୍ଚାରେ କାର୍ଯ୍ୟକ୍ରମ। ଏଥିରେ ନିର୍ଦ୍ଧାରିତ ବିଷୟରେ ନିଜର ମତାମତ ଏସ୍ଏମ୍ଏସ୍ ତଥା ହ୍ୱାଟ୍ସଆପ୍ ମାଧ୍ୟମରେ ଆପଣ ସେୟାର କରିପାରିବେ। କେତୋଟି ଓଡ଼ିଆ କଥାଚିତ୍ରର ଗୀତ ଶୁଣିବେ ଦିନ 2:45। ଅପରାହ୍ନ 3 ଶୁଣିବେ ପ୍ରାୟୋଜିତ କାର୍ଯ୍ୟକ୍ରମ ଏନ୍ସିଆର୍ଟି। ମୋ ଦେଶ ପ୍ରଚାର କରିବ ଅପରାହ୍ନ 3:30। ଅପରାହ୍ନ 4 ଶୁଣିବେ କାର୍ଯ୍ୟକ୍ରମ ସୁରିଲା ଆଫ୍ଟରନୁନ୍। ଗୋସ୍ୱାମୀ ତୁଳସୀ ଦାସ ବିରଚିତ ଶ୍ରୀରାମଚରିତ ମାନସର 50ତମ ଭାଗ ଶୁଣିପାରିବେ ସନ୍ଧ୍ୟା 6:10। ଭକ୍ତି ଗୀତର କାର୍ଯ୍ୟକ୍ରମ ଆରାଧନା ଶୁଣିବେ ସନ୍ଧ୍ୟା 6:30। ସନ୍ଧ୍ୟା 7:30 ଶୁଣିପାରିବେ ଫିଫା ୱାର୍ଲ୍ଡ କପ୍ 2026 ଡେଲି ଅପଡେଟ୍। ସନ୍ଧ୍ୟା 7:32 ପ୍ରଚାର କରିବ କାର୍ଯ୍ୟକ୍ରମ ସନ୍ଧ୍ୟା ଆସର। ଗୀତର ମିତରେ ଶୁଣିପାରିବେ ରାତି 8:02 ଏବଂ ଅବୁଲ ସ୍ମୃତି ଶୁଣିପାରିବେ ରାତି 9:15। ଶୁଣିଲେ ଆସନ୍ତାକାଲି ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ବର୍ତ୍ତମାନ ଆସନ୍ତୁ ଶୁଣିବା ଗୋସ୍ୱାମୀ ତୁଳସୀ ଦାସ ବିରଚିତ ଶ୍ରୀରାମଚରିତ ମାନସର 49ତମ ଭାଗ।
1: Episode number 49, 49.

ଏଥର ଆସନ୍ତୁ ଶୁଣିବା ଆସନ୍ତାକାଲି ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଭକ୍ତିଗୀତର କାର୍ଯ୍ୟକ୍ରମ ଅର୍ଘ୍ୟଥାଳି ଶୁଣିପାରିବେ ସକାଳ 6:05। ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 68ତମ ଭାଗ ଶୁଣିପାରିବେ ସକାଳ 6:40। ଆମର ସ୍ୱାସ୍ଥ୍ୟ ସକାଳ 7:10 ଶୁଣିପାରିବେ। ଶୁଭ ସକାଳ ଶୁଣିବେ ସକାଳ 7:25।

କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ତିଲ୍ ତାକ ଷ୍ଟୁଡିଓ ଘଣ୍ଟାରେ ସମୟ ବର୍ତ୍ତମାନ ସନ୍ଧ୍ୟା 6:30 ଆମକୁ ଶୁଣୁଥିବା ପ୍ରତ୍ୟେକ ଶ୍ରୋତା ବନ୍ଧୁଙ୍କୁ ଶୁଭ ସନ୍ଧ୍ୟା। ଆଜିର ଏହି ପବିତ୍ର ସନ୍ଧ୍ୟାରେ ଆପଣମାନଙ୍କୁ ଶୁଭେଚ୍ଛା ଏବଂ ଶୁଭକାମନା ଜଣାଇ ଆରମ୍ଭ କରୁଛୁ ଭକ୍ତିଗୀତର କାର୍ଯ୍ୟକ୍ରମ ଆରାଧନା।

0: ବର୍ତ୍ତମାନ ଆସନ୍ତୁ ଶୁଣିବା ଆଞ୍ଚଳିକ ସମ୍ବାଦ।
1: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ମୁଖ୍ୟ ସମ୍ବାଦ, ସୋମନାଥ ମନ୍ଦିର ଆକ୍ରମଣର 1000 ବର୍ଷ ଏବଂ ଏହାର ପୁନଃ ପ୍ରତିଷ୍ଠାର 75 ବର୍ଷ ଅପୂର୍ବ ସଂଯୋଗ ବୋଲି କହିଲେ ମୁଖ୍ୟମନ୍ତ୍ରୀ। 1100ରୁ ଉର୍ଦ୍ଧ୍ୱ ଶ୍ରଦ୍ଧାଳୁଙ୍କ ଜ୍ୟୋତିର୍ଲିଙ୍ଗ ଦର୍ଶନ ରେଳଯାତ୍ରାର କଲେ ଶୁଭାରମ୍ଭ। ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ପୂର୍ବରୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ଠାରେ ଆଜିଠାରୁ ଆରମ୍ଭ ହେଲା ସପ୍ତାହବ୍ୟାପୀ ଯୋଗ ମହୋତ୍ସବ। ଆସନ୍ତା ଗୁରୁବାରଠାରୁ ରାଜ୍ୟର ସମସ୍ତ ବିଦ୍ୟାଳୟ ଖୋଲିବା ନେଇ ଗଣଶିକ୍ଷା ମନ୍ତ୍ରୀଙ୍କ ସୂଚନା ଏବଂ ଆଗାମୀ ଖରିଫ ଋତୁ ଫସଲ ପାଇଁ ପ୍ରସ୍ତୁତି, ମୌସୁମୀ ବର୍ଷା ଏବଂ ଏଲ୍ନିନୋ ପ୍ରଭାବର ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ। ଇତିହାସର 2 ପ୍ରମୁଖ ମାଇଲଖୁଣ୍ଟ ସୋମନାଥ ମନ୍ଦିରକୁ ଆକ୍ରମଣର 1000 ବର୍ଷ ଏବଂ ଏହାର ପୁନଃ ପ୍ରତିଷ୍ଠାର 75 ବର୍ଷର ଅପୂର୍ବ ସଂଯୋଗ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚଣ ମାଝୀ କହିଛନ୍ତି। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଆୟୋଜିତ ସୋମନାଥ ସ୍ୱାଭିମାନ ପର୍ବ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଆଜି ଭୁବନେଶ୍ୱରଠାରେ ପତାକା ଦେଖାଇ 1100ରୁ ଉର୍ଦ୍ଧ୍ୱ ଶ୍ରଦ୍ଧାଳୁଙ୍କ ସୋମନାଥ ଜ୍ୟୋତିର୍ଲିଙ୍ଗ ଦର୍ଶନ ପାଇଁ ନେଉଥିବା ସ୍ୱତନ୍ତ୍ର ଟ୍ରେନ୍ର ଯାତ୍ରାର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି,
2: ସୋମନାଥ ସ୍ୱାଭିମାନ ଯାତ୍ରା ଆରମ୍ଭ ହୋଇଛି ସାରା ଭାରତ ବର୍ଷରୁ, ବିଭିନ୍ନ ସାଂସ୍କୃତିକ କେନ୍ଦ୍ରରୁ, ଐତିହ୍ୟରୁ। ଆମ ପୂର୍ବ ଭାରତ ମହାପ୍ରଭୁ ଜଗନ୍ନାଥଙ୍କର ଇଏ ପୂର୍ବ କ୍ଷେତ୍ର ଏବଂ ଭୁବନେଶ୍ୱରରେ ଆମର ଏକାମ୍ର କ୍ଷେତ୍ର, ଯେଉଁଠି ମହାପ୍ରଭୁ ଲିଙ୍ଗରାଜ ସ୍ୱୟଂ ବିରାଜମାନ ଅଛନ୍ତି, ଯେଉଁଠି ସମ୍ପୂର୍ଣ୍ଣ ଭାବରେ ଭୁବନେଶ୍ୱର ମନ୍ଦିର ମାଳିନୀ ଏହାର ମାଟି ପବିତ୍ର।
1: ପବିତ୍ର ବିନ୍ଦୁସାଗରର ଜଳ କେଦାରଗୌରୀ ମନ୍ଦିର ପ୍ରାଙ୍ଗଣର ମୃତ୍ତିକାକୁ ସଂଗ୍ରହ କରାଯାଇ ପବିତ୍ର ସୋମନାଥ ଜ୍ୟୋତିର୍ଲିଙ୍ଗରେ ସମର୍ପିତ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପଦକ୍ଷେପ ନିଆଯାଇଛି। ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟର ଏହିସବୁ ପବିତ୍ର ସ୍ଥଳୀର ମାଟି ଓଡ଼ିଶା ଓ ସୋମନାଥ ମଧ୍ୟରେ ଆଧ୍ୟାତ୍ମିକ ସେତୁ ପ୍ରତିଷ୍ଠା କରିପାରିଛି। କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ଏକାମର ବିଧାୟକ ବାବୁ ସିଂ ପ୍ରମୁଖ ଉପସ୍ଥିତ ଥିଲେ। ଅନ୍ତର୍ଜାତୀୟ ଯୋଗ ଦିବସ 2026କୁ ବିଶ୍ୱ ଦରବାରରେ ଏକ ସାର୍ବଜନୀନ ଆନ୍ଦୋଳନରେ ପରିଣତ କରିବାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟି ଏକ ଉଲ୍ଲେଖନୀୟ ଅବଦାନ ବୋଲି କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି। ଆସନ୍ତା 21 ତାରିଖରେ ଅନ୍ତର୍ଜାତୀୟ ଯୋଗ ମହୋତ୍ସବ ପାଳନ ହେବ। ମହୋତ୍ସବର ଅବ୍ୟବହିତ ପୂର୍ବରୁ ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ଏବଂ ଓଡ଼ିଶା ଯୋଗ ମହୋତ୍ସବ ସମିତିର ମିଳିତ ସହଯୋଗରେ ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମ୍ରେ ଆଜିଠାରୁ ଆସନ୍ତା 20 ତାରିଖ ପର୍ଯ୍ୟନ୍ତ ସପ୍ତାହବ୍ୟାପୀ ଯୋଗ ମହୋତ୍ସବ ସମାରୋହର ଶୁଭାରମ୍ଭ କରାଯାଇଛି। ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ସୁରଜ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ପ୍ରେରଣାଦାୟୀ ଯୋଗ ମହୋତ୍ସବର ଦୃଷ୍ଟିକୋଣକୁ ଆଗେଇ ନେବା ପାଇଁ ସପ୍ତାହବ୍ୟାପୀ ଯୋଗର ଆୟୋଜନ କରାଯାଇଛି। କେନ୍ଦ୍ର ଆୟୁଷ ମନ୍ତ୍ରଣାଳୟ ଚଳିତ ବର୍ଷ ଅନ୍ତର୍ଜାତୀୟ ଯୋଗ ଦିବସ ଓ ଓଡ଼ିଶା ଯୋଗ ମହୋତ୍ସବ ମାଧ୍ୟମରେ ଗ୍ରାମାଞ୍ଚଳ ଓ ସୀମାନ୍ତ ଅଞ୍ଚଳର ଲୋକମାନଙ୍କ ନିକଟରେ ଯୋଗ ପ୍ରଶିକ୍ଷଣ ପହଞ୍ଚାଇବା ନେଇ ଏକ ନିର୍ଦ୍ଦିଷ୍ଟ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରିଛି।

0: ଆଧୁନିକ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରି ଅନ୍ଲାଇନ୍ ଜରିଆରେ ଏକ ସମୟରେ ଲକ୍ଷ ଲକ୍ଷ ଲୋକଙ୍କୁ ସିଧାସଳଖ ଯୋଡ଼ି ଚଳିତ ଦ୍ୱାଦଶ ଆନ୍ତର୍ଜାତିକ ଯୋଗ ମହୋତ୍ସବକୁ ଗିନିସ୍ ବିଶ୍ୱରେକର୍ଡ ବୁକ୍ରେ ସ୍ଥାନିତ କରିବା ପାଇଁ ମନ୍ତ୍ରଣାଳୟ ପକ୍ଷରୁ ଲକ୍ଷ୍ୟ ରଖାଯାଇଛି। ରାଜ୍ୟରେ ଗ୍ରୀଷ୍ମ ଛୁଟି ପରେ ଆସନ୍ତା 18 ତାରିଖ ଦିନ ସ୍କୁଲ୍ ଖୋଲିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି। ସେ କହିଛନ୍ତି ରାଜ୍ୟରେ ମୌସୁମୀ ପ୍ରଭାବ ଆରମ୍ଭ ହୋଇଥିବାରୁ ପାଗ ଅପେକ୍ଷାକୃତ ଭାବେ ଥଣ୍ଡା ରହିଛି। ଆସନ୍ତା ଗୁରୁବାର ବେଳକୁ ଯଦି ଗ୍ରୀଷ୍ମ ପ୍ରଭାବ ହ୍ରାସ ପାଇନଥିବ ପରିସ୍ଥିତିକୁ ଦୃଷ୍ଟିରେ ରଖି ସରକାର ପରବର୍ତ୍ତୀ ପଦକ୍ଷେପ ନେବେ ବୋଲି ମନ୍ତ୍ରୀ ଶ୍ରୀ ଗଣ୍ଡ କହିଛନ୍ତି।
1: ପର୍ଯ୍ୟନ୍ତ ଯଦି ଅତ୍ୟଧିକ ଖରା ହୁଏ, ଅସହ୍ୟ ହୁଏ, ପିଲାମାନଙ୍କର ସ୍କୁଲକୁ ଯିବାଟା ଅସୁବିଧା ହୁଏ, ତ ପିଲାମାନଙ୍କର ସୁରକ୍ଷା ଦୃଷ୍ଟିରୁ ସେତେବେଳେ ଚିନ୍ତା କରାହବ। ବର୍ତ୍ତମାନ ସୁଦ୍ଧା କୌଣସି ହୋଇନାହିଁ। ଆମେ ବର୍ତ୍ତମାନ ସୁଦ୍ଧା ଆମେ ସମସ୍ତେ ପ୍ରସ୍ତୁତ ଅଛୁ କି ଆସନ୍ତା 18 ତାରିଖ ବିଦ୍ୟାଳୟ ଗୁଡ଼ାକ ଖୋଲିବ, ଯେହେତୁ ପିଲାମାନଙ୍କର।
0: ରାଜ୍ୟ ସରକାର ସଫେଇ କର୍ମଚାରୀଙ୍କର ସୁରକ୍ଷା, ମର୍ଯ୍ୟାଦା ଏବଂ ସାମଗ୍ରିକ କଲ୍ୟାଣ ନିଶ୍ଚିତ କରିବା ପାଇଁ ବିଭିନ୍ନ ପଦକ୍ଷେପ ନେଉଛନ୍ତି ବୋଲି ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ କୁହାଯାଇଛି। ଗରିମା ଯୋଜନାରେ ସଫେଇ କର୍ମଚାରୀଙ୍କ ସୁରକ୍ଷା ଏବଂ ସାମାଜିକ ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ ରାଜ୍ୟ ସରକାର ସଂକଳ୍ପବଦ୍ଧ ବୋଲି ବିଭାଗୀୟ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି। ଏହି ଶ୍ରେଣୀର କର୍ମଚାରୀମାନଙ୍କ ପାଇଁ କଲ୍ୟାଣକାରୀ ସେବା, ଅଭିଯୋଗ ନିରାକରଣ ଏବଂ ସୂଚନା ସହାୟତା ସହଜରେ ଉପଲବ୍ଧ କରିବା ନେଇ ଗରିମା ହେଲ୍ପଲାଇନ୍ ନମ୍ଘର 1420 କାର୍ଯ୍ୟକ୍ଷମ ରହିଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଖରିଫ ଫସଲ ଋତୁ 2026 ପ୍ରସ୍ତୁତି ସମେତ ଦକ୍ଷିଣ ପଶ୍ଚିମ ମୌସୁମୀ ବର୍ଷାର ସ୍ଥିତି, ଆକଳନ ଏବଂ ଏଲ୍ନିନୋ ଜନିତ ସମ୍ଭାବ୍ୟ ପ୍ରଭାବର ମୁକାବିଲା ନେଇ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଆଜି ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଲ୍ନିନୋର ସମ୍ଭାବ୍ୟ ପ୍ରଭାବକୁ ଦୃଷ୍ଟିରେ ରଖି ପ୍ରାଥମିକ ପର୍ଯ୍ୟାୟରୁ ପ୍ରସ୍ତୁତି ଏବଂ ସମନ୍ୱିତ କାର୍ଯ୍ୟାନୁଷ୍ଠାନ ଉପରେ ଶ୍ରୀମତୀ ଗର୍ଗ ଗୁରୁତ୍ୱାରୋପ କରିଛନ୍ତି। ଏଲ୍ନିନୋ ହେଉଛି ମହାସାଗରୀୟ ଜଳର ତାପମାତ୍ରା ବୃଦ୍ଧି ଯୋଗୁଁ ସୃଷ୍ଟ ଏକ ଜଳବାୟୁ ଜନିତ ଘଟଣା, ଯାହା ବିଶ୍ୱସ୍ତରରେ ପାଣିପାଗ ଓ ବର୍ଷାର ପରିମାଣକୁ ପ୍ରଭାବିତ କରିଥାଏ ଏବଂ ଦେଶରେ ମୌସୁମୀ ବର୍ଷା ଉପରେ ମଧ୍ୟ ପ୍ରଭାବ ପକାଇଥାଏ। ପାଣିପାଗ ବିଭାଗର ପ୍ରାକ୍ ଆକଳନ ଅନୁସାରେ ଚଳିତ ବର୍ଷ ଏଲ୍ନିନୋ ପ୍ରଭାବରେ ଦେଶରେ ସ୍ୱାଭାବିକଠାରୁ କିଛି ପରିମାଣର କମ୍ ବର୍ଷା ହେବ। ଏଲ୍ନିନୋ ପ୍ରଭାବରେ ରାଜ୍ୟରେ ସ୍ୱଳ୍ପ ବର୍ଷାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିବାକୁ ମୁଖ୍ୟ ଶାସନ ସଚିବ ବିଭିନ୍ନ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ରର ତଥ୍ୟ ଅନୁସାରେ 1994 ଏଲ୍ନିନୋ ବର୍ଷରେ ରାଜ୍ୟରେ ସ୍ୱାଭାବିକଠାରୁ 32% ଅଧିକ ବର୍ଷା ହୋଇଥିଲା। ଓଡ଼ିଶାରେ ବର୍ଷା ଋତୁରେ ସ୍ୱାଭାବିକ ବର୍ଷାର ପରିମାଣ 1150 ମିଲିମିଟର ରହିଥାଏ। ବରିଷ୍ଠ ନାଗରିକଙ୍କ ବିରୋଧରେ ନିର୍ଯାତନା ଏବଂ ଅବହେଳାକୁ ପ୍ରତିହତ କରିବା ଲକ୍ଷ୍ୟ ନେଇ ଆଜି ବିଶ୍ୱ ବରିଷ୍ଠ ନାଗରିକ ନିର୍ଯାତନା ନିରୋଧ ସଚେତନତା ଦିବସ ପାଳନ କରାଯାଉଛି। ସମାଜରେ କ୍ରମ ବର୍ଦ୍ଧିଷ୍ଣୁ ବରିଷ୍ଠମାନେ ନିଃସଙ୍ଗ, ଉପେକ୍ଷିତ ଓ ନିର୍ଯାତିତ ହେଉଥିବା ପରିପ୍ରେକ୍ଷୀରେ ଲୋକମାନଙ୍କୁ ସଚେତନ କରାଇବା ଏହି ଦିବସ ପାଳନର ଲକ୍ଷ୍ୟ। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି ସମସ୍ୟାର ସରଳ ସ୍ୱୀକୃତିକୁ ଅତିକ୍ରମ କରିବା ଏବଂ କାର୍ଯ୍ୟକ୍ଷମ ପଦ୍ଧତିଗତ ସମାଧାନ ପାଇଁ ଗୁରୁତ୍ୱ ପ୍ରଦାନ କରିବା, ବରିଷ୍ଠମାନଙ୍କୁ ଶାରୀରିକ, ମାନସିକ, ଭାବନାତ୍ମକ ଓ ମନସ୍ତାତ୍ତ୍ୱିକ କ୍ଷେତ୍ରରେ ଦିଆଯାଉଥିବା ନିର୍ଯାତନାକୁ ପ୍ରତିହତ କରି ସେମାନଙ୍କର ପରିବାର, ଜ୍ଞାତି କୁଟୁମ୍ବ ଓ ସାମାଜିକ ମୂଲ୍ୟବୋଧରେ ବଞ୍ଚିବା ପାଇଁ ସରକାରୀ ଏବଂ ବେସରକାରୀ ସ୍ତରରେ ପ୍ରୟାସ କରାଯାଉଛି। ମାଲକାନଗିରି ଜିଲ୍ଲାର ପଡ଼ିଆ ଥାନା ଅନ୍ତର୍ଗତ ସିଲାକୋଟା, ପେରୁଆଇ ଓ କେସ୍କାଗୁଡ଼ା ଗ୍ରାମ ଜଙ୍ଗଲରୁ ମାଓବାଦୀଙ୍କ ବିପୁଳ ଅସ୍ତ୍ର ଓ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି। ସ୍ଥାନୀୟ ପୁଲିସ୍ ପକ୍ଷରୁ ମାଟିରେ ପୋତାଯାଇଥିବା 3 ଷ୍ଟେନ୍ କାର୍ବାଇନ୍, ଗୋଟିଏ ପିସ୍ତଲ, 3 ଟିଫିନ୍ ବୋମା, 53 ଗୁଳି ସମେତ ମୋଟ 29 ପ୍ରକାରର ବିଭିନ୍ନ ସାମଗ୍ରୀ ଉଦ୍ଧାର କରାଯାଇଛି। ମାଲକାନଗିରି ଆରକ୍ଷୀ ଅଧୀକ୍ଷକ ବିନୋଦ ପାଟିଲ ଏହାକୁ ପୁଲିସ୍ର ଏକ ବଡ଼ ସଫଳତା ବୋଲି କହିଛନ୍ତି। ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ଅତ୍ୟାବଶ୍ୟକ ସେବାଗୁଡ଼ିକୁ ନିରବଚ୍ଛିନ୍ନ ଭାବେ ଯୋଗାଇ ଦେବା ନେଇ ଗୁରୁତ୍ୱ ଦିଆଯାଇଛି। ସୂଚନା ଅନୁସାରେ ସ୍ୱାସ୍ଥ୍ୟସେବା, ଆମ୍ବୁଲାନ୍ସ, ଅଗ୍ନିଶମ, ପେଟ୍ରୋଲ, ଡିଜେଲ ଅଭାବରୁ ଯେପରି କୌଣସି ଅସୁବିଧା ନ ହୁଏ ସେଥିପ୍ରତି ଦୃଷ୍ଟି ଦେବା ପାଇଁ ବିଭିନ୍ନ ସେବା ବିଭାଗର ଅଧିକାରୀମାନଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ସିଦ୍ଧି ଓ ସାଧନାର ପୀଠ ମାଳିସାହିଠାରେ ରାଜ୍ୟସ୍ତରୀୟ ଭଞ୍ଜ ଜୟନ୍ତୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଉତ୍ସବରେ ବିଭିନ୍ନ ପ୍ରତିଯୋଗିତାରେ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯିବା ସହ ଓଡ଼ିଶୀ ନୃତ୍ୟ ଓ ସଙ୍ଗୀତ ପରିବେଷଣ କରାଯାଇଥିଲା। ବୌଦ୍ଧ ଜିଲ୍ଲା ପାଇଁ ଆବଶ୍ୟକ ବାର୍ଷିକ 6000 ୟୁନିଟ୍ ରକ୍ତ ସଂଗ୍ରହ ଲାଗି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଯୋଜନା ପ୍ରସ୍ତୁତ କରାଯାଇଛି। ବିଶ୍ୱ ରକ୍ତଦାତା ଦିବସ ପାଳନ ଅବସରରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ତାଲିମ କେନ୍ଦ୍ରରେ ଅନୁଷ୍ଠିତ ଆଲୋଚନାଚକ୍ରରେ ଜିଲ୍ଲାରେ 100 ରକ୍ତଦାନ ଶିବିର ଆୟୋଜନ କରାଯିବାକୁ ପ୍ରସ୍ତାବ ଗ୍ରହଣ କରାଯାଇଛି। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ବାଲେଶ୍ୱର, ମୟୂରଭଞ୍ଜ, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାକୁ ସ୍ୱର୍ଶ କରିଛି। ଭୁବନେଶ୍ୱର ଆଞ୍ଚଳିକ

ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ପାଗ ଅନୁକୂଳ ରହିଥିବାରୁ ଆଜି ରାଜ୍ୟର ଆଉ କେତେକ ଅଞ୍ଚଳକୁ ମୌସୁମୀ ଛୁଇଁଛି। ଆସନ୍ତା 4-5 ଦିନ ମଧ୍ୟରେ ଅନ୍ୟ ଜିଲ୍ଲାଗୁଡ଼ିକୁ ମୌସୁମୀ ବାୟୁ ଅଗ୍ରସର ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି। ଅନ୍ୟପକ୍ଷରେ ଚଳିତ ସପ୍ତାହ ଶେଷ ପର୍ଯ୍ୟନ୍ତ କାଳବୈଶାଖୀର ପ୍ରଭାବ ରହିବ। ବାଲେଶ୍ୱର, ରାୟଗଡ଼ା, କେନ୍ଦୁଝର, ମୟୂରଭଞ୍ଜ, କୋରାପୁଟ, ଗଜପତି ଜିଲ୍ଲାରେ ଆଜି ବିଜୁଳି ଘଡ଼ଘଡ଼ି ସହିତ ବର୍ଷାର ସମ୍ଭାବନା ରହିଛି। ସୋମନାଥ ମନ୍ଦିର ଆକ୍ରମଣର 1000 ବର୍ଷ ଏବଂ ଏହାର ପୁନଃ ପ୍ରତିଷ୍ଠାର 75 ବର୍ଷ ଅପୂର୍ବ ସଂଯୋଗ ବୋଲି କହିଲେ ମୁଖ୍ୟମନ୍ତ୍ରୀ। 1100ରୁ ଉର୍ଦ୍ଧ୍ୱ ଶ୍ରଦ୍ଧାଳୁଙ୍କ ଜ୍ୟୋତିର୍ଲିଙ୍ଗ ଦର୍ଶନ ରେଳଯାତ୍ରାର କଲେ ଶୁଭାରମ୍ଭ। ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ପୂର୍ବରୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ଠାରେ ଆଜିଠାରୁ ଆରମ୍ଭ ହେଲା ସପ୍ତାହେ ବ୍ୟାପୀ ଯୋଗ ମହୋତ୍ସବ। ଆସନ୍ତା ଗୁରୁବାରଠାରୁ ରାଜ୍ୟର ସମସ୍ତ ବିଦ୍ୟାଳୟ ଖୋଲିବା ନେଇ ଗଣଶିକ୍ଷା ମନ୍ତ୍ରୀଙ୍କ ସୂଚନା ଏବଂ ଆଗାମୀ ଖରିଫ ଋତୁ ଫସଲ ପାଇଁ ପ୍ରସ୍ତୁତି, ମୌସୁମୀ ବର୍ଷା ଏବଂ ଏଲ୍ନିନୋ ପ୍ରଭାବର ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।

ଜିଏସ୍ଟି କାଉନ୍ସିଲ୍ ନିଜର 56ତମ ବୈଠକରେ ହେଲ୍ଥ କେୟାର ଦ୍ରବ୍ୟକୁ ଶସ୍ତା କରିବା ଦ୍ୱାରା ଆମ ଦେଶର ବୃହତ୍ ଜନସଂଖ୍ୟାକୁ ଏକ ଆଶ୍ୱାସନା ମିଳିଛି। ଭାରତର ମଧୁମେହ ରୋଗୀଙ୍କ ପାଇଁ ଦୈନିକ ଜରୁରୀ ଗ୍ଲୁକୋମିଟର ଏବଂ ଷ୍ଟ୍ରିପ୍ସ ଉପରେ ଜିଏସ୍ଟିର ଦର ହ୍ରାସ କରିଦିଆଯାଇଛି। ଡାକ୍ତରୀ ଚଷମା ଉପରେ ମଧ୍ୟ ଜିଏସ୍ଟି ହ୍ରାସ କରାଯାଇଛି। ବ୍ରେଷ୍ଟ କ୍ୟାନ୍ସର ସହିତ ଆସ୍ଥମାର ଉନ୍ନତ ଚିକିତ୍ସା ପାଇଁ କେତେକ ଦରକାରୀ ଔଷଧ, ଥର୍ମୋମିଟର, ଡାଇଗ୍ନୋଷ୍ଟିକ୍ କିଟ୍ସ ଉପରେ ବି ଟ୍ୟାକ୍ସର ଦର ହ୍ରାସ କରାଯାଇଛି।

ନମସ୍କାର ଶ୍ରୋତା ବନ୍ଧୁ, ରାତି ସାରଟା ମୁଖ୍ୟ ସମ୍ବାଦ ସହିତ ମୁଁ ଆଦିତ୍ୟ ନାରାୟଣ ଦାସ ଆପଣମାନଙ୍କୁ ସ୍ୱାଗତ କରୁଛି। ସୋମନାଥ ମନ୍ଦିର ଆକ୍ରମଣର 1000 ବର୍ଷ ଏବଂ ଏହାର ପୁନଃ ପ୍ରତିଷ୍ଠାର 75 ବର୍ଷର ଅପୂର୍ବ ସଂଯୋଗ ବୋଲି କହିଲେ ମୁଖ୍ୟମନ୍ତ୍ରୀ 1100ରୁ ଉର୍ଦ୍ଧ୍ୱ ଶ୍ରଦ୍ଧାଳୁଙ୍କ ଜ୍ୟୋତିର୍ଲିଙ୍ଗ ଦର୍ଶନ ରେଳଯାତ୍ରାର କଲେ ଶୁଭାରମ୍ଭ। ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ପୂର୍ବରୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ଠାରେ ଆଜିଠାରୁ ଆରମ୍ଭ ହେଲା ସପ୍ତାହବ୍ୟାପୀ ଯୋଗ ମହୋତ୍ସବ। ଗ୍ରୀଷ୍ମ ଛୁଟି ପରେ ଆସନ୍ତା ଗୁରୁବାରଠାରୁ ରାଜ୍ୟର ସମସ୍ତ ବିଦ୍ୟାଳୟ ଖୋଲିବା ନେଇ ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ସୂଚନା। ଆଗାମୀ ଖରିଫ ଫସଲ ଋତୁ ପାଇଁ ପ୍ରସ୍ତୁତି, ମୌସୁମୀ ବର୍ଷା ଏବଂ ଏଲ୍ନିନୋ ପ୍ରଭାବର ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ। ବ୍ୟାସକବି ଫକୀରମୋହନ ସେନାପତିଙ୍କ 108ତମ ମହାପ୍ରାୟଣ ଦିବସରେ ରାଜ୍ୟବାସୀ ଦେଲେ ଶ୍ରଦ୍ଧାଞ୍ଜଳି। ବରିଷ୍ଠ ନାଗରିକମାନଙ୍କ ସମସ୍ୟା ଏବଂ ସମାଧାନକୁ ଗୁରୁତ୍ୱ ଦେଇ ଆଜି ପାଳନ କରାଯାଉଛି ବିଶ୍ୱ ବରିଷ୍ଠ ନାଗରିକ ନିର୍ଯାତନା ନିରୋଧ ସଚେତନତା ଦିବସ। ରାଜ୍ୟ ସରକାର ଆଗାମୀ ଦିନରେ ବିଦ୍ୟୁତ୍ ଚାଳିତ ବ୍ୟାଟେରୀ ଯାନ କିଣିବେ ବୋଲି ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନାଙ୍କ ସୂଚନା। ଏନ୍ଟିଏ ଦ୍ୱାରା ପରିଚାଳିତ ନିଟ୍ ୟୁଜି ପୁନଃ ପରୀକ୍ଷାର ଆଡ୍ମିଟ୍ କାର୍ଡ ଏନ୍ଟିଏ ୱେବ୍ସାଇଟ୍ରେ ଉପଲବ୍ଧ ରହିଛି। ଆମେରିକା ଓ ଇରାନ୍ ମଧ୍ୟରେ ଯୁଦ୍ଧ ଶେଷ ନେଇ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ବୁଝାମଣା। ଆସନ୍ତା ଶୁକ୍ରବାର ଜେନେଭାଠାରେ ସ୍ୱାକ୍ଷରିତ ହେବ ଚୁକ୍ତି। ବୁଝାମଣାକୁ ସ୍ୱାଗତ କଲେ ପ୍ରଧାନମନ୍ତ୍ରୀଙ୍କ ସମେତ ଜାତିସଂଘ ମହାସଚିବ ଏବଂ ବିଶ୍ୱ ନେତୃମଣ୍ଡଳୀ। ଫ୍ରାନ୍ସ ଏଭିଏନ୍ଠାରେ ଆଜିଠାରୁ ଆରମ୍ଭ ହେଉଛି 52ତମ ଜି7 ଶିଖର ସମ୍ମିଳନୀ। ଆସନ୍ତାକାଲି ଯୋଗଦେବେ ପ୍ରଧାନମନ୍ତ୍ରୀ। କୋଲକାତାଠାରେ ଅନୁଷ୍ଠିତ ହେବ ଆନ୍ତର୍ଜାତିକ ଯୋଗ ଦିବସର ମୁଖ୍ୟ ଜାତୀୟ କାର୍ଯ୍ୟକ୍ରମ। ଜେଓଆର୍ସ୍ଥିତ ନଏଡା ଆନ୍ତର୍ଜାତିକ ବିମାନ ବନ୍ଦରରେ ଆରମ୍ଭ ହେଲା ବାଣିଜ୍ୟିକ ବିମାନ ଚଳାଚଳ ଏବଂ ବାଲେଶ୍ୱର, ରାୟଗଡ଼ା, କେନ୍ଦୁଝର, ମୟୂରଭଞ୍ଜ, କୋରାପୁଟ ଓ ଗଜପତି ଜିଲ୍ଲାରେ କାଳବୈଶାଖୀର ପ୍ରଭାବ ନେଇ ପାଣିପାଗ ବିଭାଗର ସୂଚନା। ବର୍ତ୍ତମାନ ପାଇଁ ମୁଖ୍ୟ ସମ୍ବାଦର ପ୍ରସାରଣ ଏତିକିରେ ଶେଷ ହେଲା। ଆପଣମାନେ ଆମର ପରବର୍ତ୍ତୀ ମୁଖ୍ୟ ସମ୍ବାଦ ଶୁଣିପାରିବେ ରାତି 8ଟାରେ। ନମସ୍କାର।

କାର୍ଯ୍ୟକାରୀ ହୋଇଛି। ଗୋଆରେ ଆୟୋଜିତ ବିଶ୍ୱ ପବନ ଦିବସ 2026 ଜାତୀୟ ସମ୍ମିଳନୀରେ ଯୋଗଦେଇ ନୂତନ ନବୀକରଣୀୟ ଶକ୍ତି ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଏହାର ଶୁଭାରମ୍ଭ କରିଛନ୍ତି। ନୂତନ ନବୀକରଣୀୟ ଶକ୍ତି ମନ୍ତ୍ରଣାଳୟ ଏବଂ ଭାରତୀୟ ପବନ ଟର୍ବାଇନ୍ ନିର୍ମାତା ସଂଘ ମିଳିତ ଭାବେ ଏହି ପୋର୍ଟାଲକୁ ବିକଶିତ କରିଛନ୍ତି। ପବନ ଶକ୍ତି ଯୋଗାଣ ଶୃଙ୍ଖଳକୁ ଏହା ଅଧିକ ସୁଗମ ତଥା ସୁବ୍ୟବସ୍ଥିତ କରିବ ବୋଲି ଆଶା କରାଯାଉଛି। ଏ କ୍ଷେତ୍ରରେ ଘରୋଇ ଅଂଶୀଦାରଙ୍କ ସାମିଲ ହେବା ଅଧିକ ସହଜ ହେବା ସହ ଡାଟା ସୁରକ୍ଷା କ୍ଷେତ୍ର ବୃଦ୍ଧି ପାଇବ। ପବନ ଶକ୍ତି କ୍ଷେତ୍ରରେ ଦେଶର ଅଭିବୃଦ୍ଧି ଉପରେ ଆଲୋକପାତ କରି ମନ୍ତ୍ରୀ ଶ୍ରୀ ଯୋଶୀ କହିଛନ୍ତି, ଗତ ଆର୍ଥିକ ବର୍ଷରେ ଦେଶର ପବନ ଶକ୍ତି କ୍ଷମତା ରେକର୍ଡ ପରିମାଣ 6.1 GW ବୃଦ୍ଧି ପାଇଛି। ବର୍ଷକ ମଧ୍ୟରେ ଏହି କ୍ଷେତ୍ରରେ 46% ଅଭିବୃଦ୍ଧି ଘଟି ମୋଟ 56.1 GW ଅତିକ୍ରମ କରିଛି। ଏହି ସଫଳତା ସହିତ ଭାରତ ବିଶ୍ୱର ଚତୁର୍ଥ ବୃହତ୍ତମ ପବନ ଶକ୍ତି କ୍ଷେତ୍ର ଭାବେ ନିଜର ସ୍ଥିତିକୁ ସୁଦୃଢ଼ କରିପାରିଛି। ଏହି ଆର୍ଥିକ ବର୍ଷ ମଧ୍ୟରେ ଦେଶର ପବନ ଟର୍ବାଇନ୍ ଏବଂ ଏହା ସହିତ ଜଡ଼ିତ ସାମଗ୍ରୀଗୁଡ଼ିକର ରପ୍ତାନୀ 12,000 କୋଟି ଟଙ୍କା ଅତିକ୍ରମ କରିଛି। ବିଶ୍ୱ ନବୀକରଣୀୟ ଶକ୍ତି କ୍ଷେତ୍ରରେ ଭାରତର ବର୍ଦ୍ଧିତ ଚାହିଦାକୁ ଏହା ପ୍ରତିଫଳିତ କରୁଛି। ସମାରୋହରେ ଯୋଗଦେଇ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ଶ୍ରୀପଦ ନାୟକ ସ୍ୱଚ୍ଛ ଶକ୍ତି ପ୍ରଯୁକ୍ତି ବିଦ୍ୟାର ଗ୍ରହଣୀୟତା ମାଧ୍ୟମରେ ଶୂନ୍ୟ ଅଙ୍ଗାରକାମ୍ଳ ନିର୍ଗମନ ଲକ୍ଷ୍ୟ ହାସଲ କରିବା ନେଇ ଭାରତର ଅଙ୍ଗୀକାରବଦ୍ଧତା ଉପରେ ଆଲୋକପାତ କରିଛନ୍ତି। ତିନିଦିନିଆ ରଜ ମହୋତ୍ସବର ଦ୍ୱିତୀୟ ଦିନକୁ ଆଜି ରଜ ସଂକ୍ରାନ୍ତି ଭାବେ ପାଳନ କରାଯାଉଛି। ଏହି ଅବସରରେ ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଛି। ସାମାଜିକ ଅନୁଷ୍ଠାନଗୁଡ଼ିକ ପକ୍ଷରୁ ପିଲାମାନଙ୍କ ମଧ୍ୟରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରଜପର୍ବ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ଏହି ପର୍ବ ଆନନ୍ଦ ଏବଂ ସୌହାର୍ଦ୍ଦର ବନ୍ଧନକୁ ଅଧିକ ସୁଦୃଢ଼ କରିଥାଏ। ଶ୍ରୀ ମୋଦି ସମସ୍ତଙ୍କ ଉତ୍ତମ ସ୍ୱାସ୍ଥ୍ୟ ଏବଂ ମଙ୍ଗଳ କାମନା କରିଛନ୍ତି। ଧରିତ୍ରୀ ଓ ପ୍ରକୃତିର ବନ୍ଦନାର ଏହି ମହାନ ପର୍ବ ସମସ୍ତଙ୍କ ଜୀବନକୁ ସୁଖ ଶାନ୍ତି ଏବଂ ପ୍ରଗତିରେ ଆଲୋକିତ କରୁ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଆସନ୍ତାକାଲି ଭୂମିଦହନ ପାଳନ କରାଯିବ। ରୁଷ ଗତକାଲି ରାତିରେ କିଭ୍ ଏବଂ ଖାର୍ଖିଭ୍ ସହର ଉପରେ ଡ୍ରୋନ୍ ଓ କ୍ଷେପଣାସ୍ତ୍ର ମାଡ଼ କରିଛି ବୋଲି ୟୁକ୍ରେନ୍ ରାଷ୍ଟ୍ରପତି ଭୋଲଦିମିର ଜେଲେନ୍ସ୍କି କହିଛନ୍ତି। ବହୁ ପରିମାଣରେ ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ମାଡ଼ ଯୋଗୁଁ 11 ଜଣଙ୍କର ମୃତ୍ୟୁ ହେବା ସହ ଏକ ଧାର୍ମିକ ସ୍ଥଳୀରେ ନିଆଁ ଲାଗିଯାଇଥିବା ସେ କହିଛନ୍ତି। ଶ୍ରୀ ଜେଲେନ୍ସ୍କି ଏବଂ ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ ପୃଥକ୍ ପୃଥକ୍ ଭାବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଟେଲିଫୋନ୍ ଯୋଗେ ଆଲୋଚନା କରିଥିବା ସୂଚନା ମିଳିଛି। ତେବେ ଏହି ଆଲୋଚନା ପରେ ରୁଷ ୟୁକ୍ରେନ୍ର ଏହି ଦୁଇଟି ସହର ଉପରେ ଆକ୍ରମଣ କରିଛି। ଫ୍ରାନ୍ସରେ ଆୟୋଜିତ ହେଉଥିବା G7 ଶିଖର ସମ୍ମିଳନୀରେ ୟୁକ୍ରେନ୍ ଯୁଦ୍ଧ ପ୍ରସଙ୍ଗ ସ୍ଥାନ ପାଇବାର ସମ୍ଭାବନା ରହିଛି। ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ନୂଆଦିଲ୍ଲୀଠାରେ ବିକଶିତ ଭାରତ ଯୁବ ସଂସଦ 2026 ଆୟୋଜନ କରାଯାଇଛି। ଲୋକସଭା ବାଚସ୍କତି ଓମ୍ ବିର୍ଲା ଆସନ୍ତାକାଲି ଏହାର ଉଦ୍ଘାଟନ କରିବେ। ମନ୍ତ୍ରଣାଳୟ କହିଛି, ଗଣତାନ୍ତ୍ରିକ ପ୍ରକ୍ରିୟା ସହିତ ଯୁବବର୍ଗଙ୍କୁ ସାମିଲ କରିବା ଏବଂ ସୁଶାସନ ନୀତିନିୟମ ତଥା ସଂସଦୀୟ କାର୍ଯ୍ୟକାରିତା ବିଷୟରେ ସେମାନଙ୍କୁ ବ୍ୟବହାରିକ ସୂଚନା ପ୍ରଦାନ କରିବାରେ ଏହି ସମ୍ମିଳନୀ ଏକ ମଞ୍ଚ ପ୍ରଦାନ କରିବ। ଦେଶର ଯୁବବର୍ଗଙ୍କ ଦକ୍ଷତା, ଚିନ୍ତାଧାରା ଏବଂ ଆକାଂକ୍ଷାକୁ ଏକ ଜାତୀୟ ଆଲୋଚନାରେ ପ୍ରତିଫଳନ କରିବା ଲକ୍ଷ୍ୟ ନେଇ ଏହି ସମ୍ମିଳନୀର ଆୟୋଜନ କରାଯାଇଛି ବୋଲି ମନ୍ତ୍ରଣାଳୟ କହିଛି। ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ କହିଛନ୍ତି, ଗତ 12 ବର୍ଷ ମଧ୍ୟରେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ର ଦେଶର ବିକାଶ ଯାତ୍ରାରେ ଏକ ପ୍ରମୁଖ ସ୍ତମ୍ଭ ପାଲଟିଛି। ସ୍ୱଚ୍ଛ ଶାସନ, ନବସୃଜନ ଏବଂ ଜନକଲ୍ୟାଣର ଏହା ପ୍ରମୁଖ କ୍ଷେତ୍ର ହୋଇଛି। ନୂଆଦିଲ୍ଲୀରେ ଦେଶର ସେବାରେ 12 ବର୍ଷର ବିଜ୍ଞାନ ପ୍ରସଙ୍ଗ ଆଧାରିତ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କରି ଡକ୍ଟର ସିଂ କହିଛନ୍ତି, ବିଜ୍ଞାନ ନେତୃତ୍ୱାଧୀନ ବିକାଶ ଉପରେ ସରକାର ଧ୍ୟାନ କେନ୍ଦ୍ରୀଭୂତ କରିଛନ୍ତି, ଫଳରେ ପ୍ରଯୁକ୍ତିବିଦ୍ୟାକୁ ପ୍ରମୁଖ ଜାତୀୟ ମିଶନ ଏବଂ କାର୍ଯ୍ୟକ୍ରମର ଏକ ଅବିଚ୍ଛେଦ୍ୟ ଅଂଶ ଭାବେ ଗ୍ରହଣ କରାଯାଇପାରିଛି। ଜୈବ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରର ଅଭିବୃଦ୍ଧି ଉପରେ ଆଲୋକପାତ କରି ମନ୍ତ୍ରୀ ଡକ୍ଟର ସିଂ କହିଛନ୍ତି, ଗତ ଦଶନ୍ଧି ମଧ୍ୟରେ ଦେଶରେ ଜୈବ ଅର୍ଥନୀତିରେ ଉଲ୍ଲେଖନୀୟ ପ୍ରସାର ଘଟିଛି। ବିଜ୍ଞାନ ପ୍ରତିଷ୍ଠାନଗୁଡ଼ିକ ଇତିମଧ୍ୟରେ ଅନେକ ବିଶ୍ୱସ୍ତରୀୟ ସ୍ୱୀକୃତିପ୍ରାପ୍ତ ହୋଇଛନ୍ତି। ମହାକାଶ, ଭିତ୍ତିଭୂମି ଏବଂ ପରମାଣୁ କ୍ଷେତ୍ରରେ ସଂସ୍କାର ଘରୋଇ କ୍ଷେତ୍ରର ଅଂଶଗ୍ରହଣକୁ ଅଧିକ ବ୍ୟାପକ କରିବା ସହ ଦେଶର ବୈଜ୍ଞାନିକ ଇକୋସିଷ୍ଟମକୁ ମଜବୁତ କରିଛି ବୋଲି ଡକ୍ଟର ସିଂ କହିଛନ୍ତି। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ୱିକ୍ରେ ଆଜି ରାତି 9:30 ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ଯୋଗର ଉପକାରିତା ଶୀର୍ଷକ ଆଲୋଚନାର ପ୍ରଚାର କରାଯିବ। ଯୋଗ ବିଶେଷଜ୍ଞ ଅନିତା କୌଶିକ ଏବଂ କମଲ କିଶୋର ଆଲୋଚନାରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନେ ସେମାନଙ୍କର ପ୍ରଶ୍ନ ପଚାରିପାରିବେ। ଏଥିପାଇଁ ସେମାନଙ୍କୁ 01 2371717 1 1 7 2 3 3 1 4 4 4 4 2 3 3 1 0 4 8 1 ଏବଂ 2 3 7 1 7 1 0 6 ନମ୍ବରକୁ ଡାଏଲ କରିବାକୁ ପଡ଼ିବ। ଏହା ବ୍ୟତୀତ

ଶୁଣୁଥିଲେ ଫିଫା ୱାର୍ଲ୍ଡ କପ୍ 2024ର ଡେଲି ଅପଡେଟ୍ସ ଆକାଶବାଣୀ ଦିଲ୍ଲୀରୁ। ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ଲୀ ଦିଲ୍ ତକ।

ଆଜି ମଧ୍ୟ ଜାଣିପାରିବେ ନିଜର ଗୁଡ୍ ୱିଶେସ୍ ନିଜର ପ୍ରିୟଜନମାନଙ୍କ ପାଖରେ ପହଞ୍ଚାଇ ପାରିବେ ଆମର ଏହି ସନ୍ଧ୍ୟା ଆସର ସେଗମେଣ୍ଟ ମାଧ୍ୟମରେ। କିମ୍ବା ଯଦି ଆଜି କାହାର ବର୍ଥଡେ କିମ୍ବା ଆନିଭର୍ସରୀ ଥାଏ ତାଙ୍କ ପାଖରେ ମଧ୍ୟ ନିଜର ଗୁଡ୍ ୱିଶେସ୍ ସବୁ ପହଞ୍ଚାଇ ପାରିବେ ଆମର ଏହି ସନ୍ଧ୍ୟା ଆସର ସେଗମେଣ୍ଟ ମାଧ୍ୟମରେ। ତେବେ ମେସେଜ କରିବା ପାଇଁ ଟାଇପ୍ କରନ୍ତୁ FMRC, ଟିକେ ସ୍ପେସ୍ ଦିଅନ୍ତୁ, ନିଜର ମନର କଥା ଲେଖନ୍ତୁ, କିମ୍ବା ଯାହାଙ୍କୁ ନିଜର ଗୁଡ୍ ୱିଶେସ୍ ଜଣାଇବା ପାଇଁ ଚାହୁଁଛନ୍ତି ସେହି ମେସେଜଟିକୁ ଲେଖି ଯାହାକୁ ମେସେଜଟି ଡେଡିକେଟ୍ କରିବା ପାଇଁ ଚାହୁଁଛନ୍ତି ତାଙ୍କର ନାଁ ଆଉ ଆଡ୍ରେସ୍ ଲେଖନ୍ତୁ, ତାପରେ ଟିକେ ସ୍ପେସ୍ ଦେଇ ନିଜର ନାଁ ଆଉ ଆଡ୍ରେସ୍ ଲେଖି ପଠାଇ ଦିଅନ୍ତୁ ଆମ ନମ୍ବର 09495963210 ଏବଂ ହ୍ୱାଟ୍ସଆପ୍ ନମ୍ଘରଟି ରହିଛି 8895254200ରେ ବି ପଠାଇ ପାରିବେ।

0: বাদাম বাড়ি।
1: ଗୁଡ ୱିସେସ ସବୁ ଆସି ପହଞ୍ଚି ଗଲାଣି ଆମ ମାନଙ୍କ ପାଖରେ। ତେବେ ପ୍ରଥମ ମେସେଜ ଟି କରିଛନ୍ତି ଅବିନାଶ ମିଶ୍ର ଫ୍ରମ ଭୁବନେଶ୍ୱର। ଲେଖୁଛନ୍ତି ସମସ୍ତ ଆର୍ଯ୍ୟ ବନ୍ଧୁମାନଙ୍କୁ ଏବଂ ସମସ୍ତ ଶ୍ରୋତା ଭାଇ ଭଉଣୀମାନଙ୍କୁ ରଜର ଅନେକ ଅନେକ ଅଭିନନ୍ଦନ ଜଣାଉଛନ୍ତି, ସମସ୍ତଙ୍କୁ ଗୁଡ୍ ଇଭିନିଂ ଜଣାଇଛନ୍ତି ଆଉ ନମସ୍କାର ମଧ୍ୟ ଜଣାଇଛନ୍ତି। ସାଥି ଆପଣଙ୍କୁ ମଧ୍ୟ ରଜର ଢେର ସାରା ଶୁଭେଚ୍ଛା ଆଉ ଶୁଭ ଅଭିନନ୍ଦନ, ତା ସହିତ ଆପଣଙ୍କୁ ମୋ ତରଫରୁ ଭେରି ଗୁଡ୍ ଇଭିନିଂ ଏବଂ ଜଣାଉଛି ଆପଣଙ୍କୁ ବି ପ୍ରତି ନମସ୍କାର। ତେବେ ନିଜର

କିଛି ସ୍ମୃତି ନିଜର ଗୁଡ୍ ୱିଶେସ୍ ନିଜ ଫ୍ୟାମିଲି ସହିତ ମଧ୍ୟ ସେୟାର କରି ଆଉ ବି କିଛି ଲେଖିଛନ୍ତି ମେସେଜ୍ ଚାଲନ୍ତୁ ପଢି ନବା। ଲେଖୁଛନ୍ତି ଯେତେବେଳେ ଆମେ ସମ୍ବଲପୁରରେ ରହୁଥିଲୁ ସେତେବେଳେ ଆମେ ଆମ ଘରେ ମୋ ନନା ବୋଉ ମୋ ଭଉଣୀ ଆଉ ମୋ ରଜ ବହୁତ ଆନନ୍ଦରେ ପାଳୁଥିଲୁ ଆଣ୍ଡ ଯେତେବେଳେ ଯେତେ ସବୁ ପିଠା ଆଉ ବରା ମୋ ମା ରଜରେ କରନ୍ତି ମୁଁ ଆମ କିଚେନରେ ବସିକି ଏକା ଏକା ସବୁ ଖାଇଦିଏ ଆଉ ସେଇ ସମୟରେ ମୋ ମା ମୋତେ ଦେଖି ବହୁତ ହସନ୍ତି। ଆଜି ବି ମୋର ଏଇ କଥା ମନେ ପଡ଼ିଲେ ମୋତେ ଭାରି ହସ ବି ଲାଗେ। ସାଥୀ ଆପଣଙ୍କୁ ସିନା ହସ ଲାଗେ କିନ୍ତୁ ଆପଣଙ୍କ ମେସେଜଟି ପଢ଼ିକି ମତେ ଟିକେ କେମିତି କେମିତି ଲାଗିଲା ଯେ ଏତେ ସାରା ଜିନିଷ ଏତେ ପିଠା ଆଉ ବରା ଆପଣଙ୍କ ମା ଯୋଉ କରନ୍ତି ଆପଣ ଏକା ଏକା ସବୁ କେମିତି ଖାଇଯାଆନ୍ତି, ଏତେ ସବୁ ଜିନିଷ ଆପଣ ଏକା ସତରେ ଖାଇପାରନ୍ତି ତ? ତେବେ ଯାହା ବି ହଉ ବହୁତ ହି ଭଲ ଲାଗିଲା ଆପଣଙ୍କର ମେସେଜଟି ପାଇ। ଆପଣଙ୍କର ଗୁଡ୍ ୱିଶେସ୍ ପାଇଁ ବହୁତ ବହୁତ ଧନ୍ୟବାଦ। ଆପଣ ଆମ କାର୍ଯ୍ୟକ୍ରମରେ ସାମିଲ ହେଲେ ସେଥିପାଇଁ ମଧ୍ୟ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।

ଦେଖିନେବା କାର୍ଯ୍ୟକ୍ରମର ନେକ୍ସଟ ମେସେଜଟି କିଏ କରିଛନ୍ତି। ତେବେ ଏଇ ମେସେଜଟି ସବୁ ଶ୍ରୋତା ବନ୍ଧୁମାନଙ୍କୁ ଡେଡିକେଟ୍ କରାହେଇ ମେସେଜଟି ଆସିଛି। ମେସେଜଟିକୁ କରିଛନ୍ତି ସୋମନାଥ ସାହୁ ଜିଗରଣ ପଟାମୁଣ୍ଡେ କେନ୍ଦ୍ରାପଡ଼ାରୁ। ସମସ୍ତଙ୍କୁ ଗୁଡ୍ ଇଭିନିଂ ଜଣାଇଛନ୍ତି ସାଥୀ। ତେବେ ଲେଖିଛନ୍ତି ଯେ ମେ ଦ ସେଟିଂ ସନ୍ ଟେକ୍ ଆୱେ ଅଲ୍ ଅଫ୍ ୟୋର୍ ଷ୍ଟ୍ରେସ୍ ଆଣ୍ଡ ଟାୟାର୍ଡନେସ୍ ଆଣ୍ଡ ମେକ୍ ୟୁ ହୋପ୍ଫୁଲ୍ ଫର୍ ଅ ନ୍ୟୁ ଡେ। ହାଭ୍ ଅ ପ୍ଲେଜାଣ୍ଟ ଇଭିନିଂ। ବହୁତ ସୁନ୍ଦର ଥିଲା ଏ ମେସେଜଟି। ତେବେ ଏ ମେସେଜଟି କରିଥିଲେ ସୋମନାଥ ସାହୁ ଜିଗରଣ ପଟାମୁଣ୍ଡେଇ କେନ୍ଦ୍ରାପଡ଼ାରୁ। ସାଥୀ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଆପଣଙ୍କର ଏତେ ସୁନ୍ଦର ମେସେଜ ପାଇଁ। ସମସ୍ତଙ୍କୁ ଆପଣ ନିଜର ଗୁଡ୍ ୱିଶେସ୍ ଜଣାଇଛନ୍ତି ସେଥିପାଇଁ ଆପଣଙ୍କୁ ଧନ୍ୟବାଦ। ତା ସହିତ ଆପଣ ଆମ କାର୍ଯ୍ୟକ୍ରମରେ ମଧ୍ୟ ସାମିଲ ହେଲେ, ଯୋଡ଼ି ହେଲେ ଆମ ସହିତ, ସେଥିପାଇଁ ମଧ୍ୟ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ସାଥୀ ଆପଣ ମଧ୍ୟ ଜଣାଇ ପାରିବେ ନିଜର ପ୍ରିୟଜନମାନଙ୍କୁ ନିଜର ଗୁଡ୍ ୱିଶେସ୍, ତଥା ଆଜି ଯଦି କାହାର ବର୍ଥଡେ କିମ୍ବା ଆନିଭର୍ସରୀ ଥାଏ ତାଙ୍କୁ ମଧ୍ୟ ଜଣାଇ ପାରିବେ ନିଜର ୱିଶେସ୍ ଆମର ଏହି ସନ୍ଧ୍ୟା ଆସର ସେଗମେଣ୍ଟ ମାଧ୍ୟମରେ। ତେବେ ଆମକୁ ମେସେଜ୍ କରିବା ପାଇଁ ଟାଇପ୍ କରନ୍ତୁ FMRC, ଟିକେ ସ୍ପେସ୍ ଦିଅନ୍ତୁ, ନିଜର ମେସେଜ୍ଟିକୁ ଲେଖନ୍ତୁ, ନିଜର ଗୁଡ୍ ୱିଶେସ୍ଟିକୁ ଲେଖନ୍ତୁ, ତାପରେ ମେସେଜ୍ଟିକୁ ଯାହାକୁ ଡେଡିକେଟ୍ କରିବା ପାଇଁ ଚାହୁଁଛନ୍ତି ତାଙ୍କ ନାଁ ଓ ଆଡ୍ରେସ୍ ଲେଖନ୍ତୁ, ତାପରେ ଟିକେ ସ୍ପେସ୍ ଦେଇ ନିଜର ନାଁ ଓ ଆଡ୍ରେସ୍ ଲେଖି ପଠାଇ ଦିଅନ୍ତୁ ଆମ ନମ୍ବର 09495963210 ଏବଂ ହ୍ୱାଟ୍ସଆପ୍ ନମ୍ବରଟି ରହିଛି 8895254200।

ଆପଣଙ୍କୁ ମଧ୍ୟ ମୋ ତରଫରୁ ପ୍ରତି ନମସ୍କାର, ଶୁଭ ସନ୍ଧ୍ୟା, ଆପଣଙ୍କୁ ମଧ୍ୟ ହାପି ରଜ। ତେବେ ସାଥୀ ଲେଖୁଛନ୍ତି ଯେ ଆଜି ତାଙ୍କ ସାଙ୍ଗ ଦୀପାର ଶୁଭ ଜନ୍ମଦିନ, ଆଉ ସେଇ ଶୁଭ ଜନ୍ମଦିନ ଅବସରରେ ସେ ଜଣାଇଛନ୍ତି ତାଙ୍କୁ ଢେର ସାରା ଶୁଭେଚ୍ଛା। ସାଥୀ, ଆଜି ଆପଣଙ୍କ ସାଙ୍ଗ ଦୀପାଙ୍କର ଶୁଭ ଜନ୍ମଦିନ, ଆଉ ସେଇ ଶୁଭ ଜନ୍ମଦିନ ଅବସରରେ ଆମ ତରଫରୁ, ଆମର ପୁର ଏଫ୍ଏମ୍ ରେନ୍ବୋ ପରିବାର ତରଫରୁ ଆପଣଙ୍କ ସାଙ୍ଗ ଦୀପାଙ୍କୁ ଢେର ସାରା ଶୁଭେଚ୍ଛା ଆଉ ଶୁଭ ଅଭିନନ୍ଦନ। ତାଙ୍କର ଏ ବର୍ଷଟି ବହୁତ ହି ଭଲରେ ଯାଉ, ବହୁତ ହି ଭଲରେ କଟୁ। ତେବେ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଆମ ସହିତ କନେକ୍ଟ ହେଇଥିଲେ।

ନମସ୍କାର, ବର୍ତ୍ତମାନ ମୁଖ୍ୟ ସମ୍ବାଦ ସହ ମୁଁ ସତ୍ୟରଞ୍ଜନ ମହାପାତ୍ର। ଭାରତ ୟୁରୋପୀୟ ସଂଘ ମୁକ୍ତ ବାଣିଜ୍ୟ ଚୁକ୍ତି ନାମର ଶୀଘ୍ର କାର୍ଯ୍ୟାନ୍ୱୟନ ନେଇ ଉଭୟ ଭାରତ ସ୍ଲୋଭାକିଆ ମିଳିତ ଭାବେ କାର୍ଯ୍ୟ କରିବା ନେଇ ଆଶା ବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦୁଇ ଦେଶ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ 11 ଚୁକ୍ତି ସ୍ୱାକ୍ଷରିତ। ଦେଶରେ ପ୍ରଥମ ଥର ପାଇଁ କାର୍ଯ୍ୟକାରୀ ହେଲା ପବନ ଟର୍ବାଇନ୍ ଯୋଗାଣ ଶୃଙ୍ଖଳ ପରିଚାଳନା ପୋର୍ଟାଲ। ଆନନ୍ଦ ଓ ଉଲ୍ଲାସର ସହ ଆଜି ପାଳନ କରାଯାଉଛି ରଜ ସଂକ୍ରାନ୍ତି, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ରୁଷର ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ମାଡ଼ରେ ୟୁକ୍ରେନ୍ରେ 11 ଜଣଙ୍କର ମୃତ୍ୟୁ। ସୋମନାଥ ମନ୍ଦିର ଆକ୍ରମଣର 1000 ବର୍ଷ ଏବଂ ଏହାର ପୁନଃ ପ୍ରତିଷ୍ଠାର 75 ବର୍ଷ ଅପୂର୍ବ ସଂଯୋଗ ବୋଲି କହିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। 1100ରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁଙ୍କ ଜ୍ୟୋତିର୍ଲିଙ୍ଗ ଦର୍ଶନ ରେଳଯାତ୍ରାର କଲେ ଶୁଭାରମ୍ଭ। ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ପୂର୍ବରୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ଠାରେ ଆଜିଠାରୁ ଆରମ୍ଭ ହେଲା ସପ୍ତାହେ ବ୍ୟାପୀ ଯୋଗ ମହୋତ୍ସବ। ଗ୍ରୀଷ୍ମ ଛୁଟି ପରେ ଆସନ୍ତା ଗୁରୁବାରଠାରୁ ରାଜ୍ୟର ସମସ୍ତ ବିଦ୍ୟାଳୟ ଖୋଲିବା ନେଇ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ସୂଚନା। ଆଗାମୀ ଖରିଫ୍ ଋତୁ ଫସଲ ପାଇଁ ପ୍ରସ୍ତୁତି, ମୌସୁମୀ ବର୍ଷା ଏବଂ ଏଲ୍ନିନୋ ପ୍ରଭାବର ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ। ବରିଷ୍ଠ ନାଗରିକଙ୍କ ବିରୋଧରେ ନିର୍ଯାତନା ଏବଂ ଅବହେଳାକୁ ପ୍ରତିହତ କରିବା ଲକ୍ଷ୍ୟ ନେଇ ଆଜି ପାଳନ କରାଯାଉଛି ବିଶ୍ୱ ବରିଷ୍ଠ ନାଗରିକ ନିର୍ଯାତନା ନିରୋଧ ଦିବସ। ଏବଂ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଆଜି ସ୍ୱେନ୍ ଓ କାବରଭର୍ଦ୍ଦେ ମଧ୍ୟରେ ହେବ ମୁକାବିଲା। ବର୍ତ୍ତମାନ ପାଇଁ ମୁଖ୍ୟ ସମ୍ବାଦ ଏଠାରେ ସମାପ୍ତ କରୁଛୁ। ପରବର୍ତ୍ତୀ ମୁଖ୍ୟ ସମ୍ବାଦ ଶୁଣିପାରିବେ ରାତି 10:00।

କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସିତ ତକ। ଗୁଡ୍ ଇଭିନିଂ ଫ୍ରେଣ୍ଡସ, ସମୟ ହୋଇଯାଇଛି ଆରମ୍ଭ କରିବା ଶୋ ଗୀତରେ ମିତରେ। ଆଉ ଗୀତରେ ମିତରେ ଶୋ ନେଇ ଆପଣଙ୍କ ରେନ୍ବୋ ମିତ ଶୁଭଶ୍ରୀ ଅଛି ଆଜି ଆପଣଙ୍କ ସାଥିରେ। ଆପଣ ଆମକୁ ଶୁଣିପାରୁଛନ୍ତି ଆପଣଙ୍କ ରେଡିଓ ସେଟ୍ ମାଧ୍ୟମରେ, ନହେଲେ ଆପଣଙ୍କ ଫୋନ୍ରେ ଥିବା ସେହି ରେଡିଓ ଆପ୍ ମାଧ୍ୟମରେ, ନହେଲେ ଆମକୁ ଶୁଣୁଛନ୍ତି ନ୍ୟୁଜ୍ ଅନ୍ ଏୟାର ଆପ୍ ମାଧ୍ୟମରେ ମଧ୍ୟ। ଆଚ୍ଛା ସାଥୀ, ମନେ ପକେଇଲେ ଖରାଦିନ ହେଲେ ମାନେ ସେଇ ଯୋଉ ଏତେ ଗରମରେ ପାୱାର କଟ୍ ହଉଥାଏ ବାରମ୍ବାର, ଆଉ ରେଡିଓରେ ସେତେବେଳେ ବିନା କରେଣ୍ଟରେ ପ୍ରୋଗ୍ରାମ ଶୁଣିବା କେତେ ପ୍ରୋବ୍ଲେମ ହୁଏ କହିଲେ। କିନ୍ତୁ ମୋବାଇଲରେ ଆପ୍ ଆସିବା ପରେ ସେଇ ଅସୁବିଧାଟା, ସେଇ ପ୍ରୋବ୍ଲେମଟା ଏବେ ସତରେ କେତେ ପରିମାଣରେ ସଲ୍ଭ ହେଇଯାଇଛି। ଆଉ ମୋବାଇଲରେ ରେଡିଓ ଶୁଣିବାଟା ଇଜି ହେଲା ପରେ ଆପଣ ଟ୍ରାଭେଲିଂ ବେଳେ ବି ଆମକୁ ଶୁଣିପାରୁଛନ୍ତି ଏବେ, ସତରେ କହିଲେ ସାଥୀ କେତେ ସୁବିଧା ହେଇଯାଏନି ଆଗ ଅପେକ୍ଷା ଏଇ ଆପ୍ ସବୁ ଆସିବା ପରେ।

କିଛି ଏମିତି ଆପ୍ସ ରହିଛନ୍ତି, ସେମାନେ କିଛି ଲୋଭନୀୟ ଅଫର୍ସ ଦେଇଥାନ୍ତି। ସେଇ ଲୋଭନୀୟ ଅଫର୍ସ ଥାଏ ନିଜ ରିଚ୍ଟାକୁ ବଢ଼େଇବା ପାଇଁ, ଅଧିକରୁ ଅଧିକ ଲୋକ ଯେମିତି ତାଙ୍କ ସହିତ ଯୋଡ଼ି ହେଇପାରିବେ, ତାଙ୍କ ଆପ୍ସକୁ ଡାଉନଲୋଡ୍ କରିବେ, ସେଥିପାଇଁ କିଛି ନା କିଛି ଲୋଭନୀୟ ଅଫର୍ସ ଥାଏ। ଏଇ ଯେମିତି ଅନ୍ୟମାନଙ୍କୁ ଯଦି ଆପଣ ରେଫର୍ କରିବେ, ତାହେଲେ ଆପଣଙ୍କୁ ମଧ୍ୟ କିଛି ନିର୍ଦ୍ଦିଷ୍ଟ ଆମାଉଣ୍ଟର କ୍ୟାସ୍ବ୍ୟାକ୍ ମିଳିବ। ଆପଣଙ୍କ ନଜର ବି ସାଥି ଏମିତି କିଛି ଲୋଭନୀୟ ଅଫର୍ସ ପଡ଼ିଥିବ, ଆଉ ଦେଖିଥିବେ ସେତେବେଳେ କିଛି ବ୍ୟକ୍ତି ସେଇ ଲୋଭନୀୟ ଅଫର୍ସରେ ଫସିଯାଆନ୍ତି। ସେଇ ଟ୍ରାପ୍ରେ ଫସି ଯାଇ ସେମାନେ ସେଇ ଆପ୍ସକୁ ଡାଉନଲୋଡ୍ କରନ୍ତି, ଇନଷ୍ଟଲ୍ କରନ୍ତି, ଆଉ ନିଜର ପ୍ରିୟଜନମାନଙ୍କ ମଧ୍ୟରେ ବି ସେୟାର କରିଦେଇଥାନ୍ତି, ଆଉ ରିକ୍ୱେଷ୍ଟ କରନ୍ତି ଯେ ଆପଣମାନେ ମଧ୍ୟ ସେସବୁକୁ ଡାଉନଲୋଡ୍ ଆଉ ଇନଷ୍ଟଲ୍ କରନ୍ତୁ, ଯାହାଫଳରେ ସେଇ ଲୋଭନୀୟ ଅଫର୍ର ଫାଇଦାଟାକୁ ଇଜିଲି ଉଠାଇ ପାରିବେ। ପ୍ରିୟଜନମାନେ ନିଜ ସାଙ୍ଗମାନେ ରେଫର କରିଥାନ୍ତି, ତ ଅନ୍ୟ ବନ୍ଧୁମାନେ ବି ଆଗ ପଛ କିଛି ବିଚାର ନ କରି ସେ ଆପ୍ସକୁ ସବୁ ସାଙ୍ଗେ ସାଙ୍ଗେ ଇନଷ୍ଟଲ୍ ବି କରିଦେଉଥିବେ। ସାଥି ଏମିତି ବି ହୁଏ, ବହୁତ ଥର ଏମିତି ହୁଏ, କିନ୍ତୁ କଣ ହୁଏ କହିଲେ, ବେଳେବେଳେ କିଛି ଆପ୍ସ ଇନଷ୍ଟଲ୍ କଲାବେଳେ ଆମକୁ ନିଜ ଫୋନ୍ର ମିଡିଆ, ଗ୍ୟାଲେରୀ, ଫାଇଲ୍ସ, ଏମିତିକି ମାଇକ୍ରୋଫୋନ୍, କଲ୍ ଲିଷ୍ଟ ଆଉ ମେସେଜ୍ ଲିଷ୍ଟର ବି ପରମିସନ କିଛି ଆପ୍ସ ମାଗିଥାନ୍ତି, ଆଉ ଆମେ ଆଗ ପଛ କିଛି ନ ଭାବି ସେସବୁର ପରମିସନ ସାଙ୍ଗେ ସାଙ୍ଗେ ଦେଇଦେଇଥାଉ। ଆଉ ତାପରେ ସାଙ୍ଗେ ସାଙ୍ଗେ କ'ଣ ହୁଏ ଜାଣନ୍ତି, ସେଇ ଯୋଉ ଆପ୍ ମାନେ ଥାର୍ଡ ପାର୍ଟି ଆପ୍ ସହିତ ମିଶି ଆମ ଫୋନ୍ର ଡେଟା ସବୁକୁ ଚୋରି କରି ଅନ୍ୟ ଅନ୍ଅଥରାଇଜ୍ଡ ପାର୍ଟିକୁ ବିକ୍ରି କରିଦେଇଥାନ୍ତି। ଆମର ପର୍ସନାଲ ଡେଟା ସବୁ ଲିକ୍ ହେଇଯାଇଥାଏ, ପର୍ସନାଲ ଡେଟା ସବୁ ବ୍ରିଚ୍ ହେଇଯାଇଥାଏ, ଯାହାଫଳରେ ଆମର ପର୍ସନାଲ ଡେଟା ସବୁ ହ୍ୟାକର୍ମାନଙ୍କ ପାଖକୁ ପଳେଇଥାଏ, ଆଉ ସେମାନେ ଇଜିଲି ଆମ ଫୋନ୍କୁ ବେଳେବେଳେ ହ୍ୟାକ୍ କରିବାକୁ ମୌକା ପାଇଯାଆନ୍ତି। ଏବେ ଆପଣ ଭାବୁଥିବେ ଯେ ନିଜର ପର୍ସନାଲ ଡେଟାକୁ ଆଉ ଫୋନ୍ର ଡେଟାକୁ ଆପଣ କେମିତି ସେଭ୍ କରି ରଖିପାରିବେ, ବ୍ୟସ୍ତ ହୁଅନ୍ତୁନି ସାଥି, ସେ ବିଷୟରେ ମଧ୍ୟ କହିବି, କିନ୍ତୁ ଗୋଟେ ମ୍ୟୁଜିକାଲ ବ୍ରେକ୍ ପରେ ଯୋଡ଼ି ରହିଥାନ୍ତୁ ଆମ ସହିତ, ଟ୍ୟୁନ୍ କରିଥାନ୍ତୁ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକକୁ, ଆଉ ଆମ ସହିତ କହୁଥାନ୍ତୁ ଦିଲ୍ ସେ ଦିଲ୍ ତକ୍।

ବେଳେବେଳେ ଫୋର୍ସ କରିକି କୁହନ୍ତି ଯେ ଯଦି ନ କରିବେ ତାହେଲେ ଆପଣଙ୍କ ଆକାଉଣ୍ଟଟି ବନ୍ଦ କିମ୍ବା ବ୍ଲକ୍ ବି ହେଇଯାଇପାରେ। ସାଥୀ ଏମିତି ବି କୁହାଯାଏ ଆପଣ ସେଇ ଜାଗାରେ କଣ କରିବେ ନା ସଡନ୍ଲି ହଡ଼ବଡ଼ ହେଇଯିବେ ଆଉ ଡରରେ ଏଇ KYC କରିବାକୁ ବାଧ୍ୟ ହେଇ ନିଜର ବ୍ୟାଙ୍କର ବ୍ୟାଙ୍କ ଆକାଉଣ୍ଟର ଡିଟେଲ ସବୁ ଭରସା କରି ତାଙ୍କୁ ଦେଇଦେବେ। ଆଉ ତାପରେ ଯାହା ହବ ଆପଣ ଏବେ ବେଶ ଭଲସେ ଜାଣିପାରୁଥିବେ। ତାପରେ ଆପଣଙ୍କ ଆକାଉଣ୍ଟଟି ଖାଲି ହେଇଯିବାର ଚାନ୍ସେସ୍ ରହିଥାଏ। କାହିଁକି ନା ବ୍ୟାଙ୍କରୁ ସାଥୀ କେବେ ବି ଏମିତି କଲ୍ ଆସେନି, ବ୍ୟାଙ୍କରୁ କେବେ ବି ଇ KYC ଅପଡେଟ୍ କରିବା ପାଇଁ କେବେ ବି ହେଲେ ଆପଣଙ୍କୁ କଲ୍ ଆସେନି। ତ ଯଦି ଆପଣଙ୍କୁ କେବେ ଏମିତି କଲ୍ ଆସୁଛି ତାହେଲେ ଆପଣ ସଚେତନ ହେଇଯାଆନ୍ତୁ, ସତର୍କ ହେଇଯାଆନ୍ତୁ ଆଉ ନିଜର କାର୍ଡ ଡିଟେଲ୍ସ କିମ୍ବା ବ୍ୟାଙ୍କର ଡିଟେଲ୍ସ କେବେ ବି ସେ ପର୍ସନ୍କୁ ଦିଅନ୍ତୁନି। ସାଥୀ ଜାଣିଛନ୍ତି OTP ହେଉଛି ସେଇ ଆମ ପାଟିରୁ ବାହାରି ଯାଇଥିବା କଥା ଭଳି ଯାହାକୁ କେବେ ବି ଫେରେଇ ହୁଏନି। ସୋ ସେମିତି OTP, ବ୍ୟାଙ୍କ ପିନ୍ କିମ୍ବା ATM କାର୍ଡର ପିନ୍, CVV ନମ୍ବର କିମ୍ବା କିଛି ପାସୱାର୍ଡକୁ କାହା ସହିତ ବି ଭୁଲ୍ ଦେଖିବି ସେୟାର କରନ୍ତୁନି।

ଯଦି ଆମେ ବାହାରେ କୁଆଡ଼େ ଗଲେ ଆଉ ସେଠି ଯଦି ଫ୍ରି ୱାଇଫାଇ ମିଳିବା କଥା ଶୁଣୁ, ମନ ଟିକେ ଅଧିକ ଖୁସି ହେଇଯାଏ ନୁହେଁ। ସେଇ ଫ୍ରି ୱାଇଫାଇ ର ମଜା ନେଇ ବେଳେବେଳେ ଆମେ କେହି ନିଜର ବ୍ୟାଙ୍କିଂ କାମ କରିଥାଉ ତ କେହି କେହି କିଛି ମୁଭି ଡାଉନଲୋଡ କରିବାକୁ ବି ପସନ୍ଦ କରିଥାନ୍ତି। ସାଥୀ, ଆପଣ ଯଦି ସେଇ ଫ୍ରି ୱାଇଫାଇରେ ନିଜର ବ୍ୟାଙ୍କିଂ କାମ କରୁଥାନ୍ତି ନା, ତାହେଲେ ଆଜିଠୁ ଟିକେ ସଚେତନ ହେଇଯାଆନ୍ତୁ, ଟିକେ ସାବଧାନ ହେଇଯାଆନ୍ତୁ। କାହିଁକି ନା ସେଠି ସବୁ ଫ୍ରି ୱାଇଫାଇ ସେଫ୍ ହେଇନଥାଏ, ସେପାଇଁ ଫ୍ରି ୱାଇଫାଇରେ ବ୍ୟାଙ୍କିଂ କାମ ଯେତେ ନ କରିବା ବେଟର। ଆଉ ଆପଣ ଯଦି କେବେ ସାଇବର କ୍ରାଇମର ଶିକାର ହେଇଥାନ୍ତି, ତାହେଲେ ଚୁପ୍ ନ ରହି ସାଇବର ସେଲ୍ରେ ଆପଣ ରିପୋର୍ଟ କରିପାରିବେ ସେଠି। ତେବେ ମୋବାଇଲ ଆମର ଆଜିର ଆବଶ୍ୟକତା ପାଲଟିଛି ସତ, କିନ୍ତୁ ସତର୍କତା ଆମ ହାତରେ ହିଁ, ତ ସେଇଟା ଆମ ଦାୟିତ୍ୱ। ଟିକେ ଟିକେ ଛୋଟ ଅସାବଧାନତା ବର୍ଷ ବର୍ଷର ସଞ୍ଚୟକୁ ଖାଲି କରିଦେଇପାରେ ସାଥି, ସେପାଇଁ ସତର୍କ ରୁହନ୍ତୁ ଏବଂ ସଚେତନ ମଧ୍ୟ। ତା ସହିତ ଆମକୁ ଏମିତି ଟ୍ୟୁନ୍ କରି ରଖିଥାନ୍ତୁ, ଟ୍ୟୁନ୍ କରିଥାନ୍ତୁ 100.4 ଆକାଶବାଣୀ FM ରିନ୍ ବୁକଟକ। ଆଉ ଆମ ସହିତ କହୁଥାନ୍ତୁ ଦିଲ୍ ସେ ଦିଲ୍ ତକ।

ଅଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ତିଲ୍ ତାକ ଷୋଳ ଘଣ୍ଟାରେ ସମୟ ବର୍ତ୍ତମାନ ରାତି 9:16 ଆଉ ଏହା ସହିତ ଆରମ୍ଭ ହୋଇଯାଇଛି ସେହି ଶୋ ଯାହାର ନାଁ ହେଉଛି ଅଭୁଲା ସ୍ମୃତି। ଅଭୁଲା ସ୍ମୃତିରେ ଆମେ ଶୁଣିଥାଏ କିଛି ପୁରୁଣା ହିନ୍ଦୀ ଏବଂ ଓଡ଼ିଆ କଥାଚିତ୍ରର ହିଟ୍ ଏଭରଗ୍ରୀନ୍ ସଙ୍ଗସ୍। ତେବେ ଆଜି ଅଭୁଲା ସ୍ମୃତିରେ ଶୁଣିପାରିବା ଅଭିଜିତ ଭଟ୍ଟାଚାର୍ଯ୍ୟ ଗାଇଥିବା କିଛି ହିନ୍ଦୀ ଏବଂ ଓଡ଼ିଆ ମୁଭିର ଗୀତ। ତେବେ ପ୍ରଥମ ଗୀତଟି ଆସନ୍ତୁ ଶୁଣିବା ଅଲକା ୟାଗ୍ନିକ ଏବଂ ଅଭିଜିତଙ୍କ କଣ୍ଠରେ। ଗୀତଟିକୁ ଲେଖିଛନ୍ତି ଜାଭେଦ ଅଖ୍ତର ଏବଂ କମ୍ପୋଜ୍ କରିଛନ୍ତି ଯତୀନ ଲଲିତ ଏବଂ କଥାଚିତ୍ର ହେଉଛି ୟେସ୍ ବସ୍।

କହିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସି ଦିଲ୍ ତକ୍ ବର୍ତ୍ତମାନ ଶୋ ଚାଲିଛି ଅଭୁଲା ସ୍ମୃତି ଆଉ ଆଜି ଅଭୁଲା ସ୍ମୃତିରେ ଆମେ ଶୁଣୁଛେ ଅଭିଜିତ ଭଟ୍ଟାଚାର୍ଯ୍ୟଙ୍କ କଣ୍ଠରେ କିଛି ଓଡ଼ିଆ ଏବଂ ହିନ୍ଦୀ କଥାଚିତ୍ର ଗୀତ ତେବେ ନେକ୍ସଟ ଗୀତଟି ଆପଣ ଶୁଣିପାରିବେ ଆଶା ଭୋସଲେ ଏବଂ ଅଭିଜିତଙ୍କ କଣ୍ଠରେ କଥାଚିତ୍ର ଦିଲ୍ୱାଲେ ଦୁଲ୍ହନିଆ ଲେ ଜାଏଙ୍ଗେ ରୁ ଗୀତଟିକୁ ଲେଖିଛନ୍ତି ଆନନ୍ଦ ବକ୍ସି ଏବଂ କମ୍ପୋଜ୍ କରିଛନ୍ତି ଯତୀନ ଲଲିତ

କାର୍ଯ୍ୟକ୍ରମରେ ନେକ୍ସଟ ଗୀତରେ ଶୁଣୁଛନ୍ତି ଅଭିଜିତ ଏବଂ ନିବେଦିତାଙ୍କ କଣ୍ଠରେ କଥାଚିତ୍ର ଧନରେ ରଖିବୁ ଶପଥ ମୂଳରୁ। ଗୀତଟିକୁ ଲେଖିଛନ୍ତି ଅରୁଣ ମନ୍ତ୍ରୀ ଏବଂ କମ୍ପୋଜ କରିଛନ୍ତି ଶାନ୍ତିରାଜ ଖୋସଲା।

கொச்சந்தி 100.4 ஆகாஷ்வாணி எஃப்எம் ரெயின்போ கட்டத்தில் சீத்தில் தாக் ବର୍ତ୍ତମାନ ଶୋ ଚାଲିଛି ଅଭୁଲା ସ୍ମୃତି ଆଉ ଆଜି ଅଭୁଲା ସ୍ମୃତିରେ ଆମେ ଶୁଣୁଛେ ଅଭିଜିତ ଭଟ୍ଟାଚାର୍ଯ୍ୟଙ୍କ କଣ୍ଠରେ କିଛି ଓଡ଼ିଆ ଏବଂ ହିନ୍ଦୀ ମୁଭି ସଙ୍ଗସ୍ ତେବେ କାର୍ଯ୍ୟକ୍ରମରେ ନେକ୍ସଟ ସଙ୍ଗଟି ଶୁଣିପାରିବା ତୋ ବିନା ମୋ କାହାଣୀ ଅଧା କଥାଚିତ୍ରରୁ ଯାହାକୁ ଲେଖିଛନ୍ତି ଅରୁଣ ମନ୍ତ୍ରୀ ଏବଂ କମ୍ପୋଜ୍ କରିଛନ୍ତି ଶାନ୍ତିରାଜ ଖୋସଲା

0: କରନ୍ତୁ। କଣ ଆପଣ ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା ବିଷୟରେ ଶୁଣିଛନ୍ତି?
1: ଭାରତ ସରକାର କା ଲକ୍ଷ ସୋଲର ପାୱର ସେ ବିଜୁଳି ବିଲ ଜିରୋ କରନେ କା ବି ହୈ।
0: ଏଥିରେ ଆପଣଙ୍କ ଘର ସୂର୍ଯ୍ୟ ଘର ହେଇଯିବ, ମାନେ ବିଜୁଳି ବିଲ ଜିରୋ। ଆଉ ଅଧିକ ବିଜୁଳି ଉତ୍ପାଦନ ହେଲେ ବିଜୁଳି ଗ୍ରିଡ କୁ ବିକି ପଇସା ରୋଜଗାର କରିପାରିବେ। ତେବେ ବସିଛନ୍ତି କଣ ପାଇଁ? ଏବେ ହିଁ ଭିଜିଟ୍ କରନ୍ତୁ pmsuryaghar.gov.in।

ନମସ୍କାର, ବର୍ତ୍ତମାନ ମୁଖ୍ୟ ସମ୍ବାଦ ସହ ମୁଁ ସତ୍ୟରଞ୍ଜନ ମହାପାତ୍ର। ଭାରତ ୟୁରୋପୀୟ ସଂଘ ମୁକ୍ତ ବାଣିଜ୍ୟ ଚୁକ୍ତି ନାମର ଶୀଘ୍ର କାର୍ଯ୍ୟାନ୍ୱୟନ ନେଇ ଉଭୟ ଭାରତ ସ୍ଲୋଭାକିଆ ମିଳିତ ଭାବେ କାର୍ଯ୍ୟ କରିବା ନେଇ ଆଶା ବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦୁଇ ଦେଶ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ 11 ଚୁକ୍ତି ସ୍ୱାକ୍ଷରିତ। ଦେଶରେ ପ୍ରଥମଥର ପାଇଁ କାର୍ଯ୍ୟକାରୀ ହେଲା ପବନ ଟର୍ବାଇନ୍ ଯୋଗାଣ ଶୃଙ୍ଖଳ ପରିଚାଳନା ପୋର୍ଟାଲ। ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ନୂଆଦିଲ୍ଲୀଠାରେ ବିକଶିତ ଭାରତ ଯୁବ ସାଂସଦ 2026 ଆୟୋଜନ କରାଯାଇଛି। ଲୋକସଭା ବାଚସ୍କତି ଓମ୍ ବିର୍ଲା ଆସନ୍ତାକାଲି ଏହାର ଉଦ୍ଘାଟନ କରିବେ। ଜଗନ୍ନାଥ ସଂସ୍କୃତିର ସୁରକ୍ଷା ଏବଂ ଓଡ଼ିଆ ଅସ୍ମିତାକୁ ବିଶ୍ୱ ଦରବାରରେ ପ୍ରତିଷ୍ଠିତ କରିବା ପାଇଁ ଦୃଢ଼ ପଦକ୍ଷେପ ନେଇଥିବାରୁ ଶ୍ରୀଜଗନ୍ନାଥ ଭକ୍ତ ସେବା ସଂସ୍ଥାନ ପକ୍ଷରୁ ବିଭିନ୍ନ ସାଧୁସନ୍ଥଙ୍କ ଉପସ୍ଥିତିରେ ପୁରୀ ଟାଉନ୍ହଲ୍ଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଗଣସମ୍ଭର୍ଦ୍ଧନା ଜ୍ଞାପନ କରାଯାଇଛି। ସୋମନାଥ ମନ୍ଦିର ଆକ୍ରମଣର 1000 ବର୍ଷ ଏବଂ ଏହାର ପୁନଃ ପ୍ରତିଷ୍ଠାର 75 ବର୍ଷ ଅପୂର୍ବ ସଂଯୋଗ ବୋଲି କହିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। 1100ରୁ ଉର୍ଦ୍ଧ୍ୱ ଶ୍ରଦ୍ଧାଳୁଙ୍କ ଜ୍ୟୋତିର୍ଲିଙ୍ଗ ଦର୍ଶନ ରେଳଯାତ୍ରାର କଲେ ଶୁଭାରମ୍ଭ। ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ପୂର୍ବରୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ଠାରେ ଆଜିଠାରୁ ଆରମ୍ଭ ହେଲା ସପ୍ତାହେ ବ୍ୟାପୀ ଯୋଗ ମହୋତ୍ସବ। ଗ୍ରୀଷ୍ମ ଛୁଟି ପରେ ଆସନ୍ତା ଗୁରୁବାରଠାରୁ ରାଜ୍ୟର ସମସ୍ତ ବିଦ୍ୟାଳୟ ଖୋଲିବା ନେଇ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ସୂଚନା। ଆଗାମୀ ଖରିଫ୍ ଋତୁ ଫସଲ ପାଇଁ ପ୍ରସ୍ତୁତି, ମୌସୁମୀ ବର୍ଷା ଏବଂ ଏଲ୍ନିନୋ ପ୍ରଭାବର ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ। ଏବଂ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଆଜି ସ୍ପେନ୍ ଓ କାବୋଭର୍ଦ୍ଧା ମଧ୍ୟରେ ଖେଳ ଜାରି ରହିଛି। ବର୍ତ୍ତମାନ ପାଇଁ ମୁଖ୍ୟ ସମ୍ବାଦ ଏଠାରେ ସମାପ୍ତ କରୁଛୁ। ପରବର୍ତ୍ତୀ ମୁଖ୍ୟ ସମ୍ବାଦ ଶୁଣିପାରିବେ ରାତି 11:05।

ରହିଛି ଆମ ପାଖରେ ଆମର ପ୍ରଥମ ମେସେଜ ମେସେଜକୁ କରିଛନ୍ତି ରାଜେନ୍ଦ୍ର ନନା ନୂଆଗାଁ କଟକରୁ ଶୁଣିବାକୁ ଚାହିଁଛନ୍ତି ଭିକାରୀ ଚରଣ ବଳଙ୍କ କଣ୍ଠରେ ଗୋଟିଏ ସୁନ୍ଦର ଭଜନଟି ଏବଂ ପରବର୍ତ୍ତୀ ମେସେଜଟି କରିଛନ୍ତି ହୀରାମଣି ବର୍ମା ପାରସମଣି ବର୍ମା ପୁଷ୍ପେନ୍ଦ୍ରମଣି ବର୍ମା ଏବଂ ନୋଖିଲାଲ ବର୍ମା ଭାଟପରା ଛତିଶଗଡ଼ରୁ ଶୁଣିବା ପାଇଁ ଚାହୁଁଛନ୍ତି ଉଦିତ ନାରାୟଣ ଏବଂ ଚିତ୍ରାଙ୍କ କଣ୍ଠରେ ଗୋଟିଏ ସୁନ୍ଦର ଗୀତଟି ସାଥି ପହଞ୍ଚାଇଲି ଆପଣମାନଙ୍କ ପସନ୍ଦର ଗୀତ ଶୁଣୁଥାନ୍ତୁ ଝୁଁଥାନ୍ତୁ ଆଉ ଏମିତି ଆମ ସହିତ କନେକ୍ଟେଡ୍ ହୋଇ ରହିଥାନ୍ତୁ।

ଚାଲିଛି ରେନ୍ବୋ ଏସ୍ଏମ୍ଏସ୍ ଆଉ ରେନ୍ବୋ ଏସ୍ଏମ୍ଏସ୍ରେ ନେକ୍ସଟ ମେସେଜ ଟି କରିଛନ୍ତି ସମୀକ୍ଷା ସଦୀକ୍ଷା ସନ୍ତୋଷ ନିର୍ମଳା ମାମାଲି କନ୍ତୋଲ ଆଠଗଡ଼ରୁ ତାଙ୍କ ପରେ ପରେ ମେସେଜଟି କରିଛନ୍ତି କଳ୍ପନା ମହାନ୍ତି ସୋମ ପ୍ରକାଶ ଏବଂ ଭାରତ ଚନ୍ଦ୍ର ନାୟକ ସିଡିଏ ସେକ୍ଟର ସିକ୍ସରୁ ଏବଂ ଏହି ମେସେଜଟି କରିଛନ୍ତି ଅସ୍ତିଆ ବାଙ୍କି କଟକରୁ ସୁମନ୍ତ କୁମାର ରାଉତ ଏବଂ ତାଙ୍କ ପୁତୁରା କାହ୍ନା ସାଥୀ ପହଞ୍ଚାଇଲି ଆପଣମାନଙ୍କ ପସନ୍ଦର ଗୀତ ବ୍ୟାକ୍ ଟୁ ବ୍ୟାକ୍

କାର୍ଯ୍ୟକ୍ରମରେ ନେକ୍ସପ୍ରେ ସୃଷ୍ଟି କରିଛନ୍ତି କାଳିଆପାଣି ସୁକିନ୍ଦା ଯାଜପୁରରୁ ଆଲୋକ ମହାରଣା ସସ୍ମିତା ଓଝା ଓମ୍ ଏବଂ କ୍ରିଷ୍ଣା ନେକ୍ସ୍ଟ ମେ ସୃଷ୍ଟି କରିଛନ୍ତି ସୁନୀଲକାନ୍ତ ମହାନ୍ତି ସିଲୁ ଏବଂ ଆକୃତି ଦେଓକାଲି ସଂଘତ୍ରାସ କଟକରୁ।

କାର୍ଯ୍ୟକ୍ରମରେ ଶେଷ ଗୀତଟି ଶୁଣୁଛନ୍ତି ଟାର୍ଗେଟ କଥାଚିତ୍ରରୁ। କଣ୍ଠଶିଳ୍ପୀ ମାନେ ହେଲେ ଉଦିତ ନାରାୟଣ ଏବଂ କବିତା କୃଷ୍ଣମୂର୍ତ୍ତି। ତେବେ ଗୀତଟି ଶୁଣିବା ପାଇଁ ରିକ୍ୱେଷ୍ଟ କରିଛନ୍ତି ଭୁବନେଶ୍ୱରରୁ ରାକେଶ ଏବଂ ସୁଶ୍ରୀ।

ତେବେ ଆମ ସହିତ ଅନ୍ୟ ସାଥୀମାନେ ମଧ୍ୟ ଯୋଡ଼ି ହୋଇଥିଲେ। ସେମାନେ ହେଲେ ନରଗଡ଼ା ଛତିଶଗଡ଼ରୁ ମହାରାଜ କୀର୍ତ୍ତନପୁରୀ ଗୋସ୍ୱାମୀ, ଲକ୍ଷ୍ମୀଦେବୀ ଗୋସ୍ୱାମୀ, ଯୋଗେଶପୁରୀ ଟ୍ୱିଙ୍କଲ ଡିମ୍ପଲ, ମୀନାକ୍ଷୀ, ନିଶା, ତୁଲସୀ ଏବଂ ଦିଶା ଗୋସ୍ୱାମୀ। ନେକ୍ସଟ ସାଥୀମାନେ ହେଲେ ନିରଞ୍ଜନ ବେହେରା, ପୁନି ବେହେରା, ମମତା, କବିତା, ବଳିଆ, ମୁନା, କୁନା, କାହ୍ନୁ, ଟିକି, ଅନୁ, ପିଙ୍କି, ଲକ୍ଷ୍ମୀପ୍ରିୟା, ରିଙ୍କି, ନିର୍ଲିପ୍ତା, ଅର୍ପିତା, ଲକ୍ଷ୍ମୀପ୍ରିୟା, ହିମାଂଶୁ, ଜିଜ୍ଞାସୁ, ଦିବ୍ୟାଂଶୁ, ହୃଦୟାଂଶୁ ଏବଂ ସାନ୍ଭି। ତାଙ୍କ ପରେ ଯୋଡ଼ି ହୋଇଥିଲେ ସମୀର ସଙ୍ଗୀତା ପଣ୍ଡା, ତେଲେଙ୍ଗାପେଣ୍ଠ କଟକରୁ।

0: ଏଥର ଯୋଡ଼ି ହେଇଥିଲେ ଶାହବାଜର ଚିକୋ, ଗୁନୁ, ସୋନୁ, ଦେବୁ, ରୁବି, ରିକୁ, ସୋମ ଏବଂ ଜେଜେ। ଆଉ ମଧ୍ୟ ସାଥୀମାନେ ଯୋଡ଼ି ହେଇଥିଲେ, ସେମାନେ ହେଲେ ସୋମନାଥ ସାହୁ, ଜିକରଣ ପଟ୍ଟାମୁଣ୍ଡାଇ କେନ୍ଦ୍ରାପଡ଼ାରୁ, ଜମସେଦପୁର ଝାଡ଼ଖଣ୍ଡରୁ ଯୋଡ଼ି ହେଇଥିଲେ ଦେବେନ୍ଦ୍ର ତାନ୍ତି, ନିଶା କୁମାରୀ ପ୍ରକାଶ, ରେଶ୍ମା କୁମାରୀ, ଦୀପାଲି କୁମାରି ଏବଂ ଦେବେନ୍ଜୀ। ବିଜୟ କୁମାର ଦାସ, ଅସ୍ମିତା ଦାସ, ମାମୁନି ଏବଂ ପୂଜା ସୌରୀ ମହାସିଂହପୁର କଟକରୁ, ଏଥର ଯୋଡ଼ି ହେଇଥିଲେ ହିତେନ୍ଦ୍ର ଦାସ ଆସାମରୁ। ଆପଣ ସମସ୍ତଙ୍କୁ ସାଥୀ ବହୁତ ବହୁତ ଧନ୍ୟବାଦ। ବର୍ତ୍ତମାନ ଆସନ୍ତୁ ଶୁଣିବା ହିନ୍ଦୀରେ ସମାଚାର ଆକାଶବାଣୀ ଦିଲ୍ଲୀରୁ।
1: आकाशवाणी समाचार के साथ मैं जया भारती। भारत और स्लोवाकिया ने अपने संबंधों को व्यापक साझेदारी के स्तर तक उन्नत करते हुए द्विपक्षीय सहयोग को बढ़ाने के लिए 11 समझौतों पर हस्ताक्षर किए हैं। प्रधानमंत्री नरेंद्र मोदी और स्लोवाकिया के प्रधानमंत्री रॉबर्ट फीत्सो के बीच हुई वार्ता के बाद प्रवासन, डिजिटल प्रौद्योगिकी और रक्षा जैसे विभिन्न क्षेत्रों में समझौतों पर

ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟା ରେକର୍ଡ ସଂଖ୍ୟକ 19.14% ପହଞ୍ଚିଥିବା ସୂଚନା। ପଶ୍ଚିମବଙ୍ଗସ୍ଥିତ ଦୀଘା ଜଗନ୍ନାଥ ମନ୍ଦିରରୁ ଧାମ ଶବ୍ଦ ହଟିବା ପରିପ୍ରେକ୍ଷୀରେ ପୁରୀ ଟାଉନ୍ ହଲ୍ଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ପ୍ରଦାନ କରାଗଲା ନାଗରିକ ସମ୍ଭର୍ଦ୍ଧନା। ଶ୍ରୀଜଗନ୍ନାଥ ସଂସ୍କୃତିର ସୁରକ୍ଷା ପ୍ରସାର ଏବଂ ଶ୍ରୀମନ୍ଦିରର ଶାସ୍ତ୍ରୀୟ ପରମ୍ପରାର ସଂରକ୍ଷଣ ପାଇଁ ସରକାର ପ୍ରତିଶ୍ରତିବଦ୍ଧ କହିଲେ ମୁଖ୍ୟମନ୍ତ୍ରୀ। ସୋମନାଥ ମନ୍ଦିର ଆକ୍ରମଣର 1000 ବର୍ଷ ଏବଂ ଏହାର ପୁନଃ ପ୍ରତିଷ୍ଠାର 75

ଦୃଷ୍ଟିବଦ୍ଧ କହିଲେ ମୁଖ୍ୟମନ୍ତ୍ରୀ। ସୋମନାଥ ମନ୍ଦିର ଆକ୍ରମଣର 1000 ବର୍ଷ ଏବଂ ଏହାର ପୁନଃ ପ୍ରତିଷ୍ଠାର 75 ବର୍ଷ ଅପୂର୍ବ ସଂଯୋଗ ବୋଲି କହିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। 1100ରୁ ଉର୍ଦ୍ଧ୍ୱ ଶ୍ରଦ୍ଧାଳୁଙ୍କ ଜ୍ୟୋତିର୍ଲିଙ୍ଗ ଦର୍ଶନ ରେଳଯାତ୍ରାର କଲେ ଶୁଭାରମ୍ଭ। ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ପୂର୍ବରୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ଠାରେ ଆଜିଠାରୁ ଆରମ୍ଭ ହେଲା ସପ୍ତାହେ ବ୍ୟାପୀ ଯୋଗ ମହୋତ୍ସବ। ଗ୍ରୀଷ୍ମ ଛୁଟି ପରେ ଆସନ୍ତା ଗୁରୁବାରଠାରୁ ରାଜ୍ୟର ସମସ୍ତ ବିଦ୍ୟାଳୟ ଖୋଲିବା ନେଇ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ସୂଚନା। ଆଗାମୀ ଖରିଫ୍ ଋତୁ ଫସଲ ପାଇଁ ପ୍ରସ୍ତୁତି, ମୌସୁମୀ ବର୍ଷା ଏବଂ ଏଲ୍ନିନୋ ପ୍ରଭାବର ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ। ଏବଂ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଆଜି ସ୍ୱେନ୍ ଓ କାବୋଭର୍ଦେ ମଧ୍ୟରେ ଖେଳ ଜାରି ରହିଛି। ବର୍ତ୍ତମାନ ସୁଦ୍ଧା ଉଭୟ ଦଳ କୌଣସି ଗୋଲ୍ କରିନାହାନ୍ତି। ଆଜିର ମୁଖ୍ୟ ସମ୍ବାଦ ସମାପ୍ତ ହେଲା। ନମସ୍କାର।

ମହାପ୍ରଭୁଙ୍କର ଲୀଳା ଅପାର, କରୁଣା ଅପାର, ଦୟା ଅପାର। କେତେବେଳେ ସେ ଭକ୍ତକୁ ପରୀକ୍ଷା କରନ୍ତି ତ ଆଉ କେତେବେଳେ ମାଗିବା ଆଗରୁ ସବୁକିଛି ଅଜାଡ଼ି ଦିଅନ୍ତି। ଅନ୍ତର୍ଯ୍ୟାମୀ ସେ ଅନ୍ତରର ସବୁ ଦୁଃଖ ଯନ୍ତ୍ରଣା ବେଦନାକୁ ବୁଝିପାରନ୍ତି ବୋଲି ସେ ଅନ୍ତରର ଠାକୁର, ଭକ୍ତ ହୃଦୟର ଠାକୁର। ଆଉ ଭକ୍ତ କହୁଛି, ହେ ମଣିମା, ମୋର ଯେତେ ଦୁଃଖ ଅଛି ସେ ଦୁଃଖକୁ ଆପଣଙ୍କର ସେ ଶରଧାବାଲିକୁ ମୋ ଦୁଃଖ ନିଅଣ୍ଟ, ଆଉ ସିଂହ ଦୁଆରକୁ ମୋର ପାପ ନିଅଣ୍ଟ। ହଁ, ମୁଁ ଯେତେ ଯେତେ ଯେତେ ଯେତେ ଯେତେ କାମ କଲେ ବି ଯେତେବେଳେ ମୁଁ ନିରବ ହୋଇଯାଏ, ଟିକେ ବସି ପଡ଼େ, ଟିକେ ଫୁର୍ସତ ପାଏ, ସେତେବେଳେ ସେ ଚକା ଚକା ଆଖି ମୋତେ ଆପେ ଆପେ ଦିଶିଯାଏ। ସେ ଚକା ଚକା ଆଖିରେ କି ଆକର୍ଷଣ ଅଛି, କି ମୋହ ଅଛି, କି ଯାଦୁ ଅଛି କେଜାଣି। ଯେତେବେଳେ ମୁଁ ଟିକେ ଆରାମ କରିବାକୁ ଚାହେଁ, ବସିଯାଏ, ଆଖି ବୁଝିଦିଏ, ସେତେବେଳେ ଆପଣଙ୍କର ସେଇ ସୁନ୍ଦର କଳା କଳା ଚକା ଚକା ଆଖି ମୋତେ ଦିଶିଯାଏ। ମୋର ଯେତେ ଦୁଃଖ, ମୋର ଯେତେ ଯନ୍ତ୍ରଣା, ମୋର ଯେତେ କଷ୍ଟ, ସବୁକିଛି ନିମିଷକେ ଦୂର ହୋଇଯାଏ, ଲାଘବ ହୋଇଯାଏ ଆପଣଙ୍କର ଦିବ୍ୟ ଅମୃତମୟ ରୂପ ଲାବଣ୍ୟକୁ ଟିକେ ସ୍ପର୍ଶ କଲା ମାତ୍ରେ, ଟିକେ ଛୁଇଁ ଦେଲା ମାତ୍ରେ, ଟିକେ ଭାବିଦେଲା ମାତ୍ରେ, ଆପଣଙ୍କୁ ଟିକେ ମନେ ପକେଇଲା ମାତ୍ରେ। ସେଇଥିପାଇଁ ତ ଆପଣ ଚକା ଚକା ଆଖିରେ ରତ୍ନ ସିଂହାସନରେ ବସି ଭକ୍ତମାନଙ୍କର ଦୁଃଖକୁ ନିବାରଣ କରୁଛନ୍ତି।

ସେଦିନ ଭକ୍ତ ବନ୍ଧ ମହାନ୍ତି ଭୋକରେ ଆଉଟୁ ପାଉଟୁ ହେଇ ମହାପ୍ରଭୁଙ୍କୁ ନିବେଦନ କଲେ, ଗୁହାରି କଲେ, ଡାକିଲେ, ନିଜ ପରିବାର ସହିତ ଶ୍ରୀକ୍ଷେତ୍ର ଧାମକୁ ଆସିଲେ। ବନ୍ଧୁପଣକୁ ରକ୍ଷା କରି ଆମ ମଣିମା ମହାପ୍ରଭୁ ଭୋକରେ ଶୋଇଥିବା ବନ୍ଧୁ ମହାନ୍ତିଙ୍କୁ ସୁବର୍ଣ୍ଣ ଥାଳିରେ ବିଭିନ୍ନ ପ୍ରକାର ସୁସ୍ୱାଦୁ ଖାଦ୍ୟ ଯାଚି ଦେଇଥିଲେ। ସେଇ ବନ୍ଧୁପଣକୁ ରକ୍ଷା କରିବାକୁ ଯାଇ ସୁଦାମାଙ୍କୁ ପାଛୋଟି ନେଇଥିଲେ ଲୀଳା ପୁରୁଷୋତ୍ତମ ଭଗବାନ ଶ୍ରୀକୃଷ୍ଣ। ସୁଦାମା ଯେତେବେଳେ ପତ୍ନୀ ସୁଶୀଳାଙ୍କର ଅନୁରୋଧ ବାରମ୍ବାର କହିବା ପରେ ଦ୍ୱାରକାଧୀଶଙ୍କ ପାଖକୁ ଗଲେ ନିଜର ଦୁଃଖ ଦାରିଦ୍ର୍ୟତା ବିଷୟରେ ଜାଣିବା ପାଇଁ। କିନ୍ତୁ ଦ୍ୱାରକାରେ ପହଞ୍ଚିବା ପୂର୍ବରୁ ଦ୍ୱାରକାର ଆଭିମୁଖ୍ୟ ଚାକଚକ୍ୟ ବେଶଭୂଷା ଦେଖି ସୁଦାମା ମନେ ମନେ ନିଜକୁ ଭାରି ଲଜ୍ଜିତ ବୋଧ ମନେ କଲେ। କହିଲେ, ଏତେ ବଡ଼ ରାଜା ସମ୍ରାଟ ଠାକୁର ତାଙ୍କୁ ମୋର ଦୁଃଖ ଯନ୍ତ୍ରଣା କହିପାରିବି? ମୁଁ କେମିତି କହିବି? ନା ନା ନା ନା, ଏସବୁ କହିବା ଆଦୌ ଠିକ ହେବନି। ପ୍ରଜା ପାରିଷଦ ବର୍ଗ ସମସ୍ତେ ସୁଦାମାଙ୍କୁ ଘଉଡ଼େଇ ଦେଉଥିଲେ, କାରଣ ସୁଦାମାଙ୍କର ବେଶଭୂଷା ଥିଲା ଅତ୍ୟନ୍ତ ନିଚ ନିକୃଷ୍ଟ ଦରିଦ୍ର ବ୍ରାହ୍ମଣଙ୍କ ଭଳି। କିନ୍ତୁ ଦ୍ୱାରକାଧୀଶ ଯେତେବେଳେ ଜାଣିପାରିଲେ ବନ୍ଧୁ ସଖା ସୁଦାମା ଆସିଛନ୍ତି ତାଙ୍କୁ ଭେଟ କରିବା ପାଇଁ, ଦେଖା କରିବା ପାଇଁ, ସମସ୍ତ ସୁଖ ସ୍ୱାଚ୍ଛନ୍ଦ୍ୟ ଅଳଙ୍କାର ଆଭୂଷଣ ସିଂହାସନ ଛାଡ଼ି ଭଗବାନ କୃଷ୍ଣ ଦୌଡ଼ି ଦୌଡ଼ି ଆସିଲେ। ପ୍ରଜା ପାରିଷଦଙ୍କ ବର୍ଗ ଗହଣରେ ଦୌଡ଼ି ଦୌଡ଼ି ଆସି ସୁଦାମାଙ୍କୁ କୋଳାକୃତ କଲେ, କୁଣ୍ଢେଇ ପକେଇଲେ, ଆଲିଙ୍ଗନ କଲେ।

ଭକ୍ତ ସୁଦାମା ଦ୍ୱାରକାଧୀଶଙ୍କ ପାଖରେ ନିଜର ଦୁଃଖ ଦାରିଦ୍ରତା ବିଷୟରେ କିଛି ବି କହିପାରିଲେ ନାହିଁ। ଭଗବାନ ବାରମ୍ବାର ପଚାରୁଥାନ୍ତି, ସୁଦାମା ତୁମର କ'ଣ ଆବଶ୍ୟକତା ଅଛି, କ'ଣ କହିବାକୁ ଚାହୁଁଛ ତୁମେ। ସୁଦାମା କିଛି କହିପାରିନଥିଲେ। ପତ୍ନୀ ସୁଶୀଳା ବାରମ୍ବାର କହିଥିଲେ, ଆମର ଏତେ ଦୁଃଖ ଦାରିଦ୍ରତା ଭିତରେ ତୁମେ କାହିଁକି ତମ ବନ୍ଧୁଙ୍କୁ କିଛି ମାଗିବାକୁ ଯାଉନ, ତାଙ୍କୁ କାହିଁକି ଜଣାଉନ କିଛି। ସୁଦାମା ସେଇଥିପାଇଁ ଯାଇଥିଲେ, କିନ୍ତୁ ଭଗବାନ କୃଷ୍ଣଙ୍କୁ ଦେଖିଲା ପରେ ସୁଦାମା କିଛି ବି ମାଗିପାରିନଥିଲେ, କିଛି ବି କହିପାରିନଥିଲେ, ସବୁ କିଛି ଭୁଲି ଯାଇଥିଲେ। ସେ ହେଉଛନ୍ତି ଲୀଳା ପୁରୁଷୋତ୍ତମ। ଲୀଳା ମାଧ୍ୟମରେ ଲୀଳାର ପରିପ୍ରକାଶ କରିବାକୁ ଯାଇ ଭକ୍ତକୁ ସେ ସବୁ ପ୍ରକାର ମୋହ ମାୟା ଦୁଃଖ ଯନ୍ତ୍ରଣାରୁ ଉର୍ଦ୍ଧ୍ୱକୁ ନେଇଯାଆନ୍ତି। ସେଥିପାଇଁ ସେ ଲୀଳା ରଚନା କରନ୍ତି ଭକ୍ତମାନଙ୍କ ସହିତ।

ସବୁ ସମୟରେ ମହାପ୍ରଭୁ ଭକ୍ତର ମାନ ରକ୍ଷା କରିଛନ୍ତି, ଭକ୍ତକୁ ଉଦ୍ଧାର କରିଛନ୍ତି ବିଭିନ୍ନ ପ୍ରକାର ବିପଦ ଆପଦରୁ। ସେଇଥିପାଇଁ ସେ ବିପଦ ଭଞ୍ଜନ ବାନ ଉଡ଼େଇଛନ୍ତି ବୋଲି ଭକ୍ତ ବିଶ୍ୱାସ କରେ। ପତିତମାନଙ୍କୁ ଉଦ୍ଧାର କରିବା ପାଇଁ ପତିତ ପାବନ ବାନା ଫର ଫର ହୋଇ ନୀଳଚକ୍ର ଉପରେ ଉଡୁଛନ୍ତି। ଅନେକ ଦୂରରୁ ଭକ୍ତର ଯେତେବେଳେ ଦୃଷ୍ଟି ପଡ଼ିଯାଏ ସେ ନୀଳଚକ୍ରରେ ଉଡୁଥିବା ପତିତ ପାବନ ବାନା ଉପରେ, ଆପେ ଆପେ ହାତ ଯୋଡ଼ି ହୋଇଯାଏ, ମୁଣ୍ଡ ନଇ ପଡ଼େ, ହାତ ଟେକି ହୋଇଯାଏ। ଭକ୍ତ କହି ପକାଏ, ଜୟ ଜଗନ୍ନାଥ, ହେ ମଣିମା, ହେ ମହାପ୍ରଭୁ, ଆପଣଙ୍କର ସେ ପତିତ ପାବନ ନେତ ସେମିତି ଫର ଫର ଫର ଫର ହୋଇ ଉଡୁଥାଉ। ସମସ୍ତ ପତିତ ମାନଙ୍କର ଦୁଃଖ ଆପଣ ନିବାରଣ କରୁଥାନ୍ତୁ। ସେଦିନ ଭକ୍ତ ପ୍ରହଲ୍ଲାଦଙ୍କ ମାନ ରକ୍ଷା କରି ମହାପ୍ରଭୁ ନିଜର ସ୍ୱରୂପକୁ, ନିଜର କଳେବରକୁ ପରିବର୍ତ୍ତନ କରିଦେଲେ, ଲୁହା ଖୁମ୍ବ ଭିତରୁ ପ୍ରକଟ ହେଲେ, ନୃସିଂହ ଅବତାର ଧାରଣ କଲେ ଏବଂ ହିରଣ୍ୟକଶ୍ୟପକୁ ବଧ କଲେ। ତେଣୁ ଯୁଗେ ଯୁଗେ ଭକ୍ତ ଯେତେବେଳେ ଆକୁଳ ନିବେଦନ କରେ, ଆକୁଳ ପ୍ରାର୍ଥନା କରେ, ଗୁହାରେ କରେ, ମଣିମା ସେତେବେଳେ ସମସ୍ତ ପ୍ରକାରର ଐଶ୍ୱର୍ଯ୍ୟକୁ ତ୍ୟାଗ କରି ଧାଇ ଆସନ୍ତି, ଦୌଡ଼ି ଆସନ୍ତି ଭକ୍ତକୁ ଉଦ୍ଧାର କରିବା ପାଇଁ, ରକ୍ଷା କରିବା ପାଇଁ। ସେତିକି ଆକୁଳ ନିବେଦନ, ଆତ୍ମବିଶ୍ୱାସ, ଭକ୍ତି, ଶ୍ରଦ୍ଧା, ପ୍ରେମ, ଭଲ ପାଇବା, ଏସବୁ ରହିବା ଦରକାର। ପ୍ରତ୍ୟେକ କ୍ଷେତ୍ରରେ, ପ୍ରତ୍ୟେକ ମୁହୂର୍ତ୍ତରେ ସବୁକିଛି ତାଙ୍କରି ଇଚ୍ଛାରେ, ତାଙ୍କ ନିର୍ଦ୍ଦେଶରେ, ତାଙ୍କ ଇଙ୍ଗିତରେ ହେଉଛି ବୋଲି ଆମେ ଯଦି ଥରେ ଭାବିଦେବା, ବିଶ୍ୱାସ କରିନେବା, ତାହେଲେ ଅନେକ ସମସ୍ୟାର ସମାଧାନ ଆପେ ଆପେ ହୋଇଯିବା ସହିତ ମହାପ୍ରଭୁଙ୍କର ଅପାର କରୁଣା ଆମେ ଲାଭ କରିପାରିବା।

ତାର ଦୁଃଖ ଯନ୍ତ୍ରଣା ଲାଘବ ହୋଇଥାଏ ନିମିଷକେ। ସେତିକି ଭାବର ସହିତ, ସେତିକି ବିଶ୍ୱାସର ସହିତ ମଣିମାଙ୍କୁ ଯିଏ ଆତ୍ମସମର୍ପଣ କରିଥାଏ, ନିଜକୁ ସମ୍ପୂର୍ଣ୍ଣ ଭାବରେ ସମର୍ପିତ କରିଥାଏ, ସେ ତତ୍କ୍ଷଣାତ୍ ମଣିମାଙ୍କର କରୁଣାକୁ, କୃପାକୁ, ଆଶୀର୍ବାଦକୁ କୌଣସି ନା କୌଣସି ଭାବନାରେ ଅନୁଭବ କରିଥାଏ। ସେଇଥିପାଇଁ ତ ସେ ଜଗତର ଠାକୁର ହୃଦୟ ବିହାରୀ ତାଙ୍କୁ ହୃଦୟର ସହିତ ଡାକ ପକେଇଲେ, ଆଗୁଣ ଆତ୍ମନିବେଦନ ଜଣେଇଲେ। ନିଶ୍ଚିତ ଭାବରେ ସେ ଉଦ୍ଧାର କରିବେ, ଦୁଃଖ ନିବାରଣ କରିବେ, ଏଥିରେ ସନ୍ଦେହ ନାହିଁ।

ଭକ୍ତ କେବଳ ମଣିମାଙ୍କର ଦିବ୍ୟ ସତ୍ତାକୁ ଅନୁଭବ କରିପାରେ। ସମୟ ଅସମୟରେ ପଡ଼ି ଯେତେବେଳେ ମଣିମାଙ୍କୁ ଗୁହାରି କରେ, ନିବେଦନ କରେ, ନିଜର ଦୁଃଖ ଯନ୍ତ୍ରଣା ଜଣାଇଥାଏ, ସେତେବେଳେ କୌଣସି ନା କୌଣସି ଭାବନାରେ ସେ ମହାପ୍ରଭୁଙ୍କୁ ଅନୁଭବ କରେ ଏବଂ

ଶୁକମୁନିଙ୍କର ମହାରାଜ ପରୀକ୍ଷିତଙ୍କୁ ଭଗବାନଙ୍କର ବିଶ୍ୱରୂପ, ଆତ୍ମାର ଗତି, ବିଷ୍ଣୁ ଭଜନର ମହିମା, ବିରାଟ ପୁରୁଷଙ୍କ ବିଭୂତି, ଭାଗବତର ଦଶ ଲକ୍ଷଣ ଆଦିର ବର୍ଣ୍ଣନା ଥିଲା ଦ୍ୱିତୀୟ ସ୍କନ୍ଧର ବିଷୟବସ୍ତୁ। ଆଜି ଆରମ୍ଭ କରିବା ତୃତୀୟ ସ୍କନ୍ଧ। ଏହି ସ୍କନ୍ଧରେ ବିଦୁର ଉଦ୍ଧବ ସମ୍ବାଦ, ବିଦୁର ମୈତ୍ର ଚରିତ ମାଧ୍ୟମରେ ଦିବ୍ୟ ରସଯୁକ୍ତ କପିଳ ଜ୍ଞାନର ଅବତାରଣା କରାଯାଇଛି।

ଶୁଣିଲେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 66ତମ ଭାଗ। ବେତାର ସମ୍ପାଦନା ଡକ୍ଟର ବିଚିତ୍ରାନନ୍ଦ। ବେତାର ସମ୍ପାଦନା ଡକ୍ଟର ବୈଷ୍ଣବ ଚରଣ ସାମଲ। ସଙ୍ଗୀତ ପରିଚାଳନା ଓମ୍ ପ୍ରକାଶ ମହାନ୍ତି। ଏ ଅଧ୍ୟାୟର କଣ୍ଠଶିଳ୍ପୀମାନେ ଥିଲେ ମଧୁଲିତା ମହାନ୍ତି, ସାଗରିକା ମହାନ୍ତି, ଅରବିନ୍ଦ ମୁଦୁଲି ଏବଂ ସିଦ୍ଧାର୍ଥ ମିଶ୍ର। ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ।

ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 48ତମ ଭାଗ ଶୁଣିବେ ସନ୍ଧ୍ୟା 6:10। ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏଜବାଷ୍ଟନ୍ ବିର୍ମିଂହମ୍ ଇଂଲଣ୍ଡରେ ଖେଳାଯିବାକୁ ଥିବା ଆଇସିସି ଟି ଟ୍ୱେଣ୍ଟି ଓମେନ୍ସ କ୍ରିକେଟ୍ ୱାର୍ଲ୍ଡ କପ୍ 2026ର ସିଧା ପ୍ରସାରଣ ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ। ସନ୍ଧ୍ୟା 6:30ରୁ ଖେଳ ଶେଷ ହେବା ପର୍ଯ୍ୟନ୍ତ ଏବଂ ରାତି 10:45ରେ ରେନ୍ବୋ ଏସ୍ଏମ୍ଏସ୍। ଏଥିଲେ ଆଜି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଆକାଶବାଣୀ ଏଫ୍ଏମ୍ ରେନ୍ବୋ କାଟକ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ଭାଦ ଶୁଣିପାରିବେ ଟିକେ ପରେ।

0: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟ ଆଜିଥିରେ ଶୁଣନ୍ତୁ ୱାର୍ଲ୍ଡ ବ୍ଲଡ୍ ଡୋନର ଡେ ଏ ସମ୍ପର୍କରେ ଆଲୋଚନା କରିଛନ୍ତି ଡାକ୍ତର ରବିନାରାୟଣ ରଥ।
1: ଆମ ଦେହର ସବୁଠାରୁ ମୂଲ୍ୟବାନ ଉପାଦାନ ହେଉଛି ରକ୍ତ। ମଣିଷ ଦେହରେ ହାରାହାରି 5-6 ଲିଟର ରକ୍ତ ଥାଏ। ପ୍ରତି ମୁହୂର୍ତ୍ତରେ ଆମ ଅସ୍ଥି ମଜ୍ଜା ଭଳି କେତେକ ଅଙ୍ଗରୁ ରକ୍ତ ତିଆରି ହେଉଥାଏ। ତେବେ କେତେକ ବିଶେଷ ପରିସ୍ଥିତିରେ ମଣିଷ ଦେହରେ ଅନ୍ୟ ବ୍ୟକ୍ତିର ରକ୍ତ ଆଣି ଭରଣା କରିବା ଦରକାର ହୋଇଥାଏ। ସେସବୁ ବିଶେଷ ପରିସ୍ଥିତିମାନଙ୍କ ମଧ୍ୟରେ ଅସ୍ତ୍ରୋପଚାର, ଦୁର୍ଘଟଣାଜନିତ ରକ୍ତସ୍ରାବ, କେତେକ ପ୍ରକାର କର୍କଟ ରୋଗ, ରକ୍ତ ଶିକୁଳି ରୋଗ ଆଦି ପ୍ରଧାନ। ରକ୍ତରେ ରହିଥିବା ଲୋହିତ ରକ୍ତକଣିକା, ଶ୍ୱେତ ରକ୍ତକଣିକା, ଅଣୁଚକ୍ରିକା ପରି ବିଶେଷ କୋଷଗୁଡ଼ିକ ଥିବାରୁ ରକ୍ତ କୃତ୍ରିମ ପ୍ରଣାଳୀରେ ପ୍ରସ୍ତୁତ ହୋଇପାରେ ନାହିଁ। ତେଣୁ ଆବଶ୍ୟକ ପଡ଼ିଲେ ମଣିଷ ପାଇଁ କେବଳ ମଣିଷ ରକ୍ତ ହିଁ ବ୍ୟବହାର କରାଯାଏ। ଆକଳନରୁ ଜଣାଯାଏ ଯେ ଆମ ଦେଶରେ ପ୍ରତିବର୍ଷ ପ୍ରାୟ 1 କୋଟି ଏକକ ରକ୍ତ ଆବଶ୍ୟକ ହେଉଛି। ତା ମଧ୍ୟରୁ ସ୍ୱେଚ୍ଛାକୃତ ରକ୍ତଦାତାଙ୍କଠାରୁ ମାତ୍ର 40 ଲକ୍ଷ ଏକକ ସଂଗୃହୀତ ହୋଇଥାଏ। ତେଣୁ ଆବଶ୍ୟକ ରକ୍ତ ଏବଂ ଉପଲବ୍ଧ ରକ୍ତ ମଧ୍ୟରେ ଏକ ବଡ଼ ବ୍ୟବଧାନ ରହୁଛି। ସେଇଥିପାଇଁ ଅନେକ ବ୍ୟକ୍ତିଙ୍କ ଜୀବନ ସଂକଟାପନ୍ନ ହେଉଛି, ଅନେକ ମୃତ୍ୟୁ ବି ହେଉଛି। ତେଣୁ ସ୍ୱାଭାବିକ ସ୍ୱାସ୍ଥ୍ୟ ଥିବା ପ୍ରତ୍ୟେକ ନାଗରିକ ରକ୍ତଦାନ ପାଇଁ ଆଗଭର ହେଲେ ଏହି ଅଭାବ ଦୂର ହୋଇପାରିବ, ଅସମୟରେ ହେଉଥିବା ଏହିସବୁ ମୃତ୍ୟୁକୁ ରୋକିହେବ। ରକ୍ତଦାନ ଆମର ସାମାଜିକ ଦାୟିତ୍ୱ ଏବଂ କର୍ତ୍ତବ୍ୟ ହେଲେ ବି ଅନେକ ବ୍ୟକ୍ତିଙ୍କର ରକ୍ତଦାନ ବିଷୟରେ କେତେକ ଭ୍ରମଧାରଣା ଥିବାରୁ ସେମାନେ ଏ ଦିଗରେ ଆଗଭର ହେଉନାହାନ୍ତି। ରକ୍ତଦାନ ବିଷୟରେ ଯଦି ପ୍ରକୃତ ତଥ୍ୟ ସେମାନଙ୍କ ପାଖରେ ପହଞ୍ଚିପାରିବ, ତେବେ ହୁଏତ ଅଧିକାଂଶ ବ୍ୟକ୍ତି ଏହି ମହତ୍ ଦାନ ପାଇଁ ଆଗେଇ ଆସିବେ। କେତେକ ଭାବନ୍ତି ଯେ ରକ୍ତଦାନ କଲେ ଅଧିକ ରକ୍ତ ଚାଲିଯାଇପାରେ, ତାହେଲେ ବ୍ୟକ୍ତି ଦୁର୍ବଳ ହୋଇଯିବ କିମ୍ବା ଅଚେତ ହୋଇଯାଇପାରେ। କିନ୍ତୁ ପ୍ରକୃତ କଥା ହେଉଛି ରକ୍ତଦାନ କେବଳ ବ୍ଲଡ୍ ବ୍ୟାଙ୍କ ଜରିଆରେ ଡାକ୍ତରଙ୍କ ତତ୍ତ୍ୱାବଧାନରେ କରାଯାଏ। ବ୍ୟକ୍ତି ରକ୍ତଦାନ କରିବା ଆଗରୁ ତା ରକ୍ତ ଓ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ସେ ରକ୍ତ ଦେଇପାରିବେ ବୋଲି ନିର୍ଣ୍ଣିତ ହୋଇଥାଏ। ମାତ୍ର 250 ମିଲିଲିଟର ରକ୍ତ ଜଣଙ୍କଠାରୁ ଥରକେ ନିଆଯାଇଥାଏ, ତାଠାରୁ ଅଧିକ ନିଆଯାଏ ନାହିଁ। ତେଣୁ ଜଣେ ବ୍ୟକ୍ତି ପ୍ରତି 3 ମାସରେ ଥରେ ଲେଖାଏଁ ଏପରି ଭାବେ ବର୍ଷକୁ 4 ଥର ରକ୍ତଦାନ କରିପାରିବେ। ରକ୍ତଦାନ କରୁଥିବା ବ୍ୟକ୍ତିର ହିମୋଗ୍ଲୋବିନ 12.5 ଗ୍ରାମରୁ ଅଧିକ ଥିଲେ ହିଁ ତାଙ୍କଠାରୁ ରକ୍ତ ଗ୍ରହଣ କରାଯାଏ। ମନେ ରଖିବାର କଥା ଯେ ରକ୍ତଦାନ କରିବାର ମାତ୍ର 48 ଘଣ୍ଟା ମଧ୍ୟରେ ସେତିକି ରକ୍ତ ଦେହ ଭିତରେ ପୁଣି ଥରେ ତିଆରି ହୋଇଯାଏ। କେତେକ ବ୍ୟକ୍ତି ଭାବନ୍ତି ଯେ ରକ୍ତଦାନ କରିବା ପରେ ଗୋଟିଏ ଦିନ ବିଶ୍ରାମ ନେବା ଦରକାର ହୁଏ, କିନ୍ତୁ ଏ ଧାରଣା ବି ଠିକ୍ ନୁହେଁ। ବରଂ ରକ୍ତଦାନ କରିବା ପରେ ପରେ ଅଧିକ ଫୁର୍ତ୍ତି ଲାଗେ, କାମକୁ ଯିବାରେ କୌଣସି ଅସୁବିଧା ନାହିଁ। ତେବେ ରକ୍ତଦାନ କରିବା ଦିନ ଅନ୍ତତଃ 8-10 ଗ୍ଲାସ୍ ପାଣି ପିଇବା ଉଚିତ। ରକ୍ତଦାନ ଦିବସରେ ମଦ୍ୟପାନ କରିବା ଅନୁଚିତ। ତାଛଡ଼ା ସେଦିନ ଗାଡ଼ି ଚଳାଇବା କିମ୍ବା ଅଧିକ ସମୟ ଖରାରେ କାମ କରିବା ପାଇଁ ମଧ୍ୟ ବାରଣ କରାଯାଇଥାଏ। ଯେଉଁମାନଙ୍କର ଉଚ୍ଚ ରକ୍ତଚାପ ଥାଏ ସେମାନେ ବି ରକ୍ତଦାନ କରିପାରିବେ। ଯେଉଁ ବ୍ୟକ୍ତିଙ୍କର ସିଷ୍ଟୋଲିକ୍ ରକ୍ତଚାପ 180ରୁ କମ୍ ଥାଏ କିମ୍ବା ଡାଏଷ୍ଟୋଲିକ୍ ରକ୍ତଚାପ 100ରୁ କମ୍ ଥାଏ, ସେ ରକ୍ତଦାନ କରିବାରେ କିଛି ଅସୁବିଧା ନାହିଁ। ଉଚ୍ଚ ରକ୍ତଚାପ ପାଇଁ ଔଷଧ ଖାଉଥିଲେ ବି ସେ ରକ୍ତଦାନ କରିବାରେ ପ୍ରତିବନ୍ଧକ ନାହିଁ। ଡାଇବେଟିସ୍ ବା ମଧୁମେହ ରୋଗୀଙ୍କ ରକ୍ତ ଶର୍କରା ସ୍ତର ଯଦି ଅନୁମୋଦିତ ସୀମା ମଧ୍ୟରେ ଥାଏ ସେମାନେ ବି ରକ୍ତଦାନ କରିପାରିବେ। ରକ୍ତଦାନ କରୁଥିବା ପ୍ରାପ୍ତବୟସ୍କ ବ୍ୟକ୍ତିଙ୍କ ପାଇଁ ବୟସର ପ୍ରତିବନ୍ଧକ ନଥାଏ। 18 ବର୍ଷରୁ ଉର୍ଦ୍ଧ ଯେକୌଣସି ବ୍ୟକ୍ତି ଯଦି ଡାକ୍ତରଙ୍କ ପରୀକ୍ଷାରେ ଉପଯୁକ୍ତ ନିର୍ଣ୍ଣିତ ହୁଅନ୍ତି ସେ ଅନାୟାସରେ ରକ୍ତଦାନ କରିପାରିବେ। ତେବେ ମୋଟାମୋଟି ଭାବେ ଦେଖିଲେ 18-65 ବର୍ଷ ଭିତରେ ଥିବା ପ୍ରତ୍ୟେକ ସୁସ୍ଥ ନାଗରିକ ରକ୍ତଦାନ କରିବା ପାଇଁ ଉପଯୁକ୍ତ। ରକ୍ତଦାନ କରିବା ସମୟରେ ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ଯେଉଁ ଛୁଞ୍ଚି ଓ ଅନ୍ୟାନ୍ୟ ସରଞ୍ଜାମ ବ୍ୟବହୃତ ହୁଏ ତାହା ଅନ୍ୟ କୌଣସି ବ୍ୟକ୍ତି ପାଇଁ ବ୍ୟବହାର କରାଯାଏ ନାହିଁ। ଥରେ ବ୍ୟବହାର କରିବା ପରେ ତାହାକୁ ନଷ୍ଟ କରିଦିଆଯାଏ। ତେଣୁ ରକ୍ତଦାନ ଫଳରେ କୌଣସି ପ୍ରକାର ସଂକ୍ରମଣ ହେବାର ଆଶଙ୍କା ନାହିଁ।

ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ

ହ୍ୟାଲୋ ହେ ଗୁଡ୍ ମର୍ଣ୍ଣିଂ ନମସ୍କାର ଆଜି ହେଉଛି ସନ୍ଡେ ଆଜି ହେଉଛି ପହିଲି ରଜ ଆଜି ହେଉଛି ପୁରା ପୁରୀ ଆନନ୍ଦ ଉତ୍ସବ ମୁଖରର ଦିନ ବନସ୍ତୀ ଡାକିଲା ଗଜ ବନସ୍ତୀ ଡାକିଲା ଗଜ ବରଷ କେ ଥରେ ଆସିଛି ରଜ ଆସିଛି ରଜ ଲୋ ଘେନି ନୂଆ ସଜ ବାଜ ସଙ୍ଗାତ ଲୋ ଘେନି ନୂଆ ସଜ ବାଜ ବରଷକେ ଥରେ ଏ ଆନନ୍ଦ ଉତ୍ସବ ମୁଖର ରଜ ପର୍ବ ଆସିଛି ସଭିଙ୍କ ମନରେ ଖୁସିର ମହକ ତୋଳି ଧରିବା ପାଇଁ

ରଜ ପର୍ବର ପ୍ରଥମ ଦିନକୁ ପହିଲି ରଜ କହନ୍ତି। ମାନେ ରଜ ସଜବାଜର ପରଦିନ ହେଉଛି ପହିଲି ରଜ, ମାନେ ଆଜିର ଦିନ ହେଉଛି ପହିଲି ରଜ। ସମସ୍ତ ପ୍ରସ୍ତୁତି ବା ସଜବାଜ ପରେ ପହିଲି ରଜ ଆସିଥାଏ। ରଜ ପିଠା, ରଜ ପାନ, ବିଭିନ୍ନ ପ୍ରକାରର ମଉଜ ଖେଳ ଭିତରେ ପହିଲି ରଜ ତାର ପସରା ମିଳିଥାଏ। ହଁ, ଏଇ ପହିଲି ରଜରେ ସମସ୍ତେ ଆନନ୍ଦରେ ମସଗୁଲ ହୋଇଥାନ୍ତି। ଆଉ ଏ ରଜ ପର୍ବ ବିଶେଷ କରି ପହିଲି ରଜରୁ ହିଁ ଆରମ୍ଭ ହୋଇଥାଏ। ରଜ ସଜବାଜ ଯେଉଁ କହନ୍ତି, ସେଇ ସଜବାଜରେ ବିଭିନ୍ନ ପ୍ରକାର ପ୍ରସ୍ତୁତି, ବିଭିନ୍ନ ପ୍ରକାର ସଜବାଜ ଥାଏ। ଆଉ ପହିଲି ରଜରେ ରଜ ପର୍ବ ପାଳନ କରାଯାଏ।

ଯାତ୍ରା ଶକ୍ତି ବଜାରରେ SHG ମା ମାନଙ୍କ ହାତ ତିଆରି ହସ୍ତତନ୍ତ ଓ ହସ୍ତକଳା ସାମଗ୍ରୀ ସହିତ ମିଲେଟ୍ରୁ ପ୍ରସ୍ତୁତ ବିଭିନ୍ନ ଜୈବିକ ସାମଗ୍ରୀର ସମ୍ଭାର। ହସ୍ତତନ୍ତ ଓ ହସ୍ତକଳା ସାମଗ୍ରୀ ବେଶ ଆକର୍ଷଣୀୟ ଏବଂ ପ୍ରତିଟି ମିଲେଟ୍ ସାମଗ୍ରୀ ଶୁଦ୍ଧ ଓ ସ୍ୱାସ୍ଥ୍ୟପ୍ରଦ। ଜୁନ୍ 12 16 ତାରିଖ ପର୍ଯ୍ୟନ୍ତ ଏଥରର ରଜ ମଉଜକୁ ଆହୁରି ଉଲ୍ଲାସରେ ଭରିବାକୁ ଯାଉଛି ସୁଭଦ୍ରା ଶକ୍ତି ବଜାରର ସ୍ୱତନ୍ତ୍ର ରିହାତି। ଏଥର ରଜରେ ସ୍ୱତନ୍ତ୍ର ମଜା। ସୁଭଦ୍ରା ଶକ୍ତି ବଜାର, ଷ୍ଟାର୍ ସ୍କୁଲ ପାଖ, ୟୁନିଟ୍ 8, SIRD ପରିସର, ଭୁବନେଶ୍ୱର।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଥକ ଦିଲ୍ ସେ ଦିଲ୍ ତକ୍ରେ ଶୁଭ ସକାଳ ପ୍ରୋଗ୍ରାମ୍ରେ ଆମେ ଚର୍ଚ୍ଚା କରୁଛେ ପହିଲି ରଜ କଥା। ରଜରେ ସାଙ୍ଗମାନଙ୍କ ସହିତ ମିଶି ବିଭିନ୍ନ ପ୍ରକାରର ଖେଳ ସହିତ ବୁଲାବୁଲି ବେଶ ଜମିଥାଏ। ବନ୍ଧୁବାନ୍ଧବଙ୍କ ଘରକୁ ବୁଲିଯିବା, ପାଖ ଆଖ ପଡ଼ୋଶୀଙ୍କ ଘରକୁ ଯିବାର ମଧ୍ୟ ନଜର ଦେଖାଯାଏ ଏହି ରଜ ପର୍ବରେ। ବିଭିନ୍ନ ଦାୟିତ୍ୱ ଥାଏ ବିଭିନ୍ନ ସମୟରେ ଆମ ସମସ୍ତଙ୍କର, କିନ୍ତୁ ରଜ ଆସିଗଲେ କାହିଁକି କେଜାଣି ମନ ଫୁର୍ତ୍ତି ଲାଗେ, ଦେହ ମନ ସବୁ ହାଲକା ହୋଇଯାଏ। ତାର କାରଣ ହେଉଛି କାମର ପ୍ରେସର ନଥାଏ, ଆଉ ଏ ରଜରେ ବୁଲାବୁଲି କରିଯିବାର ଗୋଟେ ସ୍ୱତନ୍ତ୍ର ଅନୁଭବ ଅନୁଭୂତି ସମସ୍ତଙ୍କର ଥାଏ। ରଜ ଆସିଗଲେ ବୁଲିଯିବା, ପିଠାପଣା ଖାଇବା, ରଜ ପାନ ଖାଇବା, ରଜ ଦୋଳି ଖେଳିବା, ଏମିତି ଗୋଟେ ସୁନ୍ଦର ଭାବନାରେ ସମସ୍ତେ ମସଗୁଲ ହୋଇଯାଆନ୍ତି।

ରଜ ପର୍ବର ଆଉ ଗୋଟିଏ ନିଆରା ଝଲକ ହେଉଛି ରଜ ଦୋଳି। ଛୋଟ ଛୋଟ ପିଲାମାନେ ଘର ଅଗଣାରେ ଛୋଟିଆ ଛୋଟିଆ ଦୋଳିରେ ଝୁଲିବାର ଦୃଶ୍ୟ ସତରେ ନିଆରା। ଖେଳି ବୁଲି ଆନନ୍ଦରେ ଗୁରୁଣ୍ଡି ଗୁରୁଣ୍ଡି ଦୋଳିରେ ବସି ଆଗରୁ ପଛକୁ ଏପଟରୁ ସେପଟକୁ ଝୁଲିବାର ମଜା କିଏ ଅନୁଭବ ନ କରିଛି କହିଲେ? ଆପଣମାନେ ମଧ୍ୟ ରଜ ସମୟରେ ଦୋଳିର ମଜା ନିହାତି ଭାବରେ ନେଇଥିବେ। ବର୍ଷକ ସାରା ଆମେ ବିଭିନ୍ନ କାମରେ ବ୍ୟସ୍ତ ଥିଲେ ମଧ୍ୟ ଏ ରଜ ପର୍ବ ଆସିଲେ ବିଭିନ୍ନ କଥା ମନେ ପଡ଼ିଯାଏ। ତା ଭିତରୁ ଦୋଳିର ଗୋଟିଏ ସ୍ୱତନ୍ତ୍ର ନିଆରା ଅନୁଭବ ଅନୁଭୂତି ରହିଥାଏ।

ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ

0: ମା ମା ଦେଖନ୍ତୁ ଏଥର ରାସନ କାର୍ଡ ରେ କେତେ ଚାଉଳ ମିଳିଛି।
1: ଆରେ ବୋହୁ ଏତେ ଚାଉଳ କୋଉଠୁ ଆଣିଲୁ? କିଏ ଦେଲା?
0: କିଏ ଆଉ ଦବ ମା, ଆମ ସରକାର ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ଆରମ୍ଭ ହେଇଛି ପରା, ଏବେ ଆମକୁ ମୁଣ୍ଡ ପିଛା 5 କିଲୋ ନୁହଁ 10 କିଲୋ ଚାଉଳ ସମ୍ପୂର୍ଣ୍ଣ ମାଗଣାରେ ମିଳୁଛି।
1: ଆରେ ବା ଏଇଟା ତ ଭାରି ଭଲ କଥା, ସରକାର ଆମ ଦୁଃଖ ବୁଝିଛନ୍ତି।
2: ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା 3 କୋଟିରୁ ଅଧିକ ଓଡ଼ିଶାବାସୀଙ୍କୁ ମିଳୁଛି ଅତିରିକ୍ତ ଖାଦ୍ୟ ସୁରକ୍ଷା। ଓଡ଼ିଶା ସରକାର ଆପଣଙ୍କ ସୁଖ ଦୁଃଖର ସାଥୀ।

ନୂଆ ନୂଆ ବାହା ହୋଇଥିବା ଝିଅମାନଙ୍କ ଘରୁ ମଧ୍ୟ ଏ ରଜ ପର୍ବ ଅବସରରେ ରଜ ଭାର ଆସିଥାଏ। ବିଭିନ୍ନ ପ୍ରକାରର ଫଳ, ମିଠା, ପିଠା, ନୂଆ ଶାଢ଼ୀ, ଚୁଡ଼ି, ଅଳତା, ସିନ୍ଦୁର ଏସବୁ ସୁନ୍ଦର ଭାବରେ ସଜା ହୋଇ ଆସିଥାଏ ଝିଅ ଘରର ବାପ ଘରୁ। ଆଉ ରଜ ପର୍ବରେ ଭାର ଆସିବାର ପ୍ରଥା ପରମ୍ପରା ମଧ୍ୟ ବହୁ ଦିନରୁ ରହିଆସିଛି। ଏ ରଜ ପର୍ବରେ ବିଶେଷ କରି ପୁଅମାନଙ୍କ ଅପେକ୍ଷା ଝିଅମାନେ ଅଧିକ ସଜେଇ ହୁଅନ୍ତି, ଅଧିକ ମାତ୍ରାରେ ନିଜକୁ ନିୟୋଜିତ ରଖନ୍ତି। ରଜ ପର୍ବରେ ନୂଆ ନୂଆ ଡ୍ରେସ୍ ହେଉ କିମ୍ବା ଶାଢ଼ୀ ହେଉ ପିନ୍ଧିବା, ମୁଣ୍ଡରେ ଚନ୍ଦନ ଟିକିଲି ଏସବୁ ଟିପା ଲଗେଇବା, ଆଉ ରଜ ପାନ ଖାଇବା, ତା ସାଙ୍ଗକୁ ଭଲ ଭଲ ଖାଦ୍ୟ, ଦୋଳି ଖେଳ, ତାସ୍ ଖେଳ, ଲୁଡୁ ଖେଳ, ଏମିତି କେତେ କେତେ ମଜା ମଜଲିସ୍ କାମରେ ଝିଅ ବୋହୂମାନେ ସଦାସର୍ବଦା ବ୍ୟସ୍ତ ଥାନ୍ତି ଏହି ରଜ ପର୍ବରେ। କାରଣ କୌଣସି ପ୍ରକାର ଦାୟିତ୍ୱ କାମ ଭାର ନଥାଏ, କେବଳ ନିଜର ନିତ୍ୟକର୍ମ ସାରିବା, ଆଗରୁ ସବୁ ପିଠାପଣା ହୋଇକି ରହିଥାଏ, ଯେଉଁ ପିଠା କି ଟିକେ ଅଧିକ ଦିନ ରହିଥାଏ, ଛଣା ପିଠା କୁହନ୍ତୁ, ସେ ପିଠା ସଜବାଜ ଦିନ ଏକଦମ ପ୍ରସ୍ତୁତ ହୋଇକି ରହିଥାଏ। ସଜବାଜ ଦିନ ମଧ୍ୟ ରାତିରେ ପୋଡ଼ପିଠା ପ୍ରସ୍ତୁତ କରାଯାଇ ରଖାଯାଇଥାଏ। ରଜ ପର୍ବରେ ବିଶେଷ କାମ ନଥାଏ, କୌଣସି ବିଲବାଡ଼ି କାମ କୁହନ୍ତୁ, ଘର କାମ କୁହନ୍ତୁ, କୌଣସି ପ୍ରକାର କାମ ହୋଇନଥାଏ, ମାଟି ମା'କୁ କଷ୍ଟ ଦିଆଯାଇନଥାଏ ଏହି ରଜ ପର୍ବରେ। ତେଣୁ ଅନ୍ୟାନ୍ୟ ବାହାର କାମ କିଛି ନ ଥାଇକି ସମସ୍ତେ ଘର ଭିତରେ ବସି ବିଭିନ୍ନ ପ୍ରକାର ଖେଳ, ବାହାରକୁ ବୁଲାବୁଲି କରିଯିବା, ବନ୍ଧୁବାନ୍ଧବଙ୍କ ଘରୁ ବୁଲିଯିବା, ପିଠା ମିଠା, ରଜପାନ, ରଜଦୋଳି ଏସବୁ ଗୋଟେ ଖୁସିର ବାତାବରଣ ସୃଷ୍ଟି କରେ ଏହି ରଜ ପର୍ବ ଅବସରରେ।

0: ମା ମା ଦେଖନ୍ତୁ ଏଥର ରାସନ କାର୍ଡ ରେ କେତେ ଚାଉଳ ମିଳିଛି।
1: ଆରେ ବୋହୂ ଏତେ ଚାଉଳ
0: କୋଉଠୁ ଆଣିଲୁ? କିଏ ଦେଲା?
2: କିଏ ଆଉ ଦବ ମା, ଆମ ସରକାର ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ଆରମ୍ଭ ହେଇଛି ପରା, ଏବେ ଆମକୁ ମୁଣ୍ଡ ପିଛା 5 କିଲୋ ନୁହଁ 10 କିଲୋ ଚାଉଳ ସମ୍ପୂର୍ଣ୍ଣ ମାଗଣାରେ ମିଳୁଛି।
1: ଆରେ ବା ଏଇଟା ତ ଭାରି ଭଲ କଥା, ସରକାର ଆମ ଦୁଃଖ ବୁଝିଛନ୍ତି।
3: ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା 3 କୋଟିରୁ ଅଧିକ ଓଡ଼ିଶାବାସୀଙ୍କୁ ମିଳୁଛି ଅତିରିକ୍ତ ଖାଦ୍ୟ ସୁରକ୍ଷା। ଓଡ଼ିଶା ସରକାର ଆପଣଙ୍କ ସୁଖ ଦୁଃଖର ସାଥୀ।

ତେବେ ରଜ ପର୍ବର ଆଜି ହଉଛି ପହିଲି ରଜ। ଆପଣମାନେ ସମସ୍ତେ ଜାଣିଛନ୍ତି ବର୍ତ୍ତମାନ ସମୟ 9:04 ଅଲରେଡି ହେଇଗଲାଣି। ରଜରେ ଆପଣମାନେ ସକାଳୁ ସକାଳୁ କଣ ସବୁ କରୁଛନ୍ତି, କଣ ପିଠାପଣା କରିଛନ୍ତି, କେମିତି ପହିଲି ରଜ ମନାଉଛନ୍ତି ମୁଁ ତ ଜାଣିନି। ତେବେ ମୁଁ କହିସାରିଛି ଟପିକ୍, କହିସାରିଛି ବୋଧ ହୁଏ। ଟିକେ ଗେସ୍ କରନ୍ତୁ ତ ଆଜି ଟପିକ୍ କଣ ରହିଛି, କିଛି ଭାବି ପାରୁନାହାନ୍ତି ନା, କିଛି ମନେ ପଡୁନଥିବ। କାହିଁକି କହିଲେ ମୁଁ କହିଛି କି ନାହିଁ ମୋର ବି ମନେ ପଡୁନି, କହିଛି କି କହିନି କି କ'ଣ। ଏ ରଜ ପର୍ବରେ ରଜ ଦୋଳି ରଜ ପିଠାପଣା କଥା କହୁ କହୁ ମୁଁ ବି ସବୁ ଭୁଲି ଯାଇଛି। ହଁ ଫ୍ରେଣ୍ଡସ୍, ଆଜି ଟପିକ୍ ରହିଛି ସହରରେ ନା ଗାଁରେ କୋଉଠି ରଜ ପର୍ବ ପାଳନ କରିବା ପାଇଁ ଆପଣମାନେ ବେଶ ଭଲ ପାଆନ୍ତି ଆଉ ଆପଣଙ୍କୁ ଭଲ ଲାଗେ। ଏ ସମ୍ପର୍କରେ ଆମକୁ ସିଧାସଳଖ ଟେଲିଫୋନ୍ କରିପାରିବେ। ଆମ ଟେଲିଫୋନ୍ ନମ୍ବରଟି ହେଉଛି 0671230353।

ରଜ ପର୍ବ ଗାଁରେ ନା ସହରରେ କୋଉଠି ପାଳନ କରିବା ପାଇଁ ଆପଣମାନେ ବେଶ ଭଲ ପାଆନ୍ତି? ନିଶ୍ଚିତ ଭାବରେ ମୁଁ ଜାଣିଛି ଆପଣମାନେ ମ୍ୟାକ୍ସିମମ୍ କଣ କହିବେ, ମାନେ ରଜଟା କୋଉଠି ଭଲ ଲାଗେ, ସହରରେ ଭଲ ଲାଗେ ନା ଗାଁରେ ଭଲ ଲାଗେ ନା କୋଉଠି ପାଳନ କରିବା ପାଇଁ ଭଲ ଲାଗେ, ଆଜି ଆମକୁ ଆପଣମାନେ କହିପାରିବେ। କେମିତି କହିବେ କହିଲେ, ଟେଲିଫୋନ୍ ମାଧ୍ୟମରେ ସିଧାସଳଖ। ଆମ ନମ୍ବରଟି ହେଉଛି 06712303153।

0: ଏବେ ଦେଖିବା ପହିଲି ରଜ ଅବସରରେ ଫାଷ୍ଟ କଲର କିଏ ଆମ ସହିତ ଯୋଡ଼ି ହେବାକୁ ଚାହୁଁଛନ୍ତି। ହ୍ୟାଲୋ ହ୍ୟାଲୋ ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ।
1: ହାପି ରଜ।
0: ହାପି ରଜ ପହିଲି ରଜ କିଏ କହୁଛନ୍ତି? ଉର୍ମିଳା ବେହେରାଙ୍କର ଆଜି ପହିଲି ରଜରେ ଫାଷ୍ଟ କଲ୍ ଲାଗିଛି ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକକୁ।
1: ଆଜ୍ଞା ଆଜ୍ଞା, ରଜରେ ତ ସଜ, ଆଉ ଯଦି ସଜ ନ ହବା ଆଉ ପ୍ରଥମ କେମିତି ଲାଗିବ।
0: ତେବେ ସକାଳୁ କଣ ଚାଲିଛି? ଦୈନନ୍ଦିନ ଜୀବନ ତ ଆପଣ ଯାହା କରନ୍ତି ଆମେ ସମସ୍ତେ ଜାଣିଛୁ, ତେବେ ପହିଲି ରଜ ଅବସରରେ କଣ ଚାଲିଛି ନୂଆ?
1: ନୂଆ ଅପା କିଛି ନାହିଁ, ଆମ ପାଇଁ ଆଉ ନୂଆ କଣ ଆଉ ରହିଲା, ଆମ ପାଇଁ ନୂଆ କିଛି ନାହିଁ। ଆଉ ଦୈନନ୍ଦିନ କର୍ମ ଯେମିତି ସେମିତି ସବୁବେଳେ କର୍ମ ହିଁ ଚାଲିଛି ଆମର। ଆଉ ତା ସହିତ ରଜ ଯେହେତୁ ନୂଆ ନୂଆ ଖଣ୍ଡେ ପିନ୍ଧିଲେ ଟିକେ ଖୁସି ଲାଗେ, ଛୁଆମାନଙ୍କର ସବୁ ଯୋଉ ଖୁସି ଆସିକି ପାଖରେ ମୁଣ୍ଡିଆ ମାରିବା ଆଉ ତାଙ୍କ ପାଇଁ ଦୋଳି ଫୋଳି ଲଗେଇଦବା, ସେଟା ଟିକେ ଆହୁରି ଖୁସି ଆଉ।
0: ଆଚ୍ଛା, ରଜରେ ସକାଳ ପିଠାପଣା ହେଇଛି ନା ହେଇନି?
1: ହଁ ହଁ, ପିଠା ହେଇଛି ନା, ପୋଡ ପିଠା ହେଇଛି, ସରୁ ଚକୁଳି ହେଇଛି, ଆଉ ଚାଲିଛି ଏମିତି ଆଉ, ଦ୍ୱିପହର ପାଇଁ ପ୍ଲାନିଂ ଚାଲିଛି ଆଉ।
0: ହଁ ଚାଲୁ ଚାଲୁ, ପ୍ଲାନିଂ ତ ମାନେ ମଣିଷ ପ୍ଲାନିଂରେ ହିଁ ବଞ୍ଚିଛି। କେତେବେ ଗାଁରେ ନା ସହରରେ? ଆପଣ ଗାଁରେ ବି ଚଳିଛନ୍ତି, ସହରରେ ବି ଚଳିଛନ୍ତି, ଗାଁରେ ନା ସହରରେ କୋଉଠି ରଜ ପର୍ବ ପାଳନ କରିବା ପାଇଁ ଆପଣଙ୍କୁ ଭଲ ଲାଗେ, ଭଲ ଲାଗେ, ବିଶେଷ କରି ଭଲ ମାନେ ଖୁସି ଅନୁଭବ ହୁଏ ରଜ ପର୍ବଟା?
1: ଏଇଠି ମୁଁ ନାତୁଣୀ କହୁଛି, ଏଠି ଗାଁରେ ଭଲ ଲାଗେ ବୋଲି କହିବି।

0: ହ୍ୟାଲୋ,
1: ହଁ ଶୁଣୁଛି।
0: ଗାଁରେ ହିଁ ଭଲ ଲାଗିଥାଏ, ଗାଁରେ ଗୋଟେ ଖୁସି ବାସି ଏକତା, ଆଉ ସମସ୍ତେ ମିଳିମିଶି କୋଉଟା ହବନି କୋଉଟା ହବ କୋଉଟା କଣ ହଉଛି, ମାନେ ପାଞ୍ଚ ଜଣ ପାଞ୍ଚ ପ୍ରକାର ବିଭିନ୍ନ ବିଭିନ୍ନ ମତ ଦେଇଥାନ୍ତି, ସେଇଟା ବେଶୀ ଭଲ ଲାଗିଥାଏ। ଆଉ ଗଛ ବୃଛ ଦେଖିବ ଗାଁରେ ଯେତେ ପ୍ରକାର ଗଛ ଡୋଳି, ଆଉ ତା ଘରକୁ ଯା ତା ଘରକୁ ଯା ତା ଘରକୁ ଯା, ଏଇଟା ବେଶୀ ଖୁସି ଲାଗିଥାଏ ଗାଁ ଭିତରେ, ଏଇଟା ହିଁ ବେଶୀ ଥାଏ।
1: ଆଚ୍ଛା, ଆପଣ ବର୍ତ୍ତମାନ ଯୋଉଠି ଅଛନ୍ତି, ଗାଁ ପରିବେଶ ନା ସହର ପରିବେଶ, ମାନେ କାହାର କୋଉଠି କଣ ହେଲା କେହି ଜାଣିପାରିବେନି ଶୁଣିପାରିବେନି, ସହରରେ ସେମିତି ଚାଲିଚଳଣି?
0: ନା ନା, ଆମର ସେଇଥିପାଇଁ ବାପ ଘର ଥିଲା ଗାଁରେ, ଶାଶୁ ଘର ବି ସେଇ ଗାଁରେ।
1: ବାହୁତ ବଢିଆ,
0: ପାଖ କିନ୍ତୁ ଗାଁ ପୁରା ଆଉ।
1: ବହୁତ ବଢିଆ, ବହୁତ ବଢିଆ। ଏଇ ଗାଁ ପରିବେଶରେ ଆପଣ ରହିକିରି ପୁରା ସୁସ୍ଥ ଅଛନ୍ତି, ନିଜର କାମଦାମ ପୁରା ଠିକ ଠାକ ଚାଲିଛି, ସେଇଥିପାଇଁ ପହିଲି ରଜରେ ଆପଣଙ୍କ ମାନେ କଲ୍ଟା ଫାଷ୍ଟ ଲାଗିଗଲା।
0: ମୁଁ ଭାବୁଥିଲି ଆଜି ଠାକୁର ପୂଜା କଲାବେଳେ ଆଜି କିଏ ଆସିବ ରଜରେ ଦେଖିବା, କିଏ ଆସିବ କିଏ ଆସିବ, କିନ୍ତୁ ତଳକୁ ଆସିକି ରେଡିଓ ଅନ୍ କଲା ବେଳକୁ ଦେଖିଲା ବେଳକୁ ଗୀତ ବାଜିଲା, ଗୀତରୁ ମୁଁ ଅନୁଭବ କଲି ନିଶ୍ଚୟ ପାଇଁ ଆସିବି।
1: ଓକେ, ଗାଁରେ ସେମିତି
0: କହିଲି ରଜରେ ନିଶ୍ଚୟଙ୍କ ସହିତ କଥା ହେବାର ସୁଯୋଗ ମିଳିଲା। ଆଉ ଆପଣ ତ ସକାଳୁ ପଳେଇ ଆସିଛନ୍ତି ପ୍ରୋଗ୍ରାମ କରିବାକୁ, ଘରେ କଣ ନାଇଁ କଣ ହେଇଥିବ, ଆଉ ଗଲେ ଚଞ୍ଚଳ ଟିକେ କରିବେ। ଆଉ ମୋ ତରଫରୁ ପରିବାରର ସମସ୍ତଙ୍କୁ ଶୁଭେଚ୍ଛା ଶୁଭକାମନା ପ୍ରଣାମ ହିଁ ଜଣେଇ ଦେଇଥିବେ।
1: ଓକେ, ନିହାତି ଭାବରେ ଆପଣ ସେମିତି ମାନେ ଗାଁରେ ରଜ ପର୍ବ ମନାନ୍ତୁ, ଖୁସିରେ ଥାନ୍ତୁ, ବହୁତ ଖୁସିରେ ଜୀବନଟାକୁ ଅତିବାହିତ ଆମେ ସମସ୍ତେ କରିବା। ଖୁସି ଆନନ୍ଦରେ ରହିଲେ ଜୀବନ କେତେବେଳେ ବି ମାନେ ସମୟ କେତେବେଳେ କଟିଯିବ ଆମକୁ ଜଣା ପଡିବନି।
0: ନିଶ୍ଚିତ, ମାନେ ମନ ଭିତରେ ଯେତେ ଦୁଃଖ କଷ୍ଟ ଥାଉ ନା କାହିଁକି, ଯଦି କିଛି ଖୁସିଟା କାହା ଆଗରେ ସେୟାର କରିଦବା, ହୁଏ ତ ତମ କଷ୍ଟଟା ଆପେ ଆପେ ଦୂର ହେଇଯିବ।
1: ପୁରା ପୁରୀ ଠିକ କଥା। ଓକେ, ଆପଣ ଏତେ ସମୟ ଧରି କଥା ହେଲେ ଆମ ସହିତ, ନିଜର ଖୁସି ବାଣ୍ଟିଲେ ଆମ ସହିତ, ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
0: ଥ୍ୟାଙ୍କ ୟୁ ଅପା, ରହିଲି, ନମସ୍କାର।
1: ନମସ୍କାର। ରଜରେ କିଛି ହଉ କି ନ ହଉ, ଖାନା ପିନାଟା ଯଦି ଜୋରଦାର ହେଇଗଲା ତାହେଲେ ରଜ ପର୍ବ ହେଇଗଲା। ଏମିତି ବି କିଛି ଲୋକ ଭାବନ୍ତି, ହୁଏ ମଧ୍ୟ ଘରେ ଘରେ କିଛି ନା କିଛି ପିଠାପଣା ଖାନାପିନା ଅନ୍ୟ ଦିନମାନଙ୍କ ଅପେକ୍ଷା ରଜରେ ଟିକେ କିଛି ସେପରେଟ୍ ଥାଏ, ଅଲଗା ଥାଏ, ନିଆରା ଥାଏ, ଅଧିକ ଥାଏ। ଆଉ ବିଶେଷ କରି ରଜରେ ବିଭିନ୍ନ ପ୍ରକାର ଫଳ ପାଚିଥାଏ, ଆମ୍ବ ତ ବହୁତ ଦିନ ହବ ମିଳିଲାଣି ପାଚିଲା ଆମ୍ବ, କିନ୍ତୁ ଏ ରଜ ପର୍ବରେ ମଧ୍ୟ ବିଭିନ୍ନ ପ୍ରକାର ଫଳର ସମ୍ଭାର ଦେଖିବାକୁ ମିଳେ, ଯେମିତିକି ପାଚିଲା କଦଳୀ, ପଣସ, ସପୁରୀ, ଆମ୍ବ, ଜାମୁଡଳ, ଏମିତି କେତେ ପ୍ରକାର ସୁସ୍ୱାଦୁ ଫଳ ପାଚିଲା ଫଳ ଏ ରଜ ପର୍ବ ଅବସରରେ ଆମେ କିଣିକି ଆଣିଥାଉ, ବା ଯାହାର ଗାଁରେ ଘର ଅଛି, ବାଡ଼ିରେ ଗଛ ଅଛି, ସେସବୁ ମଧ୍ୟ ଏଇ ସମୟରେ ଆମେ ଖାଇଥାଉ, ବାଣ୍ଟିଥାଉ, ବନ୍ଧୁବାନ୍ଧବଙ୍କ ଘରକୁ ମଧ୍ୟ ଦେଇଥାଉ। ତେଣୁ ରଜ ପର୍ବ ଗୋଟେ ଭାଇଚାରାର ପର୍ବ, ସ୍ନେହ, ସମ୍ପ୍ରୀତି, ଶାନ୍ତିର ପର୍ବ। ଏବେ ଦେଖିବେ ଆଉ ଜଣେ କଲର ଆମ ସହିତ ଯୋଡ଼ି ହେବାକୁ ବସିଲେଣି, ସେ କିଏ? ହ୍ୟାଲୋ, ହ୍ୟାଲୋ, ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟା, ନମସ୍କାର, କିଏ କହୁଛନ୍ତି? ଆପଣଙ୍କୁ ସ୍ୱାଗତ ଜଣାଉଛି, କଣ କରିଛନ୍ତି ଆଜି ରଜ ପର୍ବରେ ସକାଳୁ ସକାଳୁ?
2: ରଜକୁ ବହୁତ ସେଲିବ୍ରେଟ କରୁଛି, ଆଉ ଏନ୍ଜୟ କରୁଛି, କାହିଁକି ନା ନୂଆ ଡ୍ରେସ୍ ପିନ୍ଧୁଛି, ତାପରେ ନୂଆ ପୋଷାକ, ତାପରେ ଅଳତା ନକଲିସି, ତାପରେ ପୋଡ଼ ପିଠା ବି ହେଇଛି, କାକରା ପିଠା ବି ହେଇଛି, ଆଉ ଆମର ଚକୁଳି ପିଠା ବି ହେଇଛି, କ୍ଷୀରି ବି ହେଇଛି, ଆଉ ଆମର ଏଠି ରଜ କୁଇନ ବି ହଉଛି, ଆମ ଏଇ ଗୋପପୁର ଗାଁରେ ରଜ ଅଷ୍ଟମ ହଉଛି ପାଳନ, ଆଉ ଅଭିନେତ୍ରୀ ସେଲିବ୍ରିଟି ହଉଛି, ଦୋଳି ମଳି ଲାଗିଛି, ମୁଁ ଦୋଳିରେ ବର୍ତ୍ତମାନ ଏଇନା ଝୁଲୁଛି, ଆଉ ତାପରେ ଆଜି ରାତିରେ ଡ୍ୟାନ୍ସ ହବ, ନାଚ ଗୀତ ହବ, ଆଉ ଅଭିନେତ୍ରୀ ଆସିବେ ଆମର ଫିଲ୍ମର ଅଭିନେତ୍ରୀ।
1: ବଢିଆ, ରଜ ପର୍ବ ଆପଣଙ୍କ ଗାଁରେ ଏତେ ସୁନ୍ଦର ଭାବରେ ହଉଛି,
2: ତା ସାଙ୍ଗରେ ପିଠାପଣା ବି ଖାଉଛି, ଆଉ ରଜ ପାନ ବି ଖାଉଛି, ଆପଣ ଆସିଲେ ଆହୁରି ବଢିଆ ମନାଉଛି।
1: ଏତେ ସକାଳୁ ସକାଳୁ ଆପଣ ଲାଇଭଲି ଏତେ ସବୁ ରଜ ପର୍ବର କଥା ଆମକୁ କହିଲେ, ଓକେ, ମୁଁ ଆପଣଙ୍କ ଶୁଭେଚ୍ଛା ଗ୍ରହଣ କଲି ମୋ ତରଫରୁ, ଓକେ ଓକେ। ରଜରେ ଏତେ ସୁନ୍ଦର ସୁନ୍ଦର କଥା ଆପଣ କହିଲେ, ଆପଣଙ୍କ ଗାଁରେ ରଜ ପର୍ବ ଏତେ ସୁନ୍ଦର ପାଳନ କରାଯାଉଛି, ହଉ ହଉ ଠିକ ଅଛି, ଓକେ। ସୁନିତା, ଏମିତି ହସ ଖୁସିରେ ଥାନ୍ତୁ, ଆମ ସହିତ କନେକ୍ଟ ହେଇଥିବାରୁ ବହୁତ ବହୁତ ଧନ୍ୟବାଦ।

ସାଙ୍ଗ ସତ କହିବି, ଏବେ ତ ଗରମ ଆରମ୍ଭ ହେଇଛି, ଆଉ 7,000 ଟଙ୍କାର ବିଜୁଳି ବିଲ୍ ଆସିବାକୁ ଲାଗିଲାଣି। ସ୍ତ୍ରୀ କେବେଠାରୁ କହିଲାଣି ସୋଲାର ପ୍ୟାନେଲ ଲଗେଇବାକୁ, କହୁଛି ସରକାର ସବସିଡି ବି ଦେଉଛନ୍ତି। ମୁଁ ଯାହାକୁ ବି ପଚାରୁଛି ସମସ୍ତଙ୍କର ବିଜୁଳି ବିଲ୍ ଜିରୋ ଆସୁଛି, ଏଥର ହିଁ ଲଗେଇଦେବା। ଯେବେ ବିଜୁଳି ମୁଫ୍ତରେ ମିଳୁଛି ତ ନେଉନ କଣ ପାଇଁ ଭାଇ, ଆପଣ ବି ଲଗେଇ ଦିଅ।

ସମସ୍ତେ ଡାକିଲା ଗଜ ଗାଁଠୁ ସହରେ ରଜ ମଉଜ ରଜ ଦୋଳି ମା ମାନଙ୍କ ହାତ ତିଆରି ପିଠା ପସରା ମିଠା ପାନର ନିଆରା ସ୍ୱାଦ ଏସବୁକୁ ଏଥରର ରଜରେ ସୁଭଦ୍ରା ଶକ୍ତି କରିଛି ଆହୁରି ସମୃଦ୍ଧ ଏସେଛି ମା ମାନଙ୍କ ହାତ ତିଆରି ଆରିସା କାକରା ମଣ୍ଡା ଚକୁଳି ଓ ଅନ୍ୟାନ୍ୟ ସୁସ୍ୱାଦୁ ପିଠାର ମହକ ରଜରେ ପହଞ୍ଚୁଛି ଆପଣଙ୍କ ନିକଟରେ June 12-16 ପର୍ଯ୍ୟନ୍ତ ଭୁବନେଶ୍ୱରର ଶହୀଦ ନଗରଠୁ ନେଇ ଏସ୍ ପ୍ଲାନେଟ୍ ଇନ୍ଫୋସିଟି ନନ୍ଦନକାନନ ଓ ସହରର ପ୍ରମୁଖ ସ୍ଥାନରେ ବୁଲୁଛି ପିଠା ଅନ୍ ହ୍ୱିଲ୍ ଏହା କେବଳ ପିଠାର ସମ୍ଭାର ନୁହେଁ ଏହା ହେଉଛି ଆମ ପରମ୍ପରା ଓ ନାରୀ ସଶକ୍ତି

0: ଉପକରଣର ପରିଚୟ। ଆସନ୍ତୁ ଏହି ରଜରେ ଓଡ଼ିଶାର ଖାଣ୍ଟି ପାରମ୍ପରିକ ପିଠାର ମଜା ନିଅନ୍ତୁ ଏବଂ ସୁଭଦ୍ରା ଶକ୍ତିର ପ୍ରୟାସକୁ ସମର୍ଥନ କରନ୍ତୁ। ରଜ ଆସିଗଲେ କାହିଁକି ଇଚ୍ଛା ହୁଏ ବୁଲିବା ପାଇଁ, କାହିଁକି ଇଚ୍ଛା ହୁଏ ଭଲ ଭଲ ପିଠାପଣା ଖାଇବା ପାଇଁ, ଆଉ କାହିଁକି ଇଚ୍ଛା ହୁଏ ଆନନ୍ଦରେ ଟିକେ ମାନେ ଖୁଲମ ଖୁଲା, କିଛି କାମର ପ୍ରେସର ନଥାଇ ଆନନ୍ଦରେ ଟିକେ ମଉଜ ମସ୍ତି କରିବା ପାଇଁ। ସେଇଥିପାଇଁ ତ ରଜ ପର୍ବ ହେଉଛି ଗଣପର୍ବ, ଭାଇଚାରାର ପର୍ବ, ସ୍ନେହ ସମ୍ପ୍ରୀତିର ପର୍ବ। ତେବେ ଦେଖିବା ନେକ୍ସଟ କଲର କିଏ, ତାଙ୍କୁ ଗାଁରେ ବା ସହରରେ କୋଉଠି ରଜ ପର୍ବ ପାଳନ କରିବା ପାଇଁ ଭଲ ଲାଗେ। ହ୍ୟାଲୋ, ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ, କଲ୍ଟି କଟିଯାଇଛି, କିଛି କଥା ନାହିଁ, ଆପଣମାନେ ପୁଣି ଥରେ ଟ୍ରାଏ କରିପାରିବେ। ହ୍ୟାଲୋ,
1: ନମସ୍କାର, ହାପି ରଜ।
0: ହାପି ରଜ, କିଏ କହୁଛନ୍ତି?
1: ଜଗତସିଂହପୁରରୁ ଡଲି କହୁଛି।
0: ଆପଣଙ୍କୁ ସ୍ୱାଗତ ଜଣାଉଛି। କଣ କହିବେ, ଗାଁରେ ନା ସହରରେ ଆପଣଙ୍କୁ ରଜ ଭଲ ଲାଗେ?
1: ମ୍ୟାଡାମ, ଗାଁରେ ରଜଟା ଭଲ ଲାଗେ, କାରଣ ଆଗେ ଗାଁରେ ସବୁ ଗଛ ବୃଛ ଥିଲା, ସମସ୍ତଙ୍କର ଗୋଟେ ଏକତା ଥିଲା, ସମସ୍ତେ ଗାଁରେ ରହୁଥିଲେ, ସହରରୁ ଗାଁକୁ ଲୋକ ଆସୁଥିଲେ ପର୍ବପର୍ବାଣି ହେଲେ। କିନ୍ତୁ ମ୍ୟାଡାମ ଦେଖନ୍ତୁ, ଏବେ ରଜଟା ହେଇଗଲାନି, ଗାଁରେ ଯାହା ସହରରେ ସେଇଆ, 50-50 ହେଇଗଲାନି। ସହରରେ ହେଲେ ଆପଣ ଗୋଟେ ଦୋଳି ଦେଖିବେ, କିନ୍ତୁ ଗାଁରେ, ଗାଁ ମାନଙ୍କରେ ଆମର ଗୋଟେ ଏଡ଼େ ବଡ ଗାଁ, ଆମର ଗୋଟେ ଗାଁ ଅଛି 200-300 ଘର ହବ, କିନ୍ତୁ ଗୋଟାଏ ଦୋଳି ଆମର ନାହିଁ କି ପିଲା ବି ନାହାନ୍ତି।
0: ଆଚ୍ଛା, ସବୁ ପିଲାମାନେ ବାହାରେ ସବୁ ରହିକି ବିଭିନ୍ନ କାମ
1: କରୁଛନ୍ତି, ଆଉ କିଏ ଚାଲିଗଲେଣି, ସବୁ ଛୋଟ ଛୋଟ ଛୁଆମାନଙ୍କୁ ନେଇକିରି କଟକ, ଭୁବନେଶ୍ୱର, ଜଗତସିଂହପୁର ଏଠି ରହିକିରି ସବୁ ଗାଁରେ ନ ରହିକିରି ସେଠି ରହି ପାଠ ସାଠ ପଢଉଛନ୍ତି। ଆଉ ଗାଁରେ ବି ଗଛ ବୃଛ ବି ମ୍ୟାଡାମ ଆଉ ନାହିଁ, 99 ବାତ୍ୟାରେ ସବୁ ଗଛ ଭାଙ୍ଗିଗଲା, ଆଉ ଏବେ ଗୋଟାଏ ଗୋଟାଏ ଗଛ ହଉଛି ଯେ ସେ ଗଛକୁ ଆଉ କେହି ମନ ଦଉନାହାନ୍ତି। ସେ ଆତ୍ମୀୟତା, ଆଉ ରଜ, କୁମାର ପୂର୍ଣ୍ଣମୀ, ଦୋଳ, ଦଶହରା, ଏଇ ଯୋଉ ଆତ୍ମୀୟତା ଥାଏ ଗୋଟେ ଏକତା ଭାଇଚାରା, ସିଏ ଆଉ ନାହିଁ ଗାଁରେ।
0: ଆଚ୍ଛା, ଆପଣଙ୍କ ପରିବାରରେ ବା ଆପଣଙ୍କ ଘରେ କେମିତି ଅଛି ସେଇ ଯୋଉ ସ୍ନେହ ସମ୍ପ୍ରୀତି, ଶ୍ରଦ୍ଧା, ରଜ ପର୍ବ ପାଳନ କରିବା, ଏସବୁ କେମିତି ଅଛି?
1: ମ୍ୟାଡାମ ଆମ ଘରେ ପୁରା ଭଲରେ ଅଛି, ଆମେ ସବୁଆଡକୁ ବୁଲିବାକୁ ଯାଉ, ଆମ ଘରକୁ ବି ସବୁ ବନ୍ଧୁ ବାନ୍ଧବ ଆସନ୍ତି ବୁଲିବାକୁ, ଆଉ ଭଲ ବନ୍ଧୁ ବାନ୍ଧବ ସମ୍ପର୍କ ବି ଆମର ଅଛି। ଆମର ଗୋଟେ ରଜରେ ଗୋଟେ କୋଠାରେ ଆମେ ଦିଟା ହୁକ କରିଦେଇଛୁ, ସେଠି ଗୋଟେ ଦୋଳି ଲାଗେ। ଆଉ ମ୍ୟାଡାମ ଆମେ ଆଉ କଣ ଦୋଳି ଝୁଲିବୁ, ଆମକୁ ବୟସ ହେଇଗଲାଣି, ଆମେ ତ ଦୋଳି ଝୁଲୁନି। ଏଇ ଯୋଉ ଟିକି ଟିକି ଛୁଆ ସବୁ ଆସନ୍ତି ମା ମାନଙ୍କ ସାଙ୍ଗରେ, ସେଇମାନେ ଟିକେ ଦୋଳି ଝୁଲନ୍ତି, ଆଉ ଆମେ ସବୁ, ମ୍ୟାଡାମ ଆମେ ସବୁ ପର୍ବପର୍ବାଣି ପାଳନ କରୁ, କାରଣ ଆମେ ପୂର୍ବପୁରୁଷ, ଆମ ବାପା ମା ଆମକୁ ଶିଖେଇ ଦେଇ ଯାଇଛନ୍ତି, ଯୋଉ ପର୍ବପର୍ବାଣିରେ ଯାହା ଯାହା ଦରକାର, ତୁମେ ଯଦି ସେଇଗୁଡାକ କରିବ ତୁମେ ସୁସ୍ଥରେ ଜୀବନଯାପନ କରିବ।
0: ବଢିଆ କଥା ଗୋଟେ ଆପଣ କହିଲେ। ତେବେ ରଜରେ କଣ ସବୁ ପିଠାପଣା ହେଇଛି
1: ମ୍ୟାଡାମ? ଆମର କାଲି ଯୋଉ ଅରୁଆ ଚାଉଳ ପକେଇକିରି, ଅରୁଆ ଚାଉଳ, ଗୁଡ଼, କିସମିସ, କାଜୁ, ଏଗୁଡା ଦେଇ ଗୋଟେ ପୋଡ ପିଠା କରିଛୁ, ଆଉ ବିରିରେ ମ୍ୟାଡାମ ଗୋଟେ ବିରି ପୋଡ ପିଠା ବି କରିଛୁ।
0: ଆଚ୍ଛା, ବଢିଆ।
1: ଆଉ ଖାଇ ସାରିଲୁଣି, କିଛି ବନ୍ଧୁ ବାନ୍ଧବଙ୍କ ପାଖକୁ ନେଇକିରି ଏଇ ଜଗତସିଂହପୁର ଭିତରେ ଯିବୁ, ତାଙ୍କର ଗୋଟେ ଆଶା, ସିଏ କହନ୍ତି ଆମେ ତମ ପୋଡ ପିଠାକୁ ଚାହିଁକିରି ବସିଦବୁ, ଆର ବର୍ଷ ଆମେ ଯାଇନଥିଲୁ, ଟିକେ ଡେରି ହେଇଗଲା, ଫୋନ କରି କହିଲେ ପୋଡ ପିଠା ଆଣିବନି କି, ଆମେ ଚାହିଁକିରି ବସୁ, ପୁଣି ମ୍ୟାଡାମ ଶେଷ ଦିନ ପୋଡ ପିଠା କଲୁ, ନେଇକିରି ଗଲୁ, ସେ ଖାଇଲେ।
0: ବଢିଆ, ଆପଣ ଗୋଟେ ସୁନ୍ଦର ପରମ୍ପରା ବଜାୟ ରଖିଛନ୍ତି, ପୋଡପିଠା କରି ଅନ୍ୟାନ୍ୟ ବନ୍ଧୁ ବାନ୍ଧବଙ୍କ ଘରକୁ ନେଇକି ଯାଉଛନ୍ତି ରଜ ପର୍ବରେ। ଆଜି ଆମ ସହିତ କନେକ୍ଟ ହେଲେ, ଏତେ ସୁନ୍ଦର ସୁନ୍ଦର କଥା କହିଲେ, ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
1: ଧନ୍ୟବାଦ ମ୍ୟାଡାମ, ଆପଣ ରଜ କରୁଛନ୍ତି?
0: ରଜ ଏଇଠି କରୁଛି ଆଉ କଣ, ଆପଣ ମାନେ ଯୋଉ କହୁଛନ୍ତି ମୁଁ ଶୁଣୁଛି, ବହୁତ ବଢିଆ, ବହୁତ ଭଲ ଲାଗେ ଆପଣଙ୍କ ସହିତ କଥା ହେଲେ, ଆଜି କନେକ୍ଟ ହେଲେ, ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
1: ଧନ୍ୟବାଦ, ରଖିଲି, ନମସ୍କାର।
0: ନମସ୍କାର।
2: ସମୃଦ୍ଧ ଓଡ଼ିଶାର ସ୍ୱପ୍ନକୁ ସାକାର କରିବା ପାଇଁ ଉଭୟ ସ୍ୱାସ୍ଥ୍ୟ ଓ ଶିକ୍ଷା ଦିଗରେ ଅନେକ ଯୁଗାନ୍ତକାରୀ ପଦକ୍ଷେପ ଗ୍ରହଣ କରିଛନ୍ତି ଲୋକଙ୍କ ସରକାର।
3: ସୁସ୍ଥ ଓଡ଼ିଶା ପାଇଁ ଆୟୁଷ୍ମାନ ଭାରତ ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ କୋଟି କୋଟି ଲୋକ ପାଉଛନ୍ତି କ୍ୟାସଲେସ୍ ଚିକିତ୍ସାର ସୁବିଧା। ଆୟୁଷ୍ମାନ ଆରୋଗ୍ୟ ମନ୍ଦିର, ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଉନ୍ନତିକରଣ ଭଳି ଅନ୍ୟାନ୍ୟ ପଦକ୍ଷେପ ଲୋକଙ୍କ କଲ୍ୟାଣ ପାଇଁ ନିଆଯାଉଛି।
2: ସେହିଭଳି ଶିକ୍ଷା କ୍ଷେତ୍ରରେ ଗୋଦାବରୀ ସମିଶ୍ର ଆଦର୍ଶ

0: ପ୍ରାଥମିକ ବିଦ୍ୟାଳୟ ମାଧ୍ୟମରେ ଗ୍ରାମାଞ୍ଚଳରେ ଗୁଣାତ୍ମକ ପ୍ରାଥମିକ ଶିକ୍ଷାରେ ଉନ୍ନତି କରାଯାଉଛି। ଶିଶୁ ବାଟିକାରେ ଶିଶୁ ଉପକୃତ ଓ ଏସ୍ସିବିସି ଛାତ୍ରଛାତ୍ରୀଙ୍କ ପାଇଁ ସଂରକ୍ଷଣ ରହିଛି। ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପାଇଁ ମାଗଣା ବସ୍ ଯାତ୍ରା ସୁବିଧା ଏବଂ ବାଣୀଶ୍ରୀ ଦିଶା ସ୍ୱୀକୃତି ଓ ସହାୟ ଭଳି ଯୋଜନା ମାଧ୍ୟମରେ ଶିକ୍ଷା କ୍ଷେତ୍ରର ବିକାଶ ମଧ୍ୟ କରାଯାଇଛି।
1: ବିକାଶର ଧାରା ଓଡ଼ିଶା ସାରା।
2: ଏ ରଜ ପର୍ବ ଆସିଲେ ସତ କଥା ଆମେ ସମସ୍ତେ କାହିଁକି କେଜଣେ ଅଳ୍ପ ହଉ ବେଶୀ ହଉ ଯାହା ବି ହଉ ମନ ଟିକେ ଆନନ୍ଦ ହୁଏ। ଇଆଡ଼ୁ ସିଆଡ଼ୁ ମାନେ ଟିକେ ନୂଆ କରି କଣ ଟିକେ କରି ଖାଇବା ପାଇଁ ଇଚ୍ଛା ହୁଏ, ବାଣ୍ଟିବା ପାଇଁ ଇଚ୍ଛା ହୁଏ, ବୁଲାବୁଲି କରି ଯିବା ପାଇଁ ଇଚ୍ଛା ହୁଏ। କିଛି ନହେଲେ ସହରରେ ଯେଉଁମାନେ ରହୁଛନ୍ତି ସେମାନେ ସନ୍ଧ୍ୟାବେଳେ ଟିକେ ଘେରାଇ ବୁଲି ଆସିଲେ ତାଙ୍କୁ ଭଲ ଲାଗେ, ଗୋଟେ ରାଉଣ୍ଡ ପୁରା ମାରିଦେଇ ଆସିଲେ ରଜ ହେଇଗଲା। ଆଉ ଏବେ ସହରରେ ଜାଗା ଜାଗା ରଜ ପାନ ମିଳୁଛି, ଗୋଟେ ବଢିଆ ଆସର କରାହେଇ ସେଠି ରଜ ଗୀତ, ରଜ ପୋଡ଼ପିଠା, ରଜର ସବୁ ନିଆରା ସଂସ୍କୃତି ସବୁ ଆଲୋଚନା କୁହନ୍ତୁ ଗୀତ ମାଧ୍ୟମରେ ନାଚ ମାଧ୍ୟମରେ ସବୁ କରାଯାଉଛି। କିନ୍ତୁ ପୂର୍ବ ଭଳି ପୂର୍ବ ସମୟରେ ଯେମିତି ରଜର ଗୋଟେ ସୁନ୍ଦର ଭାଇଚାରାର ମନୋବୃତ୍ତି ଥିଲା, ଗୋଟେ ଭଲ ପାଇବା ଥିଲା, ଗୋଟେ ଭାବନାରେ ଗୋଟେ ନିଆରାପଣ ଥିଲା, ସେଇ ପଣଟା କାହିଁକି ଧୀରେ ଧୀରେ ଟିକେ କମି କମି ଯାଉଛି, ଯୋଉଟାକି ଆମର ପୂର୍ବ କଲର ଆମକୁ ଜଣାଉଥିଲେ ସେ ସମ୍ପର୍କରେ। ଏବେ ଦେଖିବା ଆଉ ଜଣେ କଲର ଆମ ସହିତ ଯୋଡ଼ି ହେବାକୁ ବସିଲେଣି ଶିଖି। ହ୍ୟାଲୋ ହ୍ୟାଲୋ, ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ, ଏଇ କଲ୍ଟି ବି କଟିଯାଇଛି, କିଛି କଥା ନାହିଁ, ଆପଣମାନେ ପୁଣି ଥରେ ଆମକୁ ଟ୍ରାଏ କରିପାରିବେ। ହ୍ୟାଲୋ, ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ,
3: ଅଶୋକ ପଣ୍ଡା ମଧୁପାଟଣା କଟକ,
2: ଆପଣଙ୍କୁ ସ୍ୱାଗତ ଜଣାଉଛି। କଣ କହିବେ, ଗାଁରେ ନା ସହରରେ ଆପଣଙ୍କୁ ରଜ ପର୍ବ ଭଲ ଲାଗେ?
3: ଗାଁ ପରିବେଶରେ ରଜର ମଜା ନିଆରା, ଗାଁରେ ଭାଇଚାରା ଅଛି, ଗାଁରେ ସମସ୍ତେ ମିଳିମିଶି ଚଳନ୍ତି, ସମସ୍ତ ସମସ୍ତଙ୍କ ଘରକୁ ପୋଡ଼ପିଠା ଦିଆ ନିଆ କରନ୍ତି। ଗାଁରେ ଯୋଉମାନେ ସହରରେ ଥାନ୍ତି ସେମାନେ ରଜ ପର୍ବ ଗୋଟାଏ ଗଣପର୍ବ, ରଜ ପର୍ବ ଓଡ଼ିଶାର ବଡ କୃଷିଭିତ୍ତିକ ପର୍ବ, ସେମାନେ ସବୁ ଗାଁକୁ ଆସିଥାନ୍ତି। ଗାଁରେ ରଜର ମଜାଟା ନିଆରା, ସହର ତ ହେଲା କଂକ୍ରିଟ ଜଙ୍ଗଲ, ସହରରେ ତ ଗୋଟେ ଗଛ ମିଳିବନି ଦୋଳି ଲଗେଇବାକୁ। କିନ୍ତୁ ଯାହା କହିଲେ ପୂର୍ବେ ଯେମିତି ରଜର ମଜା ଥିଲା ଏଇଟା ଏକଦମ ନିଚ୍ଛକ ସତ କଥା, ବର୍ତ୍ତମାନ ଧୀରେ ଧୀରେ କମି କମି ଯାଇଛି ଆଉ।
2: ହଁ, ଆପଣ ଏବେ ମଧୁପାଟଣାରେ ରହୁଛି ନା, ଆପଣଙ୍କ ଗାଁ କୋଉଠି, ଗାଁକୁ ରଜରେ ଯାଇନାହାନ୍ତି?
3: ମୋ ଗାଁ ହଉଛି ବୟାଳିଶ ମୌଜା।
2: ଆଚ୍ଛା,
3: ଆଉ ନାଇଁ ମୋ ଗାଁକୁ ଏ ବର୍ଷ ଯାଇନି କି, ଏ ବର୍ଷ ରଜ ଯୋଉ ଗରମ ଗୁଳୁଗୁଳି ପାଇକି ମୁଁ ଆଉ ଗାଁକୁ ଯାଇନି, ଘରେ ରହିଛି, ଘରେ ଭଲ ଭଲ ଖାଦ୍ୟ ଖାଇବି, ଏଫ୍ଏମ୍ ରେନ୍ବୋ ଶୁଣିବି ଆଉ।
2: ଏମିତି ଆପଣଙ୍କର ରଜ ପର୍ବଟା ମାନେ କଟିଯିବ ଆପଣ ଭାବିଛନ୍ତି?
3: ଆଜ୍ଞା ଆଜ୍ଞା, ଖାଦ୍ୟଟା ତ ଭଲ ହବା ଦରକାର, ବାମୁଣିଆ ଲୋକ ପେଟ ପୂଜାଟା ଆଗ ଦରକାର ଆଉ।
2: ଭଲ ଭଲ ଖାଇବା ବନେଇକି ଖାଆନ୍ତୁ, ରଜ ପର୍ବ ପାଳନ କରନ୍ତୁ, ଖୁସି ଆନନ୍ଦରେ ଥାଆନ୍ତୁ, ଆମ ସହିତ କନେକ୍ଟ ହେଲେ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
3: ଧନ୍ୟବାଦ।
2: ତେବେ ଆପଣଙ୍କୁ କଣ ଭଲ ଲାଗେ, ଗାଁରେ ନା ସହରରେ ରଜ ପର୍ବ ପାଳନ କରିବା ପାଇଁ ଭଲ ଲାଗେ? ଆଜି ଆପଣ ସିଧାସଳଖ ଭାବରେ ଆମକୁ ଜଣାଇ ପାରିବେ, ଆମ ନମ୍ବର 0671230353। ଏବେ ଦେଖିବା ଆଉ ଜଣେ କଲରଙ୍କୁ। ହ୍ୟାଲୋ
4: ହ୍ୟାଲୋ
2: ହ୍ୟାଲୋ, କିଏ କହୁଛନ୍ତି? ଆପଣଙ୍କୁ ଆମେ ତ ସ୍ୱାଗତ ଜଣେଇବୁ, କିନ୍ତୁ ଲାଗୁଛି ଆପଣଙ୍କର ଯୋଉ ନଏଜ ଆସୁଛି ଏଇଥିରୁ ଲାଗୁଛି ରଜ ପର୍ବ ଆପଣଙ୍କ ଘରେ ପାଳନ କରାଯାଉଛି, ଛୁଆମାନେ ଆନନ୍ଦରେ ରଜ ମନାଉଛନ୍ତି, କଣ ସବୁ କରୁଛନ୍ତି?
4: ଘରେ ଝିଅ ଦିଟା ଦୋଳିରେ ବସିଛନ୍ତି ତ।
2: ଆଚ୍ଛା, ବହୁତ ଭଲ ଲାଗିଲା। ତେବେ ଦୋଳି ସହିତ ଆଉ କଣ କଣ ଚାଲିଛି ରଜରେ?
4: ପିଠା ହେଇଛି ଏମିତି ଆଉ ସବୁ।
2: ଆଚ୍ଛା, ତେବେ ଗାଁରେ ନା ସହରରେ କୋଉଠି ଆପଣଙ୍କୁ ରଜ ଭଲ ଲାଗେ?
4: ଦେଖନ୍ତୁ, ଗାଁରେ ବହୁତ ଭଲ, ଆଉ ସହରରେ ଗୋଟେ କଣ କି ନିଜେ ଗୋଟେ ଅଚିହ୍ନା ଭଳିଆ ଲାଗିବ। ଆମେ ଯିବୁ ଯେମିତି ଗୋଟେ ଜାଗାକୁ, ପାନ୍ଥ ନିବାସ ହେଲା କି ପାତ୍ରପଡା ହେଲା କି ଆମର ଜାଗମରା ହେଲା, ସେଠି ସବୁ ବଡ ବଡ ଦୋଳି ଲାଗିଛି, ସେଠି ଯିବ ତମେ ଟିକେ ନିଜକୁ ଗୋଟେ ମାନେ ଅନକମ୍ଫର୍ଟେବୁଲ ଲାଗିଲେ ବି ସେଠି ଗୋଟେ ଖୋଜ ଭାଇ ଟିକେ ମତିଏ ଦବ ଗାଁ।

0: ଆରେ ଗୋଟେ କଣ କି କିଛି କହିବାର ନାହିଁ, ଆରେ କରାବୁଙ୍କ ଘରକୁ ଚାଲ ସିଧା, ବାଡିରେ ଯୋଡେ ଦୋଳି ଲାଗିଛି, ଦିନ ଯାକ ପଡିଛି, ଯେତେବେଳେ ଯାହା ଯିଏ ଯେତେବେଳେ ଚାହିଁଲା ଦୋଳି ଖେଳିଲା, କିଛି ପାଟି ଫିଟିବାର ନାହିଁ, ଏଥିରେ କଣ କି ନିଜକୁ ଟିକେ ଅନକମ୍ଫର୍ଟେବୁଲ, ନହେଲେ ଆଉ କିଛି ନାହିଁ, ଯଦି ଆଉ ସବୁ ପୁରା ଏକ
1: ଠିକ କଥା,
0: ଏଠି ଟିକେ ହଁ ଟିକେ ଏଠି ଟିକେ ଡିଜାଇନ, ସେଠି ସୁନ୍ଦର ମାନେ ସେଠି ଟିକେ ଡିଜାଇନ ଟିକେ ନଥାଏ,
1: ଯେମିତି
0: ଫୁଲ ଫୁଲ ଲାଗିଥାଏ ବା ଇଏ ଲାଗିଥାଏ, ଗୋଟେ ସୁନ୍ଦର ସଜା ସଜି ଗୋଟେ ହେଇଥିବ, ରଜ ମହୋତ୍ସବ ଲେଖା ହେଇଥିବ, ପାନର ଗୋଟେ ଇଏ ଲେଖା ହେଇଥିବ, ଗୋଟେ ଏଇ ପ୍ରକାର ସବୁ ସହରରେ, କିନ୍ତୁ ଗାଁରେ ସେଇଟା ନାହିଁ, କିନ୍ତୁ ଗାଁରେ ନିଜର ଅରିଜିନାଲ ମାନେ ଗଛ ଭିତରେ ଗଛ ଗୋଟେ ବିରାଟ ବଡ ଗଛରେ ଲାଗିଥିବ ଦୋଳି, ଦି ତିନିଟା ଚାରିଟା, ଯିଏ ଗଲା ସେଠି
1: ଯିଏ ଗଲା। ଆଉ ଗୋଟେ କଥା ବି ଆପଣ ମାର୍କ କରିଥିବେ, ଗାଁରେ ବହୁତ ଲୋକ ଏକାଠି ହେଇଥିବେ, ମାନେ ଲାଇନ ଲାଗିଥିବ, କିଏ କାହା ପରେ ଦୋଳି ଖେଳିବ, ପୁରା ସେ ଦୋଳିରେ ଯୋଉ ବସିବାର ଗୋଟେ ନିଆର ମଜା ଥାଏ, ତାକୁ କେହି ମିସ୍ କରିବା ପାଇଁ ଚାହାନ୍ତିନି। ଓକେ, ଗାଁର କଥା ଆପଣ ମନେ ପକେଇଦେଲେ, ଆପଣ ସହିତ କନେକ୍ଟ ଥିଲେ, ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
0: ନମସ୍କାର,
1: ନମସ୍କାର।

0: ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍। ଆମେ କଥା ହେଉଛେ ଗାଁରେ ନା ସହରରେ କୋଉଠି ରଜ ପର୍ବ ଆପଣଙ୍କୁ ପାଳନ କରିବା ପାଇଁ ବେଶ ଭଲ ଲାଗେ, ଖୁସି ଲାଗେ। ଆପଣ ଭାବନ୍ତି ନା ଏଇଠି ମୁଁ ଅଛି ରଜରେ ଭଲ ଅଛି, ଠିକ୍ ଅଛି, ମୋତେ ବହୁତ ଖୁସି ଲାଗୁଛି। ଏବେ ଦେଖିବା ନେକ୍ସଟ କଲର କିଏ। ହ୍ୟାଲୋ, ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ।
1: भगवान से मत डरिए, भगवान से मत डरिए, कर्म से डरिए। भगवान माफ कर सकते हैं लेकिन कर्म कभी माफ नहीं करता। नमस्कार, सुबह सकाळ, सुबह हैप्पी रजा मैम।
0: की कहछंती?
1: हेलो,
0: की कहछंती?
1: आज्ञा,
0: କିଏ କହୁଛନ୍ତି କୁହନ୍ତୁ, ଆପଣଙ୍କ ପରିଚୟ ଦିଅନ୍ତୁ। ଆପଣ ଏତେ ଏତେ କଥା ସବୁ କହିଗଲେ କିନ୍ତୁ ନିଜର ପରିଚୟଟା ଦେଲେନି। ଆଚ୍ଛା, କଣ କହିବେ ଆପଣଙ୍କୁ ଗାଁରେ ନା ସହରରେ ରଜ ପର୍ବ ଭଲ ଲାଗେ?
1: ରଜ ଅବସରରେ ଆପଣ ଗୋଟେ ସୁନ୍ଦର ଟପିକ ଆଣିଛନ୍ତି ଯେ ଗାଁରେ ରଜ ଆଉ ସହରରେ ରଜ। ଆଗେ କଣ ହଉଥିଲା ନା ସହରରୁ ଗାଁ ଅଭିମୁଖେ ସମସ୍ତେ ପ୍ରାୟ ଆସୁଥିଲେ ଏବଂ ଗୋଟେ କୋଳାହଳପୂର୍ଣ୍ଣ ବାତାବରଣ ଚାରିଦିନ ଆଗରୁ ଏବଂ ରଜ ଚାରିଦିନ ପରେ ମଧ୍ୟ ଲାଗି ରହୁଥିଲା। କାରଣ ଗାଁରେ ପୁରା ବି ସହର ଭଳିଆ ଲୋକ ମାନେ ସମସ୍ତଙ୍କ ଘରକୁ ପ୍ରାୟ କୁଣିଆ ମିତ୍ର ସବୁ ଆସନ୍ତି, ବନ୍ଧୁ ବାନ୍ଧବ। ସେ ଗୋଟେ କୋଳାହଳପୂର୍ଣ୍ଣ ବାତାବରଣ ରହୁଥିଲା ଏବଂ ସେ ବାତାବରଣର ଗୋଟେ ଅଲଗା ସ୍ୱାଦ ଥିଲା। ଆଉ ସେଥିପାଇଁ ଆଜି ଯୋଉ ପରିସ୍ଥିତି ସୃଷ୍ଟି ହେଇଛି ଗାଁରେ ବି ଲୋକମାନେ ରଜର କଣ ଗୋଟେ କେବଳ ଫର୍ମାଲିଟି, ଆଉ ନା ସେ ଯୋଉ ଭଲ ପାଇବା ନା ସ୍ନେହ ଶବ୍ଦ ବାଣ୍ଟିବା ଏସବୁ ଲୀନ। ଆଉ ମ୍ୟାମ୍, ଆଉ ଉପରେ ମୁଁ କହିଛି ଏତିକି, ଏଇ ଯୋଉ ପରିସ୍ଥିତି ସୃଷ୍ଟି ହେଇଛି ଏଥିପାଇଁ କେବଳ ଆମେ ହିଁ ଦାୟୀ। ଆମେ ତ ଯେତେବେଳେ ଇଏ ହେଲା ରଜକୁ ହେଲେ ଏତେ ଦିନ ଟାଉନ୍ରେ ରହିଲେ ଟିକେ ଗାଁକୁ ଯିବା, ବର୍ଷକରେ ଥରେ ରଜ ଆସିଛି ସମସ୍ତଙ୍କ ସାଙ୍ଗେ ମିଶିବା। ତେଣୁ ଆମେ ଯେତେବେଳେ ମୁଖ୍ୟ ହେଇକି ଆସିବାଟା ବନ୍ଦ କରିଦେଲେ ଆମେ ତ ଆମ ପିଲାମାନେ କଣ ଶିଖିଲେ ଜାଣିଦେ। ହ୍ୟାଲୋ,
0: ସତ କଥା, ଆମେ ଯଦି ଆମ ପରମ୍ପରାଟାକୁ ଆମ ପିଲାମାନଙ୍କୁ ନ ଦେଖେଇବା ନ ଜଣେଇବା ତାହେଲେ ସେମାନେ କଣ ଶିଖିବେ ଜାଣିବେ ନାଇଁ କି?
1: ସେ ପରମ୍ପରାଟାକୁ ଆମେ ହିଁ ଭାଙ୍ଗିଛେ ନା ମ୍ୟାମ୍। ବାସ୍ତବତା ଇଏ ଅଛି, ଆଜି ରଜ ଅଛି, ପୋଡ଼ ପିଠା ଅଛି ହେଇଛି, ଚକୁଳି ପିଠା, ସିଧା ପିଠା, ଆଳୁଚ ସବୁ ଅଛି, କିନ୍ତୁ ସେ ଆତ୍ମୀୟତା ଆଉ ସେ ଯୋଉ ଭଲ ପାଇବା ଆଉ ସେ ଯୋଉ ସ୍ନେହ ଶ୍ରଦ୍ଧା। ଦୋଳି ଅବଶ୍ୟ ଗଛ ବଡ ନାହିଁ, ସେ ଯୋଉ ବାଉଁଶ ଦୋଳି ଆଗେ ଲାଗୁଥିଲା, ଆମ ସାହିରେ ଦିଟା ବାଉଁଶ ଦୋଳି ଲାଗେ କିନ୍ତୁ ଏବେ ଗୋଟେ ବି ନାହିଁ। ଦିଟା ବାଉଁଶ ପୁରା ଗଛ ଉପରୁ ଦୌଡ଼ିରେ ବନ୍ଧା ହବ ଏବଂ ତଳେ ତାର କଟା ଲାଗିବ, ତା ଦେହରେ ଖିଲ ବଡ଼ ହବ ଏବଂ ସେ ଯୋଉ ମାନେ ଦୋଳି ଯୋଉ ଝୁଲିବ ମାନେ ଆପଣ 10 କିଲୋମିଟର ପର୍ଯ୍ୟନ୍ତ ଉପରକୁ ଉଠିଲେ ମାନେ ବାହାର ଜାଗାକୁ ବି
0: ଦେଖାଯିବ। ହଁ, ସତ କଥା, ବହୁତ ଲମ୍ବା ଲମ୍ବା ବାଉଁଶ ଦୋଳି
1: ନାହିଁ, କେବଳ ଦୌଡ଼ି ଦୋଳି ଅଛି। ସେ ଯୋଉ ଆତ୍ମୀୟତା, ସେ ଯୋଉ ଭଲ ପାଇବା, ସ୍ନେହ ଶ୍ରଦ୍ଧା ଯୋଉ ଲୀନ ହେଇଯାଇଛି ସେଠି ପରୋକ୍ଷରେ, ଯେମିତି ଭାଇ ଜଣେ ଆମକୁ କହୁଥିଲେ ଯେ ମୁଁ ଶୁଣୁଥିଲି ଯେ ମୁଁ ଏବେ ଗଲିନି, ତାମାନେ କଣ ଆମେ ଆମେ ହିଁ ତ ଭାଙ୍ଗିଲେ ନା। ତେଣୁ ଆମଠାରୁ ଯୋଉମାନେ ଜୁନିୟର ସେମାନେ ଶିଖିବେ କଣ? ତେଣୁ ଇଏ ଅଛି ରଜର ବାସ୍ତବତା, ଆଉ ସବୁକିଛି ଠିକ ଅଛି କିନ୍ତୁ ନାହିଁ ସେ ଆତ୍ମୀୟତା।
0: ଆତ୍ମୀୟତା ନାହିଁ, ପିଠାପଣା ଅଛି, ସବୁ ଅଛି, କିନ୍ତୁ ସେଇ ଯୋଉ ଭାବନା, ସେ ଯୋଉ ଆତ୍ମୀୟତା ନାହିଁ,
1: ଭାବନାର ଯୋଉ ସତ୍ୟତା, ଶୁଦ୍ଧତା ଆଉ ପବିତ୍ରତା, ସେଇ ଜିନିଷଟା ଲୀନ ହେଇଯାଇଛି, ବଡ଼ ଦୁଃଖର ବିଷୟ ନା।
0: ଆଚ୍ଛା, ଏଇ ଯୋଉ ଗଣପର୍ବ ଆସିଛି ତାକୁ ଆମେ କେମିତି ପୁଣି ଥରେ ସେ ଭାବନା, ସେ ଆତ୍ମୀୟତାକୁ ଫେରେଇ ଆଣିବା, ସମସ୍ତଙ୍କ ଭିତରେ ଗୋଟେ ସୁନ୍ଦର ଭାଇଚାରା ସୃଷ୍ଟି କରିବା, ତାହା ଆମ ଉପରେ ନିର୍ଭର କରେ ବୋଲି ଆପଣ କହୁଛନ୍ତି। କୁହନ୍ତୁ,
1: ଏତେ ବଡ ରଜରେ ନିଜର ମାନେ ଏତେ ବଡ ଖୁସିକୁ ତ୍ୟାଗ କରି ଆଜି ଅନେକ ମାନେ ପୁରା ଓଡ଼ିଶାର ପୁରା ପଲ୍ଲୀରେ ଆପଣଙ୍କର ଯୋଉ ଭାବରେ ସୁନ୍ଦର ମତାମତ ପହଞ୍ଚଉଛନ୍ତି ସେଥିପାଇଁ ଧନ୍ୟବାଦ।
0: ଧନ୍ୟବାଦ ଆପଣଙ୍କୁ, ଧନ୍ୟବାଦ ଏତେ ସୁନ୍ଦର ମତ ରଖିଲେ, ଆମ ସହିତ କନେକ୍ଟ ହେଲେ, ଆପଣଙ୍କୁ ଧନ୍ୟବାଦ।
1: ନମସ୍କାର ଆଜ୍ଞା,
0: ନମସ୍କାର।

0: ବଢି ଚାଲିଛି। ଏବେ ଦେଖିବା ଆଉ ଜଣେ କଲରଙ୍କୁ। ହ୍ୟାଲୋ, ଆକାଶବାଣୀ ଏଫଏମ୍ ରେନ୍ବୋ କଟକ।
1: ଜୟ ଜଗନ୍ନାଥ, ନମସ୍କାର। ହାପି ରଜ।
0: ହାପି ରଜ, କିଏ କହୁଥିଲେ?
1: ମୁଁ କହୁଥିଲି ରାଜେଶ ନାୟକ ଫ୍ରମ ଚର୍ତ୍ତିକା ବଜାର ଜଗତସିଂହପୁର।
0: ଆପଣଙ୍କୁ ସ୍ୱାଗତ ଜଣାଉଛି। କଣ କହିବେ, ଆପଣ ତ ଅଛନ୍ତି ଜଗତସିଂହପୁରରେ।
1: ମୋର ଚାରିଥର ଫୋନ କଟିଲା ପରେ ଏଇଟା ପାଞ୍ଚ ନମ୍ବର ଆପଣ ଉଠେଇଛନ୍ତି ଆଉ।
0: ତେବେ ଆପଣ ଗାଁରେ ଅଛନ୍ତି ନା ଗାଁଠୁ ଟିକେ ଦୂରରେ ଅଛନ୍ତି? ରଜ ପର୍ବ କେମିତି ମନାଉଛନ୍ତି?
1: ଆପଣ ଯୋଉ ରଖିଛନ୍ତି ଗାଁ ନା ସହର, ମୁଁ ତ କହିବି କୋଉଠି ବି ରଜ ଭଲ ଲାଗୁନି, କାରଣ ରଜ ନା ଶୁଣିଲା ବେଳକୁ ବର୍ତ୍ତମାନ ଜ୍ୱର ଚାଲି ଆସୁଛି। ବର୍ତ୍ତମାନ ଘରେ ହିଁ ରଜ ପର୍ବ ଚାଲିଛି, ନା ଗାଁରେ ନା ସହରରେ। ବର୍ତ୍ତମାନ ଆପଣ ଦେଖନ୍ତୁ ଗାଁ ଆଜି ସହର ସହର ବାସୁଛି। ଆପଣ ଦେଖ ସବୁଆଡେ ଢଳେଇ କଂକ୍ରିଟ ବିଲ୍ଡିଂ, ଆଗରୁ ଚାଳ ଛପର ଘର ଥିଲା, ସିଏ ଗୋଟାଏ ବି ଦେଖାଯାଉନି। ତା ସହିତ ଆମ୍ବ ଗଛ, ଚାକୁଣ୍ଡା ଗଛ, ଓସ୍ତ ଗଛ, ବଡ ବଡ ଗଛ, ବର ଗଛ ସବୁ ଥିଲା, ତା ଦେହରେ ଦୋଳି ଲାଗୁଥିଲା, ସିଏ ବି ଗୋଟାଏ ଦେଖାଯାଉନି। ସେ ଚଢେଇ ମାନଙ୍କର କିଚିରି ମିଚିରି ନାହିଁ, ପଶୁ ପକ୍ଷୀ ନାହିଁ, ପିଲା ଛୁଆ ବି ଗାଁରେ ବି କିଏ କୁଆଡେ ଚାଲିଗଲେଣି, ବାହା ହେଇକିରି ବାହାରେ ବି ବହୁତ ସବୁ ରହିଛନ୍ତି। ତେଣୁ ବର୍ତ୍ତମାନ ଘରେ ଆପଣଙ୍କର ତ ବାଉଁଶ ଦୋଳି ନାହିଁ, ଯୋଉ ବଜାରରେ ବିକ୍ରି ହେଉନି, ବିହାରୀ ମାନେ ବିକ୍ରି କରୁଛନ୍ତି ପ୍ଲାଷ୍ଟିକ ଦୋଳି, ସେ ତ ଆଜ୍ଞା ବାରଣ୍ଡାରେ ଲାଗିଛି ଛୁଆ ଝୁଲୁଛନ୍ତି ଆଉ।
0: ତେଣୁ ଧୀରେ ଧୀରେ କେତେ ପରିବର୍ତ୍ତନ ହଉଛି ଆମର ଯୋଉ ପରମ୍ପରା, ଆମର ଯୋଉ ସଂସ୍କୃତି, ଧୀରେ ଧୀରେ ଧୀରେ ଧୀରେ ଗୋଟେ ଅନ୍ୟ ରୂପ ନଉଛି।
1: ଆଜ୍ଞା, ନା ମୁଁ ଦେଖିଛି ଆମେ ବି ରଜ ବହୁତ କରୁଥିଲୁ, ଆମର ଏଠି ବାଗୁଡ଼ି ଖେଳ, କବାଡି ଖେଳ ହୁଏ, ଖାସି ରହିବ ମାନେ ରହିବ, ପୁରା ସବୁ ଦଳ ମ୍ୟାଚ୍ ଚାଲିବ, ଲାଷ୍ଟକୁ ଯିଏ ଜିତିବ ସେ ଖାସିଟା ସିଏ ନବ, ସିଙ୍ଗୁରା ବାଜୁଥିବ, ଛୁଆ ଗଦା ହେଇଥିବେ, ବୁଢା ଆବାଳ ବୃଦ୍ଧ ବନିତା ସମସ୍ତେ ଗଦା ହେଇଥିବେ। ଗୋଟେ ଗଣପର୍ବ, ଓଡିଶାର ଗୋଟେ ବଡ ଗଣପର୍ବ, ସମସ୍ତେ ନୂଆ ଡ୍ରେସ୍ ପିନ୍ଧିଥିବେ, ବୁଢା ଠାରୁ ଆରମ୍ଭ କରି ପିଲା ପର୍ଯ୍ୟନ୍ତ, ଆଉ ତା ମଜା କିଛି ନିଆରା ଥିଲା। ତିନି ଦିନ ଚାରି ଦିନ ରଜ ପାନ ଚାଲିବ, ତା ସହିତ ତାସ୍ ଖେଳ, ଲୁଡୁ ଖେଳ, କ୍ୟାରମ୍ ଖେଳ ଏସବୁ ଜମୁଥିବ କ୍ଲବ ଘରେ, ସେ ରଜ କାଇଁ ଦେଖାଯାଉନି, ସିଏ କୁଆଡେ ହଜି ହଜି ଗଲାଣି। ତେଣୁ ଗାଁ ଆଜି ସହର ସହର ବସୁଛି ଆଉ।
0: ଆଚ୍ଛା, ତେବେ ଆପଣ ଯୋଉଠି ରହୁଛନ୍ତି ଆପଣଙ୍କ ସେଇ ପାଖରେ ଏରିଆରେ ମଧ୍ୟ ରଜ ପର୍ବ କିଛି ନାହିଁ?
1: ବର୍ତ୍ତମାନ ପାଇଁ ରହୁଛି, କାରଣ ମୁଁ ଭୁବନେଶ୍ୱରରେ ରହୁଥିଲି, ଚକେଶିଆଣି ରସୁଲଗଡ଼ ସେଠି ରହୁଥିଲି, ବର୍ତ୍ତମାନ ପାଇଁ ଚର୍ତ୍ତିକା ବଜାର, ସେଠୁ ଆମ ଗାଁଟା ହଉଛି ଚାନ୍ଦୁରା ପାଟିଣୀ ଗାଁ। ତେଣୁ ଆପଣ ଜାଣିଥିବେ ଆମର ଗୋଟେ ବଡ ପୋଖରୀ ଅଛି, ବାର ତେର ଏକର ଗୋଟେ ଦିଗି ପୋଖରୀ, ତାରି ହୁରା ଉପରେ ଜଗନ୍ନାଥ ବଳଭଦ୍ର ଦେବୀ ସୁଭଦ୍ରା ଆଉ ଅଛନ୍ତି, ମା ଲକ୍ଷ୍ମୀ ଅଛନ୍ତି, ବିମଳା ଅଛନ୍ତି, ସେ ବଡ ମନ୍ଦିର ଗୋଟେ ଅଛି, ସେଠିକା ବାହା ବହୁଛି, ସେଇଠି ଯାଇ ବସିକି ଆମେ ରଜ କରୁ। ଏବେ ବି ମାଛ ଧରା ହେଇଥିଲା, ଗତକାଲି ଗଜଣ ପିଛା 9 କେଜି ନେଖା ଭାଗ ପଡିଥିଲା, ପୁଣି ଆଜି ବି ଜାଲ ପଡୁଛି, ମୁଁ ତ ଆଇଁଷ ଖାଏନି, ବଣ୍ଟା କୁଣ୍ଡା ହୁଏ, ବନ୍ଧୁ ବାନ୍ଧବ ଯୁଆଡେ ଯୁଆଡେ ସବୁ ଯାଏ ଆଉ।
0: ଆଚ୍ଛା ଆଚ୍ଛା, ଏମିତି ଗୋଟେ ମାନେ ପରମ୍ପରା ରହିଛି ସେଠି ଆପଣଙ୍କର?
1: ବହୁତ ବଡ, ଆମର ମାଛ ପ୍ରାୟ 70-80 କ୍ୱିଣ୍ଟାଲ କି ବେଶୀ ଧରା ହୁଏ, ବଡ 12-13 ଏକର ଗୋଟେ ବଡ ପୋଖରୀ ଅଧାରୁ ଆଇଛି, 65 ଘର, ଘର ପିଛା 9 କେଜି ଭାଗ ପଡିଛି, ଆପଣ ଜାଣିଥିବେ କେତେ ମାଛ ଧରା ହେଇଛି ଆଉ।
0: ଆରେ ବାପରେ, ଇଏ ଗୋଟେ ବଡ ଆଶ୍ଚର୍ଯ୍ୟ କଥା ଆପଣ କହିଲେ। ସକାଳୁ ସକାଳୁ ଆମ ସହିତ ଯୋଡି ହେଲେ ରଜ ଅବସରରେ, ପହିଲି ରଜରେ, ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
1: ଆପଣଙ୍କୁ ମା ଶାଳା ଘଣ୍ଟ ବଢେଇଥାନ୍ତୁ, ଏମିତି ସୁନ୍ଦର ସୁନ୍ଦର ପ୍ରୋଗ୍ରାମ କରିଥାନ୍ତୁ, ଆଉ ଆପଣଙ୍କୁ ଆଉ ଥରେ ହାପି ରଜ, ଆପଣଙ୍କ ପରିବାର ଭଲରେ ରୁହନ୍ତୁ, ମା ଶାଳା ଭଲରେ ରଖିଥାନ୍ତୁ, ରହିଲି ଭଉଣୀ, ଜୟ ଜଗନ୍ନାଥ।
0: ଜୟ ଜଗନ୍ନାଥ।

0: ମୁଁ ଜମା ଭଣ୍ଡେଇବିନି ଆଉ ଗୋଟେ କଲ୍ ନେବି, କାରଣ ଟାଇମ୍ ଇଜ୍ ନାଓ 9:57:35 ଓନ୍ଲି ଆମ ହାତରେ ଆଉ ରହିଲା ଗୋଟେ ମିନିଟ୍ କେତେ ସେକେଣ୍ଡସ୍, 2 ମିନିଟ୍ କେତେ ସେକେଣ୍ଡସ୍, ଗୋଟେ କଲ୍ ନେଇପାରିବି ଆରାମରେ। ଦେଖିବା ଲାଷ୍ଟ କଲର୍ କିଏ। ହ୍ୟାଲୋ, ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ, କିଏ କହୁଛନ୍ତି?
1: ବନତେ ଡାକିଲା ଗଜ ଆସିଛି ପରିଲି ରଜ, ଆମ୍ବ ପୁରି ପଣସରେ ଆମ୍ବ ପୁରି ପଣସ ଲିଚୁରେ ପରିଯାଏ ଉଧାର, ପୋଡ଼ ଚୁକା ପାନ ସାଥେ ମନ ମତ ରଜ ଦୋଳି ଗୀତ ଲାଗେ କେତେ ମଧୁର, ଖେଳ ସାଥେ କବାଡ଼ି ଖେଳ।

0: ଲଡ ଖାଆନ୍ତି ତାହାକୁ ଜଣେ ଖଣ୍ଡି ଅଫର କୋଇଲିର ପୁଅକୁ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଗାଁ ପରିବେଶ
1: ବାବା ଏତେ ସବୁ ଜିନିଷ ଚନ୍ଦ୍ରକାନ୍ତ ପୃଷ୍ଟି ଏକାଥରେ ଆମକୁ କହିଦେଲେ ରଜ ପର୍ବ ସରିଗଲା ଆପଣଙ୍କ ପାଖରେ ବଢିଆ ବଢିଆ ଆପଣ ତ ସବୁ କହିଦେଲେ ଆଉ ମୋର କିଛି କହିବାକୁ ମଧ୍ୟ ନାହିଁ ରଜ ପାନ ରଜ ପୋଡ଼ ପିଠା ରଜ ଖାଇବା ସବୁ ଆପଣ କହିଦେଲେ ସକାଳୁ କଣ ଚାଲିଛି ରଜରେ

0: ଆମକୁ କହିଦେଲେ ରଜ ପର୍ବ ସରିଗଲା ଆପଣଙ୍କ ପାଖରେ। ବଢିଆ ବଢିଆ, ଆପଣ ତ ସବୁ କହିଦେଲେ, ଆଉ ମୋର କିଛି କହିବାକୁ ମଧ୍ୟ ନାହିଁ। ରଜ ପାନ, ରଜ ପୋଡପିଠା, ରଜ ଖାଇବା ସବୁ ଆପଣ କହିଦେଲେ। ସକାଳୁ କଣ ଚାଲିଛି ରଜରେ? ଆଚ୍ଛା ଆଚ୍ଛା, ବଢିଆ। ଆଉ ଆପଣଙ୍କର ଗାଁରେ ରଜ ପର୍ବ ଖୁବ ଧୁମଧାମରେ ଚାଲିଛି, ବଢିଆ ସେ ଆପଣ ମନାନ୍ତୁ, ଆନନ୍ଦରେ ରୁହନ୍ତୁ। ଲାଷ୍ଟ କଲର ହିସାବରେ ଆମ ସହିତ ଯୋଡି ହେଲେ, ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
1: ଆଜ୍ଞା, ପୁଣି ଥରେ ଆପଣଙ୍କୁ ରଜର ଅନେକ ଅନେକ ବିଶେଷ ରହୁଛି। ନମସ୍କାର
0: ନମସ୍କାର।

ପୁଣି ଥରେ ଆପଣମାନଙ୍କୁ ସ୍ୱାଗତ ଜଣାଉଛି ରେନ୍ବୋ ଏସ୍ଏମ୍ଏସ୍ ପ୍ରୋଗ୍ରାମକୁ, ଯେଉଁ ପ୍ରୋଗ୍ରାମରେ ଆପଣମାନେ ନିଜ ମନପସନ୍ଦର ଗୀତ ଶୁଣିବା ପାଇଁ ଆମକୁ ରିକ୍ୱେଷ୍ଟ କରିଥାନ୍ତି ଏସ୍ଏମ୍ଏସ୍ ମାଧ୍ୟମରେ। ତେବେ ଆଜି ପାଇଁ ଫାଷ୍ଟ ଏସ୍ଏମ୍ଏସ୍ ଆସିଛି ସାଲେପୁର ମହାଙ୍କା କଟକରୁ, ଲେଖି ପଢ଼ାଇଛନ୍ତି ସୁଦର୍ଶନ ହେମ୍ରମ। ଶୁଣିବା ପାଇଁ ଚାହିଁଛନ୍ତି, ବହୁତ ସୁନ୍ଦର ଲୋକପ୍ରିୟ ଗୀତ, ଗାଇଛନ୍ତି ସୁରେଶ ୱାଡକର, ଫିଲ୍ମର ନାଁ ହେଉଛି ପାଗଳ କରିଛି ପାଉଁଜି ତୋର। ଶୁଣିଦେଉଛି ଆପଣଙ୍କ ମନପସନ୍ଦର ଏହି ସୁନ୍ଦର ଗୀତଟିକୁ।

ପରେ ପରେ ମେସେଜ୍ ଟି କରିଛନ୍ତି ସୁନୀଲ କାନ୍ତ ମହାନ୍ତି ସିଲୁ ଏବଂ ଆକୃତି ଦେଓକାଳୀ ସଂଘତରା କଟକରୁ ଶୁଣିବାକୁ ଚାହିଁଛନ୍ତି ନିଗାହ ମୁଭିର ଗୋଟେ ବଢିଆ ଗୀତ ମହମ୍ମଦ ଅଜିଜଙ୍କ କଣ୍ଠରେ ପରେ ପରେ ଆପଣ ଆପଣଙ୍କ ମନପସନ୍ଦ ଗୀତ ଶୁଣିପାରିବେ।

ପରେ ପରେ ବରଗଡ଼ରୁ ସୁବଳ ଏବଂ ସୁଶାନିକା ଭୋଇ ମେସେଜ କରିଛନ୍ତି ଉଲ୍କା ଫିଲ୍ମରୁ ଗୋଟେ ବଢିଆ ଗୀତଟେ ଶୁଣିଦେଉଛି ଆପଣଙ୍କ ମନପସନ୍ଦର ଗୀତ।

ପରେ ମେସେଜ କରିଛନ୍ତି ସମୀର ସସ୍ମିତା ଖଟୁଆ ଡେରାବିସ୍ କେନ୍ଦ୍ରାପଡ଼ାରୁ ଚିଦାନନ୍ଦ ପ୍ରଧାନ ହେମନ୍ତ ଚାନ୍ଦ ଟୁକୁନା ପାତ୍ର ମାଣିଆବନ୍ଧ ବଡ଼ମ୍ବାରୁ ରମେଶ ଚନ୍ଦ୍ର ସାହୁ ମମତା ସାହୁ ଔଖମ ଭାପୁର ଢେଙ୍କାନାଳରୁ ଶୁଣିଦେଉଛି ଆପଣଙ୍କ ମନପସନ୍ଦ।

ପରେ ମେସେଜ କରିଛନ୍ତି ସୁମନ୍ତ କୁମାର ରାଉତ କାହ୍ନା ଆଠଗଡ଼ କଟକରୁ, ରାଜେନ୍ଦ୍ର ନନ ନୂଆଗାଁରୁ, ସମୀର ସଙ୍ଗୀତା ପଣ୍ଡା ତେଲେଙ୍ଗାପିଣ୍ଠ କଟକରୁ। ଶୁଣିବା ପାଇଁ ଚାହିଁଛନ୍ତି ଫୁଲ ଚନ୍ଦନ କଥା ଚିତ୍ରର ଗୋଟେ ସୁନ୍ଦର ଗୀତ, ଶୁଣାଇ ଦେଉଛି ଆପଣଙ୍କ ମନପସନ୍ଦର ଗୀତ।

ପରବର୍ତ୍ତୀ ମେସେଜଟି କରିଛନ୍ତି ହୀରାମଣି ବର୍ମା, ପାରସମଣି ବର୍ମା, ପୁଷ୍ପେନ୍ଦ୍ର ବର୍ମା, ନଖେଲାଲ ବର୍ମା ଛତିଶଗଡ଼ରୁ, ବିଜୟ ଦାସ, ସସ୍ମିତା ଦାସ, ମାମୁନି ପୂଜା ବହୁଗ୍ରାମ କଟକରୁ ଏବଂ କଳ୍ପନା ମହାନ୍ତି, ସୋମପ୍ରକାଶ, ଭରତଚନ୍ଦ୍ର ନାୟକ, ସେକ୍ଟର 6 ସିଡି କଟକରୁ ଶୁଣି ଦେଉଛି ଆପଣମାନଙ୍କ ମନପସନ୍ଦର ଗୀତ।

ରେନ୍ବୋ ଏସ୍ଏମ୍ଏସ୍ରେ ପରବର୍ତ୍ତୀ ମେସେଜ୍ଟି କରିଛନ୍ତି ସନ୍ତୋଷ ବେହେରା, ନିର୍ମଳ ବେହେରା, ଆଦ୍ୟାଶା, ଏମାନେ ଆଠଗଡ଼ରୁ, ହାଲୁ ଭାଇ ଆଠଗଡ଼ରୁ, ଏବଂ ଉର୍ମିଳା ବେହେରା, ପ୍ରଶାନ୍ତ କୁମାର ବେହେରା, ସୁଧ ଷଡ଼ଙ୍ଗୀ କଟକରୁ, ସୁଚିତ୍ରା ସେନାପତି ଶହୀଦନଗର ଭୁବନେଶ୍ୱରରୁ, ଏବଂ ପ୍ରଭାତ ବଳିଆର ସିଂ, ଚନ୍ଦନ ଟୁନି ବାଙ୍କି କଟକରୁ। ଶୁଣିଦେଉଛି ଆପଣମାନଙ୍କର ଅନୁରୋଧର ଗୀତ।

ଷ୍ଟିଲ୍ ପ୍ଲାଣ୍ଟରୁ ଲେଖିଛନ୍ତି, ଆଜି ମୋର ଜନ୍ମଦିନ, ଆଭାସ ସେନ ଲେଖିଛନ୍ତି, ଆଜି ମୋର ଜନ୍ମଦିନ, ଆପଣଙ୍କୁ ବହୁତ ବହୁତ ଶୁଭେଚ୍ଛା ଶୁଭକାମନା, ଜନ୍ମଦିନ ଅବସରରେ ପହଞ୍ଚି ଦେଉଛି ଆପଣଙ୍କ ମନପସନ୍ଦର ଗୀତ।

ପରବର୍ତ୍ତୀ ମେସେଜଟି କରିଛନ୍ତି ଜଗଧାତ୍ରୀ କଟକରୁ, ପ୍ରମୋଦ କୁମାର ସାହୁ ଡିହସାଇ ଜଗତସିଂହପୁରରୁ, ଶୁଭାଶିଷ ଭଦ୍ରକରୁ ଏବଂ ଭାଗ୍ୟବତୀ ତ୍ରିଶୁଳିଆ କଟକରୁ। ଶୁଣି ଦେଉଛି ଆପଣଙ୍କ ମନପସନ୍ଦର ଗୀତ।

ପରବର୍ତ୍ତୀ ମେସେଜ କରିଛନ୍ତି ବିଣା ପାଣି ସସ୍ମିତା, ପ୍ରିୟ ପ୍ରକାଶ, କେତି, ଖୁସି, ମାନସୀ, ପ୍ରଣତି, ସୀମା, ରିମା, ମାମା, କାଜଲ, କାଦମ୍ବିନୀ ଖୁଣ୍ଟିଆ କେନ୍ଦ୍ରାପଡ଼ାରୁ, ପ୍ରେମାନନ୍ଦ ମହାପାତ୍ର ବାଙ୍କି କଟକରୁ, ଡମ୍ବରୁଧର ରଥ ଶର୍ମା ସେକ୍ଟର 13 CDA କଟକରୁ ଶୁଣି ଦେଉଛି ଆପଣଙ୍କ ମନପସନ୍ଦର ଗୀତ।

ପରେ ପରେ ମେସେଜ କରିଛନ୍ତି ଜିତେନ୍ଦ୍ର ନିଆଳି ମାଧବ କଟକରୁ ଶୁଣିବା ପାଇଁ ଚାହିଁଛନ୍ତି ମିସ୍ 420 ଫିଲ୍ମର ଗୋଟେ ଗୀତ ଶୁଣି ଦେଉଛି ଆପଣଙ୍କ ମନପସନ୍ଦର ଗୀତ.

ଶୁଣୁଥିଲେ କାର୍ଯ୍ୟକ୍ରମ ପୋଷ୍ଟବକ୍ସ ନମ୍ବର 111 ରିଲେକରି ପ୍ରଚାର କରୁଥିଲୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଆପଣମାନେ ଶୁଣୁଛନ୍ତି 100.4 ଆକାଶବାଣୀ ଏଫଏମ୍ ରେନ୍ବୋ କଟକ ଦିଲ୍ ସେ।

କେବେ ସଙ୍ଗୀତ ତ କେବେ ସ୍ୱର, କେବେ କଥା ତ କେବେ ନଥା। ଅନେକ କଥା, ଅନେକ ଗୀତ ଆଉ ଢେର ସାରା ଗପର ପ୍ରସାର ଧରି ମୁଁ ଆସିଗଲି ଆପଣଙ୍କର ସାଥୀ ବନ୍ଧୁ ଜୟଦେବ। ତେଣୁ କୁଆଡେ ଯାଆନ୍ତୁନି ବନ୍ଧୁ, ହୃଦୟକୁ ହୃଦୟ ଲଗାଇ ଲାଗି ରୁହନ୍ତୁ ଆମ ସହିତ, ଆଉ ଶୁଣୁଥାନ୍ତୁ କିଛି କଥା କିଛି ଗୀତ। ଟ୍ୟୁନ୍ କରିଥିଲେ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତ। ବନ୍ଧୁ ରଜ ଆସିଛି ଅନେକ ମଉଜ ନଈ, ସାଥିରେ ଅନେକ ମଉଜ ନେଇ ଆସିଛି ରଜ। ପାନର ସ୍ୱାଦ, ପିଠାର ସ୍ୱାଦ, ଦୋଳିର ମହକ ଆଉ ସଜବାଜର ସେ ମଉଜ ଭିତରେ ରଜ ଆସିଛି ଆମ ପାଖକୁ। ହଁ ବନ୍ଧୁ, ରଜ ଆଜି ହେଉଛି ପହିଲି ରଜ। ସେଇ ପହିଲି ରଜର ସ୍ୱାଗତ ଅଭିନନ୍ଦନ ସହିତ ଆରମ୍ଭ କରିବା ଆଜିର କାର୍ଯ୍ୟକ୍ରମ କିଛି କଥା କିଛି ଗୀତ।

ରଜ ରଜ ହେଉଛି ପିଠା ମିଠା ଗୀତ ଦୋଳି ଆଉ ପାନର ପର୍ବ। ହଁ ବନ୍ଧୁ, ରଜରେ ଯେମିତି ପୋଡ଼ପିଠାର ମହକ ଥାଏ, ଦୋଳିର ଯେମିତି ଚମକ ଥାଏ, ନାଚ ଗୀତର ଯେମିତି ମହକ ଥାଏ, ଠିକ୍ ସେମିତି ମଧ୍ୟ ପାନର ଥାଏ ସ୍ୱତନ୍ତ୍ରତା। ପାନ ବିନା ରଜ ଯେମିତି ଫିକା ଫିକା ଲାଗେ। ପାନ କିଲେ କିଲେ କାଇ ଏ ରଜକୁ ପାଳନ୍ତି ଆମ କୁଆଁରୀ ଝିଅମାନେ। ସତରେ ରଜରେ ପାନ ଖିଆ ଗୋଟେ ପୁରୁଣା ଓଡ଼ିଆ ପରମ୍ପରା। ପ୍ରୀତିର ବନ୍ଧନ ହେଉଛି ପାନ। ଭୋଜନ ଶେଷରେ ତାମ୍ବୁଳ ବ୍ୟବସ୍ଥା ଏକ ପାରମ୍ପରିକ ପ୍ରଥା। ରଜରେ ବନ୍ଧୁ ବାନ୍ଧବଙ୍କ ଘରକୁ ବୁଲିଗଲା ବେଳେ ଯେଉଁ ଦ୍ରବ୍ୟକୁ ପ୍ରଥମେ ଖୋଜା ପଡ଼େ ତାହା ହେଉଛି ପାନ। ଶ୍ରଦ୍ଧାରେ ପରସ୍ପରକୁ ଦିଅନ୍ତି ପାନ। ଏହି ପାନ ଯିଏ ଅନେକ ଗୁଡ଼ିଏ ଉପକାରୀ ଗୁଣରେ ଭରପୁର। ଏହି ପାନ ଆମ ସମ୍ପର୍କର ବନ୍ଧନ। ଏହି ପାନ ଆମ ଭାବର ଆମ ପ୍ରୀତିର ଗୋଟେ ନିଆରା ପଣ ହେଉଛି ପାନ। ପାନ କିଏ ବା ନଚେନେ ତାହାକୁ। ଭାରତୀୟ ସଂସ୍କୃତିରେ ପାନପତ୍ରକୁ ପୂଜାରେ ବ୍ୟବହାର କରାଯାଏ। କାହିଁ କେଉଁ ଯୁଗରୁ ପାନର ବ୍ୟବହାର ହୋଇଆସୁଛି। ପାନ ଖାଇବାର ସୌଖୀନ ନବାବ ନବାବଠାରୁ ଆରମ୍ଭ କରି ସାଧାରଣ ଜନତା ପର୍ଯ୍ୟନ୍ତ ରହିଛି। ପୁରାଣ ଯୁଗରୁ ଆଜି ଯାଏ ପାନ ଭାରତୀୟ ସଂସ୍କୃତିର ବିଭିନ୍ନ ଉପାୟରେ ବ୍ୟବହାର କରାଯାଇଆସୁଛି। ପାନ କେବଳ ଏକ ପତ୍ର ନୁହେଁ, ବରଂ ଏହା ଓଡ଼ିଆ ସଂସ୍କୃତିର ସ୍ନେହ ଶ୍ରଦ୍ଧା ଓ ପରମ୍ପରାର ଏକ ଜୀବନ୍ତ ପ୍ରତୀକ। ଓଡ଼ିଶାରେ ପାନ ସଂସ୍କୃତି ଏକ ସ୍ୱତନ୍ତ୍ର ସାମାଜିକ ଓ ସାଂସ୍କୃତିକ ପରମ୍ପରା। ପ୍ରାଚୀନ କାଳରୁ ଆରମ୍ଭ କରି ଆଜି ପର୍ଯ୍ୟନ୍ତ ଏହା ଓଡ଼ିଆର ଜୀବନଶୈଳୀ, ଆତିଥେୟତା, ପୂଜାପାଠରେ ଏକ ଅବିଚ୍ଛେଦ ଅଙ୍ଗ ହୋଇ ରହିଛି। ଭାରତୀୟ ସଂସ୍କୃତିରେ ପାନର ବ୍ୟବହାର ବହୁ ପୁରାତନ। ଐତିହାସିକ ଆଉ ସାହିତ୍ୟିକ ତଥ୍ୟ ଅନୁଯାୟୀ କଳିଙ୍ଗ ସାମ୍ରାଜ୍ୟ ସମୟରୁ ଓଡ଼ିଶାର ପାନ ଚାଷ ହୋଇଆସୁଛି। ପୂର୍ବକାଳରେ ରାଜା ମହାରାଜା ସମ୍ଭ୍ରାନ୍ତ ପରିବାର ଲୋକେ ଭୋଜନ ପରେ ପାନ ଖାଇବାକୁ ବେଶ୍ ଆନନ୍ଦ ବା ପସନ୍ଦ କରୁଥିଲେ। ସେ ସମୟର ଖୁସି ମନୋରଞ୍ଜନର ମାଧ୍ୟମ ଭାବରେ ପାନ ବ୍ୟବହାର କରାଯାଉଥିଲା। ଆଉ ଆଜି ମଧ୍ୟ ସେହି ପାନ ଆମ ରଜରେ ଗୋଟେ ନୂଆ ଆକର୍ଷଣ, ନୂଆ ସ୍ପନ୍ଦନ। ସେଇଥିପାଇଁ ତ ରଜ ଆସିଲେ ଛକ ଛକରେ ଖୋଲିଯାଏ ପାନ ଦୋକାନ। ପାନ ଦୋକାନରେ ଜମେ ନୂଆ ଆସର ରଜର ପାନ, ସେଇ ରଜର ଖିଲି ପାନ।

ସତରେ ବନ୍ଧୁ, ଏଇ ରଜପାନ ମନ କିଣେ। ପାନ ପତର ଖାଲି ମନ କିଣେନି, ସେ ପାନର ଖିଲି ଖିଲି ହସ ଭିତରେ ମନ ବି କିଣି ହେଇଯାଏ। ଖିଲି ପାନ କେତେ ସୁନ୍ଦର, କେତେ ମନକୁ କିଣିନିଏ, କେତେ ହୃଦୟକୁ ଛନ୍ଦି ଦିଏ। ହଁ, ପାନ ହେଉଛି ଓଡ଼ିଆ ସଂସ୍କୃତି ଏବଂ ପରମ୍ପରାର ଏକ ଅବିଚ୍ଛେଦ ଅଙ୍ଗ। ଏହା କେବଳ ଏକ ମୁଖବାସ ନୁହେଁ, ବରଂ ଓଡ଼ିଆ ଘରର ଭାବ, ପ୍ରୀତି ଆଉ ସମ୍ପର୍କର ଏକ ମାଧ୍ୟମ। କଥାରେ ଅଛି, ପାନ ଖାଇବା ମାତ୍ରେ ମନ ପ୍ରଫୁଲ୍ଲିତ ହୋଇଯାଏ। ଓଡ଼ିଶାର ଯୁବବର୍ଗଙ୍କ ପାଇଁ ପାନ ଆଉ ତୀର ଏକ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଥାଏ। ଓଡ଼ିଶାର ସାହିତ୍ୟ ମନୋରଞ୍ଜନ କ୍ଷେତ୍ରରେ ପାନ ତାର ସ୍ଥିତି ଜାହିର କରିଥିବାର ଦେଖାଯାଏ। ପାନକୁ ନେଇ ଅନେକ କବି ପ୍ରେମ କବିତାମାନ ଲେଖି ଯାଇଛନ୍ତି। ଏହି ପାନକୁ ନେଇ ଓଡ଼ିଶାର ପ୍ରସିଦ୍ଧ କଣ୍ଠଶିଳ୍ପୀ ଆଉ ସଙ୍ଗୀତ ନିର୍ଦ୍ଦେଶକ ଚିରସବୁଜ ଅକ୍ଷୟ ମହାନ୍ତିଙ୍କ ଗୀତ ଆଲୋ ହୁଣ୍ଡି, ପଇସାରେ ପାନ କେତେ ଖଣ୍ଡି ଅନେକ ଜନାଦୃତ ହୋଇଛି। ଓଡ଼ିଆ ସିନେମା ଓ ଆଲବମ୍ରେ ମଧ୍ୟ ପାନକୁ ନେଇ ଅନେକ ଚର୍ଚ୍ଚିତ ଗୀତ ରହିଛି। ଏଇ ଯେମିତି ପତର ପତର ପାନ ପତର, ପାନ ପତରରେ ମାରିଲେ ତୀର, ସେମିତି ଏ ପାନ ବାଲା ବାବୁ ପାନ ଖଣ୍ଡକୁ କେତେ ନେବୁ, ଲେ ଲେକା ଲଚକମଣି ଲବଙ୍ଗ ଦିଆ ପାନ, ପୁଣି ପାନ ଗୁଆ ଖଇର ଗୁଆ କାତି, ଭଲ ବ୍ୟବସାୟ ରାଜନୀତି, ଏମିତି ଅନେକ ଲୋକ।

ହଁ ବନ୍ଧୁ, ସେ ପାନର କଥା କହୁଛୁ ମ? ପାନକୁ ଛାଡ଼ି କଣ ରଜକୁ ପାଳି ହୁଏ କି ବନ୍ଧୁ? ଆଜି ପରା ପହିଲି ରଜ, ପାନରେ ଓଠ ନାଲି କରିବା, ପାନକୁ ନେଇ କେତେ କଥା, କେତେ ଖିଲି ଖିଲି କଥା ଶୁଣିବା, ଏ ତ ହଉଛି ଆଜି ପହିଲି ରଜର କଥା। ହଁ ବନ୍ଧୁ, ପାନ ଓଡ଼ିଶାରେ ପାନ କେବଳ ଗୋଟେ ଖାଦ୍ୟ ନୁହେଁ, ଏହା ପୂଜାବିଧିର ଏକ ମୁଖ୍ୟ ଉପାଦାନ। ଶ୍ରୀମନ୍ଦିରରେ ତାମ୍ବୁଳ ସେବା ରହିଛି। ପ୍ରଭୁ ଜଗନ୍ନାଥଙ୍କ ଦୈନନ୍ଦିନ ନୀତିକାନ୍ତିରେ ବିଡ଼ିଆ ପାନ ବା ଆମୋଦ ପାନ ଅର୍ପଣ କରାଯାଏ। ଠାକୁରଙ୍କୁ ଭୋଗ ଲାଗି ହେବା ପରେ ଏବଂ ରାତ୍ର ପହୁର ସମୟରେ ପାନ ଲାଗି କରାଯିବାର ପରମ୍ପରା ରହିଛି। ବଡ଼ ଠାକୁରଙ୍କ ବଡ଼ ସିଙ୍ଗାର, ପହୁଡ଼, ଚାପ, ଚନ୍ଦନ ଆଦିରେ ତାମ୍ବୁଳ ଅର୍ପଣ ବିଧି ଶ୍ରୀମନ୍ଦିର ସେବାର ଗୋଟିଏ ମୁଖ୍ୟ ଅଙ୍ଗ। ଶ୍ରୀଜଗନ୍ନାଥଙ୍କ ପ୍ରସାଦକୁ ମହାପ୍ରସାଦ କରିବା ପାଇଁ ଗୋଟିଏ ସୁବର୍ଣ୍ଣ ଥାଳିରେ ପୂଜକ, ପ୍ରସାଦ, ଲାଗିମାଳ, ସମର୍ପିତ ତାମ୍ବୁଳ ନେଇ କ୍ଷେତ୍ରେଶ୍ୱରୀ ମା ବିମଳାଙ୍କୁ ଅର୍ପଣ କରିଥାନ୍ତି। ଶ୍ରୀଜଗନ୍ନାଥଙ୍କ ପାନ ପ୍ରସ୍ତୁତିର ଶୈଳୀ ମଧ୍ୟ ନିଆରା। ସଦ୍ୟ ତୋଳାଯାଇଥିବା ଗୋଟା ପାନରେ ସୁବାସିତ ଚନ୍ଦନର ଲେପ ଦିଆଯାଇଥାଏ। ତା ଉପରେ ଚାରି ଚୌଠ କରି ଭାଙ୍ଗି ଗୋଟିଏ ନିଖୁଣ ଲବଙ୍ଗ ଫୋଡ଼ି ବିଡ଼ିଆ ପ୍ରସ୍ତୁତ କରାଯାଏ। ଭିନ୍ନ ଭିନ୍ନ ସେବା ପାଇଁ ବିଡ଼ିଆ ପ୍ରସ୍ତୁତ କରିବାର କଳା ଶ୍ରୀମନ୍ଦିରର ହଡ଼ପ ସେବକମାନେ ବଂଶାନୁକ୍ରମେ ଶିକ୍ଷାଲାଭ କରିଥାନ୍ତି। ପୂର୍ବେ ଗଜମୁକ୍ତା ସଂଗ୍ରହ କରାଯାଇ ତାହାର ଚୂର୍ଣ୍ଣ ଶ୍ରୀଜୀଉମାନଙ୍କ ପାନରେ ବ୍ୟବହାର ହେଉଥିବା ମଧ୍ୟ ଶୁଣାଯାଏ।

ଅନ୍ୟାନ୍ୟ ଶୁଭ କାର୍ଯ୍ୟରେ ପାନ ଗୁଆକୁ ମୁଖ୍ୟତଃ ନିମନ୍ତ୍ରଣ ପ୍ରତ ସ୍ୱରୂପ ବ୍ୟବହାର କରାଯାଏ। ସତ୍ୟନାରାୟଣ ପୂଜାରେ ଆସ୍ଥାନ ଉପରେ ପାନ ଗୁଆ, କଦଳୀ ଆଉ ଲଡୁ ରଖିବାର ପରମ୍ପରା ରହିଛି। ଇଷ୍ଟ ପୂଜନ ହେଉ ବା ପିତୃପିଣ୍ଡ ଦାନ, ପ୍ରୀତି ଭୋଜନ, ଯଜ୍ଞାଦି କର୍ମ ସାଧନ ଆଦି ମାଙ୍ଗଳିକ କାର୍ଯ୍ୟରେ ପାନର ଉପସ୍ଥିତି ଅପରିହାର୍ଯ୍ୟ।

ହଁ ବନ୍ଧୁ, ଓଡ଼ିଶାର ପାରମ୍ପରିକ ଆତିଥେୟତାରେ ପାନ ଗୋଟିଏ ପ୍ରମୁଖ ସ୍ଥାନ ଅଧିକାର କରିଛି। ଆଗତ ଅତିଥି, ଅଭ୍ୟାଗତ ବନ୍ଧୁବାନ୍ଧବ, ବ୍ରାହ୍ମଣ ବୈଷ୍ଣବ ଘରକୁ ଆସିଲେ ଗୃହସ୍ଥ ପାନଟିଏ ବଢ଼େଇ ଦେଇ ଅତିଥି ଚର୍ଚ୍ଚା ଆରମ୍ଭ କରନ୍ତି। ଗାଁ ଗହଳିର ବୟସ୍କ ବ୍ୟକ୍ତିମାନେ ପାନ ଖାଇବା ଓ ପାନ ଖୁଆଇବା ମାଧ୍ୟମରେ ପରସ୍ପର ମଧ୍ୟରେ ସମ୍ପର୍କକୁ ସୁଦୃଢ଼ କରିଥାନ୍ତି। ପାନ ଆଉ ପାନ ଦୋକାନର ଚର୍ଚ୍ଚା ବା ଖଟିର ଏକ ପ୍ରମୁଖ ସ୍ଥାନ। ଏଇଠାରେ ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ, ରାଜନୀତିରୁ ପ୍ରଶାସନ, କ୍ରୀଡ଼ାରୁ ସିନେମା, ସବୁକିଛି ଆଲୋଚନା ହୋଇଥାଏ ଏହି ପାନ ଦୋକାନରେ।

0: ସାଙ୍ଗ ସତ କହିବି, ଏବେ ତ ଗରମ ଆରମ୍ଭ ହେଇଛି, ଆଉ 7,000 ଟଙ୍କାର ବିଜୁଳି ବିଲ୍ ଆସିବାକୁ ଲାଗିଲାଣି। ସ୍ତ୍ରୀ କେବେଠାରୁ କହିଲାଣି ସୋଲାର ପ୍ୟାନେଲ ଲଗେଇବାକୁ, କହୁଛି ସରକାର ସବସିଡି ବି ଦେଉଛନ୍ତି। ମୁଁ ଯାହାକୁ ବି ପଚାରୁଛି ସମସ୍ତଙ୍କର ବିଜୁଳି ବିଲ୍ 0 ଆସୁଛି, ଏଥର ହିଁ ଲଗେଇଦେବା। ଯେବେ ବିଜୁଳି ମୁଫ୍ତରେ ମିଳୁଛି ତ ନେଉନ କଣ ପାଇଁ ଭାଇ, ଆପଣ ବି ଲଗେଇ ଦିଅନ୍ତୁ। ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା, ଯୋଡି ହେବା ପାଇଁ ଭିଜିଟ୍ କରନ୍ତୁ pmsuryaghar.gov.in।
1: ଚର୍ଚ୍ଚା କରୁଛେ କିଛି କଥା କିଛି ଗୀତ, ଯୋଉଥିରେ ଅଛି ଆଜି ପାନର କଥା, ପାନ ରଜପାନ କିଣି ନିଏ ଆମ ମନ। ଆଉ ବନ୍ଧୁ, ରଜପାନ ତ ମନ କିଣେ, ଯୋଉ ପାନ ଏତେ ସମ୍ପର୍କ, ଏତେ ପରମ୍ପରା, ଏତେ ଭାବେ ବ୍ୟବହୃତ ହେଉଛି, ଆମର ଆତିଥ୍ୟରେ ବ୍ୟବହାର ହେଉଛି, ଆମର ପ୍ରୀତି ଭାବ ସମ୍ପର୍କକୁ ସୁଦୃଢ଼ କରିଛି, ସେଇ ପାନକୁ ଛାଡ଼ି କ'ଣ ରଜ ପାଳନ କରାଯାଏ କି? ବନ୍ଧୁ, ଓଡ଼ିଶାରେ ଘରେ ଘରେ ପାଳିତ ରଜକୁ ପୁରା ପାନବର ପାନର ପର୍ବ କହନ୍ତି, କାହିଁକି ନା ଏଠି ପାନ ଦବା, ପାନ ଖାଇବା, ପାନ ଦୋକାନରେ ବସିବା, ଆଉ ଛକ ଛକରେ ନୂଆ ନୂଆ ପାନ ଦୋକାନ ଖୋଲିବା, ଏ ତ ହେଉଛି ରଜର ଗୋଟେ ନିଆରା ଆକର୍ଷଣ। ହଁ ମ, ଇଏ ହେଉଛି ସେଇ ସାଧା ପାନ, ମିଠା ପାନର କଥା କୁହାଯାଉଛି, ରଜ ପାନ ମାନେ ମିଠା ପାନ, ଏଥିରେ ନଥାଏ କୌଣସି ସୁବାସିତ ସେଇ ନିଶା ଦ୍ରବ୍ୟ, ଏଥିରେ କେବଳ ଥାଏ ମିଠା ମିଠାର ବାସ୍ନା। ହଁ, ସୁବାସିତ କେତକି ଖଇର, ବଡ଼ଫଳ ଗୁଆ, ଲବଙ୍ଗ, ଅଳିଚ, ଜାଇଫଳ ଆଦି ରଜପାନ ପାଇଁ ସଂଗ୍ରହ କରିବା, ଆଉ ରଜ ବୁଲି ଆସୁଥିବା ସମସ୍ତ ଅଭ୍ୟାଗତକୁ ପାନ ଅର୍ପଣ କରି ଓଡ଼ିଆ ପରମ ସନ୍ତୋଷ ଲାଭ କରେ। ଧର୍ମର ମାସ କାର୍ତ୍ତିକ ବ୍ରତ ପାଳନର ଅନ୍ତିମ ଦିବସରେ ମାନେ କାର୍ତ୍ତିକ ପୂର୍ଣ୍ଣିମାରେ ବି ଏଇ ଓଡ଼ିଆ ଲୋକ ଡଙ୍ଗା ଭସେଇବା ବେଳେ ସେଠି ବି ପାନଗୁଆ ଥୋଇଦିଏ, ଆଉ ଆଗାମ ବହି ପାନଗୁଆ ଖାଇ ପାନଗୁଆ ତୋର ମାସକ ଧର୍ମ ମୋର ବୋଲି ଏମିତି ବି କହିଥାଏ। ତେଣୁ ଏ ପାନ କେତେ ସମ୍ପର୍କ, କେତେ ପରମ୍ପରା, କେତେ ଆକର୍ଷଣର କେନ୍ଦ୍ରବିନ୍ଦୁ ସତରେ।

ଖିଲିପାନ ବଣକୁ ଯିବା କେନ୍ଦୁ ଖାଇବା ପାନ ଖାଇବା ରଜ ବୁଲିବା ରଜ ଦୋଳି ବି ଖେଳିବା କାହିଁକି ନା ରଜ ଆସିଛି ତ ପାନ ନ ଖାଇଲେ ରଜର ମନଟା ଫିକା ପଡ଼ିଯିବନି ଓଠଟା ନାଲି ନ କଲେ ଏ ରଜଟା ଖାଁ ଖାଁ ଲାଗିବ ଯେ ହଁ ବନ୍ଧୁ ଏ ପାନ ହେଉଛି ଭାରତୀୟ ସଭ୍ୟତା ସଂସ୍କୃତିର ଯେମିତି ଶୁଭର ପ୍ରତୀକ ଭାବେ ଗଣାଯାଏ ସେହିପରି ସ୍ୱାସ୍ଥ୍ୟ ଶାସ୍ତ୍ରରେ ମଧ୍ୟ ଉଚ୍ଚ ମର୍ଯ୍ୟାଦା ପାଇଛି ପାନ ପାନ କେବଳ ଯେ ମୁହଁର ରଙ୍ଗ ଆଉ ବାସକୁ ବଦଳେଇ ଦେଇଥାଏ ତାହା ନୁହେଁ ଏହା ମଧ୍ୟ ଶରୀରର ରଙ୍ଗରେ ଆଣିଥାଏ ଚମକ ଡାକ୍ତରୀ ଗୁଣ ଯୋଗୁଁ ପାଚକ ଶକ୍ତି ବଢ଼ାଇବାରେ ମଧ୍ୟ ପାନର ରହିଛି ଅନେକ ଭୂମିକା ବିନା ତମାଖୁଯୁକ୍ତ ପାନ ସେବନ ଦ୍ୱାରା ଅନେକ ପ୍ରକାର ରୋଗରୁ ଦୂରେଇ ହୋଇଥାଏ ପାନରେ କ୍ଲୋରୋଫିଲ୍ ପର୍ଯ୍ୟାପ୍ତ ପରିମାଣରେ ରହିଛି ସେଥିପାଇଁ ପାନ ରସକୁ ଅନେକ ଔଷଧ ତିଆରିରେ ବ୍ୟବହାର କରାଯାଏ ମୁଖର ସମସ୍ୟାଠୁ ଆରମ୍ଭ କରି ଡାଇବେଟିସ୍ ପର୍ଯ୍ୟନ୍ତ ଅନେକ ରୋଗ ପାଇଁ ଲାଭପ୍ରଦ ହେଉଛି ପାନ ଓଡ଼ିଶାର କବିରାଜମାନେ ପାନର ଅନେକ ଔଷଧୀୟ ଗୁଣ ବିଷୟରେ କହିଛନ୍ତି ପାନ ରସରେ ବହୁ ପରିମାଣର ଅମ୍ଳ ଅଛି ଧାତବ ଲବଣ ଅଛି ଜୀବନିକା ରହିଛି ଆୟୁର୍ବେଦ ଚିକିତ୍ସାରେ ପାନ ରସର ବ୍ୟବହାର ଅତି ବ୍ୟାପକ ପାନ ରସ ବାତ ପିତ ଆଉ କଫର ନାଶକ ପାନତେଲ ଶ୍ଳେଷ୍ଣା ଅମାଶୟ ଅତିସାର ଯକ୍ଷ୍ମା ଶନିପାତ କଣ୍ଠରୋଗ ଆଉ ଫୁସ୍ଫୁସ୍ ରୋଗର ପ୍ରସବକ ପାନପତ୍ରକୁ ଚୋବାଇଲେ ମୁଖର ଦୁର୍ଗନ୍ଧ ଦୂର ହୋଇଥାଏ ସର୍ଦ୍ଦି ପେଟଟଣା ବଦହଜମି ଅତିସାର ମୂର୍ଚ୍ଛା ଆଦିରେ ପାନ ରସ ବ୍ୟବହାର କରାଯାଏ ଚକ୍ଷୁ ରୋଗ ଅନ୍ଧାରକଣା ସର୍ପବିଷ ମୁଣ୍ଡ ଯନ୍ତ୍ରଣା କାନ ତଳ ଗ୍ରନ୍ଥ ଫୁଲା କ୍ଷୀର ନିର୍ଗତ କମ୍ପନ ଅନିଦ୍ରା ଆଦିରେ ପାନ ବ୍ୟବହାର କରାଯାଇଥାଏ ତେବେ ପାନ ଖାଇବା ଉପକାରୀ ସତ କିନ୍ତୁ ଅଧିକ ପାନ ଶରୀର ପାଇଁ କ୍ଷତିକାରକ ପାନରେ କୌଣସି ସୁଗନ୍ଧିତ ତମାଖୁ ମିଶାଇ ସେବନ ଠାରୁ ସର୍ବଦା ଦୂରେଇ ରୁହନ୍ତୁ କଣ କହୁଛନ୍ତି ବନ୍ଧୁ

0: ସତରେ ପାନ ତ ମନ କିଣେ, ପାନ ତ ହୃଦୟ କିଣେ, ପାନ ଭାବ ପ୍ରୀତିର ସମ୍ପର୍କ ଡରେ। ସେଇଥିପାଇଁ ପାନ ଆଉ ପାନ ଖାଇବା, ପାନ ଖୁଆଇବା, ଏ ତ ଆମ ପରମ୍ପରାର କଥା। ସେ ପାନ କୋଉଠୁ ଆସେ, ସେ ପାନ କେମିତି ମିଳେ? ହଁ ବନ୍ଧୁ, ପାନ ହେଉଛି ଗୋଟେ ଚାଷ। ପାନ ଅନେକଙ୍କ ଆର୍ଥିକ ସୁରକ୍ଷାର ଗୋଟିଏ ଭିତ୍ତିଭୂମି। ଓଡ଼ିଶାରେ ପାନ ଚାଷ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଏ, ଯାହାକୁ କହନ୍ତି ପାନ ବରଜ। ବିଶେଷ କରି ଉପକୂଳବର୍ତ୍ତୀ ଓଡ଼ିଶା, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ବାଲେଶ୍ୱର ଆଉ ଖୋର୍ଦ୍ଧାରେ ଉନ୍ନତମାନର ପାନ ଚାଷ କରାଯାଏ। ଓଡ଼ିଶାରେ ପାନର ଚାହିଦା ଦେଶ ବିଦେଶରେ ବହୁତ ରହିଛି। ଓଡ଼ିଶାର ପୁରୀ ଜିଲ୍ଲାର ଚନ୍ଦନପୁର, ପିପିଲି, ନିମାପଡ଼ା, କାକଟପୁର, କଟକ ଜିଲ୍ଲାର ପାଗା, ନିଆଳି, ମାଧବ, ଜଗତସିଂହପୁର ଜିଲ୍ଲାର କୁଜଙ୍ଗ, ବାଲେଶ୍ୱର ଜିଲ୍ଲାର ଭୋଗରାଇ, ଜଳେଶ୍ୱର, ଚନ୍ଦନେଶ୍ୱର, ଗଞ୍ଜାମ ଜିଲ୍ଲାର ଗୋଳନ୍ଥରା, ସିକିରି, ବୁରୁପଡ଼ା, ଚିକିଟି ଆଦି ସ୍ଥାନରେ ପାନ ବରଜ ରହିଛି। ଓଡ଼ିଶାର ପାନ ଚାଷୀ ଦେଶର ବିଭିନ୍ନ ରାଜ୍ୟ ସହିତ ବିଦେଶକୁ ପାନ ରପ୍ତାନୀ କରିବାର ସଫଳତା ହାସଲ କରିଛି। ବନ୍ଧୁ, ଏହି ପାନ ଯିଏ ଖାଲି ଯେ ମନ କିଣେ ତାହା ନୁହେଁ, ଯେ ହୃଦୟକୁ କିଣେ ତାହା ନୁହେଁ, ସମ୍ପର୍କକୁ ଦୃଢ଼ କରେ ତାହା ନୁହେଁ। ପାନ ଓ ପାନ ଦୋକାନ ସବୁର ସ୍ୱତନ୍ତ୍ରତା ରହିଛି ଆମ ରାଜନୀତିରେ। ପାନ ଦୋକାନରେ ପଲିଠୁ ଦିଲ୍ଲୀ ପର୍ଯ୍ୟନ୍ତ ସବୁ କଥାର ଚର୍ଚ୍ଚା ହୁଏ। ଓଡ଼ିଶାର ସଂସ୍କୃତି, ପରମ୍ପରା, ରାଜନୈତିକ ପତିଆର ସବୁ କ୍ଷେତ୍ର ରହିଛି। ପାନ ନିଜର ସ୍ୱତନ୍ତ୍ରତା ବଜାୟ ରଖିବା ସହ ଭାଇଚାରା ଭଳି ପାନଚାରାର ସମ୍ପର୍କକୁ ସୁଦୃଢ଼ କରେ।
1: ଅରେ ଭଙ୍ଗ କା ରଙ୍ଗ ଜମା ହୋ ଚକା ଚକ ଫିର ଲୋ ପାନ ଚବା।

ହଁ ବନ୍ଧୁ, ପାନ ଭିତରେ ବନାରସ ପାନର ଗୋଟିଏ ନିଆରା ଆକର୍ଷଣ ରହିଛି ଆମ ଦେଶରେ। ବନ୍ଧୁ, ଏହି ପାନର ଇତିହାସ ଯଦି ଦେଖିବା, ପାନର ଜନ୍ମ ଦକ୍ଷିଣ ପୂର୍ବ ଏସିଆରେ ଖ୍ରୀଷ୍ଟପୂର୍ବ 340 ମସିହାରେ ହୋଇଥିଲା ବୋଲି କୁହାଯାଏ। ଗ୍ରୀକ୍ ଐତିହାସିକ ହେରେଡେଟସ୍ ପ୍ରଥମେ ପାନ ସମ୍ବନ୍ଧରେ ବର୍ଣ୍ଣନା କରିଥିଲେ। ତାଙ୍କ ହିସାବରେ ପାନର ଜନ୍ମ ହେଉଛି ମାଳୟରେ। କିନ୍ତୁ ମହାଭାରତ ଯୁଗ, ଯାହାକି ଆମର ଖ୍ରୀଷ୍ଟପୂର୍ବ 800-350 ଅବ୍ଦ ମଧ୍ୟରେ, ସେଥିରେ ବର୍ଣ୍ଣନା ରହିଛି ପାନ ମୁଖବାସ ରୂପେ ବ୍ୟବହାର ହେଉଥିଲା। ଏହାଛଡ଼ା ଗଞ୍ଜାମର ହିଞ୍ଜିଲିକାଟୁ ପାନର ଉତ୍ପତ୍ତି ସ୍ଥଳ ବୋଲି ଆମ ଉଦ୍ଭିଦବିତମାନେ ମତ ପୋଷଣ କରିଥାନ୍ତି। ଇତିହାସ କହେ, ଆଗକାଳରେ ନାରୀମାନେ ନିଜ ଓଠକୁ ରଙ୍ଗ କରିବା ପାଇଁ ପାନ ଖାଉଥିଲେ। ସେମାନେ ପ୍ରାକୃତିକ ରଙ୍ଗ ହିସାବରେ ଏହାକୁ ବ୍ୟବହାର କରୁଥିଲେ। ଭାରତ, ଚୀନ, ନେପାଳ, ଭୁଟାନ, ବର୍ମା, ଥାଇଲାଣ୍ଡ, ମାଲେସିଆରେ ପାନକୁ ଆଭିଜାତ୍ୟର ଚିହ୍ନ ହିସାବରେ ବ୍ୟବହାର କରାଯାଉଥିଲା। ସବୁ କାଳରେ ସବୁ ଦେଶରେ ଲୋକେ ସୌଖୀନ ମୁଖବାସ, ଧର୍ମ, କର୍ମ, ପୂଜା ପଦ୍ଧତି, ଶାରୀରିକ କ୍ରିୟା, ଏକଲହ୍ୟତା ଆଦିରେ ପାନକୁ ବ୍ୟବହାର କରିଥାନ୍ତି। ଗୁଆ ପାନ ଶ୍ରଦ୍ଧା, ସମ୍ମାନ ଆଉ ମଙ୍ଗଳ ସୂଚକ। ଚୂନପାନ ଗୋଦୁଗ୍ଧ ସମାନ ବୋଲି କୁହାଯାଏ। ବିଡ଼ିଆ ପାନ ବା ଖିଲିପାନ ମୁଖ ମହକ, କଣ୍ଠ ସରଳ, ଖାଦ୍ୟ ପାଚକ, ଅମ୍ଳନାଶକ। ପତ୍ରରେ ଥିବା ହରିତ କଣା ଜୀବନିକା ଖ ଆଉ ଗରେ ଭରପୁର ଥାଏ। ଦାନ୍ତ ମାଡ଼ିକୁ ମଜବୁତ କରିବା ସହ ମସ୍ତିଷ୍କ ଯକୃତ ହୃତ୍ପିଣ୍ଡକୁ ସତେଜ କରେ। ଦେହ ମନରେ ଉଲ୍ଲାସ ଆଉ ହରସ ଆଣେ ଏହି ପାନ।

ବନ୍ଧୁବନ୍ଧୁ କଥା ହଉ ପାନ କଥା ହଉ ହଉ ସେ ଆଉ ଗୋଟେ କଥା ଆସିଗଲାଣି ଯେ ଆଜି ହଉଛି ରକ୍ତଦାତା ଦିବସ ତେଣୁ ବନ୍ଧୁ ଆଜି ଚର୍ଚ୍ଚାରେ ଆଜିର ବିଷୟବସ୍ତୁ ରହିଛି ରକ୍ତଦାତା ଜୀବନଦାତା ସେ ସମ୍ପର୍କରେ ଆପଣଙ୍କର ମତାମତ ଆମକୁ ଲେଖି ପଠାଇବେ ଏସଏମଏସ୍ ମାଧ୍ୟମରେ ଆମ ଏସଏମଏସ୍ ନମ୍ବର ହେଉଛି

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ସୁଭଦ୍ରା ଶକ୍ତି ବଜାରରେ SHG ମାମାନଙ୍କ ହାତ ତିଆରି ହସ୍ତତନ୍ତ ଓ ହସ୍ତକଳା ସାମଗ୍ରୀ ସହିତ ମିଲେଟ୍ରୁ ପ୍ରସ୍ତୁତ ବିଭିନ୍ନ ଜୈବିକ ସାମଗ୍ରୀର ସମ୍ଭାର। ହସ୍ତତନ୍ତ ଓ ହସ୍ତକଳା ସାମଗ୍ରୀ ବେଶ ଆକର୍ଷଣୀୟ ଏବଂ ପ୍ରତିଟି ମିଲେଟ୍ ସାମଗ୍ରୀ ଶୁଦ୍ଧ ଓ ସ୍ୱାସ୍ଥ୍ୟପ୍ରଦ। ଜୁନ୍ 12ରୁ 16 ତାରିଖ ପର୍ଯ୍ୟନ୍ତ ଏଥରର ରଜ ମଉଜକୁ ଆହୁରି ଉଲ୍ଲାସରେ ଭରିବାକୁ ଯାଉଛି ସୁଭଦ୍ରା ଶକ୍ତି ବଜାରର ସ୍ୱତନ୍ତ୍ର ରିହାତି। ଏଥର ରଜରେ ସ୍ୱତନ୍ତ୍ର ମଜା। ସୁଭଦ୍ରା ଶକ୍ତି ବଜାର, ଷ୍ଟାର୍ ସ୍କୁଲ ପାଖ, ୟୁନିଟ୍ 8, SIRD ପରିସର, ଭୁବନେଶ୍ୱର।
1: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ SIR କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 May 2026 28 June 2026 ପର୍ଯ୍ୟନ୍ତ ବୁଥ୍ ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ BLO ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ECI ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ BLO ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
2: 100.4 ଆକାଶବାଣୀ FM ରେନ୍ବୋ କଡ଼ ଦିଲ୍ ସେ ଦିଲ୍ ତକ୍ ଏବେ ଶୁଣନ୍ତୁ କେତେଟା ଓଡ଼ିଆ କଥା ଚିତ୍ରର ଗୀତ।

0: ଗୋଟେ ସମୟରେ ଦୟାନିଧି ସାମନ୍ତଙ୍କୁ ତାଙ୍କ ଘର ଲୋକ କୁଡ୍କୁଡ୍ ଦାସ ବୋଲି ଡାକୁଥିଲେ, କାହିଁକି ନା ଲାଇଟ୍ ପଙ୍ଖା ଚାଲିବାର ଦେଖିଲେ ସମସ୍ତଙ୍କ ଉପରେ ଚିଲ୍ଲାଉଥିଲେ।
1: ଆରେ ରାମୁ, ଏ ପଙ୍ଖା କାହିଁ ଚାଲିଛି? ବିଜୁଳି ବିଲ୍ କଣ ତ ବାପା ଦବ।
0: କିନ୍ତୁ ଆଜି ସମସ୍ତେ ତାଙ୍କୁ ପ୍ୟାରାଲାଲ୍ ଡାକୁଛନ୍ତି, କାହିଁକି ନା ଯେବେଠୁ ସେ ସୋଲାର ପ୍ୟାନେଲ ଲଗେଇଛନ୍ତି ସେବେଠୁ ମିଟର କଣ୍ଟା ବି ନିଶ୍ଚିନ୍ତରେ ଶୋଇଛି। ଆଉ ଦୟାନିଧି ସାମନ୍ତ
2: ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା ଯୋଡି ହେବା ପାଇଁ ଭିଜିଟ୍ କରନ୍ତୁ pmsuryaghar.gov.in।
3: ଆରେ ଏତେ ଜଲ୍ଦି ଥକି ଗଲୁ, ଚାଲ ଆଉ ଗୋଟେ ରାଉଣ୍ଡ ଯିବା। ଚାଲ,
4: ତୋର ତ ଏସବୁ ଅଭ୍ୟାସ ନଥିଲା।
5: ଏଇ ଶୋଇ ପଡ଼ିଲୁ ନା କଣ? ସିଗାରେଟ ଟାଣି ଦେ, ନିଦା ଆପେ ଆପେ ଚାଲିଯିବ।
3: ଆରେ ନାଇଁ ନାଇଁ,
5: ନହେଲେ ଚେଇବୁ କେମିତି? ମୁଣ୍ଡ ଉପରେ ବା ରିଟେନ୍ ଟେଷ୍ଟ ନେ।
4: ଓ ବୁଝିଲି,
5: ସିଗାରେଟ ପିପି କେମିତି ଦେଖାଯାଉଛୁ।